ଆକାଶବାଣୀ ଜୟପୁର ଆଜି ଶୁକ୍ରବାର 1948 ଶତାବ୍ଦ ଭାଦ୍ରପଦ 15 ଦିନ 2026 ମସିହା ଅଗଷ୍ଟ ମାସର 28 ତାରିଖ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ସହ ସ୍ୱାଗତ କରୁଛୁ ଆଜିକାର ପ୍ରାତଃ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଟ୍ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗା ହର୍ଟ୍ ଯୋଗେ। ଆପଣ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରିବେ। ବର୍ତ୍ତମାନ ସମୟ ସକାଳ 5:57 ମିନିଟ୍।

ପ୍ରଥମେ ଶୁଣିଲି ସଂସ୍କୃତ ଶ୍ଳୋକ। ପୁରାତନ ରଚନାରେ ଶିଳ୍ପୀ ଥିଲେ ସୁନନ୍ଦା ପଟ୍ଟନାୟକ। ଏଥର ନିଜସ୍ୱ ରଚନାରେ ଶିଳ୍ପୀ ହେଲେ ଅକ୍ଷୟ କୁମାର ମହାନ୍ତି।

ଏଇଠି ଶେଷ କରୁଛୁ ସକାଳର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଧାରାବାହିକ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 121ତମ ଭାଗ।

ଗୋସ୍ୱାମୀ ତୁଳସୀଦାସ ବିରଚିତ ଧାରାବାହିକ ରାମଚରିତ ମାନସର 121ତମ ଭାଗ ଶୁଣିଲେ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା ମନୋଜ କୁମାର ପୂଜାରୀ।

ଆମ ସମୟର ପ୍ରସିଦ୍ଧ ଜୈନ ଗୁରୁ ଥିଚ୍ ନାଟ୍ ହାନ୍ଙ୍କ ସୁନ୍ଦର ଉପଦେଶଟିଏ ହେଲା, ସମ୍ପୂର୍ଣ୍ଣ ଭାବରେ ପ୍ରାଣବନ୍ତ ଓ ସଚେତନ ରୂପେ ବର୍ତ୍ତମାନ ମୁହୂର୍ତ୍ତରେ ବଞ୍ଚିବାଠାରୁ ଅଧିକ ମୂଲ୍ୟବାନ କଥା ଆଉ କିଛି ନାହିଁ। ମଣିଷ ତାର ଦୈନନ୍ଦିନ ଜୀବନର ସୁବିଧା ପାଇଁ କେଉଁ ପ୍ରାଚୀନ କାଳରୁ ସମୟକୁ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଏଭଳି ତିନୋଟି ଭାଗରେ ବିଭକ୍ତ କଲା। ମାତ୍ର ବାସ୍ତବରେ ଅତୀତ ଓ ଭବିଷ୍ୟତର ଅସ୍ତିତ୍ୱ କେବଳ ମନସ୍ତାତ୍ତ୍ୱିକ। ବର୍ତ୍ତମାନ ଉପରେ ଗୁରୁତ୍ୱାରୋପ କରିଛନ୍ତି ବିଭିନ୍ନ ଧର୍ମ ମତର ମାର୍ଗଦର୍ଶକଗଣ, ବୈଜ୍ଞାନିକ, ଦାର୍ଶନିକ ତଥା ପ୍ରଜ୍ଞାବାନ ବ୍ୟକ୍ତିଗଣ। ଖେଳପଡ଼ିଆରେ, ପାର୍କରେ, ଖେଳକୁଦରେ ହଜିଯାଇଥିବା ପିଲାମାନଙ୍କୁ କିଛି ସମୟ ଲକ୍ଷ୍ୟ କଲେ ସହଜରେ ଅନୁଭବ କରିହୁଏ ଏହି ବର୍ତ୍ତମାନରୁ ଉତ୍ପନ୍ନ ଆନନ୍ଦ। ଅତୀତରେ ବୁଦ୍ଧଙ୍କ ବାଣୀରେ ମଧ୍ୟ ପ୍ରତିଫଳିତ ହୋଇଥିଲା ଏକଥା। ତାଙ୍କ ଉପଦେଶ ଥିଲା, ଅତୀତକୁ ନେଇ ଉଦାସୀନ ନ ହେବା, ଭବିଷ୍ୟତକୁ ନେଇ ଚିନ୍ତିତ ନ ହେବା ଏବଂ ବର୍ତ୍ତମାନରେ ବିଜ୍ଞୋଚିତ ଓ ସଠିକ୍ ଭାବରେ ବଞ୍ଚିବା ହେଉଛି ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟର ଗୁପ୍ତ ରହସ୍ୟ। ନିତ୍ୟ ପରିବର୍ତ୍ତନଶୀଳ ଏ ଜଗତରେ ସ୍ଥାୟୀ ବୋଲିବାର ଜିନିଷ ହିଁ କିଛି ନାହିଁ। ସମଗ୍ର ଅସ୍ତିତ୍ୱ ପ୍ରବାହମାନ। ପ୍ରାଚୀନ ଗ୍ରୀସ୍ର ମହାନ ଦାର୍ଶନିକ ପ୍ଲାଟୋ ଏହି ଜାଗତିକ ପରିବର୍ତ୍ତନର ସ୍ରୋତ ସମ୍ବନ୍ଧରେ କହିଥିଲେ, ଜଗତରେ କିଛି ବି ସ୍ଥିର ହୋଇ ରହିନାହିଁ, ସବୁକିଛି ପ୍ରବାହମାନ, ଅଲ୍ ଇଜ୍ ଫ୍ଲକ୍ସ। ଏହି ପରିବର୍ତ୍ତନର ସ୍ରୋତ ହିଁ ମଣିଷ ସାମ୍ନାରେ ସୃଷ୍ଟି କରି ସଦାସର୍ବଦା ନୂତନ ଆହ୍ୱାନ, ସେହି ଚ୍ୟାଲେଞ୍ଜର ମୁକାବିଲା କଲା ସମୟରେ କାମ ଦିଏନି ପୁରୁଣା ରଣନୀତି, ଜ୍ଞାନ ଓ ଅଭ୍ୟାସ। ପରିବର୍ତ୍ତନଶୀଳ ପରିସ୍ଥିତି ସମୟ ମାଗୁଥାଏ ସମୟୋଚିତ ଉତ୍ତର, ସଠିକ୍ ପ୍ରତିକ୍ରିୟା। ପରିବର୍ତ୍ତନର ସ୍ରୋତ ସହିତ ସାମିଲ ହେବାର ପ୍ରୟାସ ବାସ୍ତବିକ ଆଶ୍ଚର୍ଯ୍ୟଜନକ ଓ କ୍ରାନ୍ତିକାରୀ। ଆମେରିକାର ବିଜ୍ଞାନ ଲେଖକ ଆଲଭିନ୍ ଟଫ୍ଲର ଦ୍ରୁତ ପରିବର୍ତ୍ତନଶୀଳ ଜଗତ ସହିତ ମଣିଷର ଖାପ ଖୁଆଇ ଚଳିବାର ସଂଘର୍ଷ ସମ୍ବନ୍ଧରେ ଅନେକ ପ୍ରବନ୍ଧ ଲେଖିଛନ୍ତି। ଏ ପ୍ରସଙ୍ଗରେ ସେ କହିଥିଲେ, ଜୀବନରେ ପରିବର୍ତ୍ତନ ଯେ ଅପରିହାର୍ଯ୍ୟ କେବଳ ସେତିକି ନୁହେଁ, ପରିବର୍ତ୍ତନ ହିଁ ଜୀବନ ଅଟେ। ଗୋଟିଏ ଗାଁରେ ଥିଲା ଦୁଇଟି ମନ୍ଦିର। ଯେତେ ପୁରୁଣା ଥିଲା ଦୁଇ ମନ୍ଦିର, ସେତେ ପ୍ରାଚୀନ ଥିଲା ଉଭୟ ମନ୍ଦିରର ପରିଚାଳକମାନଙ୍କ ଶତ୍ରୁତା। ମନ୍ଦିରର ପୂଜକମାନେ କଥାବାର୍ତ୍ତା ତ ଦୂରର କଥା, ଅନ୍ୟର ମୁହଁ ବି ଦେଖୁନଥିଲେ। ମାତ୍ର ସେମାନେ ନିଜ ନିଜ ମନ୍ଦିରରେ ପୃଥିବୀର ସବୁ ମଣିଷଙ୍କ ହୃଦୟରୁ ଘୃଣା ଓ ବିଦ୍ୱେଷ ଦୂର ହେଉ ବୋଲି ନିୟମିତ ପ୍ରାର୍ଥନା କରୁଥିଲେ। ପୂଜା ତଥା ମନ୍ଦିରର ବିଭିନ୍ନ ଛୋଟ ଛୋଟ କାମ କରିବା ପାଇଁ ଉଭୟ ମନ୍ଦିରରେ ରଖାଯାଇଥିବା ସେବାକାରୀ ପିଲାମାନଙ୍କୁ ତାଗିଦ କରାଯାଇଥିଲା ଅନ୍ୟ ମନ୍ଦିରର ପିଲାମାନଙ୍କ ସହ ମିଳାମିଶା ନ କରିବା ପାଇଁ। ମାତ୍ର ନିଷ୍ପାପ ବାଳକମାନେ ସେହି କଟକଣାକୁ ପ୍ରାୟତଃ ଭୁଲି ଯାଉଥିଲେ। ଯଦିଓ ସେମାନଙ୍କ ଭିତରେ ବନ୍ଧୁତାର ସୁଯୋଗ ନଥିଲା, କେବେ କେମିତି ଭେଟ ହେଲେ ସେମାନେ ଔପଚାରିକ ବାର୍ତ୍ତାଳାପ କରୁଥିଲେ। ଥରେ ପୂର୍ବ ଦିଗ ମନ୍ଦିରର ସେବକ ଆଲୋକ ଏବଂ ପଶ୍ଚିମ ଦିଗ ମନ୍ଦିରର ସେବକ ଅଜୟ ରାସ୍ତାରେ ଭେଟ ହେଲେ। ଆଲୋକ ପଚାରିଲା, କ'ଣ ସାଙ୍ଗ, କୁଆଡ଼େ ବାହାରିଲ? ଦାର୍ଶନିକ ସୁଲଭ ଭଙ୍ଗୀରେ ଅଜୟ ଉତ୍ତର ଦେଲା, ପବନ ଯୁଆଡ଼େ ଠେଲି ନେଉଛି। ଏଭଳି ବିଚିତ୍ର ଉତ୍ତରର କିଭଳି ପ୍ରତ୍ୟୁତ୍ତର ଦେଇ କଥାବାର୍ତ୍ତାକୁ ଆଗକୁ ନେଇହେବ ଆଲୋକ ଜାଣିପାରିଲା ନାହିଁ। ସେ ଚୁପଚାପ ଚାଲି ଆସିଲା ଓ ତା ମନ୍ଦିରର

ଯୋଗକୁ ସବୁ କଥା କହିଲା। ତା କଥା ଶୁଣି ସେ ରାଗରେ କମ୍ପି ଉଠିଲେ। ଏହା ଘୋର ଅପମାନର କଥା। ଆଜି ପର୍ଯ୍ୟନ୍ତ ସେହି ମନ୍ଦିରର କେହି ଆମକୁ ହରାଇ ପାରିନାହାନ୍ତି। ତୁ ପ୍ରଥମ ଥର ପାଇଁ ହାରିଗଲୁ, ମାତ୍ର ଏଥର ସେହି ପିଲାକୁ ଉଚିତ ଜବାବ ଦେଇ ଯେମିତି ହେଉ ହରାଇବାକୁ ପଡ଼ିବ। ମନ ଦେଇ ଶୁଣ, ଆସନ୍ତାକାଲି ତୁ ପୁଣି ତାକୁ ଭେଟି ସେହି ସମାନ ପ୍ରଶ୍ନ କର। ପବନ ଯୁଆଡ଼େ ଠେଲି ନେଉଛି ବୋଲି ସେ ଯେତେବେଳେ ଉତ୍ତର ଦେବ, ତୁ କହିବୁ, ଯଦି ପବନର ପ୍ରବାହ ବନ୍ଦ ହୋଇଯାଏ ତେବେ କୁଆଡ଼େ ଯିବ ବନ୍ଧୁ? ଦେଖିବୁ ତା ମୁହଁ କେମିତି ବନ୍ଦ ହୋଇଯିବ। ତୁମେ ପରଦିନ ସେହି ଜାଗାରେ ଉଭୟଙ୍କ ପୁଣି ଭେଟ ହେଲା। ଆଲୋକ ପଚାରିଲା, ଆଉ ବନ୍ଧୁ କୁଆଡ଼େ ବାହାରିଲ? ଅନ୍ୟମନସ୍କ ଭାବରେ ଅଜୟ କହିଲା, ପାଦ ଯୁଆଡ଼େ ନେଇଯାଉଛି। ଏଭଳି ଅପ୍ରତ୍ୟାଶିତ ଉତ୍ତର ପାଇ ଆଲୋକର ବୁଦ୍ଧି ବଣା ହୋଇଗଲା। ତାର ପୂର୍ବ ପ୍ରସ୍ତୁତ ଉତ୍ତର ବେକାର ହୋଇଗଲା। ସିଏ ମୁହଁ ଶୁଖାଇ ଚୁପଚାପ ଫେରିଗଲା ଓ ପୂଜକକୁ ସବୁ କଥା ଜଣାଇଲା। ପୂଜକ ରାଗିଯାଇ କହିଲା, ଘୋର ଲଜ୍ଜାର କଥା, ଯାହା ଜଣାପଡ଼ୁଛି ପିଲାଟା ଭାରି ସିଆଣା। ହଉ ଠିକ୍ ଅଛି, କାଲି ତାକୁ ମଜା ଚଖେଇବା। ସେ ଯେତେବେଳେ କହିବ ପାଦ ଯୁଆଡ଼େ ନେଇଯାଉଛି, ତୁ ସାଙ୍ଗେ ସାଙ୍ଗେ କହିବୁ, ଭଗବାନ ନ କରନ୍ତୁ ତମେ ପଙ୍ଗୁ ହୋଇଯାଅ। ଯଦି ପଙ୍ଗୁ ହୋଇଯାଅ ଆଉ କୁଆଡ଼େ ହେଲେ ଯାଇପାରିବ? ପରଦିନ ଆଲୋକ ବେଶ ଉତ୍ସାହିତ ହୋଇ ସେହି ରାସ୍ତାରେ ପହଞ୍ଚିଗଲା। ସେ ନିଶ୍ଚିତ ଥିଲା ଆଜି ଅଜୟ ନିଶ୍ଚୟ ହାରିଯିବ। କିଛି ସମୟ ପରେ ଅଜୟ ଆସିଲା। ତା ପାଖକୁ ଯାଇ ହସି ହସି ଆଲୋକ ପଚାରିଲା, ବନ୍ଧୁ ଆଜି କୁଆଡ଼େ ବାହାରିଲ? ତାକୁ କ୍ଷଣଟିଏ ଚାହିଁ ଶାନ୍ତ ଭାବରେ ଅଜୟ କହିଲା, ବଜାରକୁ ଯାଉଛି ପନିପରିବା ଆଣିବା ପାଇଁ। ଅଜୟର ଉତ୍ତର ଶୁଣି ଆଲୋକର ମାନସିକ ସ୍ଥିତି କ'ଣ ହୋଇଥିବ ସହଜେ ଅନୁମେୟ।

0: ଆଜିର ଅନୁଚିନ୍ତା ଶୁଣିଲେ ରଚନା ଏବଂ ଉପସ୍ଥାପନା କଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର ବର୍ତ୍ତମାନ ଆପଣଙ୍କ ପାଇଁ ନେଇ ଆସିଛୁ ଆଜି ସକାଳର ଚାଷବାସ କଥା।
1: ଆଜି ଚାଷବାସ କଥାରେ କଲରା ଚାଷ ବିଷୟରେ ଆମେ କିଛି ଆଲୋଚନା କରିବା। ଆମ ରାଜ୍ୟ ଓଡ଼ିଶାରେ ପରିବା ମଧ୍ୟରେ କଲରା ପ୍ରତି ଲୋକଙ୍କର ବିଶେଷ ଆଦର ଥାଏ। ସେଥିଯୋଗୁଁ ଆମ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ପ୍ରାୟତଃ କଲରା ଚାଷ କରିବା ଲାଗି ଚାଷୀମାନଙ୍କର ବିଶେଷ ଆଗ୍ରହ ଦେଖାଦେଇଥାଏ। ଆମ ରାଜ୍ୟର ସମସ୍ତ ପ୍ରକାର ମାଟିରେ କଲରା ଚାଷ ହୋଇପାରୁଥିବାରୁ ଚାଷୀମାନେ କଲରା ଚାଷ କରିବାକୁ ପଛାନ୍ତି ନାହିଁ। ଜମି ଯଦି ଉର୍ବର ହୋଇନଥାଏ ତାହେଲେ ପ୍ରତି କଲରା ମଳାରେ ପ୍ରଚୁର ଖତ ଦେଇ କଲରା ଲଗାଇବାକୁ ହୋଇଥାଏ। ଜମି ଯଦି ନିଗିଡ଼ା ହୋଇଥାଏ ତାହେଲେ ସେପରି ଜମିରେ କଲରା ପ୍ରଚୁର ପରିମାଣରେ ଅମଳ ହୋଇଥାଏ। ବିହନ ପ୍ରସ୍ତୁତି କଥା ଯଦି କହିବା, ପ୍ରତି ଏକର ପିଛା ପ୍ରାୟ 2.5 କିଲୋଗ୍ରାମ ଭଲ କଲରା ମଞ୍ଜିର ଆବଶ୍ୟକ ପଡ଼ିଥାଏ। ଲଗାଇବା ଆଗରୁ 1 କିଲୋଗ୍ରାମ ପ୍ରତି 4 ଗ୍ରାମ ହିସାବରେ ଥିରାମ ବା କ୍ୟାପ୍ଟାନର ମଞ୍ଜିକୁ ବିଶୋଧନ କରିସାରି ମଞ୍ଜି ଲଗାଇବାକୁ ପଡ଼େ। କ୍ଷେତ ପ୍ରସ୍ତୁତି କଥା ଯଦି କହିବା, କଲରା ଲଗାଇବା ଲାଗି 1.5 ଫୁଟରୁ 2 ଫୁଟ ଗୋର୍ଲେଇର ଗୋଟିଏ ଗୋଟିଏ ମଳା ପ୍ରସ୍ତୁତ କରିବାକୁ ପଡ଼ିଥାଏ। ବର୍ଷାଦିନିଆ କଲରା ଲଗାଇଲେ 5 ଫୁଟ ବ୍ୟବଧାନରେ ଗୋଟିଏ ଗୋଟିଏ ମଳା ଖୋଳିବାକୁ ପଡ଼ିଥାଏ। ମଳାଠାରୁ ମଳାର ଦୂରତା 3-4 ଫୁଟ ବ୍ୟବଧାନ ରଖିବାକୁ ହେବ। ମଳା ଖୋଳା ସରିଲେ ମଳାରେ ସଢ଼ା ଗୋବର ଖତ ସହିତ ମାଟି ମିଶାଇ ପୂରଣ କରିବାକୁ ପଡ଼ିଥାଏ। ପ୍ରତି ମଳାରେ 5-7 ଗୋଟିଏ ଯାଏଁ ମଞ୍ଜି ଲଗାଇବାକୁ ହେବ। ମଞ୍ଜି ଲଗାଇବା ପୂର୍ବରୁ ପ୍ରତି ଏକର ପିଛା ସୁପର ଫସ୍ଫେଟ୍ 100 କିଲୋଗ୍ରାମ, ପଟାସ ଏକର ପିଛା 20 କିଲୋଗ୍ରାମ, CAN ସାର 40 କିଲୋଗ୍ରାମ ଦେଇ ମାଟିରେ ମିଶାଇବାକୁ ପଡ଼ିଥାଏ। ଗଛ ହେବା ପରେ ସର୍ବାଧିକ 3 ସପ୍ତାହ ପରେ ମଳାଗୁଡ଼ିକୁ କୋଡ଼ାଖୁସା କରିଦେବେ। କୋଡ଼ାଖୁସା କରିବା ସମୟରେ ମଳାରେ ଥିବା ଅନାବନା ଘାସ ସବୁକୁ ବାଛିଦେବେ। ଘାସ ବାଛି ସାରିବା ପରେ ଜମିରେ CN ଆମୋନିୟମ ନାଇଟ୍ରେଟ୍ ମଳାରେ ପ୍ରୟୋଗ କରିବାକୁ ହୋଇଥାଏ। ଯଦି ଜଳସେଚନ କଥା ଚିନ୍ତା କରିବା, ମଞ୍ଜି ଲଗାଯିବା ପରେ 3

0: ସପ୍ତାହ ବ୍ୟବଧାନରେ ମଳା ସବୁକୁ ଦୁଇଥର କଡ଼ାଖୁସା କରିଦେବାକୁ ପଡ଼ିଥାଏ। ଜମିର ବତର ଦେଖି ଜଳସେଚନ କରିବେ। କଲରା ଚାଷକୁ ପୋକମାନଙ୍କ ଦାଉରୁ ରକ୍ଷା କରିବାକୁ ହେଲେ ସେଭିନ୍ ପାଣିରେ ଗୋଳାଇ ସ୍ପ୍ରେ କରିବେ। ଏହାପରେ କଲରା ଚାଷରେ ସାଧାରଣତଃ ଅନ୍ୟ କୌଣସି ରୋଗ ହୋଇନଥାଏ। କଲରା ଚାଷକୁ ଯତ୍ନ ସହକାରେ କରାଯାଉଥିଲେ ପ୍ରତି ଏକର ପିଛା ସର୍ବାଧିକ 30 କ୍ୱିଣ୍ଟାଲ କଲରା ଅମଳ ହୋଇଥାଏ।
1: କଲରା ଚାଷ ଏ ସମ୍ପର୍କରେ ଶୁଣିଲେ ଆଜି ସକାଳର ଚାଷବାସ କଥାରେ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୁଡ଼ି।
2: ଆଜିର ରିଞ୍ଜୁଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା କନ୍ଧ ସମ୍ପ୍ରଦାୟର ଗୀତ। ଏହି କନ୍ଧମାନେ ରାୟଗଡ଼ା, କୋରାପୁଟ ଏବଂ ଗଜପତି ଜିଲ୍ଲାରେ ସାଧାରଣତଃ ଦେଖାଯାଇଥାନ୍ତି। ଏମାନେ ଜଙ୍ଗଲର ଆଭ୍ୟନ୍ତର ଅଞ୍ଚଳରେ ବସବାସ କରନ୍ତି। ସାଧାରଣତଃ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ଏମାନେ ନିଜର ଜୀବିକା ନିର୍ବାହ କରିଥାନ୍ତି। ସେମାନେ ଶିକ୍ଷା କିଭଳି ଭାବରେ ପାଇପାରିବେ ସେ ସମ୍ପର୍କରେ ପ୍ରଥମେ ଗୀତଟିଏ ଶୁଣିବା। ଏହି ଗୀତଟିକୁ ପରିବେଷଣ କରୁଛନ୍ତି ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ ଅନ୍ତର୍ଗତ ସାନ ଗତିଗୁଡ଼ା ଗ୍ରାମର ଆନି ମାଣ୍ଡିକା ଏବଂ ସାଥୀମାନେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ଆଜି 12 ବର୍ଷ ପୂରଣ ହୋଇଛି। 2014 ଅଗଷ୍ଟ ମାସ 28 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ ଜନଧନ ଯୋଜନାର ଶୁଭାରମ୍ଭ କରିଥିଲେ। ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ଏହି ଯୋଜନାରେ 69.9 କୋଟି ବ୍ୟାଙ୍କ ଖାତା ଖୋଲାଯାଇଛି। ଏଥିରେ 3,16,000 କୋଟିରୁ ଅଧିକ ଟଙ୍କା ଜମା କରାଯାଇଥିବା ଜଣାପଡ଼ିଛି। ବିଶ୍ୱର ସର୍ବବୃହତ ଆର୍ଥିକ ଅନ୍ତର୍ଭୁକ୍ତି ପଦକ୍ଷେପ ସ୍ୱରୂପ ପିଏମ୍ ଜନଧନ ଯୋଜନା ସମସ୍ତ ଭାରତୀୟଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେବାରେ ସଫଳ ହୋଇଛି। ଏହି ଯୋଜନାରେ ଗ୍ରାମୀଣ ଏବଂ ଅର୍ଦ୍ଧ ସହରାଞ୍ଚଳରେ 78% ଆକାଉଣ୍ଟ ଖୋଲାଯାଇଥିବା ବେଳେ 56% ମହିଳା ବ୍ୟାଙ୍କ ଆକାଉଣ୍ଟ ଖୋଲିବାରେ ସକ୍ଷମ ହୋଇଛନ୍ତି। ଓଡ଼ିଶାରେ ଏପର୍ଯ୍ୟନ୍ତ ଏହି ଯୋଜନାରେ 2,42,36,41 ବ୍ୟାଙ୍କ ଖାତା ଖୋଲାଯାଇଥିବା ବେଳେ ଏଥିରେ 13,393 କୋଟିରୁ ଅଧିକ ଟଙ୍କା ଜମା ରହିଛି। 1,78,16,728 ଜଣ ହିତାଧିକାରୀଙ୍କୁ ରୂପେ କାର୍ଡ ମଧ୍ୟ ପ୍ରଦାନ କରାଯାଇଛି। ସଂସଦୀୟ ଯୁଗ୍ମ କମିଟିର ଏକ ପ୍ରତିନିଧି ଦଳ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଉଭୟ ଲୋକସଭା ଓ ରାଜ୍ୟସଭାର ସଦସ୍ୟମାନଙ୍କୁ ନେଇ ଗଠିତ ଏହି କମିଟି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଓ ସରକାରୀ ଉଦ୍ୟୋଗ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ। କମିଟିରେ 5 ଜଣ ସାଂସଦ ସଦସ୍ୟ ରହିଛନ୍ତି। ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆଜି ସୁଭଦ୍ରା ଯୋଜନାର 5ମ କିସ୍ତି ପ୍ରଦାନ କରାଯିବ। ନୟାଗଡ଼ ଜିଲ୍ଲା ଲାଠିପଡ଼ା ପଡ଼ିଆରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ହିତାଧିକାରୀମାନଙ୍କୁ ସୁଭଦ୍ରା ଯୋଜନାର ଅର୍ଥ ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 1,03,26,162 ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାର ଅର୍ଥରାଶି ପ୍ରଦାନ କରାଯିବ। ଏ ବାବଦରେ 5,160 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରତ୍ୟକ୍ଷ ହସ୍ତାନ୍ତରଣ ସୁବିଧା ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯିବ। 2026-27 ରୁ 2030-31 ଆର୍ଥିକ ବର୍ଷ ମଧ୍ୟରେ ସେତୁ ବନ୍ଧନ ଯୋଜନାରେ ରାଜ୍ୟ ସରକାର 3,167 ସେତୁ ନିର୍ମାଣ କରିବେ। ଏହି ଯୋଜନା ପାଇଁ 11,800 କୋଟି ଟଙ୍କା ଖର୍ଚ୍ଚ କରାଯିବ। ଗ୍ରାମ୍ୟ ଉନ୍ନୟନ ବିଭାଗର ସୂଚନା ଅନୁଯାୟୀ ଏହି ସେତୁବନ୍ଧନ ଯୋଜନାରେ 1,417 ଅସମାପ୍ତ ସେତୁ ପ୍ରକଳ୍ପ ଓ 1,750 ନୂତନ ସେତୁ ପ୍ରକଳ୍ପ ରହିଛି। ରାଜ୍ୟର ଗ୍ରାମାଞ୍ଚଳଗୁଡ଼ିକରେ ସଂଯୋଗବିହୀନ ରାସ୍ତାକୁ ସେତୁ ନିର୍ମାଣ ଜରିଆରେ ସବୁଦିନିଆ ସଂଯୋଗୀକରଣ ନିଶ୍ଚିତ କରିବା ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଆୟୋଗଙ୍କୁ ଖାଦ୍ୟ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରିବା ଲାଗି ଅବଗତ କରାଯାଇଛି। ରାଜ୍ୟର 30ଟି ଜିଲ୍ଲା ଏବଂ 6ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ଭ୍ରାମ୍ୟମାଣ ଖାଦ୍ୟ ପରୀକ୍ଷା ଲ୍ୟାବ୍ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ 36ଟି ଅଚଳ ଆମ୍ବୁଲାନ୍ସକୁ ଭ୍ରାମ୍ୟମାଣ ଖାଦ୍ୟ ପରୀକ୍ଷା ଲାବୋରେଟୋରୀ ଭାବେ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ଏହା ଜରିଆରେ ବିଭିନ୍ନ ଜିଲ୍ଲା ତଥା ସହରାଞ୍ଚଳରେ ଖାଦ୍ୟ ଅପମିଶ୍ରଣ ଯାଞ୍ଚ କରାଯିବ। ପବିତ୍ର ଗହ୍ମାପୂର୍ଣ୍ଣମୀ ଅବସରରେ ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ରାକ୍ଷୀ ଲାଗି ନୀତି ସହ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ପରେ ଭଉଣୀ ସୁଭଦ୍ରା ଦୁଇ ଭାଇ ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ଲାଗି କରାଇବେ। ଶ୍ରୀମନ୍ଦିର ପାଟରା ବିଷୟୀ ସେବକଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ରାକ୍ଷୀ ଓ ଗୁଆମାଳକୁ ସିଂହାରୀ ସେବକମାନେ ମହାପ୍ରଭୁଙ୍କୁ ଲାଗି କରାଇବାର ପରମ୍ପରା ରହିଛି। ଆଜି ମଧ୍ୟ ପ୍ରଭୁ ସୁଦର୍ଶନ ଚାରି ଆଶ୍ରମକୁ ବିଜେ କରିବେ। ମାର୍କଣ୍ଡ ପୁଷ୍କରିଣୀରେ ବଳଭଦ୍ରଙ୍କ ଜନ୍ମନୀତି ଅନୁଷ୍ଠିତ ହେବ। ନୀତି ଅନୁଯାୟୀ ମାଟିର ବଳଭଦ୍ର ପ୍ରତିମାଙ୍କୁ ପୂଜାପଣ୍ଡା ସେବକ ଜୀବନ୍ୟାସ ଦେବା ପରେ ଜାତକର୍ମ ଅନୁଷ୍ଠିତ ହେବ। ପଞ୍ଚୋପଚାର, ଶୀତଳ ମଣୋହି ଓ ବନ୍ଦାପନା କରାଯାଇ ବଳଭଦ୍ରଙ୍କ ମାଟି ପ୍ରତିମାକୁ ମାର୍କଣ୍ଡ ପୁଷ୍କରିଣୀରେ ବିସର୍ଜନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 30 ତାରିଖ ରବିବାର ଦିନ ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 137ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଦୂରଦର୍ଶନ ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ରାଜ୍ୟ ସରକାର ଆଇପିଏସ୍ ଅଧିକାରୀ ଜଗମୋହନ ମୀନାଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି। ଶ୍ରୀ ମୀନାଙ୍କ ଇସ୍ତଫାପତ୍ର କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଯାଇଛି। ସେ ଭୁବନେଶ୍ୱର ଡିସିପି ଭାବେ କାର୍ଯ୍ୟ କରୁଛନ୍ତି। 2013 ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଶ୍ରୀ ମୀନା ତାଙ୍କର 13 ବର୍ଷର କାର୍ଯ୍ୟକାଳ ମଧ୍ୟରେ 3ଟି ଗୁରୁତ୍ୱପୂର୍ଣ୍ଣ ପୁଲିସ୍ ପଦକ ପାଇଥିଲେ। ସେ ଗତ ଜୁଲାଇ ମାସରେ ତାଙ୍କ ଇସ୍ତଫାପତ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ। ସୁବର୍ଣ୍ଣପୁରରେ ମହାନଦୀ ସାହିତ୍ୟ ସଂସଦ

ଆମର ମେରୁଦଣ୍ଡ ମୁଣ୍ଡ ତଳ ପାଖରୁ ଆରମ୍ଭ ହୋଇ ମଳଦ୍ୱାର ପର୍ଯ୍ୟନ୍ତ ଲମ୍ବି ଥାଏ। ଏହାର ମଧ୍ୟ ଦେଇ ମସ୍ତିଷ୍କରୁ ଆରମ୍ଭ ହୋଇ ଅଣ୍ଟାର ଶେଷ ପର୍ଯ୍ୟନ୍ତ ସୁଷୁମ୍ନା କାଣ୍ଡରୁ ବିଜୁଳି ତାର ପରି ସ୍ନାୟୁ ବାହାରି ଶରୀରର ସମସ୍ତ ଅଂଶକୁ ସମ୍ପ୍ରସାରିତ ହୋଇଥାଏ। ଏହାଦ୍ୱାରା ଆମେ ସ୍ନାୟବକୀୟ କ୍ରିୟା ଯଥା ସ୍ପର୍ଶ ଶକ୍ତି, ଚଳନ ଶକ୍ତି ଓ ସ୍ୱୟଂଚାଳିତ ଶକ୍ତି କାର୍ଯ୍ୟ କରିଥାଏ। ଦେହ ଭିତରର ଫୁସ୍ଫୁସ୍, ହୃତ୍ପିଣ୍ଡ, ଯକୃତ, ପ୍ଲିହା ଓ ଅନ୍ତନଳୀୟ ପ୍ରଭୃତି ଏହାଦ୍ୱାରା ପରିଚାଳିତ ହୋଇଥାଏ। ମେରୁଦଣ୍ଡ ହାଡ଼ରେ କୌଣସି ଦୁରାରୋଗ୍ୟ ଯଥା ଯକ୍ଷ୍ମା, କର୍କଟ ଓ ହାଡ଼ ଦୁର୍ବଳ ହେଲେ କିମ୍ବା କୌଣସି ଦୁର୍ଘଟଣା ଯୋଗୁଁ ସୁଷୁମ୍ନାକାଣ୍ଡ ଛିଡ଼ିଗଲେ ଗୋଡ଼ ବା ହାତରେ ସ୍ନାୟବିକ ଦୁର୍ବଳତା ବା ପାରାଲିସିସ୍ ଦେଖାଦିଏ। ସାଧାରଣତଃ ବେକ ହାଡ଼ରେ ଆଘାତ ଲାଗିଲେ ଗୋଡ଼ ହାତ ଅଚଳ ହୋଇଯାଏ ଏବଂ ଅଣ୍ଟା ପାଖରେ ହାଡ଼ ଭାଙ୍ଗିଗଲେ କେବଳ ଗୋଡ଼ ଅଚଳ ହୁଏ, ମାତ୍ର ଉଭୟ କ୍ଷେତ୍ରରେ ଝାଡ଼ା ପରିସ୍ରା ବନ୍ଦ ହୋଇଯାଏ। ମେରୁଦଣ୍ଡ ହାଡ଼ ଭାଙ୍ଗିବା ଏବଂ ରୋଗର ତୀବ୍ରତା ଉପରେ ରୋଗର ଲକ୍ଷଣ ଦେଖାଦିଏ। ଯଥା କୌଣସି ରୋଗ ହେଲେ ଉଦାହରଣ ସ୍ୱରୂପ ମେରୁ ହାଡ଼ରେ ଯକ୍ଷ୍ମା ବା ମେରୁଦଣ୍ଡରେ କର୍କଟ ବା କୌଣସି ସଂକ୍ରମଣିତ ଜନିତ ରୋଗ ହେଲେ ଧୀରେ ଧୀରେ ଗୋଡ଼ ବା ହାତ ଦୁର୍ବଳ ଲାଗେ। ମାତ୍ର ଯଦି ଦୁର୍ଘଟଣା ଜନିତ ହେଲା ତେବେ ଗୋଡ଼ ହାତ ସଙ୍ଗେ ସଙ୍ଗେ ଅଚଳ ହୁଏ। ଏଣୁ ଯାହାର ବେକ ପାଖରେ ଆଘାତ ହୁଏ ତାର ଗୋଡ଼ ହାତ ଉଭୟ ଅଚଳ ହୋଇଯାଏ, ତାକୁ କ୍ୱାଡ୍ରୋପ୍ଲିଜିଆ ଏବଂ ଅଣ୍ଟା ପାଖର ଗୋଡ଼ ହାଡ଼ ଅଚଳ ହେଲେ ତାକୁ ପାରାପ୍ଲିଜିଆ କୁହାଯାଏ। ଏଣୁ ଗୋଡ଼ ବା ହାତ ଅଚଳ ହେବା ସଙ୍ଗେ ସଙ୍ଗେ ରୋଗୀର ସ୍ପର୍ଶ ଶକ୍ତି ଲୋପ ପାଏ ଏବଂ ପରିସ୍ରା ବନ୍ଦ ହୋଇଯାଏ। ବେକ ହାଡ଼ ଭାଙ୍ଗିବା ଲୋକଙ୍କର ବେଳେବେଳେ ନିଶ୍ୱାସ ନେବାରେ କଷ୍ଟ ହୁଏ ଏବଂ ରୋଗୀ ଅତିମାତ୍ରାରେ ବ୍ୟତିବ୍ୟସ୍ତ ହୋଇପଡ଼େ। କୌଣସି ଦୁର୍ଘଟଣା ଜନିତ ରୋଗୀ ଦେଖିଲେ ପ୍ରଥମେ ତାକୁ କହିବ ସେ ହାତ ଗୋଡ଼ ହଲାଇ ପାରୁଛି କି ନାହିଁ। ଆଖି ବନ୍ଦ କରି ହାତ ବା ଗୋଡ଼ ଛୁଇଁଲେ ସେ ଜାଣିପାରୁଛି କି ନାହିଁ। ଯଦି ଗୋଡ଼ ହଲାଇ ପାରୁନି ବା ଛୁଇଁଲେ ଜାଣିପାରୁନି ତେବେ ଜାଣିବ ଯେ ପାରାଲିସିସ୍ ହୋଇଛି। ଏଣୁ କାଳ ବିଳମ୍ବ ନକରି ଆମ୍ବୁଲାନ୍ସ ଡକାଇ ସଙ୍ଗେ ସଙ୍ଗେ ଗୋଡ଼ ହାତ ମୁଣ୍ଡ କିଛି ହଲଚଲ ନକରି ରୋଗୀକୁ ଗାଡ଼ିକୁ ଉଠାଇ ସ୍ଥାନାନ୍ତରିତ କରିବ। ରୋଗୀକୁ ଉଠାଇଲା ବେଳେ ଗୋଟିଏ ପଟେ ଚାରିଜଣ ଲୋକ ତଥା ଜଣେ ମୁଣ୍ଡକୁ, ଜଣେ ଛାତିକୁ, ଜଣେ ଅଣ୍ଟାକୁ ଆଉ ଜଣେ ଦୁଇ ଗୋଡ଼କୁ ଧରି ଏକାବେଳକୁ ଉପରକୁ ଉଠାଇବ। ଏ ରୋଗୀକୁ ନିକଟସ୍ଥ ମେଡିକାଲ କଲେଜରେ ଅସ୍ଥିଶଲ୍ୟ ଚିକିତ୍ସା ବିଭାଗକୁ ନେବ। ଡାକ୍ତରଖାନାରେ ପହଞ୍ଚାଇବା ପରେ ଏ ରୋଗୀକୁ ସ୍ୱୟଂଚାଳିତ ପବନ ଯନ୍ତ୍ର ବିଛଣାରେ ରଖିବାକୁ ହେବ, କାରଣ ଏ ରୋଗୀ ଗୋଟିଏ ପଟେ ପଡିକରି ରହିବ, ଏଣୁ ଚାପ ଘା ହେବାର ସମ୍ଭାବନା ବେଶୀ। ପ୍ରତି ଦୁଇ ଘଣ୍ଟାରେ ବାମ କଡ, ଡାହାଣ କଡ ଏବଂ ପେଟେଇକରି ଶୁଆଇବା ଦରକାର। ପାର୍ଶ୍ୱ ପରିବର୍ତ୍ତନ କରିବା ନିତ୍ୟାନ୍ତ ଆବଶ୍ୟକ। ପରିସ୍ରା ନଳୀ ଦିଆଯାଇଥିଲେ ପ୍ରତି 21 ଦିନରେ ପରିସ୍ରା ନଳୀକୁ ବଦଳାଇବାକୁ ପଡିବ। ପରିସ୍ରା ଦ୍ୱାରରେ ସ୍ୱତନ୍ତ୍ର ରବର ନଳୀ ଦେଇ ପରିସ୍ରା କରାଇବାକୁ ହେବ। ନିଶ୍ୱାସ ନେଇ ପାରୁନଥିଲେ କୃତ୍ରିମ ଉପାୟରେ ବାୟୁ ଚଳାଚଳ କରାଇବାକୁ ପଡିବ। ଏ ରୋଗର ମୁଖ୍ୟ ଚିକିତ୍ସା ହେଲା ଫିଜିଓଥେରାପି। ପ୍ରଥମରେ ରୋଗୀର ଛାତିରେ ପାଣି ନ ଜମିବା ପାଇଁ ହାତ ପାପୁଲିକୁ ଠୋଲା କରି ଅନ୍ୟ ଲୋକ ଦ୍ୱାରା ରୋଗୀର ଛାତିକୁ ଥାପୁଡ଼ାଇବ। ଆଗ, ପଛ, ଦୁଇ କୋଡ଼ ସବୁଆଡ଼େ ଥାପୁଡ଼ାଇବାକୁ ପଡିବ। ହାତ ଆଙ୍ଗୁଠି, କଚଟି, କହୁଣୀ, ଖୁଆଗଣ୍ଠିକୁ ବଙ୍କା କରିବ ଓ ସିଧା କରିବ। ଗୋଡ଼ର ଆଙ୍ଗୁଠି, ବଳାଗଣ୍ଠି, ଆଣ୍ଠୁ, କଟି ଏହାକୁ ସିଧା କରିବ ଏବଂ ବଙ୍କା କରିବ। ରୋଗୀକୁ ନିଶ୍ୱାସ ନେବା ବ୍ୟାୟାମ ଶିଖାଇବ, ଯଥା ଲମ୍ବା ନିଶ୍ୱାସ ନେଇ ଅଟକାଇ ରଖି ପୁଣି ଛାଡ଼ିବ। ସବୁବେଳେ ରୋଗୀକୁ ପରିଷ୍କାର ପରିଚ୍ଛନ୍ନ ରଖିବ, ଚାପ ଘା ନ ହେବା ପାଇଁ ଦୃଷ୍ଟି ଦେବ। ଏପରି କଲେ ରୋଗୀ

0: ସେଟା ଭଲ ହେଇଯିବ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଦେଶର ଆର୍ଥିକ କ୍ଷେତ୍ରକୁ ସଶକ୍ତ କରିବା ଦିଗରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ଆଜି ପୂରିଛି 12 ବର୍ଷ। ଉଜ୍ବେକିସ୍ତାନ ଓ କିର୍ଗିଜ୍ସ୍ତାନକୁ ଆସନ୍ତାକାଲିଠାରୁ 4 ଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜି ପାଳିତ ହେଉଛି ଭାଇ ଭଉଣୀଙ୍କର ସ୍ୱତନ୍ତ୍ର ସମ୍ପର୍କର ପ୍ରତୀକ ରକ୍ଷାବନ୍ଧନ। ଆଜି ଶେଷ ହେବ ଚଳିତ ବର୍ଷର ଶ୍ରୀ ଅମରନାଥ ଯାତ୍ରା ଓ ବୁଢ଼ା ଅମରନାଥ ଯାତ୍ରା। ନେପାଳର ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା 399କୁ ବୃଦ୍ଧି। 290 ଜଣ ଭାରତୀୟ ପର୍ଯ୍ୟଟକ ଏପର୍ଯ୍ୟନ୍ତ ନିଖୋଜ। ଏବଂ ଏଫ୍ଆଇଏଚ୍ ବିଶ୍ୱକପ୍ ହକି ଟୁର୍ଣ୍ଣାମେଣ୍ଟରେ ଜର୍ମାନୀକୁ ପରାସ୍ତ କରି 5ମ ସ୍ଥାନରେ ଭାରତୀୟ ମହିଳା ଦଳ। ଭାରତର ଆର୍ଥିକ କ୍ଷେତ୍ରକୁ ସୁଦୃଢ଼ କରି ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ଆଜି 12 ବର୍ଷ ପୂର୍ଣ୍ଣ ହୋଇଛି। 2014 ଅଗଷ୍ଟ 28ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ଏହି ଯୋଜନାରେ 69 କୋଟିରୁ ଅଧିକ ବ୍ୟାଙ୍କ ଖାତା ଖୋଲାଯାଇଛି। ଏଥିରେ 3,17,000 କୋଟିରୁ ଅଧିକ ଟଙ୍କା ଜମା କରାଯାଇଥିବା ଜଣାପଡ଼ିଛି। ବିଶ୍ୱର ସର୍ବବୃହତ୍ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପଦକ୍ଷେପ ସ୍ୱରୂପ ପିଏମ୍ ଜନଧନ ଯୋଜନା ସମସ୍ତ ଭାରତୀୟଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେବାରେ ସଫଳ ହୋଇଛି। ପ୍ରତି ଆକାଉଣ୍ଟରେ ହାରାହାରି 5,356 ଟଙ୍କା ଜମାରାଶି ହୋଇଛି। ଏହି ଯୋଜନାରେ ଗ୍ରାମୀଣ ଏବଂ ଅର୍ଦ୍ଧ ସହରାଞ୍ଚଳରେ 78% ଆକାଉଣ୍ଟ ଖୋଲାଯାଇଥିବା ବେଳେ 56% ମହିଳା ବ୍ୟାଙ୍କ ଆକାଉଣ୍ଟ ଖୋଲିବାରେ ସକ୍ଷମ ହୋଇଛନ୍ତି। ଜନଧନ ଆକାଉଣ୍ଟଧାରୀଙ୍କୁ 41 କୋଟିରୁ ଅଧିକ ରୂପେ କାର୍ଡ ମଧ୍ୟ ଜାରି କରାଯାଇଛି। ଏହି ଯୋଜନା ସମାଜର ବିଶେଷକରି ଅବହେଳିତ ବର୍ଗ ଲୋକଙ୍କୁ ବ୍ୟାଙ୍କିଂ ସୁବିଧା ତଥା ଆର୍ଥିକ ସେବା ଯୋଗାଇ ଦେବା ସହିତ ସେମାନଙ୍କର ସାମାଜିକ ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବାରେ ସହାୟକ ହୋଇପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ 4 ଦିନିଆ ଉଜ୍ବେକିସ୍ତାନ ଏବଂ କିର୍ଗିଜ୍ସ୍ତାନ ଗସ୍ତରେ ଯିବେ। ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ଆସନ୍ତାକାଲି ଉଜ୍ବେକିସ୍ତାନ ରାଷ୍ଟ୍ରପତି ସାଭକାତ ମିର୍ଜୋୟେବ୍ଙ୍କ ନିମନ୍ତ୍ରଣ କ୍ରମେ ତାସ୍କେଣ୍ଟ ଗସ୍ତ କରିବେ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମିର୍ଜୋୟେବ୍ଙ୍କ ସହିତ ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ପ୍ରତିନିଧିସ୍ତରୀୟ ଆଲୋଚନା କରିବେ। ଏହାଛଡ଼ା ଉଭୟ ନେତା ବାଣିଜ୍ୟ ଓ ପୁଞ୍ଜିନିବେଶ, ପ୍ରତିରକ୍ଷା, ଡିଜିଟାଲ୍ ସଂଯୋଗୀକରଣ, ଶକ୍ତି, ଶିକ୍ଷା ଏବଂ ଜନସମ୍ପର୍କ ଆଦି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ସହଯୋଗର ସମୀକ୍ଷା କରିବେ। ଏହି ଅବସରରେ 2047 ସୁଦ୍ଧା ବିକଶିତ ଭାରତ ଗଠନ ଏବଂ ଉଜ୍ବେକିସ୍ତାନ 2030 ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ କରିବା ଦିଗରେ ପରସ୍କର ମଧ୍ୟରେ ସହଯୋଗକୁ କିଭଳି ସୁଦୃଢ଼ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଏ ସମ୍ପର୍କରେ ସୂଚନା ଦେଇ ଆମ ସମ୍ଭାଦଦାତା ଜଣାଇଛନ୍ତି, ଏହା ହେଉଛି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ଚତୁର୍ଥ ଉଜ୍ବେକିସ୍ତାନ ଗସ୍ତ। ପୂର୍ବରୁ ସେ 2015, 2016 ଓ 2022ରେ ସେଠାକୁ ଗସ୍ତ କରିଥିଲେ। ସେହିଭଳି ଉଜ୍ବେକିସ୍ତାନ ରାଷ୍ଟ୍ରପତି ମିର୍ଜୋୟେବ୍ ମଧ୍ୟ 2018 ଓ 2019 ଭାରତ ଗସ୍ତ କରିଛନ୍ତି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି କିର୍ଗିଜ୍ସ୍ତାନ ଗସ୍ତ କରି ଆସନ୍ତା 31 ତାରିଖରେ 26ତମ ସାଂଘାଇ ସହଯୋଗ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜିଠାରୁ 6 ଦିନିଆ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ କରିବେ। ଏହି ଗସ୍ତ ଅବସରରେ ଶ୍ରୀମତୀ ସୀତାରମଣ ଚିକାଗୋ, ଆସଭିଲେ ଓ ନ୍ୟୁୟର୍କ ଯିବାର କାର୍ଯ୍ୟସୂଚୀ ରହିଛି। ଚିକାଗୋ ଗସ୍ତ ଅବସରରେ ଅର୍ଥମନ୍ତ୍ରୀ ସେଠାକାର ଅଗ୍ରଣୀ ଶିଳ୍ପାନୁଷ୍ଠାନଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଅଧ୍ୟକ୍ଷ ତଥା ବରିଷ୍ଠ ପ୍ରତିନିଧିମାନଙ୍କ ସହିତ ଏକ ରାଉଣ୍ଡ ଟେବୁଲ୍ ବୈଠକରେ ଯୋଗଦେବେ। ଏତଦ୍ବ୍ୟତୀତ ପୂର୍ବରୁ ଚୟନ କରାଯାଇଥିବା କେତେକ ନିର୍ଦ୍ଦିଷ୍ଟ କମ୍ପାନୀର ନେତୃବୃନ୍ଦଙ୍କ ସହିତ ଶ୍ରୀମତୀ ସୀତାରମଣ ଦ୍ୱିପକ୍ଷୀୟ ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ବିଶେଷକରି ଭାରତରେ ପୁଞ୍ଜିନିବେଶର ସୁଯୋଗ ଏବଂ ଭାରତ ଆମେରିକା ମଧ୍ୟରେ ବ୍ୟବସାୟ ଓ ପୁଞ୍ଜିନିବେଶକୁ କିଭଳି ସୁଦୃଢ଼ କରାଯିବା ସହିତ ଅର୍ଥନୈତିକ ଭାଗିଦାରୀକୁ ସଶକ୍ତ କରିବା ଉପରେ ଶ୍ରୀମତୀ ସୀତାରମଣ ଆଲୋଚନା କରିବେ। ଆସେଭିଲେ ଗସ୍ତ କରି ଶ୍ରୀମତୀ ସୀତାରମଣ ଆମେରିକାର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା G20 ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କର ବୈଠକରେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେବେ। ଏହି ବୈଠକ ଚଳିତ ମାସ 31 ଓ ଆସନ୍ତା ମାସ 1 ତାରିଖରେ ଅନୁଷ୍ଠିତ ହେବ। ନ୍ୟୁୟର୍କ ଗସ୍ତ ଅବସରରେ ଶ୍ରୀମତୀ ସୀତାରମଣ ସେଠାରେ ଏକ ନିବେଶକ ରାଉଣ୍ଡ ଟେବୁଲ୍ ବୈଠକରେ ଯୋଗଦେବେ।

0: ବିଭିନ୍ନ ଅଗ୍ରଣୀ କମ୍ପାନୀଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରି ଭାରତରେ ସେମାନଙ୍କର ବ୍ୟବସାୟିକ କାର୍ଯ୍ୟ ବୃଦ୍ଧି କରିବା ଉପରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। दुई हजार सत्चाश सुधा विभिन्न क्षेत्र में भारत को विकसित करने स्वराष्ट्र और समवाय मंत्री अमित शाह गुरुत्वारोप कर गुजरात गस्त अवसर में अहमदाबाद अनुष्ठित फार्मा इनोवा पुरस्कार 2026 प्रदान उत्सव में जोगदे श्री शाह गत बार वर्ष मध्य भारत विश्वर चतुर्थ सर्वबृहत अर्थव्यवस्था रूपे निजक सब्यस्त कर सफल हो
1: 2014 में मोदी जी प्रधानमंत्री बने, भारत का दुनिया के अर्थतंत्रों में 11वां नंबर था। 11वें नंबर से चौथे नंबर की छलांग हमने सिर्फ 12 साल के जब हम तय करते हैं तो होता ही है।
0: ପୂର୍ବରୁ ଶ୍ରୀ ଶାହା ଗୁଜରାଟ ବିଦ୍ୟାପୀଠର 72ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ। ଭାଇ ଭଉଣୀଙ୍କ ମଧ୍ୟରେ ଥିବା ସ୍ୱତନ୍ତ୍ର ସମ୍ପର୍କର ପ୍ରତୀକ ରକ୍ଷାବନ୍ଧନ ଆଜି ଦେଶବ୍ୟାପୀ ପାଳିତ ହେଉଛି। ଏହି ଅବସରରେ ଭଉଣୀମାନେ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ସହିତ ସେମାନଙ୍କର ସମୃଦ୍ଧି, ଉତ୍ତମ ସ୍ୱାସ୍ଥ୍ୟ ଓ କଲ୍ୟାଣ କାମନା କରିଥାନ୍ତି। ଏହା ବଦଳରେ ଭଉଣୀଙ୍କର ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଭାଇମାନେ ପ୍ରତିଜ୍ଞାବଦ୍ଧ ହୋଇଥାନ୍ତି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ପ୍ରାଚୀନ କାଳରୁ ରକ୍ଷାବନ୍ଧନ ପର୍ବ ଦେଶର ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଂଶ ହୋଇଆସିଛି। ପରିବାର ଓ ସମ୍ପ୍ରଦାୟ ମଧ୍ୟରେ ବନ୍ଧନକୁ ମଜବୁତ କରିବା ଦିଗରେ ପ୍ରତିଜ୍ଞାବଦ୍ଧ ହେବାକୁ ରାଷ୍ଟ୍ରପତି ଏହି ଅବସରରେ ପ୍ରତ୍ୟେକ ନାଗରିକଙ୍କୁ ଆହ୍ୱାନ ଦେଇଛନ୍ତି। ଲୋକସଭା ବାଚସ୍କତି ଓମ୍ ବିର୍ଲା ମଧ୍ୟ ଏହି ଅବସରରେ ଶୁଭେଚ୍ଛା ଜଣାଇବା ସହିତ ରକ୍ଷାବନ୍ଧନ ଦେଶର ସମୃଦ୍ଧ ସଂସ୍କୃତି, ପାରିବାରିକ ମୂଲ୍ୟବୋଧ ଓ ସ୍ନେହର ଅତୁଟ ବନ୍ଧନର ପ୍ରତୀକ ବୋଲି କହିଛନ୍ତି। ଚଳିତ ବର୍ଷର ଶ୍ରୀ ଅମରନାଥ ଯାତ୍ରା ଆଜି ଜାମ୍ମୁ କାଶ୍ମୀରଠାରେ ଶେଷ ହେବ। ଗତ ଜୁଲାଇ 3 ତାରିଖରୁ ଏହି 57 ଦିନର ଯାତ୍ରା ଆରମ୍ଭ ହୋଇଥିଲା। ମହନ୍ତ ଦୀପେନ୍ଦ୍ର ଗିରିଙ୍କ ନେତୃତ୍ୱରେ ପବିତ୍ର ଗୁମ୍ଫାରେ ଛଡ଼ି ମୁବାରକ ପର୍ବ ଶେଷ ହେବା ପରେ ଏହି ଯାତ୍ରା ସମ୍ପନ୍ନ ହୋଇଛି। ଚଳିତ ବର୍ଷ ଉଭୟ ପହଲଗାମ୍ ଓ ବାଲତାଲ ପଥ ଦେଇ 480,000ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଏଥିରେ ସାମିଲ ହୋଇଥିଲେ। ସେହିଭଳି ବାର୍ଷିକ ବୁଢ଼ା ଅମରନାଥ ଯାତ୍ରା ମଧ୍ୟ ଆଜି ଶେଷ ହେଉଛି। ଶ୍ରାବଣ ମାସରେ ଅନୁଷ୍ଠିତ ଏହି 12-ଦିନିଆ ଯାତ୍ରାରେ ଶ୍ରଦ୍ଧାଳୁମାନେ ଜାମ୍ମୁ କାଶ୍ମୀରର ପୁଞ୍ ଜିଲ୍ଲାର ବାବା ବୁଢ଼ା ଅମରନାଥ ମନ୍ଦିରକୁ ଯାତ୍ରା କରିଥାନ୍ତି। ନେପାଳରେ ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା 399କୁ ବୃଦ୍ଧି ପାଇଛି। ସେଠାକାର କର୍ତ୍ତୃପକ୍ଷ ହଜାର ହଜାର ନିଖୋଜ ଲୋକଙ୍କୁ ଖୋଜିବା ଆରମ୍ଭ କରିଛନ୍ତି। ନିଖୋଜଙ୍କ ମଧ୍ୟରେ 290 ଜଣ ଭାରତୀୟ ପର୍ଯ୍ୟଟକ ରହିଥିବା ଜଣାପଡ଼ିଛି। ଗତ କିଛି ବର୍ଷ ମଧ୍ୟରେ ଏହା ସବୁଠାରୁ ଭୟଙ୍କର ବିପର୍ଯ୍ୟୟ ଭାବେ ଉଭା ହୋଇଛି। ଗତକାଲି ନେପାଳରେ ପ୍ରଳୟଙ୍କରୀ ବନ୍ୟା 3ଟି ଜିଲ୍ଲାରେ ଭୟଙ୍କର ବିତ୍ପାତ ସୃଷ୍ଟି କରିଥିଲା। ସେଠାକାର ପୁଲିସର ସୂଚନା ଅନୁଯାୟୀ ଏବେ ଆଉ 93ଟି ମୃତଦେହକୁ ଉଦ୍ଧାର କରାଯାଇଛି। ନେପାଳ ପୁଲିସର ମୁଖପାତ୍ର କାଫ୍ଲେ କହିଛନ୍ତି ବିଭିନ୍ନ ପ୍ରଭାବିତ ଅଞ୍ଚଳରୁ ଆହତଙ୍କ ସମେତ ମୋଟ 1500ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇସାରିଛି। ତିବ୍ବତ ଏବଂ ନେପାଳର କର୍ତ୍ତୃପକ୍ଷଙ୍କ ପକ୍ଷରୁ 1500 ଲୋକ ନିଖୋଜ ଥିବା ରିପୋର୍ଟ କରାଯାଇଛି। ନିଖୋଜଙ୍କ ମଧ୍ୟରେ ସର୍ବାଧିକ ବିଦେଶୀ ନାଗରିକ ଥିବା ଆକଳନ କରାଯାଇଛି। ଉଭୟ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରଳୟଙ୍କରୀ ବନ୍ୟାରେ 30ରୁ ଅଧିକ ଦେଶର ନାଗରିକ ନିଖୋଜ ଅଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ନେପାଳର ପ୍ରଳୟଙ୍କରୀ ବନ୍ୟା ସ୍ଥିତିରୁ ଏପର୍ଯ୍ୟନ୍ତ 84 ଜଣ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଛି। ସେଥିମଧ୍ୟରେ ତ୍ରିଶୁଳି 1 ପ୍ରକଳ୍ପରେ କାର୍ଯ୍ୟରତ 63 ଜଣ ଶ୍ରମିକ ଏବଂ ତାମିଲନାଡୁର 21 ଜଣ ଲୋକ ଅନ୍ତର୍ଭୁକ୍ତ। ସେହିଭଳି 290 ଜଣ ଭାରତୀୟଙ୍କ ସହିତ ଏପର୍ଯ୍ୟନ୍ତ ଯୋଗାଯୋଗ ସ୍ଥାପନ କରାଯାଇପାରିଛି ବୋଲି ମନ୍ତ୍ରଣାଳୟ କହିଛି। ଏଫ୍ଆଇଏଚ୍ ବିଶ୍ୱକପ୍ ହକି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ମହିଳା ଦଳ ପଞ୍ଚମ ସ୍ଥାନରେ ସ୍ଥାନିତ ହୋଇଛି। ଗତକାଲି ନେଦରଲ୍ୟାଣ୍ଡସର ଆମଷ୍ଟେଲଭିନ୍ଠାରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତ ଜର୍ମାନୀକୁ 3-1 ପରାସ୍ତ କରି ଏହି ପର୍ଯ୍ୟାୟରେ ପହଞ୍ଚିଛି। ଗତ 52 ବର୍ଷ ମଧ୍ୟରେ ଏହା ହେଉଛି ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ପିଏସ୍ଏ ବୁଡାପେଷ୍ଟ ସ୍କ୍ୱାସ୍ ଓପନ୍ର ଫାଇନାଲ୍ରେ ଭାରତର ଭେଲାଭାନ୍ ସେନ୍ଥିଲ୍ କୁମାର ପ୍ରବେଶ କରିଛନ୍ତି। ଗତରାତିରେ ଅନୁଷ୍ଠିତ ସେମିଫାଇନାଲ୍ରେ ସେ ଭୀର ଛୋଟରାନୀଙ୍କୁ 3-2 ପରାସ୍ତ କରିଛନ୍ତି। ଆଜି ଅନୁଷ୍ଠିତ ହେବାକୁ ଥିବା ଫାଇନାଲ୍ ମ୍ୟାଚ୍ରେ ଭେଲାଭାନ୍ ହଙ୍ଗେରୀର ବାଲାଜ୍ ଫାରାକାସ୍କୁ ଭେଟିବେ। ଦେଶର ଆର୍ଥିକ କ୍ଷେତ୍ରକୁ ସଶକ୍ତ କରିବା ଦିଗରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ଆଜି ପୂରିଛି 12 ବର୍ଷ। ଉଜ୍ବେକିସ୍ତାନ ଓ କିର୍ଗିଜ୍ସ୍ତାନକୁ ଆସନ୍ତାକାଲିଠାରୁ 4-ଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜି ପାଳିତ ହେଉଛି ଭାଇ ଭଉଣୀଙ୍କର ସ୍ୱତନ୍ତ୍ର ସମ୍ପର୍କ।

0: ଲାଗି ଶେଷ ହେବ ଚଳିତ ବର୍ଷର ଶ୍ରୀ ଅମରନାଥ ଯାତ୍ରା ଓ ବୁଢ଼ା ଅମରନାଥ ଯାତ୍ରା। ନେପାଳର ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା 399କୁ ବୃଦ୍ଧି। 290 ଜଣ ଭାରତୀୟ ପର୍ଯ୍ୟଟକ ଏପର୍ଯ୍ୟନ୍ତ ନିଖୋଜ ଏବଂ ଏଫ୍ଆଇଏଚ୍ ବିଶ୍ୱକପ୍ ହକି ଟୁର୍ଣ୍ଣାମେଣ୍ଟରେ ଜର୍ମାନୀକୁ ପରାସ୍ତ କରି ପଞ୍ଚମ ସ୍ଥାନରେ ଭାରତୀୟ ମହିଳା ଦଳ। ସମ୍ବାଦ ଶେଷ ହେଲା।
1: ଏତେବେଳେ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର।

0: ଆକାଶରେ ଯେବେ କଳାହାଣ୍ଡିଆ ମେଘ ଘୋଟି ଆସେ ସେତେବେଳେ ଧରଣୀର ଆନନ୍ଦ କହିଲେ ନ ସରେ, ମାଟି ସବୁଜ ସ୍ୱପ୍ନ ଦେଖେ,
1: ଚାଷୀ ଭାଇର ମନ ଖୁସିରେ ନାଚି ଉଠେ।
0: ଋତୁଚକ୍ରର ଆବର୍ତ୍ତନ ଫଳରେ ପୃଥିବୀ ପୃଷ୍ଠରେ ଋତୁମାନଙ୍କର ସମ୍ଭାର, ସବୁ ଋତୁ ନିଜ ନିଜର ମହନୀୟତାରେ ନିଜକୁ ନେଇ ଆସନ୍ତି। ହେଲେ ବର୍ଷା ଋତୁର ମହାତ୍ମ୍ୟ ଟିକେ ନିଆରା।
1: ବର୍ଷା ମନରେ ପ୍ରାଣରେ ତଥା ଆତ୍ମାରେ ତ ବସା ବାନ୍ଧେ, ହେଲେ ବର୍ଷା ଋତୁ ଧରାପୃଷ୍ଠକୁ ଆସିବା ପରେ
0: ଆଉ କଣ, ସେ ଆସିବା ହିଁ ସାର। ତେଣୁ ତ ବର୍ଷା ଋତୁଙ୍କୁ ସକଳ ଋତୁଙ୍କର ସାର ବୋଲି କୁହାଯାଏ, ଠିକ ନା?
1: ହଁ, ସେଇଥିପାଇଁ ତ ଆମେ ବି ଆସିଗଲୁଣି ବର୍ଷା ଋତୁର କଥା କହିବାକୁ, ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ବର୍ଣ୍ଣବିଭା ବର୍ଣ୍ଣାଳୀର ଅଧ୍ୟାୟକୁ।
0: ତେବେ ଆଜିର ସଂଯୋଗର ଉପସ୍ଥାପନାରେ ଆମେ ଦୁହେଁ, ମୁଁ ରଞ୍ଜନ,
2: ମୁଁ ଭାଗ୍ୟଲତା।

0: ଆଜିର ବିଷୟ ହେଲା ବର୍ଷା ଋତୁ ଆଶୀର୍ବାଦ ନା ଅଭିଶାପ।
1: ବର୍ଷା, ତୁମେ ନେଇ ଆସ କୋଟି କୋଟି ସମ୍ଭାର, ଢାଳି ଦିଅ ସବୁଜ ରଙ୍ଗ, ହସି ଉଠେ ଚାଷୀକୂଳ, ନଈନାଳ ଗିରି ପର୍ବତ, ତୁମ ଆଗମନେ ହୋଇଥାନ୍ତି ଶାନ୍ତ।
0: ବର୍ଷା, ତୁମେ ହିଁ ତ ଜୀବନ ପ୍ରଦୀପ, ତୁମେ ହିଁ ଆସିଲେ ସବୁ ଋତୁ ଦେଖୁଥାନ୍ତି ସ୍ୱପ୍ନ, ତୁମ ଯୋଗୁଁ ପଲ୍ଲବିତ ହୋଇ ପାଦପ।
1: ଯଦି ବର୍ଷା ଏତେ ସବୁ କାମ କରିପାରେ, ତେବେ ବର୍ଷା ଆଶୀର୍ବାଦ ନା ଅଭିଶାପ?
2: ମୋ ନାଁ ହେଉଛି ନରେନ୍ଦ୍ର କୁମାର ପ୍ରଧାନ, ସମ୍ପାଦକ କୃଷକ କଲ୍ୟାଣ ମଞ୍ଚ କୋରାପୁଟ ଜିଲ୍ଲାର। ଚଳିତ ବର୍ଷ ଆମେ ଯୋଉ ଏଲେନା ପ୍ରଭାବରେ ଭାବୁଥିଲୁ ଓଡ଼ିଶାରେ ଗୋଟେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବ, ଆଗରୁ ମଧ୍ୟ ଯୋଉ ପାଣିପାଗ ବିଭାଗ ଆମର ଯୋଉ ମେଟ୍ରୋଲୋଜି ଡିପାର୍ଟମେଣ୍ଟ ସେମାନେ ମଧ୍ୟ ଆକଳନ କରିଥିଲେ ଯେ ଚଳିତ ବର୍ଷ ଓଡ଼ିଶାରେ ମରୁଡ଼ି ହେବାର ବହୁତ ସମ୍ଭାବନା ଥିଲା, କିନ୍ତୁ ଭଗବାନଙ୍କର ଆଶୀର୍ବାଦ ହଉ କୋରାପୁଟ ଜିଲ୍ଲାରେ ବିଶେଷ କରିକି ଅବିଭକ୍ତ କୋରାପୁଟ ଜିଲ୍ଲାରେ ସେଇ ପ୍ରକାର ଯୋଉ ସମସ୍ୟା ସୃଷ୍ଟି ହେଇନି, କିନ୍ତୁ ଯୋଉ କୋଷ୍ଟାଲ ବେଲ୍ଟ ଗୁଡାକ ଅଛି ଯୋଉ ଉତ୍ତର ଓଡ଼ିଶା ଆଉ ପଶ୍ଚିମ ଓଡ଼ିଶା ସେଠି ତ ବହୁତ ବର୍ଷା ହେଇକିରି ଚାଷୀମାନେ ତାଙ୍କର ସର୍ବସ୍ୱ ହରାଇଛନ୍ତି। ତେଣୁ ଯୋଉ ଆନୁପାତିକ ବୃଷ୍ଟିପାତଟା ଯୋଉ ଆମର ରହିଲା ଜୁନ ଜୁଲାଇ ଅଗଷ୍ଟ ସେପ୍ଟେମ୍ବର ଚାରି ମାସ ହଉଛି ବର୍ଷା ମାସ, ଜୁନ ମାସରେ ବର୍ଷାଟା ଯେତେବେଳେ ଆରମ୍ଭ ହବ ଜୁଲାଇ ମାସରେ ଟିକେ ଅଧିକ ବର୍ଷା ଦରକାର ପଡ଼ିଥାଏ, ଅକ୍ଟୋବର ମାସ ପର୍ଯ୍ୟନ୍ତ ଯୋଉ ବର୍ଷାର ଆବଶ୍ୟକତା ଅଛି ତାକୁ ଯଦି ଦୁଇ ମାସର ବର୍ଷା ଯଦି ଗୋଟିଏ ମାସ ହେଇଯିବ ତାହେଲେ କଣ ହବ, ପାଣି ଗୁଡାକ ଜମିରେ ରହିବନି, ସେଗୁଡାକ ସବୁ ନଦୀ ନାଳରେ ଯାଇକିରି ସମୁଦ୍ରରେ ମିଶିବ। ଏଟା ତ ଗୋଟେ ଆପଣଙ୍କର ନ୍ୟାଚୁରାଲ ଜିନିଷ, ତାକୁ ତ କାହା ହାତରେ କଣ୍ଟ୍ରୋଲ ନାହିଁ, ଜମିରେ ଯୋଉ ଆଦ୍ରତା ରହିବା କଥା କି ଆପଣଙ୍କର ଠିଆ ପାଣି ରହିବା କଥା ସେତେବେଳେ ସେ ଅନୁସାରେ ଯଦି ବର୍ଷା ହବ ତାହେଲେ ଚାଷୀଙ୍କ ପାଇଁ ସେଟା ଗୋଟେ ମାନେ ଆଶୀର୍ବାଦ ସଦୃଶ ହବ, କିନ୍ତୁ ଯେତେବେଳେ ଅଧିକ ବର୍ଷା ହବ ବନ୍ୟା ବିପାତ ଦୈବୀ ଦୁର୍ବିପାକ ହେଇକିରି ଚାଷୀଙ୍କର କଣ ଫସଲ ନଷ୍ଟ ହବ, କ୍ଷୟକ୍ଷତି ହବ, ଏପଟେ ଯୋଉ ପ୍ରକାର ଗୋଟେ ହାହାକାର ଦେଖୁଛନ୍ତି, ପାଞ୍ଚ ସାତ ଥର ବନ୍ୟା ହେଲାଣି ଭଦ୍ରକ ଯାଜପୁର ଏଇ ସବୁ ବିଭିନ୍ନ ଜିଲ୍ଲାରେ, ସେ ପ୍ରକାର ହେଲେ ବାଧ୍ୟତା ଚାଷୀ ତାର ସର୍ବସ୍ୱ ହରେଇଛି, ଜମିରେ ଆଉ କିଛି ନାହିଁ। ବର୍ତ୍ତମାନ ଏଇ ପ୍ରକାର ପରିସ୍ଥିତି ହେଇଛି ଯେ ଚାଷୀର ଜମିରେ ପାଣି ଛାଡ଼ୁନି, ସେ ଆଉ ଫସଲ କରିବା ଅବସ୍ଥାରେ ମଧ୍ୟ ନାହିଁ। ସବୁବେଳେ ଆମେ ଚାହୁଁଛୁ ବର୍ଷାଟାକୁ ଯୋଉ ମାସରେ ଯେତିକି ହବା କଥା ସେତିକି ହେଲେ ଭଲ ହେଇଥାନ୍ତା। କାହା ପାଇଁ ଆଶୀର୍ବାଦ, କାହା ପାଇଁ ଅଭିଶାପ, କାହା ପାଇଁ ପୁଷ ମାସ, କାହା ପାଇଁ ସର୍ବନାଶ, ବିଶେଷ କରିକିରି ଆମର ଅବିଭକ୍ତ କୋରାପୁଟ ଜିଲ୍ଲାରେ ଏବଂ ଅନ୍ୟ ଜିଲ୍ଲା ଗୁଡାକ ଗଞ୍ଜାମ ହଉ କି ଆପଣଙ୍କର କଳାହାଣ୍ଡି ହଉ, ଏଇ ସବୁ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡାକ ପ୍ରାୟ କିଛି ଜିଲ୍ଲା ଏବଂ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲା ବର୍ଷାର ମାନେ ତାର ସଦୁପଯୋଗ ହେଇପାରିଛି, କିନ୍ତୁ ଉତ୍ତର ଓଡ଼ିଶାରେ ଯେହେତୁ ଓଡ଼ିଶା କଥା ଆମେ ଚିନ୍ତା କଲେ ଯୋଉ ଉତ୍ତର ଓଡ଼ିଶା ପଶ୍ଚିମ ଓଡ଼ିଶା ସେଠି ପ୍ରାୟ ଫସଲ ବହୁତ ରକମ ନଷ୍ଟ ହୋଇଛି।
0: ଯେତେବେଳେ ଏହି ଭ୍ରାମ୍ୟମାଣ ଧରଣୀ ବର୍ଷା ଋତୁକୁ ଭେଟେ ସେତେବେଳେ ଶୁଷ୍କ ମାଟିରେ ନୂଆ ଜୀବନର ସଞ୍ଚାର ହୁଏ।

0: ଝରଝର ବର୍ଷାଧାରା ଧରଣୀକୁ ସବୁଜ ରଙ୍ଗରେ ଆଚ୍ଛାଦିତ କରେ।
1: ବର୍ଷା ଆମ ଜୀବନ ଜୀବିକା, ପରିବେଶ ଓ ଅର୍ଥନୀତି ସହ ଗଭୀର ଭାବରେ ଜଡ଼ିତ।
0: ବର୍ଷାକୁ ଅପେକ୍ଷା କରିଥାଏ ଚାଷୀ, ବର୍ଷାକୁ ଅପେକ୍ଷା କରିଥାଏ ଗଛଲତା ଆଉ ନଈନାଳ, ପାହାଡ଼ ପର୍ବତ।
1: ବର୍ଷା ହିଁ ତ ଜୀବନ ସଙ୍ଗୀତ। ଯେମିତିକି
2: ମ୍ୟାଡ଼ାମ ନମସ୍କାର, ମୁଁ ଏନଭାୟରମେଣ୍ଟାଲ ସଷ୍ଟେନେବଲ ଡିପାର୍ଟମେଣ୍ଟ ସିଏସ୍ଆର୍ ଆଇଏମ୍ଏଫ୍ଡି ଭୁବନେଶ୍ୱର କହୁଥିଲି। ମ୍ୟାଡ଼ାମ ବହୁତ ଦିନ ଧରିକି ଏନଭାୟରମେଣ୍ଟ ରିସର୍ଚ୍ଚ କଲା ପରେ ମୋର ଯେଉଁ ଅଭିଜ୍ଞତା, ବର୍ଷା ଋତୁ ବହୁତ ମାତ୍ରାରେ ଆମର ଉପକାର ଆସେ ମ୍ୟାଡ଼ାମ। କାହିଁକି ଦେଖନ୍ତୁ, ଆମେ ପାଣିକୁ କଞ୍ଜର୍ଭ କରିପାରିବା, ତାପରେ କୁଲ୍ ୱେଦର ହେଇପାରିବ। ସବୁଠୁ ବଡ କଥା ହେଲା କ'ଣ, ଆମେ ଚାଷ ପାଇଁ ଡିପେଣ୍ଡ କରୁ ପାଣି ଉପରେ। ଆପଣ ଦେଖିବେ ଆପଣଙ୍କର କୋରାପୁଟ, ବଲାଙ୍ଗୀର, କଳାହାଣ୍ଡି, କେତେ ଡିଷ୍ଟ୍ରିକ୍ଟରେ କି ବିନା ପାଣିରେ ଭଲ ଚାଷ ହେଇପାରୁନି ବୋଲି ବିଭିନ୍ନ ପ୍ରକାର ପ୍ରୋବ୍ଲେମ୍ ଆସୁଛି, ଏବଂ ଚାଷ ଆମର ମେରୁଦଣ୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ସେଥିପାଇଁ ଆମର ବର୍ଷା ନିହାତି ଦରକାର। ଏବଂ ଅନ୍ୟ ଗୋଟେ ଯଦି ଆମେ ଅପକାର କଥା ଚିନ୍ତା କରିବା, ତାହେଲେ ବର୍ଷାରେ କିଛି କିଛି ଆମକୁ ବେମାରୀ ହେଇପାରେ, ବା ବେମାରୀ ପାଇଁ ଔଷଧ ବି ଅଛି। ଯଦି କିଛି ଫ୍ଲଡ୍ ହୁଏ, ବନ୍ୟା ମାତ୍ରା ହୁଏ, ମାଟିରେ ପଟୁ ଜମିଯାଏ, ମାଟିରେ ପଟୁ ଜମିଲେ ଭଲ ମଧ୍ୟ ଉର୍ବରତା ହୁଏ, ଭଲ ଚାଷ ହେଇପାରେ। ମୋ ମତରେ ପଚାରିବେ ବର୍ଷା ଋତୁ ପାଇଁ ଆମ ପାଇଁ ଉପକାର, ବିଭିନ୍ନ ପ୍ରକାର ପ୍ରଦୂଷଣ ହେବା ଫଳରେ କି କ୍ଲାଇମେଟ୍ ଚେଞ୍ଜ ଯୋଗୁଁ ବିଭିନ୍ନ ପ୍ରକାର ବର୍ଷା ଠିକ୍ ଟାଇମ୍ରେ ହେଇପାରୁନାହିଁ, ଏଲିନର ପ୍ରଭାବ ରହୁଛି। ତା ପାଇଁ ମୁଖ୍ୟତଃ ମୁଁ ଆଗରୁ ବହୁତ ଥର ମଧ୍ୟ ଆପଣଙ୍କୁ କହି, ତା ପାଇଁ ମୁଖ୍ୟତଃ ଆମେମାନେ ଦାୟୀ, ବିକଜ ଆମେମାନେ ପରିବେଶକୁ ଠିକ୍ ଭାବରେ ଯତ୍ନ ନେଇପାରୁନୁ, ପ୍ରଦୂଷଣ ହେଇଯାଉଛି, ଏବଂ କଳକାରଖାନା ନିର୍ଗତ ଯେଉଁ ଧୂଆଁ ବାହାରୁଛି ବା ଯୋଉ କାର୍ବନ୍ ଡାଇଅକ୍ସାଇଡ୍ ବାହାରୁଛି, କାର୍ବନ୍ ମନୋକ୍ସାଇଡ୍ ବାହାରୁଛି, ଏସବୁ ଧୀରେ ଧୀରେ କ'ଣ କହୁଛି, ପରିବେଶକୁ ଖରାପ କଲା ପରେ ପରେ ଆମେ ବର୍ଷା ସେମିତି ଭାବରେ କି ବର୍ଷା ଆମର ହେଇପାରୁନାହିଁ। ତ ସେଇପାଇଁ ଯଦି ଆମେ ତାର ଉପକାର କରି ଭଲ ଗଛ ଲଗେଇବା, ପରିବେଶର ଉପକାର କରିବା, ତାହେଲେ ଡେଫିନେଟଲି ଧୀରେ ଧୀରେ କ'ଣ ହବ ନା ବାୟୁମଣ୍ଡଳ ଆଉ ସେମିତି ପ୍ରଦୂଷିତ ହେବ ନାହିଁ, ତାହେଲେ ଭଲ ଭଲ ବର୍ଷା ପାଇପାରିବା। ମ୍ୟାଡ଼ାମ ବର୍ଷା ଋତୁକୁ ଏହା କହିବି ଯେ ବର୍ଷା ଋତୁ ନିହାତି ଆମ ପାଇଁ ଦରକାର, ଜୀବନ ନିର୍ବାହ ପାଇଁ ଆମେ ଯୋଉ ଚାଷ ଉପରେ ନିର୍ଭର କରୁ, ଆଉ ଚାଷ ନହେଲେ ଆମେ ହେଇପାରିବାନି। ଚାଷ ପାଇଁ ଆପଣ କୋଉଠୁ କେତେ ପାଣି ଆଣିବେ, ବର୍ଷା ପାଣି ଆଣିଲେ ବର୍ଷା ପାଣିକୁ ଆମେ ସଂଗ୍ରହ କରି ଚାଷ କରିପାରୁଛୁ। ବର୍ଷା ପାଣି ବର୍ଷାରେ ବହୁତ ବହୁତ ପ୍ରକାର ମାନେ ଆପଣଙ୍କର ପରିବେଶ କୁଲ୍ ରହୁଛି, ତାପରେ ବିଭିନ୍ନ ପ୍ରକାର କ'ଣ ହଉଛି, ଜୀବଜଗତ ଲୋକ ଠିକ୍ ପାଉଛନ୍ତି, ଆମେ ପାଣି ମଧ୍ୟ ପାଉଛୁ, ଚାଷ ହେଇପାରୁଛି, ଏସବୁ ଯୋଗୁଁ। ଏବଂ ଆପଣ ପାଣି ନ ରହିବ ଆପଣ କେମିତି ବଞ୍ଚିବେ, ପାଣି ତ ବିନା ପାଣିରେ ତ କିଛି ହେଇପାରିବନି ନା। ତେଣୁ ବର୍ଷା ଗଲା ପରେ ମଧ୍ୟ ଲୋକ ପାଣିକି ୱାଟର କନଜର୍ଭ କରିକି ମଧ୍ୟ ରଖିପାରୁଛନ୍ତି ଚାଷ କରିବା ପାଇଁ। ତେଣୁ ଯେହେତୁ ବର୍ଷା ଚାଷ ପାଇଁ ଆମ ପାଣି ନିହାତି ଦରକାର, ଜୀବଜଗତର ବର୍ଷା ପାଇଁ ଦରକାର ନିହାତି ଦରକାର, ପାଣି ବିନା ବଞ୍ଚିପାରିବୁ ନାହିଁ।

0: ପ୍ରକୃତି ପାଇଁ ଜୀବନଦାୟିନୀ ହେଉଛି ବର୍ଷା। ଯେତେବେଳେ ବର୍ଷା ଆମ ଧରଣୀକୁ ଛୁଇଁନଥାଏ ସେତେବେଳେ ଆମେ ବର୍ଷାର ଅନୁପସ୍ଥିତିକୁ ଅନୁଭବ କରିଥାଉ।
1: ବର୍ଷା ଯେତେବେଳେ ମାଟିକୁ ଛୁଏଁ ସେତେବେଳେ ପ୍ରତ୍ୟେକଟି ସତ୍ତାକୁ ନୂଆ ଜୀବନ ସଞ୍ଚାର କରିଥାଏ।
0: ବର୍ଷା ମୋ ଜୀବନ, ବର୍ଷା ମୋ ପ୍ରାଣ, ବର୍ଷା ହିଁ ତ ସକଳ ଆଧାର। ବର୍ଷା ଋତୁ ବିନା ଆଉ କିଏ ସାହା, ବର୍ଷା ହିଁ ଅମୂଲ୍ୟ ମୂଲ୍ୟ।
1: ତେଣୁ ବର୍ଷା ଋତୁ ସତରେ ଆଶୀର୍ବାଦ ନୁହେଁ ତ ଆଉ କ'ଣ?
2: ମୋ ନାଁ ଡକ୍ଟର କାର୍ତ୍ତିକ ଲେଙ୍କା, ମୁଁ ସ୍ୱାମୀନାଥନ ଫାଉଣ୍ଡେସନରେ ବରିଷ୍ଠ ବୈଜ୍ଞାନିକ ଭାବେ କାମ କରୁଛି। ମ୍ୟାଡାମ, କୌଣସି ଦିନ ତ କାହା ପାଇଁ ଅଭିଶାପ ନୁହେଁ, ଏଇଟା ବର୍ଷା ଋତୁ ଗୋଟେ ପ୍ରକୃତିର ଅବଦାନ। କାହିଁ ଆପଣ ଦେଖୁଥିବେ ଯେତେବେଳେ ବର୍ଷା ଦିନ ଆସେ, ବର୍ଷା ପହିଲି ପହିଲି ବର୍ଷା ପରେ ସବୁଜିମାରେ ଭରିଯାଏ ଏ ପୃଥିବୀ ପୃଷ୍ଠ। ଜଳଚକ୍ର, ଜୀବନଚକ୍ର ସବୁକିଛି ଉତ୍ଫୁଲ୍ଲିତ ହୋଇଉଠେ। କେବଳ ହିଁ ଏଇ ବର୍ଷା ପାଣି ଟିକେକୁ ଚାତକ ପକ୍ଷୀ ଭଳି ଅନେଇକିନି ରହିଥାନ୍ତି ବୃକ୍ଷରାଜି। ତେଣୁ ବର୍ଷା କେବେ ବି ମାନେ ଅଭିଶପ୍ତ ନୁହେଁ, କିନ୍ତୁ ଏଇ ଯୋଉ ଜଳବାୟୁ ପରିବର୍ତ୍ତନ, ଓଭର ପପୁଲେସନ, ଟ୍ରାନ୍ସପୋର୍ଟେସନ, ଏ ସବୁ ଜିନିଷ ମାଧ୍ୟମରେ ଆଜି ସନ୍ତୁଳନ ବିଗିଡ଼ି ଯାଇଛି ପରିବେଶର। ତେଣୁ ଏଇ ଯୋଉ ପରିବେଶର ସନ୍ତୁଳନ ବିଗିଡ଼ିଯିବା ଫଳରେ ବର୍ଷା, ଖରା, ଶୀତ ସବୁ ଆପଣ ଦେଖୁଥିବେ କୌଣସି ଗୋଟେ ଜିନିଷର ତାରତମ୍ୟ ରହୁନାହିଁ। ବର୍ଷା ସିଜିନ୍ ଘୁଞ୍ଚି ଯାଉଛି, ବର୍ଷା ଦିନ

କମି କମି ଯାଉଛି। କିନ୍ତୁ ଯେତିକି ଜଳଚକ୍ର ଆମର ଯେଉଁ ଜଳଟା ଫେରିବା କଥା, ସେତିକି ପରିମାଣର ଜଳ ଯଦିଓ ମାନେ ଫେରୁଛି, କିନ୍ତୁ କ'ଣ ହଉଛି ନା ଫ୍ଲାସ୍ ଫ୍ଲଡ୍ ହେଇଯାଉଛି, ହେଭି ରେନି ଡେଜ୍ ବଢ଼ିଯାଉଛି। ତେଣୁ ଇଏ ସବୁ ବଢ଼ିବା ଫଳରେ ଆମେ କ'ଣ ହଉଛି ନା ତଳ ଅଞ୍ଚଳ କିମ୍ବା କିଛି ଅଞ୍ଚଳ ଜଳମଗ୍ନ ହେଇଯାଉଛି, ସେ ଲୋକଙ୍କର ଜୀବନ ଜୀବିକା ଦୁର୍ବିଷହ ହେଇଯାଉଛି। ତେଣୁ ଆମେ ତାକୁ ଲୋକ ଭାବୁଛନ୍ତି ଏଇଟା ଏକ ଅଭିଶାପ, ନା ଆପଣ ଦେଖିବେ ଯଦି ପାଣି ବି ମାଡ଼ିଯାଏ ଜମିରେ, ଫସଲ ତ ପ୍ରଥମ ଫସଲ ତ ନଷ୍ଟ ହବ ଚାଷୀ ଭାଇର ନିଶ୍ଚୟ, କିନ୍ତୁ ମାଟିର ଉର୍ବରତା ମଧ୍ୟ ସେ ମାଟି ବଢ଼େଇଥାଏ, ପଟୁ ମାଟି ବସେଇକିନି। ତେଣୁ ତା ନେକ୍ସଟ ଫସଲ ଯେତିକି ନଷ୍ଟ କରିଥାଏ ତାର ଭରଣ କରିବା ପାଇଁ ମଧ୍ୟ ସେ ମାଟି ସାହାଯ୍ୟ କରେ, ତାର ଉର୍ବରତା ନିଜେ ନିଜେ ହିଁ ବଢ଼େଇଥାଏ। ତେଣୁ ବର୍ଷା ଋତୁକୁ ଆମେ କେବେ ବି କହିପାରିବାନି ଅଭିଶାପ, ଏହା ନିଶ୍ଚୟ ଭାବେ ମାନେ ଏକ ଅମୃତ ସଦୃଶ ଆମର ଚାଷୀ ଭାଇ ଆମର ସାରା ଜୀବନ।

0: ଆଜି ଆମେ ଯେଉଁ ଶୀତଳ ଭଣ୍ଡାର କଥା କହୁ, ଘରେ ଘରେ ବିଜୁଳି ବତୀର ଆନନ୍ଦ ନେଉ, ଏସବୁ କେମିତି ସମ୍ଭବ ହୁଏ?
1: ଏହି ବର୍ଷା ଯୋଗୁଁ ବର୍ଷା ଋତୁରେ ଜଳକୁ ସଂରକ୍ଷଣ କରି ବିଦ୍ୟୁତ୍ ଉତ୍ପାଦନ କରାଯାଏ। ଯଦି ବର୍ଷା ଋତୁ ନଥାନ୍ତା ତେବେ ଏତେ ଜଳ କେଉଁଠି ମିଳନ୍ତା?
0: ତେଣୁ ତ ବର୍ଷା ଋତୁ ଆମର ଏକ ଆଶୀର୍ବାଦର ଋତୁ।
2: ମୁଁ ଡକ୍ଟର ସରୋଜ କୁମାର ସାହୁ କହୁଛି, ବରହମପୁର ୟୁନିଭର୍ସିଟିରୁ, ଡିପାର୍ଟମେଣ୍ଟ ଅଫ ଏନଭାୟରନମେଣ୍ଟ ସାଇନ୍ସରୁ। ରିସେଣ୍ଟ ଟାଇମ୍ରେ ଦେଖିବେ ବର୍ଷା ଗୋଟେ ଅଭିଶାପ ବି ହେଇଯାଇଛି, କାରଣ ଆପଣ ଫ୍ଲାଶ୍ ଫ୍ଲଡ୍ ଆଣ୍ଡ ଯୋଉ ଅନିୟନ୍ତ୍ରିତ କାରଣରେ ଯୋଉ ହ୍ୟୁଜ୍ ଆମାଉଣ୍ଟରେ ବର୍ଷା ହେଉଛି, ତା ଦ୍ୱାରା କ'ଣ ହେଉଛି, ଆପଣଙ୍କର ନାଳ ନର୍ଦ୍ଦମାରେ ଆପଣଙ୍କ ସେ କ୍ୟାରିଙ୍ଗ କାପାସିଟି, ପାଣିକୁ ନେବା କାପାସିଟିଟା ରହୁନି। ସେଇଟା ଗୋଟେ ଗୋଟେ ବଡ଼ ପ୍ରୋବ୍ଲେମ ଆଜିର ସିଟିରେ, କାରଣ ସିଟି ଯାକ ବହୁତ ପୁରୁଣା କାଳର ନାଳ ସିଷ୍ଟମରେ ତିଆରି ହେଇଥିଲା, ଯେଉଁଥିରେ ଆପଣ ଯେତିକି ପରିମାଣର ପାଣିଟାକୁ ଡିସଚାର୍ଜ କରିବା ସେଇଟା ହେଇପାରୁନି। ତ ଏଇ ଯୋଉ ରିସେଣ୍ଟ ଦିନ ଦେଖିବେ ବହୁତ ଗୁଡ଼ାଏ ବଡ଼ ବଡ଼ ସିଟି, ଯେତେ ଗୁଡ଼ାଏ ବଡ଼ ମୁମ୍ବାଇ ହଉ କି ଆପଣଙ୍କର ଦିଲ୍ଲୀ ହଉ କି ବାଙ୍ଗାଲୋର, ସବୁ ସିଟିରେ ଦେଖିବେ ଗୋଟେ ଦୁଇ ଦିନ ତିନି ଦିନ ବର୍ଷା ହେଲେ ପାଣି ଚାରିଆଡେ ଆପଣଙ୍କ ଫ୍ଲାଶ୍ ଫ୍ଲଡ୍ ଭଳିଆ ସବୁବେଳେ ମାଡ଼ି ଯାଉଛି। ଏଣ୍ଡ ଲୋକଙ୍କର ଯିବା ଆସିବାରେ ସବୁ ପ୍ରକାର ପରିବର୍ତ୍ତନ ଅସୁବିଧା ହଉଛି। ସେଇଟା ଆପଣ ଦେଖିବେ ବର୍ଷାଟା ଗୋଟେ କାରଣ ଗୋଟିଏ ପ୍ରକାର ଇଏ ହେଇଯାଇଛି, କଣ ଆପଣଙ୍କର କର୍ସ ଭଳିଆ ହେଇଯାଇଛି। କି ଆପଣ ଆଗ କଣ ହଉଥିଲା, ଆପଣଙ୍କର ବର୍ଷା ହଉଥିଲେ ମୂଷଳଧାରରେ ହଉଥିଲା, କିନ୍ତୁ ଆଜିକାଲି ବିକଜ ଅଫ କ୍ଲାଇମେଟ ଚେଞ୍ଜ ଆପଣ ବର୍ଷା ଯେଉଁ ହଉଛି ସେ ହଉଛି କଣ, ଅତିରିକ୍ତ ପରିମାଣରେ ବହୁତ କମ ସମୟରେ ଅଧିକ ଆମାଉଣ୍ଟରେ ଗୋଟେ ପାର୍ଟିକୁଲାର ଜାଗାରେ ହେଇଯାଉଛି। ତା ଦ୍ଵାରା କଣ, ଏହା ଜନପ୍ରବାହ ସମସ୍ତଙ୍କୁ ବହୁତ ଅସୁବିଧା ହଉଛି। ସୋ ସେଇଟା ଗୋଟେ ଆପଣଙ୍କର ନେଚରର ଗୋଟେ ହଉଛି, କଣ କହୁଛି, ନେଚର ଏଗ୍ନେଷ୍ଟ ଆମେ ଗଲେ ଲୋକ ଯୋଉ ଯାଉଛନ୍ତି ନେଚର ଏଗ୍ନେଷ୍ଟ ତାର ହଉଛି, ଏଇଟା ହଉଛି କୁପ୍ରଭାବ ଆକାରରେ ବହୁତ ପ୍ରକାର ଅସୁବିଧା ଅଛି। ବଟ୍ ଡେଫିନେଟଲି ବର୍ଷା ଯୋଗୁଁ ଜଙ୍ଗଲ ଆଣ୍ଡ ଗଛ ପତ୍ର ସବୁ ଜିନିଷର ସର୍ଭାଇଭାଲ, ଆମର ୱାଟର କଲମ ବଢୁଛି, ସେଇଟା ଗୋଟେ ପଜିଟିଭ ଆସ୍ପେକ୍ଟ ଅଛି। ପାଣି ଦରକାର, ବିନା ପାଣିରେ ତ ଜୀବନ ନାହିଁ। ଯୋଉ ସିଟି ଆଜିକାଲି ଯୋଉ ଅର୍ବାନାଇଜେସନ ହେଇଛି ତା ଗୋଟେ ଯୋଉ ଫ୍ଲାଶ୍ ଫ୍ଲଡ୍ ଟା ହଉଛି ଗୋଟେ ଅସୁବିଧା ଆଣ୍ଡ ଚିନ୍ତାର ବିଷୟ ହେଇଛି।

0: ବର୍ଷା ଋତୁ ଗ୍ରୀଷ୍ମର ଅତ୍ୟଧିକ ଉତ୍ତାପକୁ କମେଇ ଦିଏ, ପରିବେଶକୁ ଶୀତଳତା ଦିଏ, ତା ସହ ପରିବେଶକୁ ମଧ୍ୟ ସ୍ୱଚ୍ଛ ରଖେ।
1: ଜୀବଜଗତର ବହୁ ଉପକାରୀ ହେଉଛି ବର୍ଷା ଋତୁ। ଗ୍ରୀଷ୍ମ ଋତୁ କିମ୍ବା ଅନ୍ୟାନ୍ୟ ଋତୁମାନଙ୍କରେ ଜଳସ୍ତର କଥା,
0: ବର୍ଷା ଋତୁ ଛଡ଼ା ଅନ୍ୟ ଋତୁମାନଙ୍କରେ ଭୂପୃଷ୍ଠର ଜଳସ୍ତର କମିଯାଏ, ବେଳେବେଳେ ଜଳ ସଙ୍କଟ ଦେଖାଦିଏ।

0: ହେଲେ ଏହି ସଙ୍କଟକୁ କେବଳ ବର୍ଷା ଋତୁ ହିଁ ଦୂର କରିଥାଏ। ଏଥିରୁ ଆମେ କହିପାରିବା ନାହିଁ କି ବର୍ଷା ଋତୁ ଆଶୀର୍ବାଦ ବୋଲି।
1: ମୁଁ ଡକ୍ଟର ଶାଶ୍ୱତ କୁମାର କର, ବୈଜ୍ଞାନିକ ଭାବେ କାର୍ଯ୍ୟରତ ଭାରତୀୟ ମୃତ୍ତିକା ଏବଂ ଜଳ ସଂରକ୍ଷଣ ସଂସ୍ଥା କୋରାପୁଟ ଓଡ଼ିଶାରେ। ଅତ୍ୟଧିକ ବର୍ଷା ହେଲେ ଏହା ଫ୍ଲଡ୍ ଯୋଉଟା ଆମେ କହୁଛେ ବନ୍ୟା ପରିସ୍ଥିତି ସୃଷ୍ଟି କରୁଛି, କମ୍ ବର୍ଷା ହେଲେ ଡ୍ରଟ୍ ଯୋଉଟାକି ମରୁଡ଼ି ପରିସ୍ଥିତି ସୃଷ୍ଟି କରୁଛି। ତେଣୁକରି ଯଦି ଠିକ୍ ଟାଇମ୍ରେ ସଠିକ୍ ପରିମାଣରେ ବର୍ଷା ଯଦି ହୁଏ ତାହେଲେ ଆମେ ତାକୁ ସଞ୍ଚୟ କରିପାରିବା। ବର୍ଷାର ତିନୋଟି ମୁଖ୍ୟ ଯୋଉଟା ରହୁଛି ଭୂମିକା, ଗୋଟେ ହେଲା ଏମାଉଣ୍ଟ, କେତେ ପରିମାଣର ବର୍ଷା ହେଉଛି, ଇଣ୍ଟେନ୍ସିଟି କେତେ ତୀବ୍ରତାର, ଆଉ ଟାଇମିଂ କୋଉ ଟାଇମ୍ରେ ବର୍ଷା ହେଉଛି। ଏଇ ତିନିଟା ଫ୍ୟାକ୍ଟର ବର୍ଷାର ଉପକାରିତା ଏବଂ ଅପକାରିତାକୁ କଣ୍ଟ୍ରୋଲ କରୁଛି। ତ ସେଥି ଦୃଷ୍ଟିରୁ ଦେଖିବାକୁ ଗଲେ ମେନ୍ ହେଲା ଆମକୁ ବର୍ଷାକୁ ଯେତିକି ଜଳ ଆମକୁ ମିଳୁଛି ବର୍ଷା ଋତୁରେ, ଯୋଉଟାକି ଆମକୁ ମନସୁନ୍ ସିଜନ୍ କହୁଛେ, ସେଇଟାକୁ ସଠିକ୍ ରୂପେ ଆମକୁ ସଞ୍ଚୟ କରିବାର ଅଛି। ହଁ ଦେଖନ୍ତୁ, ଆମର ଭାରତରେ ଆମର ଯୋଉଟା ବର୍ଷା ମିଳୁଛି ମୁଖ୍ୟତଃ ସାଉଥ୍ ୱେଷ୍ଟ ମନସୁନ୍ରେ, ପାଖାପାଖି ଆମ ଭାରତର ଯଦି ବର୍ଷା ଦେଖିବା 1250 ମିଲିମିଟର ବର୍ଷା ହେଉଛି ବାର୍ଷିକ। ସେ ଯଦି ଆମେ କୋରାପୁଟ କଥା ଦେଖିବା, ବାର୍ଷିକ ପାଖାପାଖି ଆମର ଆସୁଛି 1560 ମିଲିମିଟର ବର୍ଷା ହେଉଛି। ତେଣୁକରି ଯେଇ ଯୋଉ ବର୍ଷା, ଯୋଉ 1560 ମିଲିମିଟର ବର୍ଷା ହେଉଛି, ତାର ପାଖାପାଖି 75% ବର୍ଷା ମାତ୍ର ଜୁଲାଇରୁ ସେପ୍ଟେମ୍ବର ଭିତରେ ହେଉଛି, ଜୁନରୁ ସେପ୍ଟେମ୍ବର ଭିତରେ ହେଉଛି। 4 ମାସ ଭିତରେ ଆମେ 75% ବର୍ଷା ପାଉଛେ, ବାକି ଯୋଉ ରହିଲା 8 ମାସ ରହିଲା ସେଇମାନେ ମାତ୍ର 25% ବର୍ଷା ପାଉଛେ। ତେଣୁକରି ଆମର ମୁଖ୍ୟ ମାନେ ରହିବା ଦରକାର ଯେ ଯୋଉ 4 ମାସରେ ଯେତିକି ବର୍ଷା ଜଳ ଆମେ ପାଉଛେ ତାକୁ ସଠିକ ଭାବେ ସଞ୍ଚୟ କଲେ ଆମେ ତାକୁ ପରବର୍ତ୍ତୀ ବର୍ଷା ପରବର୍ତ୍ତୀ ସମୟରେ ଉପଯୋଗ କରିପାରିବା। ସେଥିପାଇଁ ହେଲା ହାର୍ଭେଷ୍ଟିଂ ଅଫ୍ ରେନ୍ଫଲ ଯୋଉଟା ଆମେ କହୁଛେ, ତ ବିଭିନ୍ନ ଉପାୟରେ ଆମେ କରିପାରିବା। ପ୍ରଥମତଃ ହେଲା କେମିତି ତାକୁ ଭୂତଳ ଜଳ, ଗ୍ରାଉଣ୍ଡ ୱାଟର ରିଚାର୍ଜ ବି କରିପାରିବା, ସେଇ ବର୍ଷା ଜଳକୁ ସଂରକ୍ଷଣ କରିକି ଆମେ ଭୂତଳ ଜଳକୁ ରିଚାର୍ଜ କରିପାରିବା, ଯୋଉଟା କହୁଛେ ଗ୍ରାଉଣ୍ଡ ୱାଟର ରିଚାର୍ଜ, ସେଟା ହେଲା ଦ୍ୱାରା। ଦ୍ୱିତୀୟ ଆମେ କିଛି ପୋଖରୀ ଖୋଳେଇକି ସଠିକ ଲୋକେସନରେ ଯଦି ଆମେ ପୋଖରୀ ଖୋଳେଇ ପାରିବା, ବର୍ଷା ଜଳକୁ ଆମେ ସଂରକ୍ଷଣ କରିକି ପରବର୍ତ୍ତୀ ସମୟରେ ତାକୁ ଆମେ ଉପଯୋଗ କରିପାରିବା, ବର୍ଷା ଜଳ ଆସିକି ସଂରକ୍ଷଣ ହେଇପାରିବ। ତ ସେଇ ପଦ୍ଧତିରେ ଯଦି ଚାଷୀମାନେ କି କେମାନେ ଯଦି ସଠିକ ଲୋକେସନ ଯଦି ପୋଖରୀ ଖୋଳେଇବେ ତ ନିଶ୍ଚିତ ରୂପେ ତାଙ୍କ ବର୍ଷାଟାକୁ ସେମାନେ ସଂରକ୍ଷଣ କରିପାରିବେ। ଯଦି ବର୍ଷା ଦିନ କଥା ଦେଖିବାକୁ ଯିବା, ଆମେ ଏବେ କୋରାପୁଟ କ୍ଷେତ୍ରରେ ମୁଖ୍ୟତଃ ବାର୍ଷିକ 78 ଦିନ ବର୍ଷା ମିଳୁଛି ମାତ୍ର, ଯୋଉଟାକି ଆଗେ ଆହୁରି 100 ପାଖାପାଖି ଥିଲା, ଧୀରେ ଧୀରେ କମି କମି ଯାଉଛି। ତେଣୁକରି ବର୍ଷା ପରିମାଣ ବି କମୁଛି, ଦ୍ୱିତୀୟତଃ ବର୍ଷା ଦିନ ବି ମଧ୍ୟ କମି କମି ଯାଉଛି। ସେଥିପାଇଁ ଯେତିକି ବର୍ଷା ମିଳୁଛି ଆମେ ତାକୁ ସଠିକ ଭାବେ ସଂରକ୍ଷଣ କରିଦେଇପାରିବା, ତାହେଲେ ଆମେ ତାକୁ ପରବର୍ତ୍ତୀ ସମୟରେ ଆମେ ସଠିକ ଭାବେ ଉପଯୋଗ କରିପାରିବା।

0: ବର୍ଷା ଋତୁ ଆଶୀର୍ବାଦର ଋତୁ, ଯାହାକି ପ୍ରକୃତି ପାଇଁ ଜୀବନଦାୟିନୀ ଋତୁ।
1: ବର୍ଷା ଋତୁ କୃଷକର ଆତ୍ମାର ସ୍ୱର। ଠିକ୍ ସମୟରେ ଠିକ୍ ପରିମାଣରେ ବର୍ଷା ହେଲେ ଚାଷୀ ଭଲ ଫସଲ ଆଶା କରିପାରେ। ଚାଷୀ ଭାଇ ହିଁ ଜୀବନ ଦେଇପାରେ ଏଇ ଜଗତକୁ।
0: ତେଣୁ ବର୍ଷା ଋତୁ ଜୀବନର ଏକ ଆଧାର ଏବଂ ଆଶୀର୍ବାଦର ସ୍ୱର।
2: ମୋ ନାଁ ସରୋଜ ମଣ୍ଡ, କାଶୀପୁର ରାୟଗଡ଼ା ଜିଲ୍ଲା। ବର୍ଷା ଋତୁ ଦେଖନ୍ତୁ, ରାୟଗଡ଼ା ଜିଲ୍ଲା କାଶୀପୁର ଯୋଉ ରହିଲା ସେଟା ଗୋଟେ ଆମେ ଅଭିଶାପ ବୋଲିକି ଆମେ ତାକୁ ନେବା। ଆମେ କାହିଁକି ନା ପ୍ରତି ବର୍ଷ ବର୍ଷା ଋତୁ ହେଲେ ଝାଡ଼ାବାନ୍ତି ମ୍ୟାଲେରିଆ ଠୁ ଆରମ୍ଭ କରି ବହୁତ ଗୁଡ଼ାଏ ସମସ୍ୟା ଅଞ୍ଚଳବାସୀ ଭୋଗନ୍ତି, ଆଉ ବହୁତ ନିରୀହ ଲୋକଙ୍କର ଜୀବନ ବି ଚାଲିଯାଏ ଏଠି। କାରଣ ପ୍ରଥମ କଥା ହେଲା, ଏଠି ସ୍ୱାସ୍ଥ୍ୟ ସେବା ଟିକେ ଅପହଞ୍ଚ। ସେ ଯେତିକି ପରିମାଣର ଡାକ୍ତର ରହିବା କଥା, ଯେତିକି ସ୍ୱାସ୍ଥ୍ୟ କର୍ମୀ ରହିବା କଥା, ସେ ଅନୁସାରେ ସେତେ ନାହାନ୍ତି। ଯାହାଦ୍ୱାରା କ'ଣ କି ଲୋକେ ବାଧ୍ୟ ହୋଇକି, ଲୋକଙ୍କର ଆର୍ଥିକ ସ୍ଥିତି ବି ଭଲ ନାହିଁ, ତେଣୁ ବାଧ୍ୟ ହୋଇକି ଗୁଣି ଗାରେଡ଼ି ଅନ୍ଧବିଶ୍ୱାସ ଯୋଉ ପ୍ରକାର ସେ ମାତନ୍ତି, ଯାହାଦ୍ୱାରା କିଛି ନିରୀହ ଲୋକ ମରିଯାଆନ୍ତି। ବର୍ତ୍ତମାନ ଏଇ ସପ୍ତାହରେ ଆମର ନିରୀହ ଶିଶୁ 4 ଜଣଙ୍କର ଜୀବନ ଚାଲିଯାଏ, ସେ ଯାହା ବି ସମସ୍ୟା ହଉ। ତେଣୁ ବର୍ଷା ଦିନଟା ଆମର ସମସ୍ୟା ଅଧିକାର ଅଭିଶାପ ରୁହେ। ତାପରେ କଚା ଯୋଉ ଝିଙ୍କର ଘର ମାଟି ଘର ଯାଏ ଥାଏ, ସେ ଭାଙ୍ଗି ଘୁଷୁରି ଯାଏ। ଗାଁ ବିଲ ଜମିରେ ପାଣି ଜମିଯାଏ, ଯୋଉ ମାଡ଼ିକି ବାଲିଚର ହେଇଯାଏ। ସେ ଅନୁସାରେ ପ୍ରଶାସନର ମଧ୍ୟ ସେତେ କିଛି ସାହାଯ୍ୟ ମିଳେ ନାହିଁ, ପ୍ରଥମ କଥା। ଦ୍ୱିତୀୟ କଥା, ଯଦି ଆମେ ଭଲ ବୋଲି କହିବା, ବିଭିନ୍ନ ଗଛ ପତ୍ର ପାଣି ବା ୱାଟର ଲେବୁଲ ରହିଲା, ଏସବୁ ଦୃଷ୍ଟିରୁ ଆମେ କହିଲେ ଏଇଟା ଗୋଟେ ଆମ ପାଇଁ ଗୋଟେ ଭଲ ଜିନିଷ। ବର୍ଷା ନହେଲେ ବି ଆମେ ଯୋଉ ଚାଷବାସ ଖାଇବା କେମିତି, ବଞ୍ଚିବା କେମିତି, ବଞ୍ଚିବା ପାଇଁ ବି ଚାଷ ଦରକାର। ତେଣୁ ଦୁଇଟା

ସମାନ ପାରାଲାଲ ରେ ଆମର ଯଦି କାଶୀପୁର ବ୍ଲକରେ ଯାଉଛେ, ସାଇକ୍ଲୋନ ରେ ଯାହା ବର୍ଷା ହେଲା ସେ ବର୍ଷା ତାର ମୁଖ୍ୟ କାରଣ ହେଲା, ତ ସେତେବେଳେ ଯୋଉ ପ୍ରକାର ବର୍ଷା ହଉଥିଲା କାଶୀପୁରରେ 3 ମାସ କଣ୍ଟିନ୍ୟୁ ବର୍ଷା ଲାଗୁଥିଲା, ଆଉ ଶୀତ ଦିନେ ଯେତିକି ଶୀତ ହଉଥିଲା ଆମେ ବି ବରଫ କରିକି ଖାଇଛୁ ଆମେ। ବର୍ତ୍ତମାନ ସେ କ୍ଲାଇମେଟ ଚେଞ୍ଜ ହେଇଗଲା, ପରିବେଶ ବଦଳି ଗଲା। କାରଣ ପ୍ରଥମ କଥା ହେଲା ଜଙ୍ଗଲ ବୃଦ୍ଧିକୁ ଆମେ ଧ୍ୟାନ ଦେଲୁନେ, କମ୍ପାନୀ ଇଣ୍ଡଷ୍ଟ୍ରି ହେଲା ପରେ ତାଙ୍କର ପଲ୍ୟୁସନ ରହିଲା, ତାଙ୍କର ବିକାଶ ନାଁରେ ଆମେ ଯେତିକି ଜଙ୍ଗଲ ନଷ୍ଟ କରିଦେଲୁ, ଯାହାଦ୍ୱାରା ପରିବେଶ ବାଲାନ୍ସ ହେଇକି ରହୁନାହିଁ। କିଛି ବର୍ଷ ପରେ କାଶୀପୁର ବ୍ଲକ ପୁରା ମରୁଭୂମି ହେଇଯିବ, କାରଣ 5-6 ପାଖାପାଖି 8-10 ମାଇନ୍ସ ଯିବ, ଯାହାଦ୍ୱାରା ଆଉ ପରିବେଶ ଇନବାଲାନ୍ସ ରହିବ, ଆମେ ସମସ୍ତେ ବହୁତ ହଇରାଣ ହବୁ। ବର୍ଷାଟା ବୋଧେ ଆଉ ଦେଖାଯିବନି, ଖାଲି ଖରାଦିନ ହିଁ ଦେଖାଯିବ ମତେ ଲାଗୁଛି। ବର୍ଷା ବିନା ଆମେ ବଞ୍ଚିପାରିବା ନାହିଁ, କାରଣ ଏଇଟା ହଉଛି ପ୍ରକୃତିର ଅବଦାନ। ବର୍ଷାର ବି ଆବଶ୍ୟକ ଅଛି, କିନ୍ତୁ ସମାନ

0: ଋତୁ ଥିବା ଯୋଗୁଁ ହିଁ ପୃଥିବୀ ପୃଷ୍ଠରେ ଜୀବନ ଆନନ୍ଦରେ ପ୍ରବାହିତ ହୋଇଥାଏ।
1: ହେଲେ କଥାରେ ଅଛି, କାହାର ପୁଷ୍ୟ ମାସ ତ କାହାର ସର୍ବନାଶ।
0: ଯେଉଁଠି ଠିକ୍ ପରିମାଣରେ ବର୍ଷା ହେଲା ସେଠାରେ ତ ଚାଷ କଥା କୁହାଯାଉ କି ଅନ୍ୟାନ୍ୟ କଥା କୁହାଯାଉ, ସବୁଥିରେ ଲାଭ ହିଁ ଲାଭ ଥାଏ।
1: ହେଲେ ଯେଉଁ ଅଞ୍ଚଳରେ ବର୍ଷାର ଅଭାବ ଥାଏ ସେହି ଅଞ୍ଚଳ କଥା ଟିକେ ଯଦି ଆମେ ଚିନ୍ତା କରିବା, ସେଠାରେ ବର୍ଷା ଆଶୀର୍ବାଦ ନା ଅଭିଶାପ?
2: ମୋ ନାଁ ରବୀନ୍ଦ୍ର ପାଟଖଣ୍ଡାଲ, ମୁଁ ଜଣେ ସାମାଜିକ କର୍ମୀ ଏବଂ ସାମ୍ବାଦିକ ରାୟଗଡ଼ା। ଯେତିକି ପରିମାଣ ବର୍ଷା ହେବା କଥା ସେତିକି ପରିମାଣ ବର୍ଷା ଆଜି ପର୍ଯ୍ୟନ୍ତ ହୋଇନାହିଁ। କାରଣ କ'ଣ, 2017 ମସିହାରେ ଯଦି ଆମେ ଦେଖିବା, ରାୟଗଡ଼ାର ଯୋଉ ନାଗାବଳୀ ନଦୀ ଅଛି ଆଉ ଯୋଉ ବଂଶଧାରା ନଦୀ ଅଛି, ଯୋଉଟାକି ବୃହତ ନଦୀ ଗୁଡା କହିଲେ ରାୟଗଡ଼ା ଜିଲ୍ଲାର ଅଟେ, ଏଇ ନଦୀ ଗୁଡାକରେ ବର୍ତ୍ତମାନ ସୁଦ୍ଧା ସେଇ ଲେଭେଲରେ ବର୍ଷା ଆସିନାହିଁ। ପ୍ରତ୍ୟେକ ଚାଷୀ ଅଗଷ୍ଟ ମାସ 15 ତାରିଖ ସୁଦ୍ଧା ଚାଷ ସବୁ ସରିଯାଇଥିବ। ଆମର ଯେବେ ଆସିଲା ଚିତା ଲଗା ଅମାବାସ୍ୟା ଗଲା, ଏବେ ପୂର୍ଣ୍ଣିମା ଆସିବା ଗଲାଣି। ପ୍ରତ୍ୟେକ ଲୋକ ଚାଷୀମାନେ ଯୋଉଟାକି ତାଙ୍କର ପାଞ୍ଚାଣ ଆଉ ତାଙ୍କର କିଛି ଯୋଉ ଆମର ଚିତୌ ଜମିରେ ନେଇକି ପୂଜା କରନ୍ତି ଆଉ ସେଟାକୁ ଜମିରେ ଧାନ ଜମିରେ ପୁତନ୍ତି ଆଉ ସେଦିନଠୁ ଶୀତ ଆସେ ବୋଲି କହନ୍ତି। ଜମିରେ ତ ଧାନ ରୁଆ ହେଇନି। ଏଇଠି ଯୋଉ କଳକାରଖାନା ଦିନକୁ ଗଡି ଗଡି ଗଡି ଗଡି ଉଠିଛି ଆଉ ସହରରେ ବି ଘର ଦ୍ଵାର ଗଡି ଉଠିଛି। ଏଇଟାକୁ ଯଦି ଆମେ ଦେଖିବା, ବର୍ଷା ସେଇ ପରିମାଣରେ ଆଉ ହଉନାହିଁ, ଗଛ କଟା ଯାଇଛି। ଆଉ ମୌସୁମୀ ଆସିବା, ବର୍ଷା ଆସିବା ସମସ୍ତଙ୍କୁ ସ୍ଵାଗତ ଯୋଗ୍ୟ। ବର୍ଷା ଯୋଉ ପରିମାଣରେ ହେବା କଥା ପ୍ରତ୍ୟେକ ଚାଷୀମାନେ ଚାହାନ୍ତି, ରାତ୍ର ସମୟରେ ବର୍ଷା ଆସୁ, ଦିନ ସମୟରେ ସେମାନେ କାମକୁ ଯିବେ, କାମ କରିବେ ଆଉ ତାପରେ ତାଙ୍କର ଇଏ ହେବେ, କିନ୍ତୁ ସେଇ ପରିମାଣରେ ବର୍ଷା ଆସିନି। ଆମ ପାଖରେ ଯାହା ସରକାରଙ୍କର ହିସାବ ଅନୁଯାୟୀ ରାୟଗଡ଼ା ଜିଲ୍ଲାରେ ମୋଟ 1036.6 mm ବର୍ଷା ହୋଇଥିଲା। ଗୁଣପୁରରେ ସର୍ବାଧିକ 260 mm ବର୍ଷା ହୋଇଥିଲା, କାଶୀପୁରରେ 212 mm, ରାମନାଗୁଡ଼ାରେ 88.4 mm ବର୍ଷା ହୋଇଥିଲା। କାଶୀପୁର, ଚନ୍ଦ୍ରପୁର, ଗୁଡ଼ାରୀ, ପଦମପୁର, ଗୁଣପୁର ଏହି ଅଞ୍ଚଳରେ କିଛି କିଛି ମାତ୍ରାରେ ବର୍ଷା ହୋଇଛି। ବର୍ତ୍ତମାନ ଅଧିକାଂଶ ଲୋକଙ୍କର ଜମି ଚାଷ ହୋଇସାରିଛି। ବର୍ଷା ଖରା ହେବା ଦ୍ଵାରା ଚାଷ ଜମିର ଯୋଉ ଜମି ଯେତେବେଳେ ଆମର ଯୋଉ ଟାଇମ୍ରେ ଗଛ ଲଗାଇ ପାରୁନି, ଯୋଉ ଟାଇମ୍ରେ ରୁଆ ହେଇପାରୁ ନାହିଁ, ତଥାପି ଯଦି ଖରା ହେଲେ ଗଛରେ ପୋକ ଲାଗିବ ନାହିଁ ଆଉ ବର୍ଷା ବି ଆମର ଆବଶ୍ୟକ ଅଛି ଆଉ ବର୍ତ୍ତମାନ ଚାଷ ଜମି ବହୁତ ଭଲ ଉତ୍ପାଦନ ହବ ବୋଲି ଆଶା କରୁଛୁ ଆମେ।

0: ଆମେ ଅଭିଶାପ ବୋଲି ବର୍ଷାକୁ କେତେବେଳେ କହୁ, ଯେତେବେଳେ ବର୍ଷା ଆବଶ୍ୟକତା ଅନୁଯାୟୀ ଅଧିକ ହୁଏ।
1: ବନ୍ୟା ଭଳି ପରିସ୍ଥିତି ଆସି ପହଞ୍ଚେ। ଅତ୍ୟଧିକ ବର୍ଷା ହେଲେ ଘର ନଥିବା ଲୋକଙ୍କର ଟିକେ ଚିନ୍ତା ବଢ଼ିଯାଏ। ରାସ୍ତାଘାଟ, ନଈ ନାଳ ବର୍ଷା ପାଣିରେ ଭର୍ତ୍ତି ହୋଇଯାଏ।
0: ତେଣୁ କୁହାଯାଏ, ଜଳ ବହୁଳେ ସୃଷ୍ଟିନାଶ, ଜଳ ବିହୁନେ ସୃଷ୍ଟିନାଶ। ପୁଣି କଥାରେ ଅଛି, ତୋ ଦୁଃଖଠାରୁ ମୋ ଦୁଃଖ ବଳେ, ତୋତେ ଦେଖି ମୋତେ ବିକଳ ମାଡ଼େ।
1: ଅତ୍ୟଧିକ ବର୍ଷା ହେଲେ ମନରେ ବସା ବାନ୍ଧିଥିବା ସେ ସବୁଜ କ୍ଷେତ ଧୋଇ ନଷ୍ଟ ହୋଇଯାଏ।
0: ତେବେ ଏସବୁ କାହିଁକି ହୁଏ, କେବେ ଚିନ୍ତା କରିଛୁ କି?
1: ଏସବୁ ପାଇଁ କେବଳ ଆମେ ହିଁ ଦାୟୀ।
0: ମଣିଷ ପ୍ରକୃତିକୁ ଯେତେ ସହାୟ ହେବ, ସେତେ ସେ ଆମକୁ ସାହାଯ୍ୟ କରିବ।
1: ଯଦି ଆମେ ପ୍ରକୃତିର ସର୍ବନାଶ କରୁଛୁ, ଅବାଧରେ ଗଛ ଲତା ସବୁ କାଟି ଦେଉଛୁ, ପରିବେଶକୁ ଧ୍ୱଂସ କରିବାରେ ଲାଗିଛୁ, ସେଇଠି ତ ପ୍ରକୃତି ବି ସେ ରୂପ ଦେଖେଇବ ନା?
0: ସେଇଠି ଆମେ ବର୍ଷାକୁ ଅଭିଶାପ ବୋଲି କହିବା କେତେ ସମୀଚୀନ?
1: ବର୍ଷା ଆରାମ ଦିଏ, ଆନନ୍ଦ ଦିଏ, ଆଦର ଦିଏ, ଏବଂ ବର୍ଷା ଆମର ଜୀବିକା ହୁଏ। ତେଣୁ ବର୍ଷା କେବେ ବି ଆମର ଅଭିଶାପର ଋତୁ ନୁହେଁ, ସେ କେବଳ ଆଶୀର୍ବାଦ ହୋଇ ହିଁ ଧରାପୃଷ୍ଠକୁ ଅବତରଣ କରିଥାଏ।
2: ହଁ ମ୍ୟାଡମ୍ ନମସ୍କାର, ମୋ ନାମ ଡକ୍ଟର ମନୀଷ କୁମାର ହେଲା। ମୁଁ ପର୍ଯ୍ୟାବରଣ ସମ୍ଭାଗରେ CSIR IMMT ସାଇଣ୍ଟିଷ୍ଟ ଚିଫ୍ ହିସାବରେ କାର୍ଯ୍ୟ କରୁଛି ମ୍ୟାଡମ୍, ଯାହା ଭୁବନେଶ୍ୱରରେ ଅବସ୍ଥିତ ଅଛି। ଏଟା ଗୋଟେ ଗବେଷଣାରେ ସଂସ୍ଥାନ ମ୍ୟାଡମ୍, 1964 ଏଷ୍ଟାବ୍ଲିଶ ହେଇଥିଲା ମ୍ୟାଡମ୍। ବର୍ଷା ଋତୁ ତ ମ୍ୟାଡମ୍ ଗୋଟେ ଋତୁ ହିସାବରେ ବହୁତ ହି ଇମ୍ପୋର୍ଟାଣ୍ଟ, କାହିଁକି ମ୍ୟାମ୍ ବର୍ଷାରେ ହିଁ ଧରତୀକୁ ଯୋଉ ପାଣି ମିଳେ, ମାନେ ଚାଷରେ ବ୍ୟବହାର ହୁଏ, ପାଣି ପିଇବାରେ ବ୍ୟବହାର ହୁଏ, ନଦୀରେ ଯାଏ, ନଦୀରେ ବହୁତ ଜନ୍ତୁ ରହନ୍ତି, ଆସେ ଯାଇକି ମିଶିଯାଏ ସମୁଦ୍ରରେ, ତ ସମୁଦ୍ରରେ ବି କ୍ୱାଲିଟିକୁ ବର୍ଷା ଋତୁ ମାନେ ଏଫେକ୍ଟ କରେ। ତ ଏଟା ମ୍ୟାଡମ୍ ଲାଭକାରୀ ଜିନିଷ, ବର୍ଷା ଋତୁ ନା ହେଲେ ଖାସ କରି ଇଣ୍ଡିଆରେ ମ୍ୟାଡମ୍ ବର୍ଷା ଋତୁ ମନସୁନ ସିଜନରେ ଧାନ କ୍ଷେତ ପାଇଁ ଏଟା ବହୁତ ହି ଉପକାରୀ। ଆଉ ବର୍ଷା ଋତୁ ହେଲେ ମ୍ୟାଡମ୍ ଗ୍ରାଉଣ୍ଡ ୱାଟର ରିଚାର୍ଜିଂ ବି ହୁଏ, ଯାହା ମାନେ ଗ୍ରାଉଣ୍ଡ ୱାଟର ଲୋକମାନେ ପାଣି ପିଉଛନ୍ତି, ସେ ବର୍ଷାରେ ହିଁ ସଞ୍ଚୟ ହେଇକି ଧୀରେ ଧୀରେ ଗ୍ରାଉଣ୍ଡ ୱାଟରରେ ପଶି, ସେଇପାଇଁ ମ୍ୟାଡମ୍ ବର୍ଷା ଋତୁ ଅଲୱେଜ ମାନେ ଲାଭକାରୀ। ବିଭିନ୍ନ ସମୟରେ ବର୍ଷା ଋତୁ ହେଲେ କିଛି ମ୍ୟାଡମ୍ ଜାଗାରେ ଫ୍ଲଡ୍ ଆସିଯାଏ, ସେଟା ମାନେ ଟିକେ ମ୍ୟାଡମ୍ କ୍ଷତିକାରୀ, ଲେକିନ୍ ବର୍ଷା ଋତୁରେ କିଛି ମାନେ ଏମିତିଆ କିଛି ନାହିଁ କି ବର୍ଷା ଋତୁ ହାର୍ମଫୁଲ। ବେଶୀ ହେଲା ମ୍ୟାଡମ୍ ଏବେ ଗ୍ଲୋବାଲ୍ କ୍ଲାଇମେଟ୍ ଚେଞ୍ଜ ଯାହା ହଉଛି, ଏହି ସମ୍ପର୍କରେ ମ୍ୟାଡମ୍ ଏବେ ବର୍ଷା ଋତୁରେ ବି ପରିଚାଳନା ବଦଳି ଯାଇଛି। ମାନେ ମ୍ୟାଡମ୍ ଯେମିତି ବର୍ଷାକୁ ମାନେ ଡିଷ୍ଟ୍ରିବ୍ୟୁଟେଡ୍ ହେବା କଥା ଥିଲା ସେଟା ହଉନି, ବହୁତ କମ୍ ସମୟରେ କିଛି କିଛି ଜାଗାରେ ପ୍ରବଳ ବର୍ଷା ହେଇଯାଉଛି, କିଛି କିଛି ଜାଗାରେ ବହୁତ କମ୍ ବର୍ଷା ହଉଛି। ଯେଉଁ ଜାଗାରେ ମ୍ୟାଡମ୍ ପ୍ରବଳ ବର୍ଷା ହେଇଯାଏ ସେଇଠି ମାନେ ବେଶୀ ୱାଟର ଲଗିଂ କଣ୍ଡିସନ ହେଇଯାଏ, ଫ୍ଲଡିଂ ହେଇଯାଏ, ଆଉ ମାନେ ଚାଷକୁ ମାନେ ବ୍ୟାଡ୍ଲି ଏଫେକ୍ଟ କରିଦିଏ। ଆଉ ଯେଉଁ ଜାଗାରେ କମ୍ ବର୍ଷା ବି ହୁଏ ସେଇଠି ବି ଡ୍ରଟ୍ ହେଇଯାଏ। ମ୍ୟାମ୍ ଏଇ ବର୍ଷ ବି ଦେଖିବେ ମ୍ୟାଡମ୍ କି ବର୍ଷା କିଛି କିଛି ଜାଗାରେ ବହୁତ ଜ୍ୟାଦା ହେଇଛି, କିଛି କିଛି ଜାଗାରେ କମ୍ ବର୍ଷା ହଉଛି। ଯେମିତି ମ୍ୟାଡମ୍ ବାଲେଶ୍ୱର ଜିଲ୍ଲା ହଉ ୟା ମୟୂରଭଞ୍ଜ ଜିଲ୍ଲା ହଉ, ସେଇଠି ମାନେ ବନ୍ୟା ଆସିଯାଇଛି, ସେ ମ୍ୟାଡମ୍ ଚାଷ ପାଇଁ ମାନେ କ୍ଷତିକାରକ, କାହିଁକି ସେ ବର୍ଷାରେ ଚାଷ ଜମି ବୁଡ଼ିକି ରହିଯିବ ଆଉ ଫସଲଟା ଭଲରେ ହେଇପାରିବନି ମ୍ୟାଡମ୍। ମାନେ ଯୋଉଠି କ୍ଲାଉଡ୍ ଫର୍ମେସନ ହେଇକି ପବନ ବେଗରେ ଚାଲିବ ଆଉ ଟିକେ ଶୀତ ହେଇକି ବର୍ଷା କରିପାରିବ, ପ୍ରେସିପିଟେସନ ପୃଥିବୀ ତାପମାନ ମାନେ ଚେଞ୍ଜ ହେଇଛି, ସେଇ ପାଇଁ ପ୍ରେସର

0: ବର୍ଷା ଯେଉଁଠି ଜୀବନଧାରା, ସଚେତନତା ସେଠି ସୁରକ୍ଷାର ସାହାରା।
1: ବର୍ଷା ଆମକୁ ଶିଖାଏ ସାହାଯ୍ୟ କରିବାର ମନୋବୃତ୍ତି, ଏଣୁ ବର୍ଷା ସତରେ ଆଶୀର୍ବାଦର ସାହାରା।
0: ତେବେ

0: ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଶୁଣିଲେ ଆମ କାର୍ଯ୍ୟକ୍ରମ ସଂଯୋଗ। ଉପସ୍ଥାପନାରେ ଥିଲେ ରଞ୍ଜନ କୁମାର ବେହେରା ଏବଂ ଭାଗ୍ୟଲତା ପାଣିଗ୍ରାହୀ। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ବର୍ତ୍ତମାନ ଆସନ୍ତୁ ଶୁଣିବା ଆଜିର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ। ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ ପ୍ରଚାର କରିବୁ ସକାଳ 8:30। ଶିଳ୍ପୀମାନେ ହେଲେ ସୁବାସ ଦାସ ଏବଂ ସୁଧା ମିଶ୍ର। 8:45 ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଲେ କୁମାର ପାପି, ଇରା ମହାନ୍ତି ଏବଂ ବାବୁଲ ସୁପ୍ରିୟ। ସକାଳ 9:00 ଗୀତିଧାରା କ୍ରମରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। 9:30 ସପ୍ତଧାରାରେ ଭେଟିଦେବୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ସମ୍ବଲପୁର ଅଞ୍ଚଳର ଗୀତ ପ୍ରଚାର କରିବୁ ପୂର୍ବାହ୍ନ 11:00। ଶିଳ୍ପୀମାନେ ହେଲେ ଫକୀର ପଟ୍ଟନାୟକ, ସୁଷମା ମିଶ୍ର, କ୍ରିଷ୍ଣା ପଟେଲ, ଜ୍ୟୋତ୍ସ୍ନାରାଣୀ ପଟେଲ, କାଳୀପ୍ରସାଦ ଷଡ଼ଙ୍ଗୀ, ରୀନା ଦାସ, ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ ଏବଂ ବିଭୂତିଭୂଷଣ ପଟ୍ଟନାୟକ। 11:30 ପ୍ରଚାର କରିବୁ ବେତାର ରୂପକ ଧରତୀ ମାତା, ରଚନା ଏବଂ ପ୍ରଯୋଜନା ରମାପଦ ନନ୍ଦ। ମଧ୍ୟାହ୍ନ 12:30 ଭେଟିଦେବୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଲେ ଆର୍ଏସ୍ କୁମାର, ଗୀତିଶ୍ରୀ, ହ୍ୟୁମନ୍ ସାଗର, ସୋହିନୀ ମିଶ୍ର, ଚନ୍ଦନ, ସତ୍ୟଜିତ ପ୍ରଧାନ, ସମ୍ବିତ କୁମାର ଦାସ, ସଞ୍ଜୁ ମହାନ୍ତି ଏବଂ ପ୍ରଦୀପ କୁମାର ପ୍ରଧାନ। ହିନ୍ଦୀ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଦିନ 1:05। ଶିଳ୍ପୀମାନେ ହେଲେ ତଲା ତଜିଜ, ପିନାଜ ମସାନୀ, ରୂପ କୁମାର ରାଠୋର ଏବଂ ସୋନାଲି ରାଠୋର। ଅପରାହ୍ନ 5:00 ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ହେଲୋ ଗୁଞ୍ଜନ କ୍ରମରେ ଶ୍ରୋତାଙ୍କ ଅନୁରୋଧରେ କିଛି ଗୀତ। ଚୈତିଜନ ପ୍ରଚାର କରିବୁ ଅପରାହ୍ନ 5:30। ଏଥିରେ ହାଲଚାଲରେ ଶୁଣିବେ ଚକ୍ଷୁଦାନ ମହତ୍ତାନ ସମ୍ପର୍କରେ। ଭେଟଘାଟରେ ରହିଛି ଟଙ୍କଧର ମହାନ୍ତିଙ୍କ ସହ ସାକ୍ଷାତକାର। ବର୍ଷାଦିନେ ଚାଷବାସନ ଯତନ ସନ୍ଧ୍ୟା 6:15 ଶୁଣିମା ହେଉ। ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ଶୁଣିବେ ରାତି 7:30 ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ବିଶେଷ ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ ପ୍ରଚାର କରିବୁ ରାତି 8:15। ଶିଳ୍ପୀମାନେ ହେଲେ ଜିତେନ୍ଦ୍ରନାଥ ପଟ୍ଟନାୟକ ଏବଂ ମୋନାଲିସା ପଣ୍ଡା। ରାତି 9:30 ପ୍ରଚାର କରିବୁ ନାଟକ ଆସ ସିନେମା କରିବା, ରଚନା ନରେନ୍ଦ୍ରନାଥ ପଟ୍ଟନାୟକ, ପ୍ରଯୋଜନା ରଞ୍ଜନ କୁମାର ବେହେରା। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ସକାଳ 8:00 ଯାଉଛି। ପ୍ରଥମେ ସମାଚାର ପ୍ରଭାତ, ପରେ ଶୁଣନ୍ତୁ ମର୍ଣ୍ଣିଂ ନ୍ୟୁଜ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଏଥିଲା ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ। ଆଜି ପାଇଁ ଶିଳ୍ପୀମାନେ ଥିଲେ ସୁବାସ ଦାସ ଏବଂ ସୁଧା ମିଶ୍ର। ଗୀତ ରଚନା କରିଥିଲେ ସୁବାସ ଚନ୍ଦ୍ର ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
2: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
3: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
2: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
3: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
2: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
3: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ଲଘୁ ସଙ୍ଗୀତ। ପ୍ରଥମେ ଶିଳ୍ପୀ ହେଲେ ବାବୁଲ ସୁପ୍ରିୟ, ଶିଳ୍ପୀଙ୍କ କଣ୍ଠରେ ନିଜାମଙ୍କ ରଚନା।

ଲଘୁସଙ୍ଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ଭେଟି ଦେଉଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ଆମ କାର୍ଯ୍ୟକ୍ରମ ଗୀତିଧାରା।

ଗୀତିଧାରାର ପ୍ରଥମ ଗୀତଟି ଥିଲା ବନ୍ଧନ ଚଳଚ୍ଚିତ୍ରରୁ। ଦେବ କୋହଲିଙ୍କ ରଚନାରେ ଶିଳ୍ପୀ ଥିଲେ କୁମାର ସାନୁ, ସଙ୍ଗୀତ ପରିଚାଳନା କରିଥିଲେ ଆନନ୍ଦରାଜ ଆନନ୍ଦ। ଏଥର ଅଞ୍ଜାନଙ୍କ ରଚନାରେ ଶିଳ୍ପୀମାନେ ହେଲେ କବିତା କୃଷ୍ଣମୂର୍ତ୍ତି ଏବଂ ମହମ୍ମଦ ଅଜିଜ, ସଙ୍ଗୀତ ପରିଚାଳନା ବାପି ଲହରୀ, ଚଳଚ୍ଚିତ୍ର ଆଜ୍ କା ଅର୍ଜୁନ।

ଅନ୍ଧା କାନୁନ୍ ଏହି ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଥିଲେ ଶିଳ୍ପୀ କିଶୋର କୁମାର ଏବଂ ଆଶା ଭୋସଲେ। ଗୀତଟି ଥିଲା ଆନନ୍ଦ ବକ୍ସିଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଥିଲେ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ। ଏଥର ଏରସାଦ କମିଲ୍ଙ୍କ ରଚନାରେ ଶିଳ୍ପୀମାନେ ହେଲେ ଅରିଜିତ ସିଂ ଏବଂ ଶ୍ରେୟା ଘୋଷାଲ। ସଙ୍ଗୀତ ପରିଚାଳନା ହିମେଶ ରେଶମିଆ। ଚଳଚ୍ଚିତ୍ର ରକ୍ଷାବନ୍ଧନ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଶେଷ ଗୀତଟିର ଶିଳ୍ପୀ ହେଲେ ପ୍ରୀତି ସାଗର। ଗୀତ ରଚନା ସନମ ଗୋରଖପୁରୀ, ସଙ୍ଗୀତ ପରିଚାଳନା ଜମୀର ବିକାନେରୀ। ଚଳଚ୍ଚିତ୍ର ହମ୍ ବଚ୍ଚେ ହିନ୍ଦୁସ୍ତାନ କେ।

ଏଥିଲା ହିନ୍ଦୀ ଚଳଚ୍ଚିତ୍ରର ଗୀତକୁ ନେଇ ଆମ କାର୍ଯ୍ୟକ୍ରମ ଗୀତିଧାରା ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ସକାଳ 9:30। ଆମର ପରବର୍ତ୍ତୀ ଭେଟି ସପ୍ତଧାରା। ଏହି କ୍ରମରେ ଆପଣଙ୍କ ପାଇଁ ନେଇ ଆସିଛୁ କେତୋଟି ଗୀତ ଓଡ଼ିଆ ଚଳଚ୍ଚିତ୍ରରୁ।

ସପ୍ତଧାରାର ପ୍ରଥମ ଗୀତଟି ଥିଲା କ୍ରିମିନାଲ ଚଳଚ୍ଚିତ୍ରରୁ। ନିଜାମଙ୍କ ରଚନାରେ ଶିଳ୍ପୀ ଥିଲେ ପମେଲା ଜୈନ, ସଙ୍ଗୀତ ପରିଚାଳନା କରିଥିଲେ ଦୀପକ କୁମାର। ଏଥର ବିଜୟ ମଲ୍ଲଙ୍କ ରଚନାରେ ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ଇରା ମହାନ୍ତି। ସଙ୍ଗୀତ ପରିଚାଳନା ପ୍ରେମ ଆନନ୍ଦ। ଚଳଚ୍ଚିତ୍ର ତୁ ଏକା ଆମ ସାହା ଭରସା।

ବସୁଧା ଏହି ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଥିଲେ ଶିଳ୍ପୀ ତୃପ୍ତି ଦାସ। ଗୀତଟି ଥିଲା ନିଜାମଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଥିଲେ ଅମରେନ୍ଦ୍ର ମହାନ୍ତି। ଏଥର ବସନ୍ତରାଜ ସାମଲଙ୍କ ରଚନାରେ ଶିଳ୍ପୀମାନେ ହେଲେ କୁମାର ପାପି ଏବଂ ଶୈଳଭାମା। ସଙ୍ଗୀତ ପରିଚାଳନା ବିକାଶ ଶୁକ୍ଲା। ଚଳଚ୍ଚିତ୍ର ମଥାରେ ଦେଇ ପାଟ ଓଢ଼ଣୀ।

ଶେଷ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଶିଳ୍ପୀ ଟି ସୌରୀ। ଗୀତ ରଚନା ଏବଂ ସଙ୍ଗୀତ ପରିଚାଳନା ସ୍ୱରୂପ ନାୟକ। ଚଳଚ୍ଚିତ୍ର ନାରୀ ନୁହେଁ ତୁ ନାରାୟଣୀ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଥିଲା ରାଜ ଚଳଚ୍ଚିତ୍ରରୁ। ସମୀରଙ୍କ ରଚନାରେ ଶିଳ୍ପୀମାନେ ଥିଲେ ଅଭିଜିତ ଏବଂ ଅଲକା ୟାଗ୍ନିକ। ସଙ୍ଗୀତ ପରିଚାଳନା କରିଥିଲେ ନଦିମ ଶ୍ରବଣ। ଏଥର ଜାଭେଦ ଅଖତରଙ୍କ ରଚନାରେ ଶିଳ୍ପୀମାନେ ହେଲେ ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ। ସଙ୍ଗୀତ ପରିଚାଳନା ଅନୁ ମଲ୍ଲିକ। ଚଳଚ୍ଚିତ୍ର ମେ ହୁଁ ନା।

ହମ୍ ଆପକେ ଦିଲ୍ ମେ ରହତେ ହେଁ ଏହି ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଥିଲେ ଶିଳ୍ପୀ ଅନୁରାଧା ପୋଡ଼ୱାଲ ଏବଂ କୁମାର ସାନୁ। ଗୀତଟି ଥିଲା ସମୀରଙ୍କ ରଚନାରୁ, ସଙ୍ଗୀତ ପରିଚାଳନା କରିଥିଲେ ଅନୁ ମଲ୍ଲିକ। ଶେଷରେ ସମୀରଙ୍କ ଅନ୍ୟ ଏକ ରଚନାରେ ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ସଙ୍ଗୀତ ପରିଚାଳନା ନଦୀମ ଶ୍ରବଣ। ଚଳଚ୍ଚିତ୍ର ଆପ ଲୌଟ ଚଲେ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଟ ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ଆସନ୍ତୁ ଶୁଣିବା ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ନେଲେ କୃଷ୍ଣ ପଟେଲ ଏବଂ ଜ୍ୟୋତ୍ସ୍ନାରାଣୀ ପଟେଲ।

ସମ୍ବଲପୁର ଅଞ୍ଚଳର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ରଚନାରୁ, ପରବର୍ତ୍ତୀ ଶିଳ୍ପୀ ହେଲେ ରୀନା ଦାସ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ବେଦାରୂପକ ଧରତୀମାତା। ରଚନା ଏବଂ ପ୍ରଯୋଜନା ରମାପଦ ନନ୍ଦ।

ମୁ ଜାଣେ ନା ଏ ସୃଷ୍ଟିର ଜନ୍ମଜାତକ କେବେ ଲେଖା ହୋଇଥିଲା, କିଏ ଲେଖିଥିଲା। ଏତିକି ଜାଣେ ସୃଷ୍ଟିର ପ୍ରଥମ ସୃଜନା ବେଣୁ କାହାରି ଏକ ଅଦୃଷ୍ଟ ଇଙ୍ଗିତରେ ସେଦିନ ସ୍ୱର ତୋଳିଥିଲା ଏକ ହମ୍ ବହୁ ଶ୍ୟାମ। କେଉଁ ଏକ ଅଦୃଷ୍ଟ ଇଚ୍ଛା ଶକ୍ତିର ବଳବତୀ ଇଚ୍ଛା ସେଦିନ ପ୍ରକଟିତ ହୋଇଥିଲା ବହୁ ରୂପରେ, ବହୁ ରସରେ, ବହୁ ଛନ୍ଦରେ। ପଞ୍ଚମହାଭୂତକୁ ଆଲୋଡ଼ିତ କରିଥିଲା, ଆବେଶ କରିଥିଲା ତାର ସମ୍ମୋହିନୀ ଶକ୍ତି। ଗୋଟିଏ ଦିଗରେ ପ୍ରକୃତିର ନିସର୍ଗ ସମ୍ପଦକୁ ଅଯାଚିତ ଭାବରେ ସୃଷ୍ଟିର ହାତକୁ ଟେକିଦେଇ ଅନ୍ୟ ଦିଗରେ ନିଷିଦ୍ଧ ଉଦ୍ୟାନର ଫଳଭକ୍ଷଣ କରିବାକୁ ବାଧ୍ୟ କରିଥିଲା ସେ। ତାପରେ ବ୍ୟକ୍ତି ସର୍ବସ୍ୱକୁ ଜଳାଞ୍ଜଳି ଦେଇ ଭୁଲିଗଲୁ ଆମେ ଆମର ନିଜସ୍ୱ ବୋଧକୁ, ଭୁଲିଗଲୁ ଆମର ଉତ୍ସକୁ, ଭୁଲିଗଲୁ ଆମର ଗନ୍ତବ୍ୟ ପଥକୁ। ଏବଂ ସେହି ଦିନରୁ ଏ ଦେହର ପ୍ରତ୍ୟେକଟି ଅଙ୍ଗ ପ୍ରତ୍ୟଙ୍ଗରେ ଭରିଗଲା ଅସହିଷ୍ଣୁତାର ପ୍ରଚଣ୍ଡ ହଳାହଳ, ଅନ୍ୟକୁ ଗ୍ରାସ କରିବାର ଅସରନ୍ତି କ୍ଷୁଧା। ଏବଂ ଭସ୍ମାସୁର ସାଜି ଯାହାର କୋଳରେ ଜନ୍ମ ନେଇଛୁ, ଏହି ସୁନ୍ଦର ପ୍ରକୃତି ଏବଂ ତାର ନିସର୍ଗ ସମ୍ପଦକୁ ଧୂଳିସାତ କରିବାର ଅଦମ୍ୟ ଅଭିଳାଷ ବୁଝି ହୁଏ ନା। ଏଇ ତେବେ କଣ ଆମ ଜୀବନର ଚରମ ଓ ପରମ ସାର୍ଥକତା? ସେଦିନ ବେଦ ପୁରୁଷଙ୍କୁ ପ୍ରାର୍ଥନା କରିଥିଲା ସୃଷ୍ଟିର ପ୍ରଥମ।

0: ସଂଯତ ପୂର୍ବକ ହେଉ। ମାର୍ଗରେ ଦାନଶୀଳ ଶାନ୍ତଶୀଳ ଏବଂ ଜ୍ଞାନଶୀଳଙ୍କ ସହ ସାକ୍ଷାତ ହେଉ। ଆମକୁ ଆଲୋକ ପଥରେ ଆଗେଇ ନିଅ, ଲକ୍ଷ୍ୟ ଭ୍ରଷ୍ଟ କରନା।
1: ସେଦିନ ଅବଶ୍ୟ ତାରିଖଟା ମନେ ନାହିଁ, କେଉଁ ଏକ ଅସତର୍କ ମୁହୂର୍ତ୍ତରେ ଏମିତି ଗୁଡ଼ାଏ ଅନ୍ତହୀନ ଭାବନା ଭିତରେ ହଜି ଯାଉ ଯାଉ ଆଖି ଆଗକୁ ହଠାତ୍ ଆସିଥିଲା ପାହାଡ଼ ପର୍ବତ ଘଞ୍ଚ ଅରଣ୍ୟାନୀ ଘେରା ଆଦିବାସୀ ପଲ୍ଲୀ ମନକୁ। ସରଳା ନିରୀହା ପାହାଡ଼ି କନ୍ୟା ଭାବାବେଗରେ ନାଚି ଚାଲିଥାଏ ମାଦଲର ତାଳେ ତାଳେ। ମଝିରେ ଶାଳ ଗଛଟି, ମୂଳରେ ତାର ତିନୋଟି ବଡ଼ ବଡ଼ ମାଟି ପିଣ୍ଡୁଳା, ଚତୁର୍ଦ୍ଦିଗରେ ବିଭିନ୍ନ ବୃକ୍ଷର ଡାଳ ପୋତା ହୋଇଛି। ପୂଜକ ଅସ୍ପଷ୍ଟ ମନ୍ତ୍ର ଉଚ୍ଚାରଣ କରି ଧୂପ ଦୀପ କଜଳ ଓ ସିନ୍ଦୁର ଦେଇ ବୃକ୍ଷରାଜାଙ୍କୁ ପୂଜା କରୁଥାଏ ଏବଂ ଶେଷରେ ରସିକୁ ନୈବେଦ୍ୟ ରୂପେ ମାଟିପିଣ୍ଡୁଳା ଉପରେ ବାଡ଼ି ତାଙ୍କୁ ପରିତୁଷ୍ଟ କରେ। ନୃତ୍ୟବାଦ୍ୟ ଧୀରେ ଧୀରେ ବଢ଼ି ଚାଲେ।

0: ଆପଣଙ୍କର ଏଠି ଯୋଉ ବର୍ତ୍ତମାନ ଉତ୍ସବଟି ପୂଜାଟି ହେଲା କାହିଁକି ପୂଜା ହେଲା?
1: ଆମର ଏ ଭୂମି ପୂଜାଟା ହେଲା ଯାହାକୁ ଆଷାଢ଼ୀ ପୂଜା ଯୋଉ ଆଷାଢ଼ୀ କାରମ ବୋଲି କହୁଛୁ, ଏଇଟା ଆମ ଧରତୀ ମାତା ଉପରେ ପୂର୍ବ କାଳରେ ବିଶ୍ୱାସ କରି ଆସିଛନ୍ତି। ଆମ ମା ବାପା ଯାହା କୁହନ୍ତି, ଯେତେବେଳେ ଆମର ପୁରୁଖାପା, ଯେତେବେଳେ ଆମର ଆଦି ଧର୍ମ ଆଦିବାସୀ, ଯେତେବେଳେ ମାନେ ମନୁଷ୍ୟ ମାନେ ଏ ପୃଥିବୀରେ ଜନ୍ମ ପାଇଲା ସେଇଦିନଠୁ ଆମ ଏ ପୂଜାଟା କରି କରି ଆସୁଛନ୍ତି। ହେଲେ ଏ ଧରତୀ ଉପରେ ବହୁତ ଆମକୁ ବିଶ୍ୱାସ ଯେ ଏ ଧରତୀ ଉପରେ ରହିକରି ଆମର ଧର୍ମ, ଆମର ଯୋଉ ଭଗବାନ ଅଛନ୍ତି, ଏ ଭଗବାନ ଆମ ଉପରେ ବର୍ଷା ପକାଉ, ଏମିତି ବର୍ଷା ପକାଉ ଯେ ଆମର ଜମିବାଡ଼ି ଫୁଲ ମାନେ ଭରିଯାଉ, ଏବଂ ଚାଷ ଯେମିତି ପାଣି ଭଲା ସେମିତି ଚାଷ ବି ଭରି ଉଠୁ ଜମିରେ। ଏଇ ବିଶ୍ୱାସ କରି ପାଣି ରିମିଗ ଝିମି ମାନେ ଝିମି ଝିମି କରି ବର୍ଷାଟା ହଉ, ଝିମି ଝିମି ବର୍ଷା ହଉ, ଏକଦମ ଜମିକୁ କାଦୁଅ କରି ଉଠ, ଆଉ କାଦୁଅ ଏମିତି କାଦୁଅ ହଉକୁ ଆମର ଏ ଯୋଉ ପାପୁଲି ବୁଡ଼ିଯାଉ, ପାପୁଲି ବୁଡ଼ିଯାଉ, ପାଣିଟା ଆଣ୍ଠୁଏ ହେଇଯାଉ, ହେଲେ ଆମର ବର୍ଷାଟା ଆମର ଚାଷଟା ଭଲ ହେବ।
0: ଆଚ୍ଛା, ବର୍ତ୍ତମାନ ଦେଖୁଛନ୍ତି ଆମର ସରକାରଙ୍କ ତରଫରୁ ବିଭିନ୍ନ ଚାଷ କରିବା ପାଇଁ ଚାଷ ସାର ଦିଆଯାଉଛି ଜାଣିଛନ୍ତି, ଆଉ ବିଭିନ୍ନ ପ୍ରକାର ନୂଆ ନା କିସମ ବିହନ ଦିଆଯାଉଛି ଯେ ଭଲ ଚାଷ ହବ, ଆପଣଙ୍କ ତା ଉପରେ ବିଶ୍ୱାସ କରୁନାହାନ୍ତି?
1: ବିଶ୍ୱାସ ବର୍ତ୍ତମାନ ତାର ବିଷୟରେ ନାହିଁ ଆଜ୍ଞା, କାହିଁକିନା ବର୍ତ୍ତମାନ ଏଭଳି ନାନା ପ୍ରକାର ଗୋଟେ କେମିକାଲ ଜିନିଷ ଦେଇକରି, କେମିକାଲ ଦେଇକରି ଯୋଉ ଜିନିଷଟା ଯୋଉ ଉଦ୍ଭାବନ କଲେ ତାପରେ ବର୍ତ୍ତମାନ ଚାଷ ଲଗେଇଲେ, ସେ ଚାଷ ଯୋଗୁଁ ଲୋକଙ୍କର ଗୋଟେ ବେଶୀ ବର୍ତ୍ତମାନ ବେମାରୀ ବାହାରିଲା,
0: ମାଟିଟା
1: ଖରାପ ହେଇଗଲା। ଆଗ ଯୋଉ ଚାଷଟା ହେଉଥିଲା, ଖତ ଦିଆ ହେଉଥିଲା, ସେ ହିସାବରେ ସେ ପୂର୍ବକାଳ କଣ ପୂର୍ବପୁରୁଷ ମାନଙ୍କର ଦେହଟା ମଜବୁତ ଥିଲା ଏବଂ ତାଙ୍କର ଶକ୍ତି ମଧ୍ୟ ବହୁତ ଥିଲା, ସେମାନେ ଜଣେ ଜଣେ ଦୁଇ କ୍ୱିଣ୍ଟାଲ ଉଠେଇ ପାରୁଥିଲେ। କିନ୍ତୁ ବର୍ତ୍ତମାନ ଏଇ ଯୋଉ ସାର ଉତ୍ପାଦନ ହେଇ ଏ ସାର ବିଷୟରେ ଯୋଉ ଚାଷ ଖାଇକରି ତାଙ୍କର ଶକ୍ତି ମଧ୍ୟ କମିଗଲା, ସେମାନେ ବେଶୀ ବୟସ ମଧ୍ୟ ବଞ୍ଚି ରହିପାରୁନାହାନ୍ତି।
0: ଆପଣଙ୍କର ସମ୍ପ୍ରଦାୟଟା ନାଁ କଣ?
1: ଆମର ସମ୍ପ୍ରଦାୟ ଆମର ଜାତି ହେଉଛି ଆଜ୍ଞା ଉରାମ, ଆଦିବାସୀ ଭିତରେ ନାନା ପ୍ରକାର ଆଦିବାସୀ ଜାତି ଅଛି।
0: ଆପଣଙ୍କ ଅନ୍ୟ ଆଦିବାସୀ ସମ୍ପ୍ରଦାୟ ଭିତରେ ମଧ୍ୟ ଏମିତି ଭୂମି ପୂଜା ହୁଏ କି?
1: ଭୂମି ପୂଜା ହୁଏ ଆଜ୍ଞା, ବହୁତ ଜାଗାରେ ହୁଏ, ଭଗବାନ ଗୋଟେ ଅଛି, ଯିଏ ଯାହା ଯେପରି ବି ମନି ପାରିଲା, ଯିଏ ଗଛ ଉପରେ ପୂଜା ମୁଣ୍ଡରେ ପୂଜା କଲା, କିଏ ପଥର ଉପରେ ପୂଜା କଲା, କିଏ ମୂର୍ତ୍ତି ଉପରେ ପୂଜା କଲା, ସେମିତି ଆମର କୌଣସି ମୂର୍ତ୍ତି ନାହିଁ, ନିରା ଆକାର ହିସାବରେ ଆମର ଖାଲି ଦେଖିଲେ ବର୍ତ୍ତମାନ ଦେଖିବାକୁ ପାଇଲେ ତିନିଟା ମାଟି ରଖାଯାଇଛି,
0: ମାଟି ପୂଜା,
1: ମାଟି ମାନେ ଆଜି ଆମେ ଭୂମି ପୂଜା କରି ନା ବର୍ଷା ଡାକୁଛୁ,

0: ବୃକ୍ଷ ଦେବତାଙ୍କ ପାଦରେ ମଥା ପିଟି ଲହୁଲୁହ ଏକାକାର କରୁଛି ତାର ଜୀବନ ପତ୍ରକୁ ସବୁଜୀବାମୟ ଓ ଜୀବନୀ ଶକ୍ତିରେ ଭରପୁର କରିଦେବା ପାଇଁ। ଅରଣ୍ୟ ହିଁ ତାଙ୍କର ଶୈଶବର ଉପବନ, ବାର୍ଦ୍ଧକ୍ୟର ବାରଣାସୀ। ସେମାନେ ଅରଣ୍ୟର, ଅରଣ୍ୟ ସେମାନଙ୍କର। ସେଦିନ ପ୍ରଶ୍ନ ଥିଲା ଓରାମ ସମ୍ପ୍ରଦାୟର ରାଜା ପାତ୍ରାସ ତିର୍କିଙ୍କୁ।
1: ତିର୍କି ବାବୁ, ମୋର ଆପଣ ଟିକେ କଥା ପଚାରିବାର ଅଛି। ଆପଣ ଜଣେ ବୟୋଜ୍ୟେଷ୍ଠ 82 ବର୍ଷର ବୃଦ୍ଧ ଲୋକ, ଆପଣଙ୍କ ଅନେକ ଅଭିଜ୍ଞତା ଜୀବନରେ ଅଛି। ମୁଁ ଅନେକ ଜାଗା ଦେଖିବାକୁ ପାଇଲି ଆପଣଙ୍କର ଏଠି ବିଭିନ୍ନ ଜାଗାରେ ସବୁ ଗଛ ପୂଜା କରୁଛନ୍ତି, କର୍ମା ଗୋଟେ ପୂଜା ହୁଏ, ଏ କାହିଁ ସବୁ କରନ୍ତି ପୂଜା?
2: ଆଜ୍ଞା, କର୍ମା ପୂଜା ତାହା ହଉଛି କୃଷ୍ଣଙ୍କୁ ଯେତେବେଳେ ଶବରଜା ତାକୁ ମାରିଦେଲେ ସର ଦ୍ୱାରା, ତାର ତାକୁ ଜଳେଇଲେ, ସେଥିରୁ ଆମର ପୂର୍ବପୁରୁଷ ମାନଙ୍କର ଗୋଟିଏ ଅଭିଜ୍ଞତା ଅଛି ଯେ କର୍ମା ଗଛ କୁ ନେଇକି ପୁଣେଇଥିଲେ, ସେ କର୍ମା ଗଛ କେତେବେଳେ ପୁଣେ ନାହିଁ,
1: ସତରେ ପୁଣେ ନାହିଁ,
2: ସତରେ ଏପର୍ଯ୍ୟନ୍ତ ପୁଣେ ନାହିଁ,
1: ସେଥିପାଇଁ ପୂଜା କରୁଛନ୍ତି,
2: ସେଥିପାଇଁ ପୂଜା କରୁଛନ୍ତି।
1: ଆପଣଙ୍କର ଯୋଉ କର୍ମା ପୂଜା କରନ୍ତି, କର୍ମା ଗଛକୁ ମଝିରେ ପୋତିକିରି ଚାରିପର୍ଯ୍ୟାକ ଗଛ ପୋତା ଯାଏ, କାହିଁକି ସେମିତି ହୁଏ?
2: ଆଳ ଗଛର ଡାଳକୁ ଆଣି ଚତୁର୍ଦିଗରେ ଗୋଟାଏ ଗୋଟାଏ ପୋତି ତା ଦେହରେ ଆମନ୍ତ୍ରଣ କରାଯାଏ। ଅର୍ଥଟା ହଉଛି ଆମେ ଜୀବିତ ଅଛୁ, ଆମେ ସ୍ତ୍ରୀ ପୁରୁଷ, ଆମେ କର୍ମାମୂଳରେ ନାଚିବା, ଗାଇବା, ଆତ୍ମା ତୃପ୍ତି କରିବା।
1: ତାର କର୍ମା ଗଛଟା ହଉଛି ଆମର ଜୀବନ,
2: ଜୀବନ ତାକୁ ଆମେ ନିଜ ଶରୀରକୁ ସମର୍ପଣ କରୁଛୁ। ପ୍ରଭୁ, ତମେ ଆମକୁ ରକ୍ଷା କରିଥିବ, ସେ ପର୍ଯ୍ୟନ୍ତ ଆମେ ଗାଇବୁ, ନାଚିବୁ ତମରି ଚରଣରେ।
1: ଆପଣଙ୍କ ସମ୍ପ୍ରଦାୟରେ ସମସ୍ତେ ଗଛକୁ ପୂଜା କରନ୍ତି, ଗଛକୁ ନେଇ ସବୁକିଛି ନୁହେଁ ଆଜ୍ଞା?
2: ହଁ, ଗଛକୁ ଅଧିକ ପରିମାଣରେ ଗଛକୁ ମାନ୍ୟତା ଦିଅନ୍ତି, ପୂଜା କରନ୍ତି।
1: ତାର କାରଣଟା କଣ?
2: ତାର କାରଣ ହଉଛି ସେ ତାର ଜୀବନ ଅଛି, ତାର ଜୀବନ ଅଛି, ସେ ଆମକୁ ଆଶୀର୍ବାଦ ଦବ।
1: କେମିତି ସେ ଆଶୀର୍ବାଦ ଆପଣ ପାଇବେ ଆଶା କରୁଛନ୍ତି?
2: ଆମର ଆଶୀର୍ବାଦ ସେଥିରୁ ଆମ ଯେତେବେଳେ ଧାନ

0: ବୁଣା ଯାଏ ସେ ସମୟରେ କୌଣସି ପ୍ରକାର ପୋକ ଲାଗେନି।
1: କାହିଁକି
0: ପୋକ ଲାଗେନି?
1: କେବେ ଲାଗେ ନା?
0: ନାଇଁ ଲାଗେ ନାହିଁ, ମଶା କାଟିବ ନାହିଁ। ଜଙ୍ଗଲରେ ବୁଲନ୍ତି ସେ ସମୟରେ ସାପ କାମୁଡ଼ିବ ନାହିଁ। ଜଙ୍ଗଲରେ ବୁଲିଲେ ସେ ବାଘ ଥିବ ସେ ସମୟରେ ସେମାନେ ଏକ ପାଖିଆ ହେଇକିରି ଚାଲିଯିବେ, ତାଙ୍କୁ ଦେଖା ଦର୍ଶନ ହେବେନି। ଏଇ ଆଶା ରଖିକିରି ସେମାନେ ପୂଜା କରନ୍ତି, ଏଇଟା ହଉଛି ପ୍ରମାଣ।
2: ଥରେ ଯାଇଥିଲେ ଗୋଟେ ଧରତୀ ପୂଜା କରୁଥିଲେ, ମାଟିର ତିନୋଟି ପିଣ୍ଡଳା ରଖିକିରି ସେଠି ପୂଜା କରୁଥିଲେ, ଏବଂ ସେଦିନ ଥିଲା ଦେବସ୍ନାନ ପୂର୍ଣ୍ଣିମା, ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କର ସ୍ନାନ ଦିନ, ସେନ ସ୍ନାନ ଭିତରେ ବସିଥାନ୍ତି ଏବଂ ଚାରିପର୍ଯ୍ୟାକ ଶାଳ ଗଛ ପୋତା ହେଇଥାଏ, ଭାରି ସୁନ୍ଦର ଲାଗୁଥାଏ ଜାଗାଟି, ଏମିତି କାହିଁ କରନ୍ତି ଆପଣ?
0: ସେଟା ହଉଛି ସତ୍ୟ ତେର୍ତା ଆଉ ଦ୍ୱାପର ତିନିଟା ଯୁଗ ଗତ ହେଇଯାଇଛି ବୋଲିକିରି, ତିନି ଯୁଗର ଯେଉଁ ଧରତୀ ଅଛି ତାକୁ ସମ୍ମାନ ଦେବା ପାଇଁ ସେମାନେ ଆରାଧନା କରନ୍ତି।
2: କଳି,
0: କଳିଟା ବର୍ତ୍ତମାନ ଧରାଯାଏ,
2: କଳି ପୁଣି କେବେ ଧରା ହବ?
0: ସେଟା ପୁନରପି ଯେଉଁ ସେଇ ଧାର୍ମିକ ଲୋକ ଜନ୍ମ ହେବେ, ନୂତନ ଯୁଗରେ ପରିଣତ ହବ, ସେଇଦିନ ଚାରୋଟି ଯୁଗ ହବ,
2: ସେଦିନ ପୁଣି ଚାରୋଟି ପିଣ୍ଡଳା,
0: ଚାରୋଟି ପିଣ୍ଡଳା ରଖିବେ।
2: ଚାରିପର୍ଯ୍ୟ ଗଛ ସବୁ ରଖା ହେଇଥାଏ, କାହିଁକି ଲଗା ହେଇଥାଏ?
0: ସେ ଗଛଟା ହଉଛି ସାକ୍ଷୀ,
2: ମାନେ ଆମର ଯେମିତି ଗୋଟେ ବିବାହରେ ଆମର ବନ୍ଧୁ ବାନ୍ଧବ ସାଙ୍ଗସାଥୀଙ୍କ ସାମ୍ନାରେ ବିବାହଟା ସେମାନେ ସାକ୍ଷୀ ରହନ୍ତି,
0: ସାକ୍ଷୀ ରହନ୍ତି,
2: ଗଛ କେବଳ ସାକ୍ଷୀ କରନ୍ତି,
0: ସାକ୍ଷୀ କର
2: ସବୁ ବିଷୟରେ,
0: ସବୁ ବିଷୟରେ
2: ବିବାହରେ କେମିତି ସାକ୍ଷୀ କରନ୍ତି?
0: ସେଟା ପୁରା ସେ ବିବାହରେ ମଧ୍ୟ ସେ ଦିଆଯାଏ, ଠିକ ମଝିରେ ଗୋଟେ ଶାଳ ଗଛ ପୋତା ହେଇଥିଲା। ଆମେ ଯେତେବେଳେ ଝିଅକୁ ବନ୍ଦୋବସ୍ତ କରିବା ପାଇଁ ଯାଉ, ଗଛ କାଟିକି ଯଦି ମଝିରେ ବାଟରେ ଥିବ ନୂଆ, ସେଇଦିନ କାଟିକି ଯଦି ଡାଳ ପତ୍ର ଇତ୍ୟାଦି ପଡ଼ିଥିବ ତାହା ତାକୁ ଅଶୁଭ ମନାଯିବ।
2: ଗଛଟାକୁ ଏତେ ପ୍ରାଧାନ୍ୟ ଦିଆଯାଏ
0: ଆଜ୍ଞା, ସେ ବିବାହ ଦିନ ଆମେ ଯାହାକୁ ବରକୁଟମେତ କହୁ,
2: ମାନେ
0: ବରକୁମେ, ଆଉ ସେଇଦିନ ଯୋଉ ଡାଳ ଆମେ ନେଇକି ଯାଉ, ସେ ଡାଳକୁ ଚିନ୍ତା କରାଯାଏ ଶାଗୁଆ ରହିଛି, ସେମିତି ପୁଅ ଝିଅମାନଙ୍କୁ ଗଛ ଦେବତା ବା ଅରୁଣ କହନ୍ତୁ, ତମେ ତାଙ୍କୁ ସବୁଦିନ ମାନେ ଶାଗୁଆ ଆକାରରେ ରଖିବ।
2: କି ଗଛ ଡାଳ ନିଅନ୍ତି?
0: ଯେକୌଣସି ଗଛ।
3: ଅନ୍ୟ ଜଣେ ମୁଣ୍ଡା ସମ୍ପ୍ରଦାୟର ଆଦିବାସୀ ବନ୍ଧୁ ଜାକ୍ରିଆସ ହାଂସା,
4: ଦେଖନ୍ତୁ ସେଇ ସମୟରେ ଆମର ମୂଳରୁ ହିଁ ମନ୍ଦିର ପରି କି ଗୀର୍ଜା ପରି କୌଣସି ଜିନିଷ ନଥିଲା, ପ୍ରକୃତିକୁ ହିଁ ପୂଜା କରୁଥିଲେ, ସବୁ ସେଇ ଗଛ ସୂର୍ଯ୍ୟ ଚନ୍ଦ୍ର ଏମାନଙ୍କୁ ଦେବତା ନେଇକି ହିଁ ପୂଜା କରୁଥିଲେ।
2: ଗଛ ସହିତ ଆମର ସମ୍ପର୍କଟା କେମିତି?
4: ଦେଖନ୍ତୁ ବିବାହ ସମୟରେ ଆମର ରହିଛି ସେ ଯୋଉ ବିବାହ ମଣ୍ଡପ ବା ବିବାହ ବେଦି, ସେଥିରେ ଆମେ ଚାରିଟି ଗଛ ଡାଳ ଲଗାଉ। ପ୍ରଥମ ହେଲା ବାଉଁଶ, ଦ୍ୱିତୀୟରେ ହେଲା ମହୁଲ, ତୃତୀୟରେ ହେଲା ଶାଳ, ଚତୁର୍ଥରେ ହେଲା ସିଧା ଗଛ। ଏଇ ଚାରିଟି ଗଛର ଡାଳ ରଖିବାର ମଧ୍ୟ ବିଭିନ୍ନ ମହତ୍ତ୍ୱ ରହିଛି। ଯେପରି କହିଲି ବାଉଁଶ, ବାଉଁଶ ସେ ବିବାହ ମଣ୍ଡପ ବେଦିରେ ରଖିବାର ଅର୍ଥ ହେଉଛି ଯେ ଏଇ ବିବାହିତ ପୁଅ ଝିଅ ସେମାନଙ୍କର ବାଉଁଶ ପରି ଦୀର୍ଘାୟୁ ହଉ।
2: ଆଚ୍ଛା,
4: ମହୁଲ ରଖିବାର ଅର୍ଥ ହେଉଛି ମହୁଲ ଏହା ଏକ ମିଠା ଜିନିଷ, ହେଲେ ସେମାନଙ୍କର ବୈବାହିକ ଜୀବନ
2: ମିଠା ହଉ,
4: ହଁ ମଧୁମୟ ହଉ। ତାପରେ ଏ ଶାଳ କଥାଟା କୁହାଗଲା, ଆପଣ ଦେଖିଥିବେ ଯେ ଇଏ ବହୁ ସଂଖ୍ୟାରେ ଫଳେ, ହେଲେ ଏଇ ଫଳ ପବନରେ ଉଡି ଉଡି ବହୁତ ଦୂରକୁ ମଧ୍ୟ ବିକ୍ଷିପ୍ତ ହୁଏ,
2: ବୀଜ
4: ହଁ। ତେବେ ଏହାର ଉଦ୍ଦେଶ୍ୟ ହେଉଛି ସେମାନଙ୍କର ସନ୍ତାନ ସନ୍ତତି ମଧ୍ୟ ଏଇ ଶାଳ ଗଛ ପରି
2: ବଂଶ ବୃଦ୍ଧି ହଉ।
4: ତାପରେ ଏଇ ସିଧା ଗଛ ରଖିବାର ଉଦ୍ଦେଶ୍ୟ ରହିଲା ଯେ ସିଧା ଗଛର ଫଳ ଶୁଖିଗଲା ପରେ ଇଏ ଫାଟି ଯାଇଥାଏ, ତେବେ ଏଇ ଫାଟିଯିବାର ଅର୍ଥ ହଉଛି ଏହାଙ୍କ ଉପରେ କୌଣସି ପ୍ରକାର ଦୋଷ ତ୍ରୁଟି ଯଦି ଥାଏ ତାହେଲେ ସେଇ ସିଧା ଗଛ ଯୋଗୁଁ ତାଙ୍କର ସବୁ ପାପ ଦୋଷ ମେଣ୍ଟିବ।
3: ଏବଂ ଜଣେ ବୃଦ୍ଧା,
5: ଆମେ କେ ଜଙ୍ଗଲ ଉଜାଡ଼ି ଯାଥେ ଖାନ ଆମର ଜଙ୍ଗଲ ବସା ଏକ ଲାଗି ଭାଗିଦାର ହୋଇ ଆମର କେ ଜଙ୍ଗଲ ଆମର କେ ସାହାରା ହେଇକେ ଆମର କେ ବାପ ପୁରୁଖା ମାନକେ ସମ୍ପତ୍ତି ହେଇକେ ଜଙ୍ଗଲ ସେକା ସେ ଜଙ୍ଗଲ ଭାଗ ଗଲେ ଆମର କେ କୋନ ଉପାୟ ନାଇଛେ ଓହେ ଲାଗି ଆମର ଜଙ୍ଗଲ ବସା ଅଛି।

ମାଟି, ବୃକ୍ଷ ଓ ସେମାନେ ସମୟ ସୀମାର ଅନନ୍ତ ଗର୍ଭରେ ତିନୋଟି ନିର୍ଦ୍ଦିଷ୍ଟ କୌଣିକ ବିନ୍ଦୁ ବିଶ୍ୱାସ ଅବିଶ୍ୱାସର ଦ୍ୱନ୍ଦ୍ୱ ଯୁଦ୍ଧ ସେମାନେ।

0: କୁହନ୍ତୁ ତ, ଏ କଥାକୁ ଆପଣ ଅବିଶ୍ୱାସ କରିବେ? ବୃକ୍ଷ ହିଁ ସେମାନଙ୍କ ସତ୍ତା, ବୃକ୍ଷ ହିଁ ସେମାନଙ୍କର ଶକ୍ତି, ବୃକ୍ଷ ହିଁ ସେମାନଙ୍କ ଜୀବନ ପ୍ରବାହର ସମ୍ବର୍ଦ୍ଧନାର ଉତ୍ସ। କିନ୍ତୁ ଆମେ ଏ ସଭ୍ୟ ସମାଜ
1: ଅନୁସନ୍ଧାନରୁ ଜଣାଯାଇଛି ଯେ ଗୋଟିଏ ମଣିଷ ତା ଜୀବନକାଳ ଭିତରେ ଦୈନନ୍ଦିନ ଆବଶ୍ୟକୀୟ ସାମଗ୍ରୀ ପାଇଁ 200 ଗଛ କାଟିଥାଏ ଏବଂ ମାତ୍ର 52 ରବିବାସରୀୟ ଦି ନ୍ୟୁୟର୍କ ଟାଇମ୍ସ ବିଶେଷ ସଂଖ୍ୟା ପାଇଁ 77 ହେକ୍ଟର ଜଙ୍ଗଲ ଧ୍ୱଂସ କରିବାକୁ ପଡ଼େ। ଅର୍ଥାତ୍ 70 ଉର୍ଦ୍ଧ ଗୋଟିଏ ବୃକ୍ଷକୁ ବଳିଦାନ ଦେବାକୁ ପଡ଼େ ମାତ୍ର ଗୋଟିଏ ଦିନ ବୟସର ଖବରକାଗଜ ପାଖରେ।
0: ଏହି ହେଉଛି ବ୍ୟବଧାନ ନଗ୍ନ ଆଧୁନିକ ସଭ୍ୟତା ଏବଂ ପ୍ରାଣ ପ୍ରାଚୁର୍ଯ୍ୟରେ ଭରା ଆଦିବାସୀ ସଭ୍ୟତା ଭିତରେ, ଯାହା ପ୍ରକାଶ କରୁଥିଲେ କୁମାରୀ ମେରି ହେମ୍ରମ।
2: ଜଙ୍ଗଲ ଆମର ଧାତି ମା ଅଟନ୍ତି, ଏଥିପାଇଁ ଆମେ ଜଙ୍ଗଲକୁ ବଞ୍ଚାଉଛୁ। ଜଙ୍ଗଲ ଯଦି ବଞ୍ଚାଇଲେ ଆମକୁ ଅନେକ ପ୍ରକାର ଖାଦ୍ୟ ମିଳେ, ପବନ ମିଳେ, ବର୍ଷା ମଧ୍ୟ ଭଲ ହେବ। ବର୍ଷା ନ ହେଲେ ମଧ୍ୟ ଗାଁ ଲୋକମାନେ ଜଙ୍ଗଲର ଫଳମୂଳ ଖାଇକରି ବଞ୍ଚିବେ।
3: ଧରତୀ ମାକୁ ଆପଣ ବହୁତ ଭଲ ପାଆନ୍ତି ନା?
2: ସାର, ଧରତୀ ମାତା ଆମେ ବହୁତ ଭଲ ପାଉ। ଏଇଟା ଆମେ ଯେଉଁ ଧରତୀ ମା ବସିଛୁ ସେଟା ଧରତୀ ମା, ଏଇ ଧରତୀ ମା ଉପରେ କେତେ ଯୁଗରେ ରହି ଆସୁଛୁ। ଆପଣଙ୍କ ଘରେ ରେଡିଓ ଅଛି, ସ୍କୁଟର ଅଛି, ଗାଡି ଅଛି, ଫ୍ରିଜ ଅଛି, ଆମେ ତ ଗରିବ ଲୋକ ସବୁ। ଜଙ୍ଗଲ ଆମର ଫ୍ରିଜ, ଜଙ୍ଗଲ ଭିତରେ ବୁଲି ବୁଲି ଆମେ ଗୀତ ଗାଇ ନାଚୁ। ଚଢେଇ ମାନେ ମଧ୍ୟ ଜଙ୍ଗଲରେ ଗୀତ ଗାଆନ୍ତି, ସେମାନଙ୍କ ସାଙ୍ଗରେ ଆମେ ଗୀତ ଗାଉ। ଟିଭି ଆଜ୍ଞା ମୁଁ ଦେଖି ନାହିଁ, ଜଙ୍ଗଲ ଆମର ଟିଭି, ଫୁଲ ଫଳ ଝରଣା ଏସବୁ ଆମର ଟିଭି। ଧରତୀ ମାକୁ ଆମେ ସଜାଇବୁ।
3: କେମିତି ସଜାଇବେ?
2: ଧରତୀ ମାକୁ ଆମେ ଗଛ ଲଗାଇବୁ, ଫୁଲ ଫଳ ଲଗାଇବୁ।
3: ଆପଣ ମଧ୍ୟ ଝିଅ ଯେତେବେଳେ ଜଙ୍ଗଲକୁ ଯାଉଛନ୍ତି, ଜଙ୍ଗଲରେ ଯେଉଁମାନେ ସବୁ ଗଛ କାଟୁଛନ୍ତି ସେମାନେ ତ ଆପଣଙ୍କୁ ବହୁତ ହଇରାଣ କରୁଥିବେ, ଭୟ ଦେଖାଉଥିବେ?
2: ହଁ ସାର, ଆମକୁ ବହୁତ ଭୟ ଦେଖାଉଛନ୍ତି, ହାଣିବାକୁ ଖୋଜୁଛନ୍ତି, ମାରିବାକୁ ଖୋଜୁଛନ୍ତି, କିନ୍ତୁ ଆମେ ବହୁତ ଡାଲରେ ବୁଲୁଛୁ।
3: ଆପଣ ହାତରେ କିଛି ନିଅନ୍ତି, ଅସ୍ତ୍ର କିଛି ନିଅନ୍ତି ହାତରେ?
2: ହାତରେ ଏପରି ଆମେ ଛୋଟ ଛୋଟ ଅସ୍ତ୍ର ଧରିଥାଉ, ବାଡ଼ି ଧରିଥାଉ, ଲାଠି ଠେଙ୍ଗା ସବୁ ଧରିଥାଉ, ଏବଂ ପଥର ମଧ୍ୟ ସେମାନଙ୍କୁ ଆମେ ଦେଖାଉ। ଏସବୁରେ ଦେଖାଇ କରି ସେମାନଙ୍କୁ ଡରାଉଛୁ, ଆଉ ସେମାନଙ୍କ ହାତରୁ ମଧ୍ୟ ଆମେ ଟାଙ୍ଗିଆ ସବୁ ଲୁଟି କରି ଆଣୁଛୁ।
4: ଜଙ୍ଗଲ ହମାରା।

ଯେଉଁଦିନ ସୃଷ୍ଟିର ପ୍ରଥମ ମଣିଷ ଆଦାମ ଇବ୍ ନିଷିଦ୍ଧ ଉଦ୍ୟାନର ଫଳ ଭକ୍ଷଣ କରି ଲଜ୍ଜା ଭୟ ସଙ୍କୋଚରେ ନିଜକୁ ଆତ୍ମଗୋପନ କରିବାକୁ ଚାହିଁଲେ, ସେଦିନ ଏହି ବୃକ୍ଷ ଦେବତା ଅତି ଆଦରରେ ସେମାନଙ୍କୁ ଆଶ୍ରୟ ଦେଲେ, ନିଜର ଗହଳ ପତ୍ର ଓ ବଳକଳ ପରିଧାନ କରାଇ, ଏବଂ ସେହିଦିନରୁ ବୃକ୍ଷ ହିଁ ହେଲା ସେମାନଙ୍କ ଜୀବନ ପରିଚର୍ଯ୍ୟାର ଏକମାତ୍ର ସାକ୍ଷୀ। କାରଣ ଉଭୟ ପରମ କଲ୍ୟାଣମୟୀ ସ୍ନେହମୟୀ ସେମାନଙ୍କ ଧରତୀମାତାର ଦୁଗ୍ଧପୋଷ୍ୟ ଶିଶୁ, ଅରଣ୍ୟର ସନ୍ତାନ, ଐଶ୍ୱର୍ଯ୍ୟର ପିରାମିଡ଼ ଉପରେ ବସି ସ୍ୱପ୍ନୀଳ ଭବିଷ୍ୟତକୁ ଉଙ୍କି ମାରିବାର ସ୍ପୃହା ସେମାନଙ୍କର ନାହିଁ, ବରଂ ପାହାଡ଼ି ଝରଣା ଭଳି ଜୀବନ ଯନ୍ତ୍ରଣାର ବହୁ ଉର୍ଦ୍ଧ୍ୱରେ ରହି ସେମାନେ ଚାହିଁଛନ୍ତି ନିଜର ପ୍ରିୟ ଧରତୀମା ଓ ତାର ନିସର୍ଗ ବନ ସମ୍ପଦକୁ ପଣତକାନିରେ ଘୋଡ଼େଇ ରଖିବେ, ଯାହା ସେମାନଙ୍କର ସରଳ ନିଷ୍କପଟ ମନଟି ପାଇଁ ସତ୍ୟ ଶିବ ଓ ସୁନ୍ଦରର ପୂଜାବେଦୀ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆକାଶବାଣୀ ଜୟପୁର ଶୁଣନ୍ତୁ ଗୋଟିଏ ଘୋଷଣା। ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ସେପ୍ଟେମ୍ବର ମାସର 12 ତାରିଖ ଶନିବାର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ 2024 ଅନୁଷ୍ଠିତ ହେବାକୁ ଯାଉଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ନବରଙ୍ଗପୁର ତରଫରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ନବରଙ୍ଗପୁରର ଅଧ୍ୟକ୍ଷ ନବରଙ୍ଗପୁର କୋଡିଙ୍ଗା ଉମରକୋଟ ରାୟଗଡ଼ ଚନ୍ଦାହାଣ୍ଡି ଏବଂ ଝରିଗାଁରେ ଥିବା ବିଚାରାଳୟଗୁଡ଼ିକରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ 2024 ଅନୁଷ୍ଠିତ ହେବାକୁ ଯାଉଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧୀନ ମକଦ୍ଦମା ଯଥା ଦେୱାନୀ, ଫୌଜଦାରୀ ଯାହାକି ସାଲିସ ଯୋଗ୍ୟ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ୍ ଏବଂ ଜଳ ଯୋଗାଣ, ପାରିବାରିକ, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍ ବାଉନ୍ସ ଇତ୍ୟାଦି ମକଦ୍ଦମାର ଅପସହମତିରେ ସହଜ, ଚୂଡ଼ାନ୍ତ ତଥା ଅମଳଯୋଗ୍ୟ ସମାଧାନ ହୋଇଥାଏ। ଏହି ଲୋକ ଅଦାଲତରେ କେବଳ ବିଚାରାଧୀନ ମକଦ୍ଦମା ନୁହେଁ, ବରଂ ପ୍ରାକ୍ ମକଦ୍ଦମା ସ୍ତରୀୟ ଯାହାକି ମକଦ୍ଦମାକୁ ଯିବା ପୂର୍ବରୁ ବିବାଦ ଯଥା ବ୍ୟାଙ୍କ ଋଣ ଦେୟ, ବିଜୁଳି ଏବଂ ଜଳ ଯୋଗାଣ ଦେୟ, ଚେକ୍ ବାଉନ୍ସ ସମ୍ବନ୍ଧୀୟ ବିବାଦ, ଶ୍ରମ ବିବାଦ ଇତ୍ୟାଦିର ଅପୋଷ ସହମତିରେ ସମାଧାନ ମଧ୍ୟ ହୋଇପାରିବ। ସବିଶେଷ ବିବରଣୀ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ନବରଙ୍ଗପୁରଙ୍କ ସହିତ ଯୋଗାଯୋଗ କରନ୍ତୁ। ଘୋଷଣାଟି ଏଇଠି ଶେଷ ହେଲା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଭାରତ। ଏହି ଚଳଚ୍ଚିତ୍ର ଶିଳ୍ପୀ ହେଲେ ଅଭିଜିତ ଶ୍ରୀବାସ୍ତବ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କନିକା କପୁର ଏବଂ ଦୀପାଂଶୁ ପଣ୍ଡିତଙ୍କ କଣ୍ଠରେ କଥାଚିତ୍ର ଏନ୍ଏସ୍10।

ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବଡିଗାର୍ଡ ଏ ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ ଆସ୍କିଂ ଏବଂ ସାଥୀ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ କଥାଚିତ୍ର ହସି ତ ଫସି। ଶିଳ୍ପୀମାନେ ହେଲେ ସୁନିଧି ଚୌହାନ ଏବଂ ଶେଖ ରବଜାନୀ।

0: ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶ୍ରୋତାମାନଙ୍କୁ ଏଠି କହି ରଖୁଛୁ, ହିନ୍ଦୀ ଚଳଚ୍ଚିତ୍ରର ଗୀତ ପୁଣି ଥରେ ଶୁଣିପାରିବେ ଆଜି ଦିନ 2:15। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
0: ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମ ଶିଳ୍ପୀ ହେଲେ RS କୁମାର ଏବଂ ଗୀତିଶ୍ରୀ।

ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ ଶିଳ୍ପୀ ନେଲେ ସୋହିନୀ ମିଶ୍ର ଏବଂ ଚନ୍ଦନ।

0: ହିନ୍ଦୀ ସୁଗମ ସଙ୍ଗୀତରେ ଶୁଣିଲେ ଗୀତ ଆକାଶବାଣୀ ଜୟପୁର। ଶୁଣନ୍ତୁ ଆଜିର ଚାଷବାସ କଥା।
1: ଆଜି ଆସନ୍ତୁ ଜାଣିବା ପନିପରିବାର କେତୋଟି ଉନ୍ନତ କିସମ ଓ ତାର ଚାଷ ସମ୍ପର୍କରେ। ଆପଣମାନେ ବିଭିନ୍ନ ଋତୁରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରୁଛନ୍ତି, ତେବେ ସେହିସବୁ ପନିପରିବାର କେଉଁ କେଉଁ ଉନ୍ନତ କିସମ ଗୁଡ଼ାକ ରହିଛି, କେଉଁ ସମୟରେ ଲଗାଇଲେ ଠିକ୍ ହୋଇଥାଏ, ଆଉ ବିହନ କେତେ କ'ଣ ଦରକାର ପଡ଼ିଥାଏ, ସାର କେତେ କ'ଣ ଲାଗିଥାଏ, ଦୂରତା କେତେ କ'ଣ ରଖିବାକୁ ପଡ଼ିଥାଏ, ସେହିସବୁ ସମ୍ପର୍କରେ ଆଜି ଆମେ ଆଲୋଚନା କରିବା। ପ୍ରଥମେ ଦେଖିବା ବାଇଗଣ ଫସଲ କଥା। ଏହାର ଅନେକ ଉନ୍ନତ କିସମ ଗୁଡ଼ାକ ରହିଛି, ସେ ବିଷୟରେ ଜାଣି ରଖନ୍ତୁ। ମୁକ୍ତାକେଶୀ, ବ୍ଲୁ ଷ୍ଟାର, ଗ୍ରୀନ୍ ଷ୍ଟାର, ପୁଷା ପର୍ପଲ ଲଙ୍ଗ, ପୁଷା ଅନମଲ, ପୁଷା ପର୍ପଲ ରାଉଣ୍ଡ, ପୁଷା କ୍ରାନ୍ତି, ତୃପ୍ତି, ଉତ୍କଳ କେଶରୀ, ଉତ୍କଳ ନିଶା, ଅର୍କ ନବନୀତ, ଉତ୍କଳ ମାଧୁରୀ, ଉତ୍କଳ ତାରିଣୀ, ଏମିତି ଅନେକ କିସମ ସବୁ ବାଇଗଣ ଫସଲର ରହିଛି। ଏହିସବୁ କିସମ ଗୁଡ଼ାକ ସବୁ 110 ଦିନରୁ 120 ଦିନ ମଧ୍ୟରେ ଅମଳ ହୋଇଥାଏ। ଏହାକୁ ଆପଣମାନେ ଲଗାଇ ପାରିବେ ନଭେମ୍ବର ଡିସେମ୍ବର ମାସରେ, ଆଉ ଜୁନ୍ ଜୁଲାଇରେ, ପୁଣି ଫେବୃଆରୀ ମାର୍ଚ୍ଚ ମାସ ମଧ୍ୟରେ। ବାଇଗଣରେ ଏହିସବୁ କିସମ ଗୁଡ଼ାକ ନେଇକି ଯଦି ଆପଣମାନେ ଚାଷ କରନ୍ତି, ତାହେଲେ ଗୋଟିଏ ଏକରକୁ ପ୍ରାୟ 200 ଗ୍ରାମ ବିହନ ଦରକାର ହେବ, ଆଉ ଲଗାଇବା ପାଇଁ ଦୂରତା ରଖିବେ ଧାଡ଼ିକି ଧାଡ଼ି 60 ସେଣ୍ଟିମିଟର, ଆଉ ଗଛକୁ ଗଛ 45 ସେଣ୍ଟିମିଟର। ଏଇଟା ତ ଗଲା ଆମର ବାଇଗଣ ବିଷୟରେ। ଟମାଟୋ ସେମିତି ବିଭିନ୍ନ ପ୍ରକାର ଉନ୍ନତ କିସମ ସବୁ ରହିଛି, ସେଗୁଡ଼ିକ ହେଲା ପୁଷା ରୁବି, ପୁଷା ରୋମା, ପଞ୍ଜାବ ଛୁଆରା, ପଞ୍ଜାବ କେଶରୀ, ଅର୍କ କାଶୀ, ଅର୍କ ସୌରଭ, ଉତ୍କଳ ପଲ୍ଲବୀ, ଉତ୍କଳ ଦୀପ୍ତି, ଉତ୍କଳ କୁମାରୀ, ଉତ୍କଳ ଶ୍ରାବଣୀ, ଏମିତି ଅନେକ କିସମ ଗୁଡ଼ାକ ରହିଛି, ଯାହାକି 100ରୁ 120 ଦିନ ମଧ୍ୟରେ ଅମଳ ହୋଇଥାଏ। ଆଉ ଏହି କିସମ ଗୁଡ଼ାକ ଲଗାଇବାର ଉପଯୁକ୍ତ ସମୟ ହେଉଛି ଜୁଲାଇ ଅଗଷ୍ଟ କିମ୍ବା ନଭେମ୍ବର ଡିସେମ୍ବର। ଗୋଟିଏ ଏକର ଜମି ପାଇଁ ଆପଣଙ୍କୁ ବିହନ ପରିମାଣ ଲାଗିବ ପ୍ରାୟ 200 ଗ୍ରାମ, ଆଉ ଲଗାଇବା ସମୟରେ ଦୂରତା ରଖିବେ ଧାଡ଼ିକୁ ଧାଡ଼ି 60 ସେଣ୍ଟିମିଟର, ଆଉ ଗଛକୁ ଗଛ 45 ସେଣ୍ଟିମିଟର ପର୍ଯ୍ୟନ୍ତ। ସେହିଭଳି ଲଙ୍କା ଫସଲ ଯଦି ଆପଣମାନେ ଚାଷ କରିବାକୁ ଚାହାନ୍ତି, ତାହେଲେ ତାର ବିଭିନ୍ନ ପ୍ରକାର ଉନ୍ନତ କିସମ ସବୁ ରହିଛି, ସେଗୁଡ଼ିକ ହେଉଛି MP 46A, ଉତ୍କଳ ଆଭା, ସୂର୍ଯ୍ୟମୁଖୀ, ଉତ୍କଳ ରଶ୍ମି, ପୁଷା ଜ୍ୱାଲା, ଗୁଣ୍ଟୁର 1 ରୁ ଗୁଣ୍ଟୁର 4 ପର୍ଯ୍ୟନ୍ତ, ଏମିତି ଅନେକ ପ୍ରକାର। ଉତ୍କଳ ରାଗିଣୀ, ଅଗ୍ନିରେଖା, ପୁଷା ସଦାବାହାର, ଏମିତି ଆହୁରି ଅନେକ ପ୍ରକାର କିସମ ସବୁ ରହିଛି। ଏହିସବୁ କିସମ ଗୁଡ଼ାକ ପ୍ରାୟ 120

0: ଦିନରୁ 150 ଦିନ ମଧ୍ୟରେ ଅମଳ ହୋଇଥାଏ। ଆଉ ଏଇ ଲଙ୍କା ଫସଲ ପ୍ରାୟ ବର୍ଷ ଯାକର ସବୁ ସମୟରେ ଚାଷ କରିପାରିବା। ଲଙ୍କା ଫସଲ ପାଇଁ ଗୋଟିଏ ଏକରକୁ 300 ଗ୍ରାମ ବିହନ ଦରକାର ପଡ଼ିଥାଏ। ଆଉ ଦୂରତା ହିସାବରେ ଧାଡ଼ିକୁ ଧାଡ଼ି 60 ଆଉ ଗଛକୁ ଗଛ 45 ସେଣ୍ଟିମିଟର ରଖିବାକୁ ପଡ଼ିଥାଏ। ଲଙ୍କା ଫସଲକୁ ଯଦି ଆପଣମାନେ କଞ୍ଚାରେ ଅମଳ କରିବାକୁ ଚାହୁଁଛନ୍ତି ତାହେଲେ ଗୋଟିଏ ଏକରରୁ ପ୍ରାୟ 26-32 କ୍ୱିଣ୍ଟାଲ ଅମଳ ହୋଇପାରିବ। ଆଉ ଯଦି ଶୁଖିଲାରେ ଆପଣ ଅମଳ କରିବାକୁ ଚାହୁଁଛନ୍ତି, ଏହିଭଳି ଭାବରେ ଯଦି ଚାଷୀ ଭାଇ ଭଉଣୀମାନେ ଉନ୍ନତ କିସମ ସବୁ ବ୍ୟବହାର କରି ଚାଷ କରନ୍ତି ତାହେଲେ ଅଧିକ ଲାଭ ପାଇପାରିବେ।
1: ଶୁଣିଲେ ଚାଷବାସ କଥା କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କୀୟ ଏକ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତି ଜହ୍ନ କାର୍ଯ୍ୟକ୍ରମରେ ଚଳିତ ଅଗଷ୍ଟ ମାସର 30 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡ଼ିଓ କେ ପାଚାରୁ। ବିଷୟ ରହିଛି ପେଟ ବେମାର କେନ୍ତା ଭଲ ହେସି। ଏ ସମ୍ପର୍କରେ ଆପଣ ଅଗଷ୍ଟ ମାସ 30 ତାରିଖ ଅର୍ଥାତ୍ ଆସନ୍ତା ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ବର ହେଲା 0685423-0690। ବିଷୟଟି ପୁଣି ଥରେ କହି ରଖୁଛୁ ପେଟ ବେମାର କେନ୍ତାର ଭଲ ହେସି। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କୀୟ ଏକ ସୂଚନା ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଅରୁଣ ମନ୍ତ୍ରୀଙ୍କ ଗୀତ ରଚନାର ଶିଳ୍ପୀରେ ବାବୁଲ ସୁପ୍ରିୟ।

ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ ଶିଳ୍ପୀ ହେଲେ କୁମାର ସାନୁ ଏବଂ ପାମେଲା ଜିନ୍। ଗୀତ ରଚନା ପଞ୍ଚାନନ ନାୟକ।

ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବା ପାଇଁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ, ଦିନ ଦୁଇଟାରେ ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ആകാശവാണി. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ମୁଖ୍ୟ ସମ୍ବାଦ, ଜନଧନ ଯୋଜନା ନାଗରିକମାନଙ୍କ ଆର୍ଥିକ ଅନ୍ତର୍ଭୁକ୍ତିକରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି କହିଲେ ପ୍ରଧାନମନ୍ତ୍ରୀ. ରକ୍ଷାବନ୍ଧନ ପର୍ବ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ. ନେପାଳରେ ପ୍ରଳୟଙ୍କାରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା 469କୁ ବୃଦ୍ଧି, 1545ରୁ ଅଧିକ ନିଖୋଜ. ଭାରତ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି. ପୁଞ୍ଜିନିବେଶ ଓ ନବସୃଜନ ଇକୋସିଷ୍ଟମ୍ ବୃଦ୍ଧି ଉଦ୍ଦେଶ୍ୟରେ ଆଜିଠାରୁ 6 ଦିନିଆ ଆମେରିକା ଗସ୍ତରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବିହାରରେ ବନ୍ୟା ପରିସ୍ଥିତିରେ ସୁଧାର ଆସୁଥିବା ସୂଚନା. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଗତ 12 ବର୍ଷ ମଧ୍ୟରେ ଜନଧନ ଯୋଜନା ଦେଶରେ ବ୍ୟାପକ ଅର୍ଥନୈତିକ ପରିବର୍ତ୍ତନ ସହ ଅଭୂତପୂର୍ବ ସଫଳତା ହାସଲ କରିଛି. ପିଏମ୍ ଜନଧନ ଯୋଜନାକୁ ଆଜି 12 ବର୍ଷ ପୂରଣ ହୋଇଥିବାବେଳେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି ଯୋଜନା ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ନାଗରିକମାନଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି. 2014 ଅଗଷ୍ଟ 28 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ ଜନଧନ ଯୋଜନାର ଶୁଭାରମ୍ଭ କରିଥିଲେ. ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ଏହି ଯୋଜନାରେ 69 କୋଟି 9 ଲକ୍ଷ ବ୍ୟାଙ୍କ ଖାତା ଖୋଲାଯାଇଛି. ଏଥିରେ 3,16,000 କୋଟିରୁ ଅଧିକ ଟଙ୍କା ଜମା କରାଯାଇଥିବା ଜଣାପଡ଼ିଛି. ଏହି ଯୋଜନାରେ ଗ୍ରାମୀଣ ଏବଂ ଅର୍ଦ୍ଧ ସହରାଞ୍ଚଳରେ 78% ଆକାଉଣ୍ଟ ଖୋଲାଯାଇଥିବା ବେଳେ 56% ମହିଳା ବ୍ୟାଙ୍କ ଆକାଉଣ୍ଟ ଖୋଲିବାରେ ସକ୍ଷମ ହୋଇଛନ୍ତି. ଓଡ଼ିଶାରେ ଏପର୍ଯ୍ୟନ୍ତ ଏହି ଯୋଜନାରେ 2,42,34,041 ବ୍ୟାଙ୍କ ଖାତା ଖୋଲାଯାଇଥିବା ବେଳେ ଏଥିରେ 13,393 କୋଟିରୁ ଅଧିକ ଟଙ୍କା ଜମା ରହିଛି. 1,78,16,728 ଜଣ ହିତାଧିକାରୀଙ୍କୁ ରୂପେ କାର୍ଡ ମଧ୍ୟ ପ୍ରଦାନ କରାଯାଇଛି. ପବିତ୍ର ରକ୍ଷାବନ୍ଧନ ପର୍ବ ଉପଲକ୍ଷେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି, ଭାରତୀୟ ସଂସ୍କୃତି ଏବଂ ଆଧ୍ୟାତ୍ମିକ ପରମ୍ପରାରେ ଆଦିମ କାଳରୁ ରକ୍ଷାବନ୍ଧନ ପର୍ବ ଏକ ପ୍ରମୁଖ ଅଂଶ ପାଲଟିଛି. ରାଷ୍ଟ୍ରପତି କହିଛନ୍ତି, ସମୟକ୍ରମେ ରକ୍ଷାବନ୍ଧନ ଏକ ସାମାଜିକ ପର୍ବ ଭାବେ ପାଳିତ ହେବା ସହ ଭାଇ ଭଉଣୀ ମଧ୍ୟରେ ଥିବା ଅତୁଟ ସ୍ନେହ ଓ ସୁରକ୍ଷାର ବାର୍ତ୍ତା ପ୍ରସାର କରୁଛି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ଏହି ପର୍ବ ଆମମାନଙ୍କ ଭିତରେ ଥିବା ବିଶ୍ୱାସ, ସହନଶୀଳତା ଏବଂ ପାରସ୍କରିକ ସମ୍ପର୍କର ଦୃଢ଼ତା ଦର୍ଶାଇଥାଏ। ରାଷ୍ଟ୍ରପତି ନାଗରିକମାନଙ୍କୁ ସମାଜ ଓ ଦେଶର ସୁରକ୍ଷା ଲାଗି ଆହ୍ୱାନ ଦେବା ସହ ବିକଶିତ ଭାରତ ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ରକ୍ଷାବନ୍ଧନ ପର୍ବ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ସ୍ନେହ, ପ୍ରେମ ଓ ଏକତ୍ର ରହିବାର ପ୍ରେରଣା ଏହି ପର୍ବର ମୂଳ ଉଦ୍ଦେଶ୍ୟ। ସମସ୍ତଙ୍କ ଜୀବନରେ ଏହି ପର୍ବ ଆନନ୍ଦ ଆଣିଦେଉ ବୋଲି ସେ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ରକ୍ଷାବନ୍ଧନର ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ସଫଳତା କାମନା କରିଛନ୍ତି। ସେ କହିଛନ୍ତି, ଆମମାନଙ୍କ ମଧ୍ୟରେ ଥିବା ସ୍ନେହ, ପ୍ରେମ ଏବଂ ପାରସ୍କରିକ ବିଶ୍ୱାସ ଦୃଢ଼ ହୋଇ ରହିଥାଉ। ନେପାଳରେ ପ୍ରଳୟଙ୍କାରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା 469କୁ ବୃଦ୍ଧି ପାଇଛି। ନେପାଳ ତିଦ୍ଧତ୍ ଅଞ୍ଚଳରେ ସୀମାରେଖାର ଉଭୟ ପାର୍ଶ୍ୱରେ 1,545ରୁ ଅଧିକ ଲୋକ ନିଖୋଜ ଥିବା ସୂଚନା ଦିଆଯାଇଛି। ଉଦ୍ଧାରକାରୀ ଦଳ ବିଭିନ୍ନ ନଦୀ ତଟବର୍ତ୍ତୀ ଅଞ୍ଚଳ ଓ ଅନ୍ୟାନ୍ୟ ସ୍ଥାନରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରୁଛନ୍ତି। ବିଶେଷକରି ବିଭିନ୍ନ କୋଠାବାଡ଼ି ସମେତ ନଦୀର ନିମ୍ନ ଜଳଧାରାଗୁଡ଼ିକର ସନ୍ଧାନ କାର୍ଯ୍ୟ ଜାରି ରହିଛି। ତେବେ ଭୋଟେ କୋଶି ନଦୀରେ ବନ୍ୟା ଯୋଗୁଁ ସୃଷ୍ଟି ହୋଇଥିବା ଏକ ନୂଆ ବନ୍ଧ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଜଣାପଡ଼ିଛି। ଇତିମଧ୍ୟରେ ନେପାଳର ସୁରକ୍ଷା ଅଧିକାରୀମାନେ ବିଭିନ୍ନ ପ୍ରଭାବିତ ଜିଲ୍ଲାଗୁଡ଼ିକରୁ 800 ଜଣଙ୍କୁ ଉଦ୍ଧାର କରିଛନ୍ତି। ଆଜି ସକାଳେ ଚୀନ୍ର

ପଶ୍ଚିମ ସିଚୁଆନ୍ ଅଞ୍ଚଳରେ 5.1 ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଛି, ଫଳରେ ନେପାଳରେ ପୁଣି ବନ୍ୟା ସୃଷ୍ଟି ହେବା ନେଇ ସତର୍କତା ଜାରି କରାଯାଇଛି। ସେଠାକାର କର୍ତ୍ତୃପକ୍ଷ ତ୍ରିଶୁଳି ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ନେପାଳ ପୁଲିସର ସୂଚନା ଅନୁଯାୟୀ ତିଦ୍ଧତ୍ ପାର୍ଶ୍ୱରେ ଥିବା ଏକ ଜଳାଶୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ସେଠାକାର ଅଧିବାସୀ ସୁରକ୍ଷାକର୍ମୀ ଏବଂ ଉଦ୍ଧାରକାରୀ ଦଳଙ୍କୁ ନିରାପଦ ସ୍ଥାନକୁ ଚାଲିଯିବା ଲାଗି କୁହାଯାଇଛି। ତ୍ରିଶୁଳି ଏବଂ ରାସୁଆ ମଧ୍ୟରେ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖାଯାଇଛି। ଭୟଙ୍କର ବନ୍ୟାରେ ଲୋକମାନେ ନିଜ ବାସଗୃହ, ଦୋକାନ ସମେତ ସମ୍ପର୍କୀୟମାନଙ୍କୁ ହରାଇଥିବାର ଖବର ହସ୍ତଗତ ହେବାରେ ଲାଗିଛି। ଇତିମଧ୍ୟରେ ଭାରତ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ 290 ଜଣ ଭାରତୀୟ ନାଗରିକଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁନାହିଁ। ସେମାନଙ୍କୁ ଠାବ କରିବା ଓ ଉଦ୍ଧାର କରିବା ଲାଗି ଉଦ୍ଧାରକାରୀ ଦଳ ଉଦ୍ୟମ ଜାରି ରଖିଛନ୍ତି। ସୂଚନା ଅନୁଯାୟୀ ଭାରତୀୟ ଉଦ୍ଧାରକାରୀମାନେ ତ୍ରିଶୁଳି 1 ଅଞ୍ଚଳରୁ 63 ଜଣ ଶ୍ରମିକଙ୍କୁ ଉଦ୍ଧାର କରିଥିବାବେଳେ ତାମିଲନାଡୁର 21 ଜଣଙ୍କୁ ଉଦ୍ଧାର କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ମନ୍ତ୍ରଣାଳୟ ପକ୍ଷରୁ ନେପାଳ ସରକାର, ଅନ୍ୟାନ୍ୟ ମନ୍ତ୍ରଣାଳୟ, ରାଜ୍ୟ ସରକାର, ପର୍ଯ୍ୟଟନ ପରିଚାଳକ ଏବଂ ଅନ୍ୟାନ୍ୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ରଖାଯାଇଛି। ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ନିମନ୍ତେ ଏକ 24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କଠାରୁ ପରିସ୍ଥିତି ସମ୍ପର୍କରେ ପଚାରି ବୁଝିବା ସହିତ ସମସ୍ତ ମାନବୀୟ ସହାୟତା ଯୋଗାଇ ଦେବା ଲାଗି ଆଶ୍ୱାସନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ 4 ଦିନିଆ ଉଜ୍ବେକିସ୍ତାନ ଏବଂ କିରଗିଜ୍ସ୍ତାନ ଗସ୍ତରେ ଯିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ ସିବି ଜର୍ଜ କହିଛନ୍ତି ଉଜ୍ବେକିସ୍ତାନ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଏହି ଗସ୍ତ କରିବେ। ଗସ୍ତ କାଳରେ ଶ୍ରୀ ମୋଦି ଉଜ୍ବେକିସ୍ତାନ ରାଷ୍ଟ୍ରପତି ମିର୍ଜିଓ ୟେଭ୍ଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା କରିବେ। ଉଜ୍ବେକିସ୍ତାନ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ତାସ୍କେଣ୍ଟଠାରେ ଶାସ୍ତ୍ରୀ ମେମୋରିଆଲ୍ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। କିରଗିଜ୍ସ୍ତାନରେ ପ୍ରଧାନମନ୍ତ୍ରୀ ଚଳିତ ମାସ 31 ତାରିଖରେ 26ତମ ସାଂଘାଇ ସହଯୋଗ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜିଠାରୁ 6 ଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି। ଗସ୍ତ କାଳରେ ଶ୍ରୀମତୀ ସୀତାରମଣ ଚିକାଗୋ ଓ ନ୍ୟୁୟର୍କ ସମେତ ଅନ୍ୟ କେତେକ ସହର ଗସ୍ତ କରିବେ। ଚିକାଗୋଠାରେ ଅର୍ଥମନ୍ତ୍ରୀ, ପ୍ରମୁଖ ପୁଞ୍ଜିନିବେଶକାରୀ, ସିଇଓ ଏବଂ ଘରୋଇ କ୍ଷେତ୍ରଗୁଡ଼ିକର ଅଧ୍ୟକ୍ଷ ତଥା ବରିଷ୍ଠ ପ୍ରତିନିଧିମାନଙ୍କ ସହ ଏକ ରାଉଣ୍ଡ ଟେବୁଲ୍ ବୈଠକରେ ଯୋଗଦେବେ। ଶ୍ରୀମତୀ ସୀତାରମଣ ଚିକାଗୋଠାରେ ବିଭିନ୍ନ କମ୍ପାନୀର ସିଇଓ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ କାଳରେ ଭାରତରେ ନିବେଶ ସୁଯୋଗ, ଅର୍ଥନୈତିକ ଉଦାରୀକରଣ ଏବଂ ଭାରତର ଦ୍ରୁତ ବିକାଶ ଲାଭ କରୁଥିବା ଷ୍ଟାର୍ଟଅପ୍ ଓ ନବସୃଜନ ଇକୋସିଷ୍ଟମ ସମ୍ପର୍କରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଦେଶରେ ଏବେ 7ଟି ସ୍ଥାନରେ 24ଟି ପରମାଣୁ ଶକ୍ତି ସମ୍ପନ୍ନ ରିଆକ୍ଟରରୁ 8.78 ଗିଗାୱାଟ୍ ଶକ୍ତି ଉତ୍ପନ୍ନ ହେଉଛି। ପରମାଣୁ ଶକ୍ତି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ 9ଟି ଅତିରିକ୍ତ ରିଆକ୍ଟର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଭାରତ ବିକାଶ ଯାତ୍ରାରେ ପରମାଣୁ ଶକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାବେ ଉଭା ହୋଇଛି। ଏହା ବିଦ୍ୟୁତ୍ ଉତ୍ପାଦନ ସମେତ ସ୍ୱାସ୍ଥ୍ୟ, କୃଷି ଏବଂ ବିଭିନ୍ନ ଶିଳ୍ପ ପ୍ରକ୍ରିୟାରେ ବ୍ୟବହାର କରାଯାଉଛି। ବିକଶିତ ଭାରତ ଲାଗି ପରମାଣୁ ଶକ୍ତି ମିଶନ ଜରିଆରେ 2047 ସୁଦ୍ଧା 100 ଗିଗାୱାଟ୍ ପରମାଣୁ ଶକ୍ତି ଉତ୍ପାଦନ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବିଭାଗୀୟ ସୂଚନା ଅନୁଯାୟୀ ଏ କ୍ଷେତ୍ରରେ ନିରାପତ୍ତାକୁ ପ୍ରାଥମିକତା ଦିଆଯାଉଛି। ପରମାଣୁ ରିଆକ୍ଟର କ୍ଷେତ୍ରରେ ବହୁମୁଖ୍ୟ ସୁରକ୍ଷା ବ୍ୟବସ୍ଥା ସହ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11ଟା ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ତାଙ୍କର 137ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣର ପ୍ରସାରଣ କରିବ। ବିହାରରେ ବନ୍ୟା ପରିସ୍ଥିତିରେ ଉନ୍ନତି ପରିଲକ୍ଷିତ ହେଉଛି। ନେପାଳରେ ଭୟଙ୍କର ବନ୍ୟା ସୃଷ୍ଟି ହେବା ପରେ ବିଭିନ୍ନ ନଦୀର ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ବୁଧବାର ରାତିରୁ ଗଣ୍ଡକ ନଦୀର ଜଳସ୍ତର ବୃଦ୍ଧି ପାଉଥିବାବେଳେ ଗତକାଲିଠାରୁ ଏହା ହ୍ରାସ ପାଇବାରେ ଲାଗିଛି। ବାଲ୍ମୀକି ନଗର ବ୍ୟାରେଜ୍ ଦେଇ ଆଜି ସକାଳ 6ଟା ସୁଦ୍ଧା 69,800 କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ସୂଚନା ଦିଆଯାଇଛି। ବିହାର ଉପମୁଖ୍ୟମନ୍ତ୍ରୀ ତଥା ଜଳସମ୍ପଦ ମନ୍ତ୍ରୀ ବିଜୟ କୁମାର ଚୌଧୁରୀ କହିଛନ୍ତି ଏବେ ବିଭିନ୍ନ ନଦୀରେ ଜଳପ୍ରବାହ ସ୍ଥିର ରହିଛି। ଗଣ୍ଡକ ନଦୀ ବନ୍ୟା ଦ୍ୱାରା ପ୍ରଭାବିତ 8ଟିଯାକ ଜିଲ୍ଲାରେ ସତର୍କତା ଅବଲମ୍ବନ କରାଯାଉଛି। ଜଳସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ଘାଇ ଅଞ୍ଚଳରେ 24 ଘଣ୍ଟିଆ ପହରା ବ୍ୟବସ୍ଥା କରାଯାଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ପଞ୍ଜାବର ଉମୁରା ନଙ୍ଗଲଠାରେ କିଷାନ

0: ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ ଦିଗରେ ସୁଭଦ୍ରା ଯୋଜନା ବିକାଶର ମୂଳପିଣ୍ଡ ହେବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।
1: ସୁଭଦ୍ରା କେବଳ ଏକ ଆର୍ଥିକ ଅନୁଦାନ ନୁହେଁ, ସୁଭଦ୍ରା ହେଉଛି ଭରସାର, ସୁଭଦ୍ରା ହେଉଛି ବିଶ୍ୱାସର, ସୁଭଦ୍ରା ହେଉଛି ସ୍ୱାବଲମ୍ବନର, ସୁଭଦ୍ରା ହେଉଛି ଶକ୍ତିର ପ୍ରତୀକ। ମା ସୁଭଦ୍ରାଙ୍କ ଆଶୀର୍ବାଦ ଆପଣ ସମସ୍ତଙ୍କୁ ଘଣ୍ଟ ଘୋଡ଼ାଇ ରଖୁ, ଏହା ହିଁ ମୋ ମଞ୍ଚରୁ ଆପଣମାନଙ୍କୁ କହୁଛି ଏବଂ ଆଶ୍ୱାସନା ଦେଉଛି।
0: ଭଦ୍ରକର ଜଣେ ସୁଭଦ୍ରା ଯୋଜନାର ହିତାଧିକାରୀ ଶ୍ରଦ୍ଧାଞ୍ଜଳି ମିଶ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,
2: ଆଜି ଯେଉଁ ଆମର ସୁଭଦ୍ରାର ଯୋଜନା ପଞ୍ଚମ କିସ୍ତି ମିଳୁଛି, ଯେତେବେଳେ ପ୍ରଥମ କିସ୍ତି ମିଳିଥିଲା ତ ମୁଁ ମୋର ସେଇ ପଇସାରେ ମୋର ଗୋଟେ ଅର୍ଗାନିକ ବିଜନେସ୍ ଷ୍ଟାର୍ଟ କରିଥିଲି, ଯେଉଁଟାକି ଅର୍ଗାନିକ ସୋପ୍ସ ଆଉ ଶ୍ୟାମ୍ପୁର ବିଜନେସ୍। ସେଥିପାଇଁ ମୁଁ ଧନ୍ୟବାଦ ଦେବି ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଆଉ ଉପମୁଖ୍ୟମନ୍ତ୍ରୀ, ଯେଉଁଥିରେ ଆମ ଭଳି ନାରୀମାନଙ୍କୁ ଛୋଟ ଛୋଟ କିଛି ଏମାଉଣ୍ଟ ଦେଇ ଆମର ଗୋଟେ ହୋମ୍ ବେସ୍ ବିଜନେସ୍ ଷ୍ଟାର୍ଟ କରିଛନ୍ତି।
0: କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହ ବିଧାନସଭା ବାଚସ୍କତି ସୁରମା ପାଢ଼ୀ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର, କନ୍ଧମାଳ ସାଂସଦ ସୁକାନ୍ତ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ରକ୍ଷାବନ୍ଧନ ତଥା ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ବାଚସ୍କତି ସୁରମା ପାଢ଼ୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରାକ୍ଷୀ ବାନ୍ଧିଛନ୍ତି। ସୁଭଦ୍ରା ଅର୍ଥରାଶି ପ୍ରଦାନ ଅବସରରେ ନୟାଗଡ଼ ଜିଲ୍ଲାରେ ବନ୍ଦ ପଡ଼ିଥିବା ଚିନି କଳର ପୁନଃ କାର୍ଯ୍ୟକ୍ଷମ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ରାଷ୍ଟ୍ରାୟତ୍ତ କମ୍ପାନୀ ଦ୍ୱାରା ଚିନି କଳ କାର୍ଯ୍ୟକ୍ଷମ ନେଇ ସହମତି ଜଣାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହ ନୟାଗଡ଼ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ମିଳିଛି। ଖୁବ୍ଶୀଘ୍ର ଏହି ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀ ମାଝୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ଆଜି 12 ବର୍ଷ ପୂର୍ଣ୍ଣ ହୋଇଛି। ଗତ 12 ବର୍ଷ ମଧ୍ୟରେ ଏହି ଯୋଜନା ଦେଶରେ ବ୍ୟାପକ ପରିବର୍ତ୍ତନ ସହ ଅଭୂତପୂର୍ବ ସଫଳତା ହାସଲ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି। ଏହି ଯୋଜନା ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ନାଗରିକମାନଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। 2014 ଅଗଷ୍ଟ 28 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ ଜନଧନ ଯୋଜନାର ଶୁଭାରମ୍ଭ କରିଥିଲେ। ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ଏହି ଯୋଜନାରେ 99.9 କୋଟି ବ୍ୟାଙ୍କ ଖାତା ଖୋଲାଯାଇଛି। ଏଥିରେ 3,16,000 କୋଟିରୁ ଅଧିକ ଟଙ୍କା ଜମା କରାଯାଇଥିବା ଜଣାପଡ଼ିଛି। ବିଶ୍ୱର ସର୍ବବୃହତ୍ ଆର୍ଥିକ ଅନ୍ତର୍ଭୁକ୍ତି ପଦକ୍ଷେପ ସ୍ୱରୂପ ପିଏମ୍ ଜନଧନ ଯୋଜନା ସମସ୍ତ ଭାରତୀୟଙ୍କୁ ବ୍ୟାଙ୍କିଙ୍ଗ୍ ସେବା ସହ ଯୋଡ଼ିବା, ମହିଳାଙ୍କୁ ସଶକ୍ତ କରିବା, ଡିବିଟିକୁ ସୁଦୃଢ଼ କରିବା ଓ ବ୍ୟାଙ୍କ ଖର୍ଚ୍ଚ ହ୍ରାସ କରିବାରେ ସଫଳ ହୋଇଛି। ଏହି ଯୋଜନାରେ ଗ୍ରାମୀଣ ଏବଂ ଅର୍ଦ୍ଧସହରାଞ୍ଚଳରେ 78% ଆକାଉଣ୍ଟ ଖୋଲାଯାଇଥିବା ବେଳେ 56% ମହିଳା ବ୍ୟାଙ୍କ ଆକାଉଣ୍ଟ ଖୋଲିବାରେ ସକ୍ଷମ ହୋଇଛନ୍ତି। ବର୍ତ୍ତମାନ ପ୍ରାୟ ପ୍ରତ୍ୟେକ ଗାଁ ଓ ସହରଠାରୁ 5 କିଲୋମିଟର ଦୂରତା ମଧ୍ୟରେ ବ୍ୟାଙ୍କିଙ୍ଗ୍ ସୁବିଧା ଉପଲବ୍ଧ ହେଉଛି, ଯାହାକି ଦେଶର ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କ ପାଇଁ ଆର୍ଥିକ ସୁବିଧା ଯୋଗାଇବାରେ ସହାୟକ ହେଉଛି। ଓଡ଼ିଶାରେ ଏପର୍ଯ୍ୟନ୍ତ ଏହି ଯୋଜନାରେ 2,42,36,41 ବ୍ୟାଙ୍କ ଖାତା ଖୋଲାଯାଇଥିବା ବେଳେ ଏଥିରେ 13,393 କୋଟିରୁ ଅଧିକ ଟଙ୍କା ଜମା ରହିଛି। 1,78,16,728 ଜଣ ହିତାଧିକାରୀଙ୍କୁ ରୂପେ କାର୍ଡ ମଧ୍ୟ ପ୍ରଦାନ କରାଯାଇଛି। ଭାରତର ପ୍ରାଚୀନ ଓ ସମୃଦ୍ଧ ଭାଷା ସଂସ୍କୃତିର ଗୌରବ, ମହତ୍ତ୍ୱ ଓ ଐତିହ୍ୟକୁ ସ୍କରଣ କରିବା ପାଇଁ ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣମୀକୁ ବିଶ୍ୱ ସଂସ୍କୃତ ଦିବସ ଭାବେ ପାଳନ କରାଯାଇଥାଏ। ସଂସ୍କୃତ ଭାଷାକୁ ଭାରତୀୟ ଜ୍ଞାନ ଓ ସଂସ୍କୃତିର ମୁଖ୍ୟ ଆଧାର ଭାବେ ବିବେଚନା କରାଯାଏ। ବେଦ, ଉପନିଷଦ, ରାମାୟଣ, ମହାଭାରତ, ପୁରାଣ, ଦର୍ଶନ, ଆୟୁର୍ବେଦ ଓ ବିଭିନ୍ନ ଶାସ୍ତ୍ରୀୟ ଗ୍ରନ୍ଥ ସଂସ୍କୃତ ଭାଷାରେ ରଚନା କରାଯାଇଛି। ଏହି ଭାଷା ଭାରତର ପ୍ରାଚୀନ ଜ୍ଞାନ ପରମ୍ପରାକୁ ସଂରକ୍ଷଣ କରିବା ସହ ଭାରତୀୟ ସାହିତ୍ୟ, ଦର୍ଶନ, ବିଜ୍ଞାନ ଓ କଳାର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି, ସଂସ୍କୃତ ଭାରତର ଜ୍ଞାନ, ଦର୍ଶନ ଓ ସଭ୍ୟତାର ଏକ ଚିରନ୍ତନ ଭାଷା। ସଂସ୍କୃତର ଅମୂଲ୍ୟ ଐତିହ୍ୟର ସଂରକ୍ଷଣ, ପ୍ରଚାର ଓ ପ୍ରସାର ପାଇଁ ସମସ୍ତେ ଆଗେଇ ଆସିବାକୁ ଉପରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି। ସଂସ୍କୃତ ଭାରତର ଜ୍ଞାନ, ଚିନ୍ତନ ଓ ସୃଜନଶୀଳତାର ଏକ ନିରନ୍ତର ବାହକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଦେଶ ଓ ବିଦେଶରେ ସଂସ୍କୃତ ଶିକ୍ଷା ଓ ଶିକ୍ଷାଦାନ ସହ ଜଡ଼ିତ ଏବଂ ଏହାର ଚିରନ୍ତନ ଜ୍ଞାନଭଣ୍ଡାରକୁ ଭବିଷ୍ୟତ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ କାର୍ଯ୍ୟରତ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି, ସଂସ୍କୃତ ଭାରତ ପ୍ରାଚୀନ ଜ୍ଞାନ ପରମ୍ପରା, ଦର୍ଶନ, ସାହିତ୍ୟ ଓ ସଂସ୍କୃତିର ସମୃଦ୍ଧ ପୃଷ୍ଠପୋଷକତା ଗ୍ରହଣ କରେ। ଏହାର ଶାଶ୍ୱତ ବିଚାରଧାରା ଏବଂ ବୈଜ୍ଞାନିକ ଦୃଷ୍ଟିକୋଣ ଆଜି ମଧ୍ୟ ମାନବ ସଭ୍ୟତାକୁ ନୂତନ ଦିଗ୍ଦର୍ଶନ ପ୍ରଦାନ କରୁଛି। ପବିତ୍ର ଗହ୍ମାପୂର୍ଣ୍ଣମୀ ଅବସରରେ ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ରାକ୍ଷୀ ଲାଗି ନୀତି ସହ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ପରେ ଭଉଣୀ ସୁଭଦ୍ରା ଦୁଇ ଭାଇ ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ଲାଗି କରାଇବେ। ଶ୍ରୀମନ୍ଦିର ପାଟରା ବିଷୋଇ

ପାଖଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ରାକ୍ଷୀ ଓ ଗୁଆମାଳକୁ ସିଂହାରୀ ସେବକମାନେ ମହାପ୍ରଭୁଙ୍କୁ ଲାଗି କରାଇବାର ପରମ୍ପରା ରହିଛି। ଆଜି ମଧ୍ୟ ପ୍ରଭୁ ସୁଦର୍ଶନ ଚାରି ଆଶ୍ରମକୁ ବିଜେ କରିବେ। ମାର୍କଣ୍ଡ ପୁଷ୍କରିଣୀରେ ବଳଭଦ୍ରଙ୍କ ଜନ୍ମନୀତି ଅନୁଷ୍ଠିତ ହେବ। କେନ୍ଦ୍ରାପଡ଼ା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ପଲ୍ଲିଶ୍ରୀ ମହିଳା ସମିତି ପରିଚାଳିତ ଶିଶୁ ଯତ୍ନ ଅନୁଷ୍ଠାନର ମିଳିତ ସହଯୋଗରେ ରକ୍ଷାବନ୍ଧନ ପାଳନ କରାଯାଇଛି। ପରିବାରଠାରୁ ଦୂରରେ ରହୁଥିବା ଅନ୍ତେବାସୀଙ୍କ ମନରେ ଭାଇ ଭଉଣୀର ସ୍ନେହ ଓ ପାରିବାରିକ ଭାବନାକୁ ଉଜ୍ଜୀବିତ କରିବା ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀକୁ ସ୍କରଣ କରି ଚଳିତ ବର୍ଷ ଜାତୀୟ କ୍ରୀଡ଼ା ଦିବସ ସୁବର୍ଣ୍ଣପୁର ଜିଲ୍ଲାରେ ଆଜିଠାରୁ ଆରମ୍ଭ ହେଉଛି। ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଖେଳାଳିମାନଙ୍କୁ ଉତ୍ସାହିତ କରିଛନ୍ତି। ତିନି ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ଉତ୍ସବରେ ବିଭିନ୍ନ କ୍ରୀଡ଼ାଭିତ୍ତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 30 ତାରିଖ ରବିବାର ଦିନ ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 137ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପାଣିପାଗ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ହେବା ନେଇ 13ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ମୁଖ୍ୟ ସମ୍ବାଦ। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତିରେ 1,03,26,000ରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ 5,000 କୋଟିରୁ ଅଧିକ ଟଙ୍କାର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ନୟାଗଡ଼ ଚିନି କାରଖାନାର ପୁନଃ କାର୍ଯ୍ୟକ୍ଷମ ନେଇ ଘୋଷଣା। ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ପୂରିଲା 12 ବର୍ଷ। ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ନାଗରିକଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି କହିଲେ ପ୍ରଧାନମନ୍ତ୍ରୀ। ଏବଂ ପୁରୀ ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣମୀ ଅବସରରେ ମହାପ୍ରଭୁଙ୍କୁ ରାକ୍ଷୀ ଲାଗି ସହ ପ୍ରଭୁ ବଳଭଦ୍ରଙ୍କ ଜନ୍ମନୀତି ଅନୁଷ୍ଠିତ ହେବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆଞ୍ଚଳିକ ସମ୍ବାଦ ଶୁଣିଲେ ରିଲି କରି ପ୍ରଚାର କରୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର ଚଳିତ ଅଧିବେଶନର ପରିସମାପ୍ତି ପୂର୍ବରୁ ଶୁଣନ୍ତୁ ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଅପରାହ୍ନ 5ଟାରେ ପ୍ରଚାର କରିବ ଯୁବାଣୀ କାର୍ଯ୍ୟକ୍ରମ ଏଥିରେ ଶୁଣିବେ ହେଲ ଗୁଞ୍ଜନ ଚୈତ୍ରଜହ୍ନ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30 ଏଥିରେ ହାଲଚାଲରେ ଶୁଣିବେ ଚକ୍ଷୁଦାନ ମହତଦାନ ଭେଟଘାଟରେ ଶୁଣିବେ ସାକ୍ଷାତକାର ଟଙ୍କଧର ମହାନ୍ତିଙ୍କ ସହିତ ବର୍ଷା ଦିନେ ଚାଷବାସର ଯତ୍ନ ସମ୍ପର୍କରେ ସନ୍ଧ୍ୟା 6:20 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତ ସନ୍ଧ୍ୟା 6:15 ଶୁଣିବେ କାର୍ଯ୍ୟକ୍ରମ ଶୁଣିମା ହେଉ ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20 ସନ୍ଧ୍ୟା 6:30 ଶୁଣିବେ ହିନ୍ଦୀ ଭଜନ ଶିଳ୍ପୀ ହେଲେ ସୁମନ କଲ୍ୟାଣପୁର ଏବଂ ଜଗଜିତ୍ ସିଂ ସନ୍ଧ୍ୟା 6:55 ଶୁଣିବେ ଆଜିର ପ୍ରସଙ୍ଗ ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ଶୁଣିବେ ରାତି 7:30 ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7 ଏବଂ ରାତି 8 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ର ଗୀତ ବିଶେଷ ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ ଶୁଣିବେ ରାତି 8:15 ଶିଳ୍ପୀ ହେଲେ ଜିତେନ୍ଦ୍ରନାଥ ପଟ୍ଟନାୟକ ଏବଂ ମୋନାଲିସା ପଣ୍ଡା ଗୀତ ରଚନା ଅଶୋକ କୁମାର ପଟ୍ଟନାୟକ ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ ରାତି 8:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଏଥିରେ ଶୁଣିବେ ପଣ୍ଡିତ ଶିବ କୁମାର ଶର୍ମାଙ୍କ ସନ୍ତୁର ବାଦନ ରାତି 9:30 ଶୁଣିବେ ନାଟକ ଆସ ସିନେମା କରିବା ରଚନା ନରେନ୍ଦ୍ରନାଥ ପଟ୍ଟନାୟକ ପ୍ରଯୋଜନା ରଞ୍ଜନ କୁମାର ବେହେରା ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ ରାତି 10 ରାତି 10:30 ଶୁଣିବେ ଆଧୁନିକ ଗୀତ ଶିଳ୍ପୀ ହେଲେ ଗୁରୁପ୍ରସାଦ ଦାସ କୁନ୍ତି ବେହେରା ଉପେନ୍ଦ୍ର କୁମାର ମିଶ୍ର ଏବଂ ମୋନାଲିସା ପଣ୍ଡା ଶୁଣିଲେ ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର ବର୍ତ୍ତମାନ ସମୟ ଦିନ 2:47 ଏଠି ଶେଷ କରୁଛୁ ମିଡିୟମ ୱେଭ୍ରେ ଆମର ପ୍ରସାରଣ ସେବା ମିଡିୟମ ୱେଭ୍ର 204.5 ତଥା 1467 କିଲୋହର୍ଟ୍ଜ ଯୋଗେ ପୁଣିଥରେ ଆପଣମାନଙ୍କୁ ସ୍ୱାଗତ କରିବୁ ଆଜି ଅପରାହ୍ନ 5 ଅର୍ଥାତ୍ ଆମର ସାନ୍ଧ୍ୟ ଅଧିବେଶନରେ ବର୍ତ୍ତମାନଠାରୁ ଏଫ୍ଏମ୍ର 103.6 MHz ଯୋଗେ ଶୁଣିବେ ବିବିଧ ଭାରତୀ ମୁମ୍ବାଇର ବିଭିନ୍ନ କାର୍ଯ୍ୟକ୍ରମ

0: आप सुन रहे हैं विविध भारती।
1: सखियों के दिल की जुबान। हेलो सहेली।

0: है विविध भारती राष्ट्रीय सेवा छाया गीत कार्यक्रम के लिए कीजिए बस थोड़ा सा।
1: ଆଜିର ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି। ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଏବଂ ଏଫ୍ଏମ୍ରେ ଶୁଣୁଛନ୍ତି 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବ ଶ୍ରୋତା ବନ୍ଧୁଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ।

0: ତେବେ ଶ୍ରୋତାବନ୍ଧୁ, ଏହି ସୁନ୍ଦର ଗୀତଟିରୁ ଚାଲନ୍ତୁ ଆରମ୍ଭ କରିବା ଆଜିର ସମ୍ପର୍କ କାର୍ଯ୍ୟକ୍ରମ।
1: ତେବେ ଆଜିର କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ। ମୁଁ ପ୍ରତୀକ ଶର୍ମା।
0: ମୁଁ ସଲିମ ଖାନ।
1: ନମସ୍କାର।

0: ତେବେ ଶ୍ରୋତାବନ୍ଧୁ, ଆଜିର ସମ୍ପର୍କ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଶୁଣି ରଖିବା ଏକ ସୁନ୍ଦର ବିଚାର।
1: ଯେଉଁ ପରିବାରର ସଦସ୍ୟମାନେ ପରସ୍ପରର ହାତ ଧରି ଚାଲନ୍ତି, ତାଙ୍କୁ କଦାପି ଆଉ କାହାର ମଧ୍ୟ ଗୋଡ଼ ଧରିବାକୁ ପଡ଼ିନଥାଏ।
0: ଆରେ ବାଃ, ବହୁତ ସୁନ୍ଦର ବିଚାରଟେ କହିଲେ ସଲିମ।
1: ତେବେ ପ୍ରତୀକ ଭାଇ, ଆଜିର ସ୍ପେଶାଲ କାର୍ଯ୍ୟକ୍ରମଟି କ'ଣ?
0: କାର୍ଯ୍ୟକ୍ରମ ଆରମ୍ଭରୁ ତ ଗୋଟେ ସୁନ୍ଦର ଗୀତଟେ ପରିବେଷଣ କଲୁ।
1: ହଁ,
0: ତେବେ ଆଜିର ସ୍ପେଶିଆଲ କାର୍ଯ୍ୟକ୍ରମ ହେଉଛି ହ୍ୟାଲୋ ଗୁଞ୍ଜନ।
1: ଆରେ ପ୍ରତୀକ ଭାଇ, ମୁଁ ହ୍ୟାଲୋ ଗୁଞ୍ଜନକୁ କେମିତି ଭୁଲି ପାରିବି?
0: ସେଇ କଥା ପରା। ତେବେ ଆରମ୍ଭ କରିବା
2: ହ୍ୟାଲୋ ଗୁଞ୍ଜନ।
3: ଭାଇ ନମସ୍କାର।
0: ହ୍ୟାଲୋ ଗୁଞ୍ଜନକୁ ଆପଣଙ୍କୁ ସ୍ୱାଗତ। କେମିତି ଅଛନ୍ତି?
3: ଆରେ ପ୍ରତୀକ ଭାଇ, ପ୍ରଥମେ କହନ୍ତୁ କେମିତି ଅଛନ୍ତି? ମତେ ବି ଆପଣ ଚିହ୍ନି ପାରିଲେ କି ନାହିଁ?
0: ହଁ ହଁ, ଚିହ୍ନି ପାରିଲି। ନୀଳାଞ୍ଚଳ ଭାଇ କହୁଛନ୍ତି।
3: ଠିକ ଅଛି, ପରିଚୟ ମୁଁ ରଖି ରଖୁଛି। ମୁଁ ଆପଣଙ୍କର ଅତି ପରିଚିତ ଶ୍ରୋତା ନୀଳାଞ୍ଚଳ ଭାଇ କହୁଛି, ବଲାଙ୍ଗୀର ଜିଲ୍ଲାରୁ। ଏବଂ ପବିତ୍ର ରାକ୍ଷୀ ବନ୍ଧନ ଉପଲକ୍ଷେ ଅଲ୍ ଆର୍ଜେ ଅଲ୍ ଲିସନର୍ଙ୍କୁ ଏବଂ ସ୍ପେଶାଲି କରି ଯେତେ ବି ଶ୍ରୋତା ଭଉଣୀ ମାନେ ଶୁଣୁଛନ୍ତି, ସମସ୍ତଙ୍କୁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା।
0: ବହୁତ ବହୁତ ଧନ୍ୟବାଦ ଭାଇ।
3: ଆପଣ ସାଙ୍ଗରେ କୋଉ ଆପଣ ଆସିଛନ୍ତି?
0: ଆଜି ମୋ ସହିତ ଅପା ତ ନାହାନ୍ତି, ଆଜି ମୋ ସହିତ ସଲିମ ଭାଇ ଅଛନ୍ତି।
3: ଆଚ୍ଛା ସଲିମ ଭାଇ ନମସ୍କାର।
1: ଭାଇ ନମସ୍କାର,
3: କେମିତି ଅଛନ୍ତି?
1: ଭାଇ ଆମେ ବହୁତ ବଢିଆ ଅଛୁ, ଆପଣ କେମିତି ଅଛନ୍ତି?
3: ମୁଁ ତ ବହୁତ ଭଲ ଅଛି। ଆପଣଙ୍କ ସହିତ ଅନେକ ଦିନ ବ୍ୟବଧାନ ପରେ କଥା ହେବା ଚାନ୍ସ ଟେ ମିଳିଲା, କାରଣ ମୁଁ ବହୁତ ଦିନ ଖୋଜୁଥିଲି କିନ୍ତୁ କେବେ ଦୁଇଟା ଭାଇ ଉପସ୍ଥାପନା କରିବେ ବୋଲି, ଏବଂ କେବେ ସଲିମ ଭାଇଙ୍କ ସାଥିରେ ଟିକେ କଥା ହେବା ଚାନ୍ସ ଟେ ମିଳିବା ବୋଲି। କିନ୍ତୁ ଯାହା ବି ହଉ, ବହୁତ ପୁରୁଣା।

0: ହେଇଯାଇଛି ଏବଂ ଆପଣ ସହିତ କଥା ହଉଛି ତା ଗୋଟେ ବହୁତ ଗୋଟେ ଖୁସିର କଥା, ଯେହେତୁ ଭଉଣୀ ମାନଙ୍କ ଦିନରେ ବର୍ତ୍ତମାନ ଭାଇ ଦୁଇଟା କାର୍ଯ୍ୟକ୍ରମ କରୁଛନ୍ତି, ତାପରେ ସେଲିମ ଭାଇ ବି ଆମ ସହିତ କଥା ହଉଛନ୍ତି, ବହୁତ ଗୋଟେ ଗୌରବ କଥା।
1: ବହୁତ ବହୁତ ଧନ୍ୟବାଦ ଭାଇ। ଆଉ ଭାଇ ସାର୍, ରାକ୍ଷୀ ପୂର୍ଣ୍ଣିମା କେମିତି ଚାଲିଛି?
0: ନାଇଁ ଦେଖନ୍ତୁ ଭାଇ, ଆଜି ତ ପାଳନ ହୋଇ ନାହିଁ, ଏଇଟା ଶୁକ୍ରବାର ଦିନ ପାଳନ ହେବ। କାରଣ ଆଜି ସମସ୍ତେ ଶିବ ମନ୍ଦିରକୁ ଅତିକମ୍ରେ 1 କିଲୋମିଟର 2 କିଲୋମିଟର ପାଖାପାଖି ସମସ୍ତେ ଏମିତି ଲାଇନ ଲମିଥିଲେ, ଏବଂ 200 କି 250 ହେବେ ସମସ୍ତ ମହିଳାମାନେ ଯାନ ମୁଣ୍ଡକୁ ଦେଖିବେ କଳସ, ଯାନ ମୁଣ୍ଡକୁ ଦେଖିବେ ବେଳପତ୍ର ଥିବ, ପୂଜା ଘରେ ଥାଇକି ସମସ୍ତେ ପାଣି ପାଣି ରୁକାରୁକି କଲେ। କିନ୍ତୁ ଆସନ୍ତାକାଲି ଆମ ଏପଟେ ରାକ୍ଷୀ ପୂର୍ଣ୍ଣିମା, ଯେହେତୁ ଆସନ୍ତାକାଲି ପୁରୀ ଜଗନ୍ନାଥ ମନ୍ଦିରରେ ଏଇଟା ଭଉଣୀ ସୁଭଦ୍ରା ଯେମିତି ଆସନ୍ତାକାଲି ରାକ୍ଷୀ ବାନ୍ଧିବେ, ସେମିତି ଆମ ଏପଟରେ ବି ଆସନ୍ତାକାଲି ରାକ୍ଷୀ ବନ୍ଧା ହେବ।
2: ତେବେ ଆପଣଙ୍କର ମନପସନ୍ଦର ଗୀତ କହିବେ?
0: ଆଇଦେ ଦେବେ, ଆଜି ଆକାଶେ କି ରଙ୍ଗ ଲାଗିଲା ଚଳଚ୍ଚିତ୍ର ଗୋଟେ ଗୀତଟେ ଅଛି, ଲୁହ ଟୁପେ ଝରି ଗଲେ ତୋ ଆଖିରେ, ଏଇଟା ଗାଇଛନ୍ତି ସୁନ୍ଦର ଭାବରେ ଉଦୟ ନାରାୟଣ। ଏ ଗୀତଟେ ସ୍ପେଶାଲି କରି ଭଉଣୀ ମାନଙ୍କୁ ମୁଁ ଡେଡିକେଟ୍ କରୁଛି, ଆର ଅଲ୍ ଆର୍ଜେର ଯେତେ ବି କାମ କରୁଛନ୍ତି ଯୁଗବାଣୀର ଉପସ୍ଥାପିକା ମାନଙ୍କୁ, ଏବଂ ତା ସହିତ ଆକାଶବାଣୀ ଜୟପୁର କେନ୍ଦ୍ରରେ ଯେତେ ବି ଅଛନ୍ତି ଉପସ୍ଥାପିକା ମାନଙ୍କୁ ସମସ୍ତଙ୍କୁ ସ୍ପେଶାଲି କି ଡେଡିକେଟ୍, ଏବଂ ତା ପଛରେ ପ୍ରତୀକ ଭାଇକୁ ଏବଂ ସେଲିମ କୁମାର ଭାଇକୁ ମୋର ସ୍ପେଶାଲି କି ଡେଡିକେଟ୍।
2: ତେବେ ଭାଇ, ଆପଣଙ୍କର ବହୁମୂଲ୍ୟ ସମୟ ବାହାର କରି ଆକାଶବାଣୀ କଲ୍ କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ।

0: ହ୍ୟାଲୋ ଆଜ୍ଞା ନମସ୍କାର।
1: ଭାଇ ନମସ୍କାର, ସ୍ୱାଗତ ଜଣାଉଛୁ ଆମର ହେଲୋ ଗୁଞ୍ଜନ କାର୍ଯ୍ୟକ୍ରମରେ।
0: ଆଜ୍ଞା ଧନ୍ୟବାଦ।
1: ଭାଇ କେମିତି ଅଛନ୍ତି?
0: ଭଗବାନଙ୍କର ଦୟାରୁ ମୁଇଁ ଭଲ ଅଛେ ଆଜ୍ଞା। ମୋର ପରିଚୟଟା ଦେଇ ଦଉଛେ, ଜିଲ୍ଲା କଳାହାଣ୍ଡି ପୋଷ୍ଟ ମୁଡିଂ ଗାଁ ପାକେଲପଡ଼ା, ରେଡିଓ ସାଥୀ ନାଁ ମୋର କ୍ଷମା ସାଗର ସାହୁ।
2: ତେବେ ଭାଇ ନମସ୍କାର।
0: ନମସ୍କାର ଆଜ୍ଞା,
2: କେମିତି ଅଛନ୍ତି?
0: ହଁ ଭଗବାନଙ୍କର ଦୟାରୁ ମୁଇଁ ଭଲ ଅଛେ। ଆଉ ଦୁଇଟା ଭାଇ ମାନେ ଆପଣ କେମିତି ଅଛନ୍?
2: ଆଜି ଯେହେତୁ ରକ୍ଷାବନ୍ଧନ ସ୍ପେଶାଲ, ତ ଆଜି ଭାଇମାନେ ପରଷି ଦଉଛୁ ଉପହାର ଭଉଣୀ ମାନଙ୍କ ପାଇଁ।
0: ହଁ ଆଜ୍ଞା, ଭଉଣୀ ମାନେ ତ ଆସିଛନ୍ତି ଆଜି ରାକ୍ଷୀ ବାନ୍ଧି। ଆମର ଝିଅମାନେ ବି ଆସିଛେ ପୁଅର ଲାଗି ରାକ୍ଷୀ ବାନ୍ଧି, ମୋର ଭଉଣୀ ମାନେ ଆସିଛେ ଆମର ଚାର ଭାଇ ଲାଗି ରାକ୍ଷୀ ବାନ୍ଧି। ମିଠା ମୁଠି ଯାହା କିଛି ଧରିକରି ଆସିଥିଲେ ସେମାନଙ୍କେ ଯଥାଶକ୍ତି ହିସାବରେ କୌଣସି ଶାଢ଼ୀ ଖଣେ କିମ୍ବା ଉପହାର ଗୁଡ଼େ କିଛି ଦେଇକରି ଭାଇ ଭଉଣୀର ସ୍ନେହ ସମ୍ପର୍କ ରଖବାକେ ପଡ଼ବା। ଆଉ
1: ବହୁତ ସୁନ୍ଦର ଭାଇ, ତାହେଲେ ଭାଇ କହିଦିଅନ୍ତୁ ଆଜି କୋଉ ଗୀତଟି ଶୁଣିବେ?
0: ଆଜି ଦେଇଦେବେ ଆଜ୍ଞା ଗୋଟେ ଗ୍ରୁପ।

0: हेलो शुभ संध्या प्रति बाबू नमस्कार
1: भाई नमस्कार हेलो गुंजन को आपन को स्वागत
0: सम्राट मुना पंडा कटिला कन्नापुर जगदम्बर कहते आपड़ दु जन सा बहुत दिन बाद आज कथा
1: अच्छा यथर मौसम को आप वर्णना करेंगे
0: ଦେଖନ୍ତୁ ମୌସୁମୀ କେମିତି ବର୍ଣ୍ଣନା କରିବେ ଏବେ ତ ମୌସୁମୀ ନାହିଁ ଆଉ ବର୍ଣ୍ଣନା କଣ ରାଗୁଛନ୍ତି ମୌସୁମୀ ଗୋଟେ ଥିଲା ଯେମିତି ମୌସୁମୀ ବର୍ଷା ହେଉଥିଲା ଏବେ ଦେଖୁନାହାନ୍ତି ଦୁଇ ମାସ ହେଲା ଲଘୁଚାପ ହିଁ ବର୍ଷା ହେଉଛି କାରଣ ବର୍ଷା ହେଲା ବୋଧେ ଥଣ୍ଡା ଲାଗେ କିନ୍ତୁ ଏବେ ଯୋଉ ବର୍ଷା ଯୋଉ ଦେଖନ୍ତୁ ପୁରା ଯେମିତି ଗରମ ଲାଗୁଛି ବର୍ଷା ଟିକେ ହେଲେ ବି ଗରମ ଲାଗୁଛି ବର୍ଷା ଛାଡ଼ି ହେଲେ ଗରମ ଲାଗୁଛି ଆଉ ସେ ମୌସୁମୀ ବର୍ଷା ନାହିଁ କି ଆଉ କମ୍ ବର୍ଣ୍ଣନା କରେ ଆଜିକାଲି ତ ପ୍ରାକୃତିକ ପରିବେଶ ଏମିତି ନଷ୍ଟ ବର୍ଷ ଆମେ କରିଦେଲେ ଆଜିକା ଡେଟ୍ରେ ଆଉ ପ୍ରାକୃତିକ ପରିବେଶ ନାହିଁ ଆଗରୁ ଗୋଟେ କବି ମାନେ ପ୍ରକୃତିକୁ ନେଇକି କବିତା ଗଳ୍ପ ଲେଖା ହଉଥିଲା ବିଭିନ୍ନ ପ୍ରକାର ହଉଥିଲା ଏବେ ଦେଖନ୍ତୁ ଆଉ ପ୍ରକୃତି ନାହିଁ କି ଆଉ କବି ବି ଆଉ ପ୍ରକୃତିକୁ ନେଇକି ଦୃଶ୍ୟ କୌଣସି କବିତା ଫବିତା ଲେଖିବାକୁ ପସନ୍ଦ କରେ ମୂଳ ତ ପ୍ରକୃତି ନାହିଁ ଆଉ କଣ ଆଉ ବର୍ଣ୍ଣନା କରିବା ଆମେ
2: ତାହେଲେ ଭାଇ କହିଦିଅନ୍ତୁ ଆଜି କୋଉ ଗୀତଟି ଶୁଣିବେ ଆପଣ
0: ଗୋଟେ ହଠାତ୍ ତମକୁ ଲଗେଇଦେଲି ତଥାପି ଗୀତ ଦିଅନ୍ତୁ ଫୁଲର କାଣ୍ଟର ଯେକୌଣସି ଗୀତ ଆପଣଙ୍କ ଦୁଇ ଜଣଙ୍କ ପସନ୍ଦରେ ଦେଇଦେବେ ଆଉ ତାକୁ ଡାଇରେକ୍ଟ କରିଦେବେ ଟୁଲବୁଲି ରଶ୍ମିତା ବହି ଆଉ ନୀଳାଞ୍ଚଳ ବହି ଆଉ ଯେତେ ସତା ଭାଇ ଭଉଣୀ ରହିଲେ ସମସ୍ତେ ଡାଇରେକ୍ଟ କରିଦେବେ ଶେଷରେ ପଙ୍କଜ ମିଶ୍ରା ଜଳକଣ୍ଠ ସ୍ମିତା ମଞ୍ଜରୀ ଭାସ୍କର ମହାନ୍ତି ଆଉ ଆପଣ ଦୁଇ ଜଣଙ୍କୁ
1: ବହୁତ ସୁନ୍ଦର ଭାଇ ତେବେ ରିକ୍ୱେଷ୍ଟ କରିଥିବା ଗୀତ ଆମେ ସମସ୍ତଙ୍କୁ ଡେଡିକେଟେଡ୍ କରିଦେବୁ
0: କାହା ପ୍ରାର୍ଥନା ହେଉଛି ଆପଣ ଦୁଇ ଜଣ ଭଲ ହେଇଥାନ୍ତେ ଖୁସି ହେଇଥାନ୍ତେ ମାଛ ଆପଣ ଘଣ୍ଟ ଘୋଡ଼େଇ ରଖିଥାନ୍ତେ
1: ଆଲୋକ ଜଣ କଲ୍ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
0: ରହୁଛି ନମସ୍କାର।

0: ହ୍ୟାଲୋ ଭାଇ
1: ଆଜ୍ଞା
0: ନମସ୍କାର।
1: ନମସ୍କାର
0: ଭାଇ, ସ୍ୱାଗତ ଜଣାଉଛୁ ଆମର ହେଲୋ ଗୁଞ୍ଜନ କାର୍ଯ୍ୟକ୍ରମକୁ।
1: ମୁଁ ରେଡିଓ ପାର୍ଟନର ଚିତ୍ତରଞ୍ଜନ ସବର କହୁଛି, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁର।
0: ଆଉ ଭାଇ କେମିତି ଅଛନ୍ତି?
1: ମୁଁ ତ ବହୁତ ଭଲ।

0: ଅଛି, ଆପଣ କେମିତି ଅଛନ୍ତି?
1: ଆମେ ବି ବହୁତ ବଢିଆ ଅଛୁ ଭାଇ। ଆଚ୍ଛା ଭାଇ, ଆପଣଙ୍କ ପଟେ ରକ୍ଷାବନ୍ଧନ କେମିତି ଚାଲିଛି?
0: ଆମ ଆଡେ ତ ଠିକ ଚାଲିଛି ଆଜ୍ଞା।
2: ଆଚ୍ଛା ସବର ଭାଇ ନମସ୍କାର।
0: ନମସ୍କାର ଆଜ୍ଞା, କେନ୍ତା ଅଛନ୍ ଆଜ୍ଞା?
2: ବହୁତ ଭଲରେ ଅଛି ଆପଣଙ୍କ ଆଶୀର୍ବାଦରୁ, ଆଉ ମୁଁ ଆଶା କରୁଛି ଆପଣମାନେ ବି ବହୁତ ଭଲରେ ଥିବେ।
0: ଧନ୍ୟବାଦ ଆଜ୍ଞା।
2: ଆଚ୍ଛା ଆପଣ ଚାଷବାସ କରନ୍ତି?
0: ହଁ ଆଜ୍ଞା, ଚାଷବାସ କରୁ ଆଜ୍ଞା, ଧାନରୁ ଆଇଛି ଆଜ୍ଞା।
2: ଆଚ୍ଛା ଏଇଥର ବର୍ଷା ଭଲ ହେଇଛି ତାହେଲେ?
0: ହଁ ନାଇଁ, ବର୍ଷାଟା ଭଲ ହେଇଛି ଆଜ୍ଞା।
2: ତେବେ ଆଜିର କାର୍ଯ୍ୟକ୍ରମ ହେଉଛି ହେଲୋ ଗୁଞ୍ଜନ, କୁହନ୍ତୁ ଆପଣଙ୍କ ମନ ପସନ୍ଦର ଗୀତ କୋଉଟା ଶୁଣିବେ?
0: ମୋ ଶୁଣା ଶୁଣା ଭଉଣୀ, ଏ ଗୀତଟା ଶୁଣେଇ ଦେବେ, ଆକାଶ କି ରଙ୍ଗ ଲାଗିଛି ସେଇ ଗୀତ।
1: ବହୁତ ସୁନ୍ଦର ଗୀତଟିଏ ଭାଇ। ଠିକ ଅଛି ଭାଇ, ଆପଣଙ୍କୁ ଗୀତଟି ଆମେ ବଜେଇ ଦେବୁ। ହେଲୋ ଗୁଞ୍ଜନ କାର୍ଯ୍ୟକ୍ରମକୁ ଯୋଗାଯୋଗ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଭାଇ।
0: ଧନ୍ୟବାଦ ଆଜ୍ଞା, ରହିଲେ ନମସ୍କାର, ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ ଭାଇ।

0: ଆଜ୍ଞା ନମସ୍କାର
1: ଭାଇ। ନମସ୍କାର,
0: ଲକ୍ଷ୍ମୀ ନାରାୟଣ ମା କହୁଥିଲି ସିଙ୍ଗଲ ସୁବର୍ଣ୍ଣପୁରରୁ।
1: ଭାଇ ସ୍ୱାଗତ ଜଣାଉଛୁ ଆମର ହେଲୋ ଗୁଞ୍ଜନ କାର୍ଯ୍ୟକ୍ରମକୁ।
0: ଆଜ୍ଞା ଧନ୍ୟବାଦ। ଆଜ୍ଞା
1: ଭାଇ କେମିତି ଅଛନ୍ତି?
0: ବହୁତ ବଢିଆ ଅଛି ଆଜ୍ଞା।
2: ଲକ୍ଷ୍ମଣ ଭାଇ ନମସ୍କାର, ଆପଣଙ୍କ ଆଡ଼େ ଚାଷବାସ କେମିତି ଚାଲିଛି ଏଇ ବର୍ଷା ଦିନିଆ ପାଗରେ?
0: ନମସ୍କାର ଆଜ୍ଞା, ଚାଷବାସ ତ ଠିକ ଅଛି ଆଜ୍ଞା, ବାକି ସରିଗଲାଣି ଆଜ୍ଞା।
2: ଆଜ୍ଞା କଣ ଲଗେଇଛନ୍ତି?
0: ଧାନ ଆଜ୍ଞା, ଧାନ।
1: ତାହେଲେ ଭାଇ କହିଦିଅନ୍ତୁ ଆଜି କୋଉ ଗୀତଟି ଶୁଣିବେ ଆପଣ?
0: ଆଜି ଦେବେ ଆଜ୍ଞା, ଆମର ଯେହେତୁ ପ୍ରଣବ ପଣ୍ଡା ଚାଲି ଯାଇଛନ୍ତି ଆମ ଠାରୁ, ତାଙ୍କ କଣ୍ଠରେ ଗୋଟେ ଗୀତ ଦେବେ। ଗୀତଟି ହଉଛି ଚାଲ ପକ୍ଷୀ ଆମେ ଦର୍ଶନ କରିବା ନୀଳଗିରି କାଳିଆଙ୍କୁ, ଯେ ଭଜନଟା ଅଛି ଆଜ୍ଞା, ସେ ଭଜନଟା ଦେବେ।
1: ଆପଣଙ୍କ କଣ୍ଠରୁ ଦୁଇପଦ ଗୀତ ଗାଇବେ କି?
0: ହଁ ଆଜ୍ଞା, ଗାଇ ଦଉଛି ଆଜ୍ଞା।

0: ଭଉଣୀ ନମସ୍କାର।
1: ଭାଇ ନମସ୍କାର। ଭାଇ ଆମ ବରଗଡ଼ରୁ ସ୍ୱର୍ଣ୍ଣ ପ୍ରଭାକର କହୁଛି। ରକ୍ଷାବନ୍ଧନର ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ ଆପଣଙ୍କୁ।
0: ହ୍ୟାଲୋ ଗୁଞ୍ଜନ, କାର୍ଯ୍ୟକ୍ରମରେ କଲ୍ କରିଥିବାରୁ ଧନ୍ୟବାଦ। ତେବେ ଆମ ସହିତ ଆଉ ଜଣେ ଭାଇ ଉପସ୍ଥିତ ଅଛନ୍ତି।
2: ଭଉଣୀ ନମସ୍କାର, ଆଉ ଭଉଣୀ କେମିତି ଅଛନ୍ତି?
1: ହଁ ଭାଇ ନମସ୍କାର, ମୁଁ ଭଲ ଅଛି ଭାଇ, ଆପଣମାନେ ସମସ୍ତେ ବି ଭଲ ଥିବେ ବୋଲି ଆଶା କରୁଛି।
0: ତେବେ ଓପା, ଶ୍ରାବଣ ମାସଟା ଆପଣ କେମିତି ପାଳନ କଲେ ସେ ବିଷୟରେ କିଛି କୁହନ୍ତୁ।
1: ହଁ, ଶ୍ରାବଣ ମାସ ତ ବହୁତ ବଢିଆ ପାଳନ କଲୁ ଭାଇ, କି ଆମ ମନ୍ଦିରରେ ଆମ ପାଖରେ ଶିବ ମନ୍ଦିର ଅଛନ୍ତି, ଆମ ଶ୍ରୀ ଶିବରାଳୀ ବାଲିଙ୍କେଶ୍ୱରାୟ ମହାଦେବ ବାବା, ତ ସେଠି ଆମ ମାସ ଯାକ ଏବେ ସୋମବାରରେ ପ୍ରତିଦିନ ଦିନେ ଦୁଇ ଦିନ ଛଡ଼ା ଏମିତି ଅମାବାସ୍ୟା ସଂକ୍ରାନ୍ତି ସୋମବାର ରୁଦ୍ରାଭିଷେକ ହଉଛି, କର୍ତ୍ତା ମାନେ ସମସ୍ତେ ବାହାରିଛନ୍ତି ଆଉ ସମସ୍ତ କର୍ତ୍ତା ମିଶିକି ପୂର୍ଣ୍ଣାହୁତି କରିବେ ଆଗାମୀକାଲି ଯୋଉ ସେଇ ପୂର୍ଣ୍ଣିମା ଦିନ, ଦୁଇ ଦିନ ତ ପୂର୍ଣ୍ଣିମା ଅଛି କିନ୍ତୁ ଯୋଉ ଶୁକ୍ରବାର 28 ତାରିଖ ସେଇଟା ପୂର୍ଣ୍ଣାହୁତି ହୋମ ହେବ, ସବୁ କର୍ତ୍ତା ମାନେ ସେଠି ଯୋଗ ଦେବେ, ଅନ୍ନ ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦ ହେବ।

0: ବହୁତ ବଢିଆ ହଉଛି।
1: ତାହେଲେ ଭଉଣୀ କହିଦିଅନ୍ତୁ ଆଜି କୋଉ ଗୀତଟି ଶୁଣିବେ ଆପଣ?
0: ଭାଇ ଗୀତ ଶୁଣିବା, ରକ୍ଷାବନ୍ଧନ ତ ନିଶ୍ଚିତ ଅଛି, ତ ତା ଉପରେ ଗୀତ ଶୁଣିବା। ଆଉ ଗୀତଟା ହେଲା କୁମାର ସାନ୍ ବୋଧେ ଗାଇଛନ୍ତି, ଫିଲ୍ମର ନାଁ ଟିକେ ମୋର ମନେ ନାହିଁ। ଆଉ ଗୀତଟା ହେଲା

0: ତେବେ ପ୍ରତୀକ ଭାଇ,
1: ହଁ,
0: ଆଜି ତ ରକ୍ଷାବନ୍ଧନ ଉପଲକ୍ଷେ ବହୁତ ସୁନ୍ଦର ସୁନ୍ଦର ଗୀତଗୁଡ଼ିଏ ଶୁଣିଲୁ।
1: ଠିକ୍ କହିଲ,
0: କିନ୍ତୁ ସମୟ ତ ଆସି ଡାକରା ଦେଲାଣି ବିଦାୟ ନେବାକୁ।
1: ତା ପୂର୍ବରୁ ଜାଣି ରଖିବା ଆଗାମୀକାଲିର
0: ଆକର୍ଷଣ। ତେବେ ଶ୍ରୋତାବନ୍ଧୁ, ଆଗାମୀକାଲି ଶନିବାର ଜୁଆନ କାତା କାର୍ଯ୍ୟକ୍ରମରେ ଆପଣମାନେ ଶୁଣିପାରିବେ ଇଣ୍ଟରନ୍ୟାସନାଲ ଡେ ଏଗେନ୍ଷ୍ଟ ନ୍ୟୁକ୍ଲିୟର ସମ୍ପର୍କରେ, ଏବଂ ଏହା ବ୍ୟତୀତ ଶୁଣିବେ ଏକ ସୁନ୍ଦର ସାକ୍ଷାତକାର ଯାହାର ବିଷୟବସ୍ତୁ ରହିଛି ଶାରୀରିକ ବ୍ୟାୟାମ ଏବଂ ଫିଟନେସ୍ର ଆବଶ୍ୟକତା, ଏବଂ ତା ସହିତ ରହିଛି କିଛି ଜାଣିବା କଥା।
1: ତେବେ ସଲିମ, ଦୁଃଖର ସହିତ ଆଜିର କାର୍ଯ୍ୟକ୍ରମକୁ ଏଇଠି ସାରିବାକୁ ପଡ଼ିବ।
0: ହଁ ଭାଇ, କିନ୍ତୁ ଭାଇ, ପୁଣି ମିଶିବା ଶ୍ରୋତାବନ୍ଧୁମାନଙ୍କ ସହ ଆଉ ଏକ ସୁନ୍ଦର କାର୍ଯ୍ୟକ୍ରମରେ।
1: ତେବେ ଆଜିର କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ପ୍ରତୀକ ଶର୍ମା,
0: ମୁଁ ସଲିମ ଖାନ।
1: ନମସ୍କାର।

ଯୁବବାଣୀ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ଚୈତି ଚାନ୍, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ମନୀଷା ପ୍ରଧାନୀ ଏବଂ ପଞ୍ଚାନନ ଦାସ।

ଗୀତ ଗୋଟେ ଶୁଣେ ତାର ପଛେ କଥାବାର୍ତ୍ତା ଉଠେ।

0: ସେ ଯନ୍ତି ବୁଲସି ପୁନି ସେଠି ହାଗି ଦେଲେ ସେଠି କିଡା ଭର୍ତ୍ତି ହେଇଯିବେ, ତାଙ୍କର ହାଗବା ଲାଗେ କିଡା ଭର୍ତ୍ତି ହେବେ। ସେମାନେ ରାତ୍ରି ବେଲକେ ବୁଲବାଏ, ବୁଲିଲା ବେଲକେ ସେମାନେ ମାଝି ମୁନୁଷ ମିଶବାଏ ବୋଲକି ନା ସେଠି କାଗେଟା ହେଲେ ସେଠି ହାଗି ଦେଲେ ସେଠି ବୋଲେ ଏମିତି ଭର୍ତ୍ତି ହେଇଯିବେ କିଡା, ସେମାନେ ସୀତା ନାରେ ଉଡିଯିବେ ନା ରଶ୍ନି ପୁଣି ସେମାନେ ସେମିତି ବୋଲି ସେମିତି ବୋଲେ ବିଲ ବିଲ ଡାଉଲ ଆଜ୍ଞା ମୋ ନାରୀ କା ଦିଦି ମନ ସବୁ କହି ବୁଲଲାଇନି ଟେର୍ଲିଙ୍ଗ ବୋଲ ଭାଇ କାଇଟା ହେଲେ ଟେର୍ଲିଙ୍ଗ ବୋଲି ଯାଇକି ଯାଇଲା
1: ସେଟା ପାଇଁ ଜାଣୁଥିବେ
0: ସେମିତି ବୋଲି ଶିଖାଇବେ ବାବୁ ସବୁ ବାଟେ ଲୋକମାନଙ୍କେ ନା ଜାଣବା ଲୋକମାନଙ୍କେ ସବୁ କହିଲାଇନି
1: ତାହେଲେ ଆଗତୁନି ଆଗା ସବୁ ସାମରିକି ରେଡି କରିଦେବାର ଅଛେ ବୋଲେ ଧାନ ନିଗିଲା ବେଲେ ଖାଇ ରଖିଛି ସେଟା
0: ନିଗିଲା ବେଲକେ ନେକ୍ ବ୍ଲାଷ୍ଟ ବୋଲ ଭାଇ ବାବୁ ସେଟା ଗୋଟେ ରଗଇସି ଆରି ବିପିଏସ ବୋଲ ଭାଇ ସେଟା ଗୋଟେ ରଗଇସି ସେଟା ମନସରତେ ସେ ଓଇସି ବୋଲ ଭାଇ
1: ବୋଲେ ସେ ଦୁଇଟା ରୋଗ ଜନ ଏବେ କହିଲା ସେଟା କେନ୍ତା ତାର କାଇଟା ସେ ଉପରେ ସେନ ବୁଝାଇ ଦିଅ
0: ବୋଲେ ଗୋଡିଆ ବାସାରେ କହିବା ଚକଡା ପକ ବୋଲିକିରି କହିବା ବିପିଏସ ଚକଡା ପକ ବୋଲେ ଭର୍ତ୍ତି ଥିଲା ଗଟକି ମିଶା ଗଛ ଗୁତା ନା ରେନି ସର୍ତ୍ତେ ଖାଇଦେବା ଗୁଣ୍ଡି କରିଦେବା
1: ଓ ସେ ଆମର ଖେଡର ମୂଲେ ବୋଲୁ ବି
0: ହଁ ସେ ଇଏ ତାନେ
1: ଧାନ ଫାନେ
0: ଧାନ ତାନେ
1: ଓ ତାର କ୍ଷୀର ହେଲା ବେଲେ ଖାଇଦେବେ କ୍ଷୀର ହେଲା ବେଲେ ଖାଇକରି ତାକୁ କଲ କରିଦେବେ ଆରି ଗୋଟେ ନାଁ କହିଲା ଯେ ସେଟା କେନ୍ତା
0: କଣଟା ବାବୁ
1: ଆରି ଗୋଟେ ଖାଇଟା ଗୋଟେ ଇସି ବେଲେ ବିପିଏଚ କି କହିଲା ସେ ଆରି ଗୋଟେ କହିଲା ଯେ ସେ ଠିକ ରକମର ଇସି
0: ବୋଲେ ଇଏ ଟକ୍ରି କାଟୁ ପରା ବୋଲେ ବୁନ୍ଦେ ଖାଇଦେବେ
1: ଓ ଖେଡର ବୁନ୍ଦେ
0: ଅନେକ ବେଲାସ
1: ଓହୋ ଅନେକ ବେଲାସ ବୋଲ ଭାଇ ନିକି ଆଲେ ଖେଡର ବୁନ୍ଦେ ଖାଇଲେ ଖେଡ ଉଧରି ଯାଇଛି ବୋଲୁ
0: ସେ ଖେଡେ ଆକା କାଟବା ସେମନ
1: ବୋଲେ ଖେଡ ଭାଙ୍ଗି ଯାଇଛି
0: ଖେଡ ଭାଙ୍ଗିକି ଉଧରି ଯାଇଛି ଆର ସିଜନ ଧାନ ହେଲେ ମେ ସେଟା ପୋଲ ହେଇଛି
1: ନହିତେ ଅଧର ଆସିବେ
0: ନ ଏଇଟା ତୁ କାଇଟା ସେ ଧାନ ଖିଦ ନା ଢୁକେ ରହିଛି ତାକେ ଟିପେ ଖାଇଦେଇଛି ପିଡା
1: ହେଲେ ସେନ୍ତା ସବୁ ହେଲେ ସେଟା ମିଶା ଆଗତୁ ମାରସା କି ସେଟା ହେଲା ବେଲେ ମାରସା
0: କଣ ଆଗତୁ ମାରବାର ଅଛି ବାବୁ
1: ମାରିଦେଲା ସେଟା ନ ହତନି ନିକି ମତେ ଏତେ ରକମର ରୋଗ ବାତୁନି ତାକୁ ବଚାଇକରି ନେବାର ଅଛି
0: କାଇ କରୁ ବାବୁ ଚାଷୀ ଲୋକେ ସବୁ ଲୋକ ଆକାର ଇଏ କିଡାକୁଡି ଆକାର ଗୋରୁ ଗାଈ ଆକାର ଲୋକ ମନ ମିଶା ଆକାର ଚାଷୀ କେ ସବୁ ଲୋକ ଆକାର କାହିଁକି ଚାକିରିଆ କେ ଆକାର ନାଇଁ ସିନା ଚାଷୀ କେ ସବୁ ଲୋକ ଆକାର
1: ନାଇଁ ସତ ସତ କଥା ହେଲେ ଏତେ କଷ୍ଟ ପଡିକରି ଆମର ଚାଷୀ ଭାଇ ଗୋଟେ ଚାଷ କରିକରି ଆମକେ ଦେଲାନି ବୋଲୁ
0: ହଇ ବାବୁ
1: ହେଲେ ବାବୁ ତମର ଶଙ୍କା ତାଇ କରି ବଡେ ନିକ ଲାଗଲା ଧନ୍ୟବାଦ ଲାଗ ଜୁହାର ଲାଗ
0: ଜୁହାର ଲାଗ ବାବୁ
2: ବଡେ ନିକ ବୁଝାଇ ଦେଲା ମତ ତୁଇ ମିଶା ବଡ ମାର୍ଜି କାଇଁ ଆଣିଲୁ ସେ ଏବେ ରୋପା ରୁଆ ବୋଲା ପୁରା ଚାଷବାସ ତ ସବୁ କରଲାଇନି ମାତ୍ର ଏମିତି ଆମର ପାଣି ମାରବା ଦିନେ ଯତନ କେନ୍ତା କରବାର ଏଇଟା ମିଶା ହଲୋ
1: ନହେଲେ ତ ଦାନା ଫାନ୍ଦା କହିଲେ
2: ନାଇଁ କୋଲକାତା କହିଲୁ ପଚାରିଲୁ ସାର ଆମର ବାବୁ ମିଶା କହିଲାଇ ଆଉ ବାବୁ କେମିଶା ଆମର ଭାଇ ବହିନୀ କେମିଶା ଆରେ ଗୋଟେ ଗୀତ ବାଜାଇ ଦେଲେ ଭୁଲ ରେ ତା
1: ପାତା ପାତା ପାତା।

0: ପାଇଁ ଗୋଟେ ଦେବାକୁ ପଡିବ ଆଉ ପ୍ରଥମ ତା ହେଇଥିଲେ ପ୍ରଥମ ଛୁଆ ହେଲା ବୋଲେ ଗୋଟେ ଦୁଇଟା ଦିଆ ହବ ତାର
1: ନଅ
0: ମାସ ଭିତରେ ଦୁଇଟା ଦିଆ ହବ ଯାହା ହେଲେ ବି ଆମେ ଚାରି ମାସ ଭିତରେ ଦୁଇଟା କଭର କରିଦେବୁ
1: ଇଞ୍ଜେକ୍ସନ ଯତ୍ନ ଜାଗ୍ରତ କରବାର ଅଛି
0: ହଁ ଇଞ୍ଜେକ୍ସନ ଦେବୁ ତାକୁ ପୁଷ୍ଟିକର ଖାଦ୍ୟ ଏବେ ଘରେ ଯାହା ଯାହା ଖାନା ହଉଛି ଏବେ ଗରିବ ଲୋକମାନେ କିସ ଧନୀ ଲୋକମାନେ କିସ ସବୁ ଖାନା ତ ସମାନ ଏବେ ମାଛ ମାଂସ ଖା ବୋଲିକିନା କହିଲେ ବି ଆମକୁ କାଇଟା ଦିଦି ଦାବୁ ଆସିକି ବିନା କହିବେ ମାଛ ମାଂସ ବୋଲି ନାଇଁ ଘରେ ତ ଗାଈ ମନ୍ଦ ଖାଉଛନ୍ତି ଦହି କ୍ଷୀର ଛେନା ଯେତେବେଳେ ଯୋଉଟା ମିଳିଲା ମାଛ ହଉ ଅଣ୍ଡା ହଉ ଆମକୁ ଗୋଟେ ଖାଇବା ବୋଲି ତ ନାଇଁ ନା ଘର ବି ତ ଶାଗ ପନିପରିବା ହେଲାନି ମୁନିଗା ଶାଗ ତ ସବୁ ସବୁଦିନ ମୁନିଗା ଶାଗ ଖାଇଲେ ଭଲ ଆକା ମାଣ୍ଡିଆ ଯାଉ ଖାଇଲେ ଭଲ ଆକା ସବୁ ଆମେ ଦେଶରେ ବୁଝୁ ଥାଉଛୁ ସବୁ ଖାଇବ ତା ବାଦ ଆମେ ଯୋଉ ରଙ୍ଗ ମାତ୍ରା ଧଳା ମାତ୍ରା ଦଉଛୁ ଆଇରନ୍ ପାଇଁ ରକ୍ତ ହେବା ପାଇଁ ଆହୁରି ହାଡ଼ ଗଠନ କରିବା ପାଇଁ ବୋଲିକିନା ହାଡ଼ ଷ୍ଟ୍ରଙ୍ଗ ରହିବ ବୋଲିକିନା କ୍ୟାଲସିୟମ ହେଲେ ସେଟା ବି ଦଉଛୁ ସକାଳ ସଞ୍ଜ ଖାଇବା ପାଇଁ ବୋଲି ଠିକ ଟାଇମ ରେ ଖାଇବାର ଅଛି
1: ଆଉ
0: ସେଟା ବି ବୁଝଉଛୁ କା ତମେ ବେଶୀ ସମୟ ନ କରିକିନା ଏବେ ଘରେ ଥିବା ମାଇନା ମାନେ କିସ କରିବେ ରନ୍ଧାବଢା ସରିଲେ ଆଗ ଲୋକମାନଙ୍କୁ ଦେବୁ ତାପରେ ଆମେ ଖାଇବୁ ବୋଲି ଆମେ ମନା କଲୁ ତମେ ଯାହା ହେଲେ ବି ମାଣ୍ଡିଆ ଯାଉ ମାନେ ଘରେ କରିଥାଉଛ ମାଣ୍ଡିଆ ଯାଉ ଗ୍ଲାସ ପିଇଦେବ ସକାଳୁ ଉଠୁ ଉଠୁ ବ୍ରଶ ବ୍ରଶ କରିବ ମାଣ୍ଡିଆ ଯାଉ ଗ୍ଲାସ ପିଇଦେବ ଗୋଟେ ରଙ୍ଗ ମାତ୍ରା ଖାଇଦେବ ତା ଘଣ୍ଟା ଗଲା ପରେ ଆର ଧଳା ମାତ୍ରା ଖାଇବ ବୋଲି ତାଙ୍କୁ ଆମେ ବୁଝଉଛୁ ଏଇଟା ବୁଝେଇଲେ ଏବେ ଖାଇଲେ ତମର ପିଲା ବି ନିକରଇଛି ତମେ ପିଲା ବି ହୃଷ୍ଟପୃଷ୍ଟ ହଉଛି ଗୋଟେ ଭଲ ଜନର ପିଲା ଗୋଟେ ଜନ୍ମ ହେଲେ ତମେ ମା ବାପା ଆକା ଖୁସି ଦୁନିଆକୁ ଖୁସି ଆଉ କିଛି ଖାଉ ନଥିବ କାମ କାର କରିକି ନଥିବ ବାରଟା ଘଣ୍ଟା ବେଳେ ଖାଇବ ଔଷଧ ଖାଇବ ତମକୁ କୋଉଟା ଲାଗୁନଥିବ
1: ତାପରେ
0: ଲାଷ୍ଟକୁ ବିକଳାଙ୍ଗ ପିଲା ଗୋଟେ ଜନ୍ମ ହବ ବର୍ଷ ସାରା ତାର ଜୀବନ ସାରା ତମେ କାନ୍ଦି କାନ୍ଦି ଥିବ
1: ବୋଲେ ତାକେ ମିଶା କଷ୍ଟ ଆକାରେ ଆମକେ ମିଶା କଷ୍ଟ
0: ଆମକେ କଷ୍ଟ ଆକା ସେଟା ପାଇଁ କାଇଁ ଗୋଟେ ଝିଅ ଜନ୍ମ କରିବ ଭଲରେ ରଖିବ ଦୁଇଟା ତିନିଟା କର ନ ବୋଲିକିନା ସବୁବେଳେ ଆମେ ବୁଝୁଛୁ
1: ତେବେ ଏଇଟା ତ ହେଲା ଗାଗଡ଼ ଦେବେ ମାଇଜୀ ମନର
0: ପିଲା ଟୋକିର ହେଲା ବୋଲି ବି ତାର ଜନ୍ମ ହଉ ସୁଧା ମାନେ ଦିଆ ହଉଛି ବିସିଜି ବୋଲି ଯକ୍ଷ୍ମା ପାଇଁ ବୋଲିକିନା ବୁଝିଲ କି ନାଇଁ ଟିବି ରେ ରୋଗ ନବା ପାଇଁ ବୋଲିକିନା ବିସିଜି ହେପାଟାଇଟିସ ବି ତାପରେ ଜିରୋ ପୋଲିଓ ପୋଲିଓ ନବା ପାଇଁ ବୋଲି ଦିଆ ହଉଛି ସେଟା ବୋଲି ଜନ୍ମ ହେବା ଚବିଶ ଘଣ୍ଟା ଭିତରେ ସବୁ ସେଟା ଦିଆ ହେଇଯାଉଛି
1: ବୋଲେ ତିନିଟା ଦେବାକୁ ପଡୁଛି
0: ତିନିଟା ଏକା ସାଙ୍ଗେ ଦେବାକୁ ପଡୁଛି
1: ତାର ପଛ ଆର କାଇଟା ଅଛି ଦିଦି ଆର କେବେ ଦେବାକୁ ପରେ
0: ଦେଢ ମାସରେ ପିଲାକେ ଦେଢ ମାସ ସେଟା ଏବେ ତ ଘରେ ମନେକର ଡେଲିଭରି ହଉନି ଏବେ ତ ସବୁ ଯାହା ହଉଛି ମେଡିକାଲ ରେ ଏକା ହେଲେ ଏବେ ଦେଢ ମାସ ମେଡିକାଲ ଜନ୍ମ ହଉ ସେଟା ଦେଇ ଦଉଛନ୍ତି ଯଦି ଘରେ ଜନ୍ମ ହେଲେ ବି ଆମେ ଦେବୁ ଏବେ ତ ଆମେ ଘରେ ଜନ୍ମ କରିବା ପାଇଁ ରଖୁନୁ ମେଡିକାଲ ରେ ସବୁ ପଠଉଛୁ ସେଟା ହଉ ହଉ ସେଟା ଦେଇଦେବେ ମେଡିକାଲ ରେ ତାପରେ ଦେଢ ମାସ ହେଲା ପରେ ଆମେ ଦେବୁ ଏଠି ଫିଲ୍ଡ ରେ ଦେଢ ମାସ ହେଲା ପରେ ପେଣ୍ଟା ସିଏ ପୋଲିଓ ରୋଟା ସବୁ ଦିଆ ହଉଛି ବୁଝିଲେ କି ନାଇଁ ତାପରେ ଆଉ ଦେଢ ମାସ ଦୁଇ ମାସ ଛଅ ସପ୍ତାହ ବାର ସପ୍ତାହ ଚଉଦ ସପ୍ତାହ ତିନିଟା ତିନି ମାସ ଭିତରେ ତିନି ମାସ ଅଧା ଭିତରେ ସବୁ କଭର କରିଦେବୁ
1: ଏତିକି ଯାକ ଦେବାକୁ ପଡୁଛି ହଁ
0: ତାପରେ ଆହୁରି ନଅ ମାସରେ ମିଳିମିଳା ନ ହେବାଟା ମିଳିମିଳା ନ ହେବାଟା ଫାଷ୍ଟ ଡୋଜ୍ ଦିଆ ହବ ତାପରେ ଷୋହଳରୁ ଚବିଶ ମାସ ଭିତରେ ଆହୁରି ତାର ବୁଷ୍ଟର ଦିଆ ହବ ବୁଝିଲେ କି ନାଇଁ ମିଳିମିଳାର ଏକା ତାପରେ ଆହୁରି ପାଞ୍ଚରୁ ଛଅ ବର୍ଷ ଭିତରେ ଗୋଟେ ବୁଷ୍ଟର ଦିଆ ହବ
1: ବୋଲେ ପିଲା ବଡ ହେବା ଯାକ
0: ଜନ୍ମରୁ ଷୋହଳ ବର୍ଷ ଯାଏ ତାଙ୍କୁ ଲାଗିଥିବ ସୁଜା ବୁଝିଲେ କି ନାଇଁ
1: ଏଟା ତ ଜାଣିବା ଲୋକ ଯାଇକରି ଦେବା ଏକା ଦିଦି
0: ଲୋକମାନେ ବି ଜାଣିଲେ ଏବେ ତାଙ୍କର ଆଡ଼ ତାଙ୍କେ କହୁଛନ୍ତି କି ଆମକୁ ସୁଜା ଦିଅ ଦିଦି ବୋଲିକିନା ବୁଝିଲେ ନା ଆଗରେ ଯେ ଲୁଚଉଥିଲେ ଚାରିଟା ଲାଖ ସୁଜା ଆମର ପିଲା କାଇଟା ଆମେ କାଇଟା ହେଇଛି ଜ୍ୱର ହେଇଛି ଆମେ ସମ୍ଭାଳି ନ ପାରୁ ବୋଲି ଏବେ ଲୋକମାନେ ଆଣୁଛନ୍ତି
1: ଅଙ୍ଗନବାଡି ଦିଦି ମନ ମିଶିକରି
0: ହଁ ତାଙ୍କୁ କହୁଛୁ ଠିକ ସମୟରେ ଠିକ ସୁଜା ନେଲେ ତମର ପିଲା ପାଇଁ ସବୁ ଭଲ ଆଗରେ ଯୋଉ ପିଙ୍କ ଅପ ବୋଲିକିନା କରୁଥିଲା କି ନାଇଁ କାଶି କାଶି ଲହରା କାଶ କଣ୍ଠ ଅଳତୀ ଲହରା କାଶ ଥିଲା କି ନାଇଁ ସେମାନେ କାଶି କାଶି ପିଲାମାନେ ରହି ଯାଉଥିଲେ ବେଶୀ ମରୁଥିଲେ କି ନାଇଁ ଏବେ କାହିଁ କିଛି ହଉଛି କି କିଛି ହଉ ନାହିଁ ଏବେ ମିଳିମିଳା ବି ମିଳିମିଳା ଇଞ୍ଜେକ୍ସନ ଟା ନେଲା ପରେ ବି ତାଙ୍କର କଣ ହଉଛି କି ସେଟା ବି ହଉ ନାହିଁ ଆଗ ଅପେକ୍ଷା ଏବେ କେତେ କମିଗଲା ବେଶୀ କମିଗଲା ଲୋକମାନେ ପିଲାମାନେ ବେଶୀ ମରୁଥିଲେ
1: ଯାହା କେତେ ହେଇଯିବାର ଏମିତି ନାହିଁ ବୋଲା ପରେ
0: ତାକୁ ଆମେ ଯାହା ବି କହୁଛୁ ତମେ ଠିକ ସମୟରେ ଠିକ ସୁଜା ନବ ପିଲାମାନଙ୍କେ ତମେ କୁଆଡେ ଗାଁ ଗଣ୍ଡା ଗଲେ ବି ଆମର ପିଲାକେ ସୁଜା ଅଛି ବୋଲି ବି ପଳା ଆସୁଥିବ ଯଦି ଗାଁ ଗଣ୍ଡା ବି ଗଲ ତାଙ୍କର ସୁଜା କାର୍ଡ ଧରିଥିବ ବୋଲି ସେଠୁ ଦିଦି ମନେ

0: ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଆସନ୍ତୁ ଜାଣିବା ଆସନ୍ତାକାଲି ଆମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ। ବନ୍ଦନା ପ୍ରଚାର କରିବୁ ସକାଳ 6:05 ଶିଳ୍ପୀ ଶରତ ସୁଷ୍ପନେ, ଲୋପିତା ମିଶ୍ର, ସୁରେଶ ଚନ୍ଦ୍ର ମିଶ୍ର, ସୁପ୍ରଭା କୁମାରୀ ପାଢ଼ୀ, ଅଖିଳ କୁମାର ଲେଙ୍କା, ଶଶାଙ୍କ ଶେଖର ମହାପାତ୍ର ଏବଂ ଶୁଭଶ୍ରୀ ସାହୁ। ରାମଚରିତ ମାନସ ଶୁଣିବେ ସକାଳ 6:25। 6:35 ଆଜିର ଅନୁଚିନ୍ତା। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୁଡ଼ିରେ ଅମାନାତ୍ୟ ସମ୍ପ୍ରଦାୟର ଗୀତ ଶୁଣିବେ, ପରିବେଷଣ କରିଛନ୍ତି ରାମଚନ୍ଦ୍ର ମାନାତ୍ୟ ଏବଂ ସାଥୀ। ଏହି କାର୍ଯ୍ୟକ୍ରମ ପ୍ରଚାର କରିବୁ ସକାଳ 6:45। ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ସମ୍ଭାବନା କାର୍ଯ୍ୟକ୍ରମ ଶୁଣିବେ ସକାଳ 7:25। ବିଷୟ ହାତୀ ବଣରେ ଥିଲେ ବି ରାଜାଙ୍କର। ପ୍ରଯୋଜନା ମନୋଜ କୁମାର ପୂଜାରୀ। ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ ପ୍ରଚାର କରିବୁ ସକାଳ 8:30। ଶିଳ୍ପୀ ଗୋପାଳକୃଷ୍ଣ ବେହେରା ଏବଂ ନିଶିଗନ୍ଧା ଶତପଥୀ। ସୁଗମ ସଙ୍ଗୀତ ଶୁଣିବେ ସକାଳ 8:45। ଗୀତିଧାରା ସକାଳ 9:00 ଏବଂ ସପ୍ତଧାରା ପ୍ରଚାର କରିବୁ ସକାଳ 9:30। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05, ମଧ୍ୟାହ୍ନ 12:00 ଏବଂ ଦିନ 2:15। ଆଦିବାସୀ ପାରମ୍ପରିକ ସଙ୍ଗୀତ କ୍ରମରେ ଶୁଣିବେ କେତୋଟି ଘୁମୁରା ଗୀତ, ପରିବେଷଣ କରିଛନ୍ତି ବିରଞ୍ଚି ନାରାୟଣ ପଣ୍ଡା ଏବଂ ସାଥୀ। ଖଞ୍ଜଣୀ ଭଜନ ପରିବେଷଣ କରିଛନ୍ତି ସାଧୁ ବାବାଜୀ ଦାସ ଏବଂ ମୋହନଲାଲ ଭକ୍ତ। ଏକତାରା ଭଜନ ପରିବେଷଣ କରିଛନ୍ତି ଯୋଗେନ୍ଦ୍ର ପାତ୍ର। ଏହି କାର୍ଯ୍ୟକ୍ରମ ଆପଣମାନେ ଶୁଣିବେ ପୂର୍ବାହ୍ନ 11:00। ଲୋକଗୀତ କ୍ରମରେ ପାଲା କୃଷ୍ଣ ସୁଦାମା ପ୍ରଚାର କରିବୁ ପୂର୍ବାହ୍ନ 11:30। ପରିବେଷଣ କରିଛନ୍ତି ଲିଙ୍ଗରାଜ ବେହେରା ଏବଂ ସାଥୀ। କନ୍ଧଭାଷାର କାର୍ଯ୍ୟକ୍ରମ ପୁନେଲେଞ୍ଜ ପ୍ରଚାର କରିବୁ ଦିନ 12:30। ଦିନ 12:50 ଶୁଣିବେ କେତୋଟି ଭକ୍ତି ଗୀତ। ପ୍ରାନ୍ତୀୟ ଲୋକଗୀତର କାର୍ଯ୍ୟକ୍ରମ ଗୀତିଭାରତୀ ଶୁଣିବେ ଦିନ 1:05। ଏଥିରେ ପ୍ରଚାର କରିବୁ ଛତିଶଗଡ଼ି ଲୋକଗୀତ। ଦିନ 1:20 ଶୁଣିବେ କିଶୋର ଭାରତୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଗୀତିନାଟ୍ୟ ଡାକ ମୁନ୍ସୀ, ମୂଳ ଗପ ଫକୀରମୋହନ ସେନାପତି। ପରିବେଷଣ କରିଛନ୍ତି ଅନନ୍ତ ବିଦ୍ୟାପୀଠ ଡଙ୍ଗରପାଉଁଶୀର ପିଲାମାନେ। ତାପରେ ଜାଣିବା କଥାରେ ଶୁଣିବେ ମେଜର ଧ୍ୟାନଚାନ୍ଦଙ୍କ ସମ୍ପର୍କରେ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ଆନ୍ କଥାଚିତ୍ରର ଗୀତଟି। କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ଅନୁରାଧା ପୌଡ଼ୱାଲ। ସମୀରଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଅନୁ ମଲ୍ଲିକ।

0: ଅଭିନନ୍ଦନ ବି ମିଳୁଛି। ଠିକ୍ ସେହିପରି ଅନେକ ସଂସ୍ଥା, ସେ ରାଜ୍ୟରେ ହେଉ ବା କେନ୍ଦ୍ରର ହେଉ, ଯାହା ସ୍ୱଚ୍ଛତା ପ୍ରତି ପୂର୍ବରୁ ସେତେଟା ସଚେତନ ନଥିଲା, ସେମାନେ ମଧ୍ୟ ଜାତୀୟ ସ୍ତରର ଏହି ସାମାଜିକ ଦାୟିତ୍ୱକୁ ଭଲଭାବେ ସମ୍ପନ୍ନ କରିବାକୁ ଶତପ୍ରତିଶତ ଚେଷ୍ଟା କରୁଛନ୍ତି। ଏଇଠି ଆମ ସମାଜର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ମାନେ ଆଜ୍ଞା ମିଡିଆ ବା ପ୍ରେସ୍ ବା ଗଣମାଧ୍ୟମ ମଧ୍ୟ ସମ୍ପୂର୍ଣ୍ଣ ଦାୟିତ୍ୱବାନ ହୋଇ ନିଜର ଦାୟିତ୍ୱ ସମ୍ପାଦନ କରୁଛି। ମଇଳା କଚଡ଼ା ପଡ଼ିଥିବା ଦେଖିଲେ ତାକୁ ପାଠକ ଦର୍ଶକଙ୍କ ସାଥେ ସାଥେ ସମ୍ପୂର୍ଣ୍ଣ ଅନୁଭବକୁ ସୂଚନା ଦେଉଛନ୍ତି ନିଜର ପ୍ରକାଶନ ବା ପ୍ରସାରଣ ମାଧ୍ୟମରେ। ମାନେ ଆଜ୍ଞା କହିବାକୁ ଗଲେ ଯେଉଁ ଜିନିଷ ବା ଯେଉଁ କର୍ତ୍ତବ୍ୟ ଆମକୁ ଆଗରୁ କରିବାର ଥିଲା ଏବଂ ଆମର ପ୍ରକୃତଗତ ଦାୟିତ୍ୱ ଥିଲା, ତାହା ଗୋଟିଏ ଆହ୍ୱାନରେ ସମ୍ପୂର୍ଣ୍ଣ ରୂପେ ଜାଗ୍ରତ ହେଲା ଏବଂ ଦେଶର ଅଗଣିତ ନାଗରିକ ଏହି ମିଶନରେ ସ୍ୱେଚ୍ଛାକୃତ ଭାବେ ନିଜକୁ ନିୟୋଜିତ କରି ଏକ ସ୍ୱଚ୍ଛ ଭାରତର ସ୍ୱପ୍ନରେ ବିଭୋର ହୋଇ ତାକୁ ପୂର୍ଣ୍ଣାହୁତି ଦେବା ପାଇଁ ଆଗେଇ ଆସିଛନ୍ତି। ଏଇଠି ଆଜ୍ଞା କୁହନ୍ତୁ ଆମେ କ'ଣ କରିପାରିବା? ଆପଣ ଯେଉଁ ସଂସ୍ଥାରେ ବା ଯେଉଁ ଅନୁଷ୍ଠାନରେ ବା ଯେଉଁ ସ୍ଥାନରେ ବା ଯେଉଁ ପରିବେଶରେ ଅଛନ୍ତି, ସେଠାକାର ସ୍ୱଚ୍ଛତା କାର୍ଯ୍ୟକ୍ରମରେ ତ ଆପଣ ସାମିଲ ହେଉଛନ୍ତି, ନିଜର ଘର ପରିବେଶ ଆଖପାଖ ସବୁ ସ୍ୱଚ୍ଛ ରଖୁଛନ୍ତି ଏବଂ ସୁବିଧା ଅସୁବିଧା ଦେଖି ନିଜର ସାହି ବସ୍ତି ପରିସୀମା ସହିତ ସାର୍ବଜନିକ ସ୍ଥାନ ଯେମିତି ରେଲୱେ ଷ୍ଟେସନ, ବସ୍ଷ୍ଟାଣ୍ଡ, ସିନେମା ହଲ, ପୂଜାସ୍ଥଳୀ ଇତ୍ୟାଦିରେ ମଧ୍ୟ ସଚେତନତାର ସହିତ କର୍ତ୍ତବ୍ୟ କରୁଛନ୍ତି ଏବଂ ସ୍ୱଚ୍ଛତା ରଖୁଛନ୍ତି ଏବଂ କରିବା ଉଚିତ ମଧ୍ୟ। କିନ୍ତୁ ଆଜ୍ଞା ଆପଣ ଦୟାକରି ନିଜର ଇମ୍ପୋର୍ଟାନ୍ସ ଭୁଲନ୍ତୁ ନାହିଁ। ସମସ୍ତେ ତ ସଫା କରୁଛନ୍ତି, ମୁଁ ଟିକେ କାଚଡ଼ା ଫିଙ୍ଗିଦେଲେ ବା ଛେପ ଟିକେ ପକେଇଦେଲେ ବା ମଇଳା କରିଦେଲେ କ'ଣ କ୍ଷତି ହୋଇଯିବ ବୋଲି ଭାବନ୍ତୁ ନାହିଁ। ଆପଣ ବି ବ୍ୟକ୍ତିଗତ ଭାବେ ସ୍ୱଚ୍ଛତାର ମନ୍ତ୍ରରେ ଦୀକ୍ଷିତ ହୁଅନ୍ତୁ ଏବଂ କେହି ଦେଖୁ ନ ଦେଖୁ, ଜାଣୁ ନ ଜାଣୁ, ସ୍ୱଚ୍ଛତା ପାଇଁ ଆପଣଙ୍କର ଯାହା ଦାୟିତ୍ୱ ଆପଣ ନିଶ୍ଚୟ ତାହା ପାଳନ କରନ୍ତୁ।
1: ଉପସ୍ଥାପନାରେ ଥିଲେ ଜଗଦୀଶ ଅଧିକାରୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଏଠି ଆପଣଙ୍କୁ କହି ରଖୁଛୁ ଯେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ଆଜି ରାତି 10ଟାରେ। ରାତି 10:30ରେ ଶୁଣିବେ ଆଧୁନିକ ଗୀତ। ରାତି 9:30ରେ ପ୍ରଚାର କରିବୁ ନାଟକ ଆସ ସିନେମା କରିବା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ କିଛି ସୂଚନା। ଆକାଶବାଣୀ ଜୟପୁର ଶୁଣନ୍ତୁ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କରୁଛୁ ଏହାର 183ତମ ଭାଗ।

ନାରଦ ଯୋଗ ବଳରେ ମୃତ ପୁତ୍ରର ସୂକ୍ଷ୍ମଦେହ ଆକର୍ଷଣ କରି ସର୍ବସମକ୍ଷରେ ସେହି ଜୀବାତ୍ମାକୁ ପ୍ରଦର୍ଶନ କରାଇଛନ୍ତି। ଜୀବାତ୍ମା ପିତାମାତାଙ୍କୁ ଚିହ୍ନି ନାହିଁ। ସେ ବିସ୍ମିତ ହୋଇ ଯାହା କହିଛି ସେଥିରେ ଜୀବନ ଏବଂ ମରଣ ଉଭୟ ଅବସ୍ଥାରେ ମଣିଷ ସହିତ ମଣିଷର ସମ୍ବନ୍ଧ ରହସ୍ୟ ପ୍ରକାଶିତ ହୋଇଛି। ଜୀବାତ୍ମାର ପ୍ରସ୍ଥାନ ପରେ ସମସ୍ତଙ୍କର ମୋହମୁକ୍ତି ଘଟିଛି। ମୃତ ବାଳକର ଶବ ସତ୍କାର କରାଯାଇଛି। ଏବେ ଶରଣାଗତ ସଂଯତ ଚିତ୍ତ ଚିତ୍ରକେତୁଙ୍କୁ ନାରଦ ମନ୍ତ୍ରୋପଦେଶ ଦେଉଛନ୍ତି।

ଶୁଣିଲେ ଶ୍ରୀମଦ୍ ଭାଗବତ ଆଜି ପ୍ରଚାର କଲୁ ଏହାର 183ତମ ଭାଗ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜରେ ଏବଂ ଏଫ୍ଏମ୍ରେ ଶୁଣୁଛନ୍ତି 103.6 MHz ଯୋଗେ। ପ୍ରଚାର କରୁଛୁ ହିନ୍ଦୀ ଭଜନ। ପ୍ରଥମେ ଶିଳ୍ପୀ ଲତା ମଙ୍ଗେସ୍କର ପଣ୍ଡିତ ନରେନ୍ଦ୍ର ଶର୍ମାଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ହୃଦୟନାଥ ମଙ୍ଗେସ୍କର।

0: ଏହି ଗୀତଟି ସହ ଶେଷ ହେଲା ହିନ୍ଦୀ ଭଜନର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ। ସମୟ ବର୍ତ୍ତମାନ ସନ୍ଧ୍ୟା 6:40 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ବିଜ୍ଞାପନ ବିରତି, ପରେ ପରେ 6:45 ଶୁଣିବେ ଆଞ୍ଚଳିକ ସମ୍ବାଦ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: କେତେ ବାରଣ କରିବି, ପୁରୁଣା ଟାୟାର ରଖ ନାହିଁ, ଫୁଲ କୁଣ୍ଡରୁ ପାଣି ଗଡ଼େଇ ଦିଅ, ଭଙ୍ଗା ଭଙ୍ଗି ଜିନିଷ ରଖ ନାହିଁ ଯେଉଁଥିରେ ପାଣି ଜମିବ, ପାଣି କୁଣ୍ଡରେ ପୁରୁଣା ପାଣି ରଖ ନାହିଁ। ଏଇ ଦେଖ ମଶାରୀ ଟେକା ହେଇଛି ଶୋଇଛି, କଣ ଗୋଡ ହାତର ହାଡ଼ ଗଣ୍ଠି ବିନ୍ଧା ହେଉଛି, ଦେହରେ ତ ନାଲି ଦାଗ, ବାନ୍ତି ମୁଣ୍ଡ ବିନ୍ଧା ହେଲାଣି ନା। ଆରେ ଯାଅ ପାଖ ଡାକ୍ତରଖାନାରେ ପରାମର୍ଶ କର।
2: ମୁଁ ନିଧି ମଉସା, ଏବେ ବି ବଞ୍ଚିଛି। ଏଡିସ୍ ମଶା ଯିଏ ଦିନ ବେଳେ କାମୁଡେ ତା ଦ୍ଵାରା ଡେଙ୍ଗୁ ଜ୍ଵର ବ୍ୟାପେ, ହଁ ତାହାରି ଲକ୍ଷଣ।

0: ସ୍କୁଲ ହଷ୍ଟେଲ ହଉ ବା ଘର, ମ୍ୟାଲେରିଆରୁ ରକ୍ଷା ପାଇବାକୁ ହେଲେ ସବୁଦିନେ ନିଶ୍ଚିତ ମଶାରୀ ଟାଣି ଶୋଇବ, ଆଉ ବିଶେଷ କରି ଗର୍ଭବତୀ ମହିଳା ଆଉ ଛୋଟ ଛୋଟ ପିଲାମାନେ।
1: ସାର୍ ଆଶା ଦିଦି ଆମ ଘରେ ଆଉ ସ୍କୁଲରେ ଏଲ୍ଏଲ୍ଆଇନ୍ ମଶାରୀ ଦେଇଛନ୍ତି, ସେ ମଶାରୀ କଣ ଅଲଗା କି ସାର୍?
0: ଏହା ସବୁଠୁ ଭଲ ମଶାରୀ, ଏଲ୍ଏଲ୍ଆଇଏନ୍ ମାନେ ଲଙ୍ଗ ଲାଷ୍ଟିଂ ଇନ୍ସେକ୍ଟିସାଇଡାଲ ନେଟ୍, ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ବୁଡ଼ା ମଶାରୀ। ଏ ମଶାରୀ ଟାଣି ଶୋଇଲେ ମ୍ୟାଲେରିଆ ମଶା ଆଉ କାମୁଡ଼ି ପାରିବେ ନାହିଁ।
2: ସାର୍ ମୁଁ ସବୁଦିନ ମଶାରୀ ଟାଣି ଶୋଇବି, ଆଉ ସମସ୍ତଙ୍କୁ ମଶାରୀ ଟାଣି ଶୋଇବାକୁ କହିବି।
0: ସବୁଦିନ ଶୋଇଲା ବେଳେ ମଶାରୀ ଟାଣି ଶୋଅନ୍ତୁ, ଆଉ ମ୍ୟାଲେରିଆରୁ ରକ୍ଷା ପାଆନ୍ତୁ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଧାର୍ଯ୍ୟ ଲକ୍ଷ୍ୟ ପୂର୍ବରୁ 27 ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରି ଓଡ଼ିଶା ଦେଶର ପ୍ରଥମ ସ୍ଥାନ ହାସଲ କରିଛି କହିଲେ ମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତିରେ 1,03,26,000 ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ 5,000 କୋଟିରୁ ଅଧିକ ଟଙ୍କାର ସହାୟତା ପ୍ରଦାନ। ନୟାଗଡ଼ ଚିନି କାରଖାନା ଓ ନୃତଙ୍ଗ ଜଳସେଚନର କାର୍ଯ୍ୟକାରିତା ନେଇ ଘୋଷଣା। ପୁରୀ ଶ୍ରୀମନ୍ଦିରରେ ଗହ୍ମାପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କୁ ରାକ୍ଷୀ ଲାଗି ଶେଷ ସହିତ ପ୍ରଭୁ ବଳଭଦ୍ରଙ୍କ ଜନ୍ମନୀତି ଆଉ କିଛି ସମୟ ପରେ ହେବ ଆରମ୍ଭ। ଏବଂ ଭାରତର ପ୍ରାଚୀନ ଓ ସମୃଦ୍ଧ ଭାଷା ସଂସ୍କୃତିର ଗୌରବକୁ ସ୍ମରଣ କରିବା ପାଇଁ ଶ୍ରାବଣ ପୂର୍ଣ୍ଣିମା ତିଥିରେ ଆଜି ପାଳିତ ହେଉଛି ବିଶ୍ୱ ସଂସ୍କୃତ ଦିବସ। ବିସ୍ତୃତ ସମ୍ବାଦ, ରାଜ୍ୟ ସରକାର ମହିଳାମାନଙ୍କର ଆର୍ଥିକ ସମୃଦ୍ଧି ଦିଗରେ ଲକ୍ଷ୍ୟପତି ଦିଦି ସୃଷ୍ଟି କରି ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଧାର୍ଯ୍ୟ ଲକ୍ଷ୍ୟ ପୂର୍ବରୁ 27 ଲକ୍ଷ ଲକ୍ଷ୍ୟପତି ଦିଦି ସୃଷ୍ଟି କରି ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନୟାଗଡ଼ଠାରେ ଆୟୋଜିତ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ ଅବସରରେ ସୂଚନା ଦେଇଛନ୍ତି। ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାରଙ୍କର ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଦକ୍ଷତା ପ୍ରଶିକ୍ଷଣ, ବଜାର ସଂଯୋଗ, ମାର୍ଗଦର୍ଶନ ଆଦି ପ୍ରଦାନ କରାଯାଉଛି।
1: ଆଜି ଅନେକ ମହିଳା ସେମାନଙ୍କ ଭିତରୁ ମହାଲକ୍ଷପତି ଦିଦି ହେବା ପାଇଁ ମଧ୍ୟ ସେମାନେ କାମ ଆରମ୍ଭ କରିଛନ୍ତି। ମହାଲକ୍ଷପତି ଦିଦି ଅର୍ଥାତ୍ ବର୍ଷକୁ 10 ଲକ୍ଷ ଟଙ୍କା ରୋଜଗାର କରିବା ଏବଂ ସେମାନଙ୍କ ମଧ୍ୟରୁ ମଧ୍ୟ ଆଉ କିଛି ପ୍ରମୋସନ ପାଇକରି ଉଦ୍ୟୋଗୀ ହେବା ପାଇଁ ମଧ୍ୟ ଚେଷ୍ଟା କରିକି ଆଜି ସେମାନେ ବହୁତ ଆଗକୁ ବଢ଼ିପାରିଛନ୍ତି। ଯେଉଁଥିରେ କି ଲକ୍ଷପତି ଦିଦି ହେବାରେ ଯେଉଁ ଆମ ଟାର୍ଗେଟ ଥିଲା 2027

0: ଏକୁଟିଆ ସୁଦ୍ଧା 27 ଲକ୍ଷ ମହିଳାଙ୍କୁ ଲାଖପତି ଦିଦି ବନେଇବାରେ ଆମେ ଗୋଟିଏ ବର୍ଷ ପୂର୍ବରୁ ଅର୍ଥାତ୍ ଏଇ 2026 ଏବେରୁ ହିଁ ଆମେ 27 ଲକ୍ଷ ଟାର୍ଗେଟକୁ ଆମେ ଆଚିଭ୍ କରିସାରିଛୁ।
1: ସୁଭଦ୍ରା ଯୋଜନାର ଆର୍ଥିକ ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ 1,03,00,000ରୁ ଉର୍ଦ୍ଧ୍ୱ ମହିଳାଙ୍କ ଜମାଖାତାକୁ 5,163 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ସରକାରଙ୍କ ତରଫରୁ ମହିଳାମାନଙ୍କୁ ସାମାଜିକ ଆର୍ଥିକ ଓ ରାଜନୈତିକ ସ୍ତରରେ ସଶକ୍ତ କରିବା ପାଇଁ ଉଦ୍ୟମ ଜାରି ରହିଛି। ଶ୍ରୀ ମାଝୀ କହିଛନ୍ତି ସୁଭଦ୍ରା ଯୋଜନାରେ ସହାୟତା ପାଉଥିବା 87%ରୁ ଅଧିକ ହିତାଧିକାରୀ ଉଚିତ ମାର୍ଗରେ ପ୍ରୋତ୍ସାହନ ରାଶିକୁ ଖର୍ଚ୍ଚ କରି ସେମାନଙ୍କର ଆର୍ଥିକ ସୁରକ୍ଷା ବ୍ୟବସାୟ ଓ ବିକାଶ କାର୍ଯ୍ୟରେ ବିନିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ସୁଭଦ୍ରା ଯୋଜନା ହେଉଛି ନାରୀ ସଶକ୍ତିକରଣର ପ୍ରତୀକ।
0: ଏହା ଆଗାମୀ ଦିନରେ ମଧ୍ୟ ଯେଉଁ ସୁଭଦ୍ରା ମହିଳାମାନେ ଟ୍ରେନିଂ ନେଉଛନ୍ତି, ସ୍କିଲର ଦକ୍ଷତା ନେଉଛନ୍ତି ଏବଂ ସେମାନେ ମଧ୍ୟ ମହିଳା ସଶକ୍ତିକରଣରେ ବିଭିନ୍ନ ପ୍ରକାରର ଯେଉଁ ତାଙ୍କୁ ଆର୍ଥିକ ପ୍ରୋତ୍ସାହନ ଦିଆଯାଉଛି, ଯେଉଁ SHG ଗ୍ରୁପ୍ ମାନେ ଲୋନ୍ ନେବା ପାଇଁ ଚାହିଁବେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ 0% ସେମାନଙ୍କୁ ଯେଉଁ ଲୋନ୍ ଦିଆଯାଉଛି, ଆଉ ଏହାଦ୍ୱାରା ପାଖାପାଖି ପ୍ରାୟ 20,000 କୋଟିରୁ ଅଧିକ ଟଙ୍କା ସେମାନଙ୍କୁ ପ୍ରତିବର୍ଷ ଲୋନ୍ ଦେବା ପରେ ସେମାନଙ୍କର ଆର୍ଥିକ ସ୍ଥିତି ଆଜି କାର୍ଯ୍ୟକାରୀ ହେବା ଦ୍ୱାରା ଆଜି ସ୍ୱାବଲମ୍ବନଶୀଳ ହେବାରେ ବହୁତ ଆଗୁଆ ହିସାବରେ ଆଜି ଓଡ଼ିଶାର ମହିଳାମାନେ ମାମାନେ କାମ କରୁଛନ୍ତି।
1: କାର୍ଯ୍ୟକ୍ରମରେ ଉପସ୍ଥିତ ବିଧାନସଭାର ବାଚସ୍ପତି ଶ୍ରମା ପାଢ଼ୀ ତାଙ୍କ ବକ୍ତବ୍ୟରେ କହିଛନ୍ତି ନୟାଗଡ଼ର ଇଂରାଜୀ ବନାନକୁ ସଂଶୋଧନ କରି ନୟାଗଡ଼ ଜିଲ୍ଲାର ସ୍ୱାଭିମାନ ଓ ଅସ୍ମିତାକୁ ରାଜ୍ୟ ସରକାର ସୁରକ୍ଷିତ ରଖିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତାଙ୍କର ଅଭିଭାଷଣରେ କହିଛନ୍ତି ସୁଭଦ୍ରା ଯୋଜନା ମହିଳାମାନଙ୍କୁ ନିଜସ୍ୱ ନିଷ୍ପତ୍ତି ଏବଂ ଉଦ୍ୟୋଗୀ ହେବା ପାଇଁ ସୁଯୋଗ ପ୍ରଦାନ କରିଛି। ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର, କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସରକାରଙ୍କର ମହିଳା ସଶକ୍ତିକରଣ ଯୋଜନା ଓ ଲକ୍ଷପତି ଦିଦି ସୃଷ୍ଟି କରିବାରେ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ରାଜ୍ୟସ୍ତରୀୟ ସୁଭଦ୍ରା ଯୋଜନାରେ ହିତାଧିକାରୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ସହିତ ଜିଲ୍ଲାସ୍ତରରେ ଆୟୋଜିତ ଅର୍ଥରାଶି ବିତରଣ କାର୍ଯ୍ୟକ୍ରମ ସମ୍ପର୍କିତ ସମ୍ଭାଦ ଆମର ହସ୍ତଗତ ହୋଇଛି। ନୟାଗଡ଼ ଜିଲ୍ଲାରେ 2,33,585 ଜଣ ଯୋଗ୍ୟ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପଞ୍ଚମ କିସ୍ତିରେ 116,80,00,000 ଟଙ୍କା ପ୍ରଦାନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ମହିଳାମାନଙ୍କୁ ସମ୍ବୋଧନ କରି ଶ୍ରୀ ମାଝୀ କହିଛନ୍ତି କେନ୍ଦ୍ର ସରକାରଙ୍କର ସହଯୋଗରେ ଶୀଘ୍ର ନୟାଗଡ଼ ଚିନିକଳ ପୁନଃ କାର୍ଯ୍ୟକ୍ଷମ ସହିତ ମୃତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ। ରାୟଗଡ଼ ବିଜୁ ପଟ୍ଟନାୟକ ଅଡିଟୋରିୟମ୍ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ସୁଭଦ୍ରା ଆର୍ଥିକ ସହାୟତା ବିତରଣ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ସୁଭଦ୍ରା ଯୋଜନାରେ ଜିଲ୍ଲାର 2,27,026 ଜଣ ଅନ୍ତର୍ଭୁକ୍ତ ଅଛନ୍ତି। ସେମାନଙ୍କ ମଧ୍ୟରୁ 4,280 ଜଣ ପ୍ରଥମଥର ପାଇଁ ଯୋଜନାରେ ସାମିଲ ହୋଇଛନ୍ତି। ରାକ୍ଷୀ ପୂର୍ଣ୍ଣିମା ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାର 3,80,000ରୁ ଉର୍ଦ୍ଧ୍ୱ ସୁଭଦ୍ରା ହିତାଧିକାରୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିବା ସରକାରୀ ସୂତ୍ରକୁ ଉଦ୍ଧାର କରି ଆମ ସମ୍ଭାଦଦାତା କହିଛନ୍ତି ସମ୍ଭଲପୁର ଜିଲ୍ଲା ସଦର ମହକୁମା ତପସ୍ୱିନୀ ପ୍ରେକ୍ଷାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଯୋଗଦେଇଥିଲେ। ଜିଲ୍ଲାର 2,41,000ରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ କରାଯାଇଛି। ଏହି ଅବସରରେ ଶ୍ରୀ ନାୟକ କହିଛନ୍ତି ଶାଳ ମଞ୍ଜିରୁ ତେଲ, ମହୁଲ ମଞ୍ଜିରୁ କୋକୋ ତିଆରି ହେବା ନେଇ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି। ଆଗାମୀ ଦିନରେ ଜିଲ୍ଲାର 5,000 ମହିଳାଙ୍କୁ ମାଗଣା ସିଲାଇ ତାଲିମ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତିରେ ନୂଆପଡ଼ା ଜିଲ୍ଲାର 1,67,094 ଜଣ ହିତାଧିକାରୀଙ୍କୁ 83 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇଥିବାର ଜଣାପଡ଼ିଛି। ସଦର ମହକୁମା ବହୁମୁଖୀ ହଲ୍ଠାରେ ଅନୁଷ୍ଠିତ ସୁଭଦ୍ରା ଶକ୍ତି ଯୋଜନାର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ବିଧାୟକ ଜୟ ଢୋଲକିଆ ଉପସ୍ଥିତ ଥିଲେ। ବରଗଡ଼ ଯଦୁମଣି ଅଡିଟୋରିୟମ୍ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସାହିତ୍ୟ ଓ ସଂସ୍କୃତି ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କର ଏହି ମହତ୍ୱାକାଂକ୍ଷୀ ଯୋଜନା ବିଷୟରେ ଆଲୋକପାତ କରିଥିଲେ। ଜିଲ୍ଲାର ପଞ୍ଚମ କିସ୍ତିରେ 3,75,000ରୁ ଉର୍ଦ୍ଧ୍ୱ ମହିଳା ହିତାଧିକାରୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିବା ସରକାରୀ ସୂତ୍ରକୁ ଉଦ୍ଧାର କରି ଆମ ସମ୍ଭାଦଦାତା ଜଣାଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଭାରତର ପ୍ରାଚୀନ ଓ ସମୃଦ୍ଧ ଭାଷା ସଂସ୍କୃତିର ଗୌରବ, ମହତ୍ୱ ଓ ଐତିହ୍ୟକୁ ସ୍କରଣ କରିବା ପାଇଁ ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମାକୁ ବିଶ୍ୱ ସଂସ୍କୃତ ଦିବସ ଭାବେ ପାଳନ କରାଯାଇଥାଏ। ସଂସ୍କୃତ ଭାଷାକୁ ଭାରତୀୟ ଜ୍ଞାନ ଓ

ସଂସ୍କୃତିର ମୁଖ୍ୟ ଆଧାର ଭାବେ ବିବେଚନା କରାଯାଏ। ବେଦ ଉପନିଷଦ ରାମାୟଣ ମହାଭାରତ ପୁରାଣ ଦର୍ଶନ ଆୟୁର୍ବେଦ ଓ ବିଭିନ୍ନ ଶାସ୍ତ୍ରୀୟ ଗ୍ରନ୍ଥ ସଂସ୍କୃତ ଭାଷାରେ ରଚନା କରାଯାଇଛି। ଏହି ଭାଷା ଭାରତର ପ୍ରାଚୀନ ଜ୍ଞାନ ପରମ୍ପରାକୁ ସଂରକ୍ଷଣ କରିବା ସହ ଭାରତୀୟ ସାହିତ୍ୟ ଦର୍ଶନ ବିଜ୍ଞାନ ଓ କଳାର ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି ସଂସ୍କୃତ ଭାରତର ଜ୍ଞାନ ଦର୍ଶନ ଓ ସଭ୍ୟତାର ଏକ ଚିରନ୍ତନ ଭାଷା। ସଂସ୍କୃତର ଅମୂଲ୍ୟ ଐତିହ୍ୟର ସଂରକ୍ଷଣ ପ୍ରଚାର ଓ ପ୍ରସାର ପାଇଁ ସମସ୍ତେ ଆଗେଇ ଆସିବାକୁ ଉପରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି। ସଂସ୍କୃତ ଭାରତର ଜ୍ଞାନ ଚିନ୍ତନ ଓ ସୃଜନଶୀଳତାର ଏକ ନିରନ୍ତର ବାହକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଦେଶ ଓ ବିଦେଶରେ ସଂସ୍କୃତ ଶିକ୍ଷା ଓ ଶିକ୍ଷାଦାନ ସହ ଜଡ଼ିତ ଏବଂ ଏହାର ଚିରନ୍ତନ ଜ୍ଞାନଭଣ୍ଡାରକୁ ଭବିଷ୍ୟତ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ କାର୍ଯ୍ୟରତ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି ସଂସ୍କୃତ ଭାରତ ପ୍ରାଚୀନ ଜ୍ଞାନ ପରମ୍ପରା ଦର୍ଶନ ସାହିତ୍ୟ ଓ ସଂସ୍କୃତିର ସମୃଦ୍ଧ ପୃଷ୍ଠପୋଷକତା ଗ୍ରହଣ କରେ। ସ୍ୱଭାବ କବି ଗଙ୍ଗାଧର ମେହେରଙ୍କର ଆଜି ଜନ୍ମଦିନରେ ରାଜ୍ୟବାସୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। 1862 ମସିହା ଶ୍ରାବଣ ପୂର୍ଣ୍ଣିମା ଦିନ ଏହି ଯୋଗଜନ୍ମା କବି ଅବିଭକ୍ତ ସମ୍ବଲପୁର ଜିଲ୍ଲାର ବରପାଲିଠାରେ ଜନ୍ମଗ୍ରହଣ କରିଥିଲେ। ଆଲୋକ ଏବଂ ଅମୃତର କବି କୁହାଯାଉଥିବା ଗଙ୍ଗାଧର ମେହେରଙ୍କର ତପସ୍ୱିନୀ ପ୍ରଣୟ ବଲ୍ଲରୀ ଇନ୍ଦୁମତୀ କୀଚକବଦ୍ଧ ଏବଂ ଅର୍ଘ୍ୟଥାଳି କାବ୍ୟଗ୍ରନ୍ଥ ତାଙ୍କର ସାରସ୍ୱତ ସାଧନାର ଅମର ସୃଷ୍ଟି। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପରିସରରେ ଆଜି ଆୟୋଜିତ ସ୍ୱଭାବ କବିଙ୍କ ଜୟନ୍ତୀ ଅବସରରେ ପୁରୀ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ କବିଙ୍କର କାଳଜୟୀ ରଚନା ଉପରେ ଆଲୋଚନା କରିଥିଲେ। ପାଣିପାଗ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ବାଲେଶ୍ୱର କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଭଦ୍ରକ ଯାଜପୁର କେନ୍ଦ୍ରାପଡ଼ା ଜଗତସିଂହପୁର ସୁନ୍ଦରଗଡ଼ ସମ୍ବଲପୁର ଦେବଗଡ଼ ଅନୁଗୁଳ ଢେଙ୍କାନାଳ କୋରାପୁଟ ମାଲକାନଗିରି ପୁରୀ ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ହେବା ନେଇ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଧାର୍ଯ୍ୟ ଲକ୍ଷ୍ୟ ପୂର୍ବରୁ 27 ଲକ୍ଷ ଲକ୍ଷ୍ୟପତି ଦିଦି ସୃଷ୍ଟି କରି ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି କହିଲେ ମୁଖ୍ୟମନ୍ତ୍ରୀ। ନୟାଗଡ଼ ଚିନି କାରଖାନା ଓ ନୃତଙ୍ଗ ଜଳସେଚନର କାର୍ଯ୍ୟକାରିତା ନେଇ ଘୋଷଣା। ପୁରୀ ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କୁ ରାକ୍ଷୀ ଲାଗି ଶେଷ ସହିତ ପ୍ରଭୁ ବଳଭଦ୍ରଙ୍କ ଜନ୍ମନୀତି ଆଉ କିଛି ସମୟ ପରେ ହେବ ଆରମ୍ଭ। ଏବଂ ଭାରତର ପ୍ରାଚୀନ ଓ ସମୃଦ୍ଧ ଭାଷା ସଂସ୍କୃତିର ଗୌରବକୁ ସ୍ମରଣ କରିବା ପାଇଁ ଶ୍ରାବଣ ପୂର୍ଣ୍ଣିମା ତିଥିରେ ଆଜି ପାଳିତ ହେଉଛି ବିଶ୍ୱ ସଂସ୍କୃତ ଦିବସ।

0: ଆକାଶବାଣୀ କଟକ।
1: ଆଜିର ପ୍ରସଙ୍ଗରେ ଶୁଣନ୍ତୁ ବିଶ୍ୱ ସଂସ୍କୃତ ଦିବସର ଅନୁଚିନ୍ତା। ଆଲେଖ୍ୟ ପ୍ରଫେସର ମିନତୀ ରଥ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ପ୍ରତିବର୍ଷ ଭଳି ଚଳିତ ବର୍ଷ ଅଗଷ୍ଟ ମାସର 28 ତାରିଖ ଦିନ ଶ୍ରାବଣ ପୂର୍ଣ୍ଣିମା ତିଥିରେ ବିଶ୍ୱ ସଂସ୍କୃତ ଦିବସ ପାଳନ କରାଯାଉଛି। ବସ୍ତୁତଃ ଶ୍ରାବଣ ମାସ ସଂସ୍କୃତ ମାସ। ଶ୍ରାବଣ ପୂର୍ଣ୍ଣିମାର ଅନ୍ୟ ନାମ ହେଉଛି ଋଷି ପୂର୍ଣ୍ଣିମା। ଆହୁରି ମଧ୍ୟ ଶ୍ରାବଣ ପୂର୍ଣ୍ଣିମା ତିଥି ଭାରତୀୟ ସଂସ୍କୃତିରେ ଏକ ମହତ୍ତ୍ୱପୂର୍ଣ୍ଣ ଦିବସ। ଏହା ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କର ଅଗ୍ରଜ ଶ୍ରୀ ବଳଦେବଜୀଙ୍କର ପୁଣ୍ୟ ଜନ୍ମ ମାସ। ଦ୍ୱିତୀୟରେ ଭାଇ ଓ ଭଉଣୀଙ୍କ ନିବିଡ଼ ଭାବୋଲ୍ଲାସର ପର୍ବ ରକ୍ଷାବନ୍ଧନ ମଧ୍ୟ ଏହି ଦିନ ପାଳିତ ହୋଇଥାଏ। ସର୍ବୋପରି ଏହି ତିଥିରେ ଚାତୁର୍ମାସ୍ୟା ବ୍ରତ ପାଳନ କରିବା ପାଇଁ ଆଶ୍ରମରୁ ବାହାରେ ଅବସ୍ଥାନ କରୁଥିବା ଋଷିମାନେ ଶ୍ରାବଣୀ ଉପାକର୍ମ ଶେଷ କରି ବେଦାଧ୍ୟୟନ ନିମନ୍ତେ ପୁଣି ସେମାନଙ୍କ ଆଶ୍ରମକୁ ଫେରିଯାଉଥିଲେ। ଏଣୁ ଏହି ଦିବସର ମହତ୍ତ୍ୱ ହୃଦୟଙ୍ଗମ କରି ଭାରତ ସରକାର 1969 ମସିହାରୁ ସଂସ୍କୃତ ଭାଷାର ସୁରକ୍ଷା ନିମନ୍ତେ ଏହି ଦିନ ସଂସ୍କୃତ ଦିବସ ପାଳନ କରିଆସୁଛନ୍ତି, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହି ଦିନ ଆମେ ଆମର ପୂର୍ବଜ ମୁନିଋଷିମାନଙ୍କୁ ସ୍ମରଣ କରିବା, ଯେଉଁମାନେ କି ନିଜର ଅପୂର୍ବ ନିଷ୍ଠା ଓ ସାଧନା ବଳରେ ନାନା ପ୍ରକାର ଜ୍ଞାନ ଓ ବିଜ୍ଞାନରେ ପରିପୂର୍ଣ୍ଣ ବେଦ, ବେଦାଙ୍ଗ, ସ୍ମୃତି, ପୁରାଣ ପ୍ରଭୃତି ଅଷ୍ଟାଦଶ ବିଦ୍ୟା ରଚନା କରି ମାନବ ଜାତିର ମହାନ ଉପକାର ସାଧନ କରିଯାଇଛନ୍ତି। ବାସ୍ତବିକ ସଂସ୍କୃତ ଭାଷାର ମହତ୍ତ୍ୱ

ବର୍ଣ୍ଣନୀୟ। ଦେବବାଣୀ ସଂସ୍କୃତ ହେଉଛି ବିଶ୍ୱର ପ୍ରମୁଖ ସପ୍ତ ପ୍ରାଚୀନ ଭାଷାମାନଙ୍କର ମଧ୍ୟରେ ସର୍ବପ୍ରାଚୀନ ଓ ସର୍ବମାନ୍ୟ ଭାଷା। ଯେଉଁ ଋଗ୍ବେଦକୁ ପ୍ରାଚ୍ୟ ଓ ପାଶ୍ଚାତ୍ୟ ବିଦ୍ୱାନମାନେ ସଂସାରର ଆଦିଗ୍ରନ୍ଥ ବୋଲି ସମସ୍ୱରରେ ସ୍ୱୀକାର କରିଥାନ୍ତି। ସକଳ ଜ୍ଞାନର ପ୍ରକାଶପୁଞ୍ଜ ବେଦ ସଂସ୍କୃତ ଭାଷାରେ ହିଁ ଲିଖିତ। ସଂସାରର ଆଦ୍ୟ କାବ୍ୟ ରାମାୟଣ ଓ ରାଷ୍ଟ୍ରୀୟ ଇତିହାସ ମହାଭାରତ ମାନବ ଜାତି ନିମନ୍ତେ ଭାଷାର ମହାର୍ଘ୍ୟ ଅବଦାନ। ଏହି ଭାଷାରେ ଲିଖିତ ଅଷ୍ଟାଦଶ ପୁରାଣ, ସୃଷ୍ଟିର ଉଦ୍ଭବ ଓ ବିକାଶର ଲିପିବଦ୍ଧ ଇତିହାସ ସହିତ ମାନବ ସୃଷ୍ଟି ଇତିହାସ ପ୍ରସ୍ତୁତ କରିଥାନ୍ତି। ମନୁଷ୍ୟ ଜୀବନକୁ କର୍ମତତ୍ପର ଓ ସଂଯମିତ କରିବା ପାଇଁ ସ୍ମୃତିମାନେ ନିରନ୍ତର ଆଲୋକବର୍ତ୍ତିକା ସଦୃଶ ପଥ ପ୍ରଦର୍ଶନ କରିଥାନ୍ତି। ଭାରତୀୟ ବୌଦ୍ଧିକ ବିକାଶର ବାର୍ତ୍ତା ବହନ କରିଥାନ୍ତି ଦର୍ଶନଶାସ୍ତ୍ରଗୁଡ଼ିକ। ବାସ୍ତବରେ କହିବାକୁ ଗଲେ ଦେବଭାଷା ସଂସ୍କୃତ ଏକ ଭାଷା ମାତ୍ର ନୁହେଁ, ଏହା ଭାରତୀୟ ଜୀବନ ପ୍ରବାହର ମୂଳ ଉତ୍ସ। ଯଦ୍ୟପି ଆଜି ନେତାମାନଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ମଧ୍ୟ ଉପଲବ୍ଧି କରୁଛନ୍ତି ଯେ ସଂସ୍କୃତ ହେଉଛି ପାରଲୌକିକ ଜ୍ଞାନ ସହିତ ଲୌକିକ ବିଦ୍ୟାଗୁଡ଼ିକର ମୂଳ ଉତ୍ସ, ଏହା ମଧ୍ୟ ସତ୍ୟ ଯେ ଆଧ୍ୟାତ୍ମିକ ପକ୍ଷକୁ ବାଦ୍ ଦେଲେ ସଂସ୍କୃତ ବାଙ୍ଗ୍ମୟରେ ଗଚ୍ଛିତ ରହିଛି ଅମୂଲ୍ୟ ରତ୍ନ ସଦୃଶ ଅସୁମାରୀ ଲୌକିକ ବିଦ୍ୟା, ଯାହା ମଣିଷର ଜୀବନ ନିର୍ବାହ ନିମନ୍ତେ ଅତ୍ୟନ୍ତ ଉପଯୋଗୀ। ସେସବୁ ହେଲେ ଆୟୁର୍ବେଦ, ଧନୁର୍ବେଦ, ସ୍ଥାପତ୍ୟ ବେଦ, ଗାନ୍ଧର୍ବ ବେଦ ଭଳି ଚାରି ଉପବେଦ ଓ ତା ସହିତ ଚିତ୍ରକଳା, ନୃତ୍ୟକଳା, ସଙ୍ଗୀତକଳା, ଖଗୋଳଶାସ୍ତ୍ର, ଭୂଗୋଳ, ରାଜନୀତି, ଯୋଗଶାସ୍ତ୍ର, ତନ୍ତ୍ରଶାସ୍ତ୍ର, କୃଷି, ବାଣିଜ୍ୟ, ସମାଜଶାସ୍ତ୍ର, କାବ୍ୟନାଟକ, କାଳଗ୍ରହ, ନକ୍ଷତ୍ର, ଗଣନା ବିଦ୍ୟା ଭଳି ଅନେକ ଉପାଦେୟ ବିଦ୍ୟା ଯାହାର ମୂଳ ପୋଥିଗୁଡ଼ିକ ଏବେ ମଧ୍ୟ ଅବହେଳିତ ଅବସ୍ଥାରେ ପଡ଼ିରହି କୀଟଦ୍ରଷ୍ଟ ହେବାରେ ଲାଗିଛି। ଏ କ୍ଷେତ୍ରରେ ଏଯାବତ୍ ଆଖିଦୃଷ୍ଟିଆ ପଦକ୍ଷେପ ନିଆଯାଉ ନାହିଁ। ଯଦ୍ୟପି ସରକାର ଏ ଦିଗରେ ଆଗ୍ରହୀ, ତଥାପି ସଂସ୍କୃତରେ ଲୁକାୟିତ ଜ୍ଞାନରାଶି ଏଯାବତ୍ ସମ୍ପୂର୍ଣ୍ଣ ଭାବେ ଲୋକଲୋଚନକୁ ଆସିପାରୁ ନାହିଁ। ଏ ଦିଗରେ ସଂସ୍କୃତଜ୍ଞମାନଙ୍କର ଭୂମିକା ଯେ କେତେ ଗୁରୁତ୍ୱ ବହନ କରେ ତାହା କହିବା ବାହୁଲ୍ୟ ମାତ୍ର। ବିଦେଶୀମାନଙ୍କର ସଂସ୍କୃତ ପ୍ରତି ଆଗ୍ରହ ଦେଖିଲେ ମନେ ହୁଏ ଆମେ ଯେମିତି ପଛରେ ପଡ଼ିଯାଇଛୁ। ପ୍ରାଚୀନ ଭାରତୀୟ ଲୌକିକ ଓ ବୌଦ୍ଧିକ ଜ୍ଞାନ ପରମ୍ପରାକୁ ଡିଜିଟାଲ ଜ୍ଞାନକୌଶଳ ଉପଯୋଗ ବଳରେ ଜନସାଧାରଣଙ୍କ ବ୍ୟବହାରରେ ଯଦି ଲଗାଯାଇପାରିବ, ତେବେ ତାହା ହିଁ ହେବ ସଂସ୍କୃତ ଦିବସ ପାଳନର ଯଥାର୍ଥ ମୂଲ୍ୟ।

0: ଆକାଶବାଣୀ କଟକ ଆଜିର ପ୍ରସଙ୍ଗରେ ଶୁଣିଲେ ବିଶ୍ୱ ସଂସ୍କୃତ ଦିବସର ଅନୁଚିନ୍ତା। ଆଲେଖ୍ୟ ପ୍ରଫେସର ମିନତୀ ରଥ, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ।
1: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏ କ୍ରମରେ ପ୍ରଥମେ ଆମେ ନେଇଛୁ ଆକାଶେ କି ରଙ୍ଗ ଲାଗିଲା। ଏ କଥାଚିତ୍ରର ଗୀତଟିରେ କଣ୍ଠଦାନ କରିଛନ୍ତି ଅଭିଜିତ। ଅରୁଣ ମନ୍ତ୍ରୀଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ବିକାଶ ଦାସ।

ତୁମେ ଥିଲେ ସାଥିରେ ଏକଥା ଚିତ୍ରର ଗୀତଟିରେ କଣ୍ଠଦାନ କରିଛନ୍ତି ବିଷ୍ଣୁମୋହନ କବି ଏବଂ ଇରା ମହାନ୍ତି। ଅରୁଣ ମନ୍ତ୍ରୀଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ପ୍ରେମ ଆନନ୍ଦ।

ଲଭ୍ ୟୁ ହମେଶା ଏହି କଥାଚିତ୍ରର ଗୀତଟିରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଏବଂ ଇରା ମହାନ୍ତି। ବସନ୍ତରାଜ ସାମଲଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ପ୍ରେମ ଆନନ୍ଦ।

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ନେପାଳ ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା 547କୁ ବୃଦ୍ଧି। ଭାରତରୁ ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀ ନେଇ ନେପାଳକୁ ତୃତୀୟ ବିମାନର ଯାତ୍ରା। ଉଜ୍ବେକିସ୍ତାନ ଏବଂ କିର୍ଗିଜ୍ସ୍ତାନକୁ ଆସନ୍ତାକାଲିଠାରୁ 4-ଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଦେଶରେ ଚିନିର ଅଭାବ ନଥିବା ସରକାରଙ୍କ ସ୍ୱଷ୍ଟୀକରଣ। ସର୍ବସାଧାରଣ ପରୀକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ସରକାରଙ୍କ ପକ୍ଷରୁ ପରାମର୍ଶ ଆହ୍ୱାନ। ନରୱେ ରାଜା ହେରାଲ୍ଡଙ୍କ 99 ବର୍ଷରେ ପରଲୋକ ଏବଂ ବୁଡାପେଷ୍ଟ ସ୍କ୍ୱାସ୍ ଓପନ୍ ଫାଇନାଲ୍ରେ ଆଜି ଭାରତ ଓ ହଙ୍ଗେରୀ ମଧ୍ୟରେ ହେବ ମୁକାବିଲା। ନେପାଳରେ ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା 547କୁ ବୃଦ୍ଧି ପାଇଛି। ନେପାଳ ତିବ୍ଦତ ଅଞ୍ଚଳରେ ସୀମାରେଖାର ଉଭୟ ପାର୍ଶ୍ୱରେ 1545ରୁ ଅଧିକ ଲୋକ ନିଖୋଜ ଥିବା ସୂଚନା ଦିଆଯାଇଛି। ଉଦ୍ଧାରକାରୀ ଦଳ ବିଭିନ୍ନ ନଦୀ ତଟବର୍ତ୍ତୀ ଅଞ୍ଚଳ ଓ ଅନ୍ୟାନ୍ୟ ସ୍ଥାନରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରୁଛନ୍ତି। ବିଶେଷକରି ବିଭିନ୍ନ କୋଠାବାଡ଼ି ସମେତ ନଦୀର ନିମ୍ନ ଜଳଧାରାଗୁଡ଼ିକରେ ସନ୍ଧାନ କାର୍ଯ୍ୟ ଜାରି ରହିଛି। ତେବେ ଭୋଟେ କୋଶି ନଦୀରେ ବନ୍ୟା ଯୋଗୁଁ ସୃଷ୍ଟି ହୋଇଥିବା ଏକ ନୂଆ ବନ୍ଧ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଜଣାପଡ଼ିଛି। ଇତିମଧ୍ୟରେ ନେପାଳର ସୁରକ୍ଷା ଅଧିକାରୀମାନେ ବିଭିନ୍ନ ପ୍ରଭାବିତ ଜିଲ୍ଲାଗୁଡ଼ିକରୁ 800 ଜଣଙ୍କୁ ଉଦ୍ଧାର କରିଛନ୍ତି। ଆଜି ସକାଳେ ଚୀନ୍ର ଦକ୍ଷିଣ ପଶ୍ଚିମ ସିଚୁଆନ୍ ଅଞ୍ଚଳରେ 5.1 ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଛି, ଫଳରେ ନେପାଳରେ ପୁଣି ବନ୍ୟା ସୃଷ୍ଟି ହେବା ନେଇ ସତର୍କତା ଜାରି କରାଯାଇଛି। ସେଠାକାର କର୍ତ୍ତୃପକ୍ଷ ତ୍ରିଶୁଳୀ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ତ୍ରିଶୁଳୀ ଏବଂ ରାସୁଆ ମଧ୍ୟରେ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖାଯାଇଛି। ଭୟଙ୍କର ବନ୍ୟାରେ ଲୋକମାନେ ନିଜ ବାସଗୃହ ଦୋକାନ ସମେତ ସମ୍ପର୍କୀୟମାନଙ୍କୁ ହରାଇଥିବାର ଖବର ହସ୍ତଗତ ହେବାରେ ଲାଗିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଏପର୍ଯ୍ୟନ୍ତ 320 ଜଣ ଭାରତୀୟଙ୍କ ସହ ଯୋଗାଯୋଗ ହୋଇପାରୁନାହିଁ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ତ୍ରିଶୁଳୀ ଜଳବିଦ୍ୟୁତ୍ ପ୍ରକଳ୍ପରେ କାର୍ଯ୍ୟ କରୁଥିବା 63 ଜଣ ଭାରତୀୟ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର

କରାଯାଇଛି। ଚୀନ୍ ପଟରେ ଅଟକି ରହିଥିବା 96 ଜଣ ଭାରତୀୟଙ୍କୁ ସୁରକ୍ଷିତ ଭାବେ ନେପାଳକୁ ଅଣାଯାଇଛି। ସେମାନଙ୍କୁ ସୁରକ୍ଷିତ ଭାବେ ଭାରତକୁ ଅଣାଯିବା ଲାଗି ଉଦ୍ୟମ ଜାରି ରହିଛି। ଭାରତ ପକ୍ଷରୁ 47 ଟନ୍ ଜରୁରୀକାଳୀନ ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଇଛି। ଆଜି ସନ୍ଧ୍ୟାରେ ରିଲିଫ୍ ସାମଗ୍ରୀ ନେଇ ତୃତୀୟ ବିମାନ ନେପାଳକୁ ଯାତ୍ରା କରିଛି। ସେଥିରେ ପୋର୍ଟେବୁଲ୍ ଜେନେରେଟର ସେଟ୍, ଖାଦ୍ୟ, ଜଳ, ବିଶୁଦ୍ଧିକରଣ ବଟିକା ଏବଂ ଔଷଧ ସମେତ 13 ଟନ୍ ଅତ୍ୟାବଶ୍ୟକ ସାମଗ୍ରୀ ପଠାଯାଉଛି। ଶ୍ରୀ ଜୟସ୍ୱାଲ କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସରକାରଙ୍କ ପକ୍ଷରୁ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। କାଠମାଣ୍ଡୁ ଏବଂ ବେଜିଂ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ମଧ୍ୟ 24 ଘଣ୍ଟିଆ ନିରନ୍ତର ସେବା ଜାରି ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନେପାଳର ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର କହିଛନ୍ତି କାଠମାଣ୍ଡୁ ଏବଂ ବେଜିଂ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ନେପାଳର ସଦ୍ୟତମ ସ୍ଥିତି ଏବଂ ଭାରତୀୟମାନଙ୍କ ସମ୍ପର୍କରେ ସୂଚନା ଦିଆଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀରେ ନେପାଳରୁ ସୁରକ୍ଷିତ ଭାବେ ଆସିଥିବା 21 ଜଣ ତୀର୍ଥଯାତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ସେମାନେ ଗତକାଲି ବନ୍ୟା ପ୍ରଭାବିତ ଅଞ୍ଚଳରୁ ଆସି କାଠମାଣ୍ଡୁଠାରେ ପହଞ୍ଚଥିଲେ ଏବଂ ଆଜି ସେମାନେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର ଏଥିନିମନ୍ତେ ନେପାଳ ସରକାର ଏବଂ ସେନାବାହିନୀର ଉଦ୍ଧାରକାରୀ ଦଳକୁ ଧନ୍ୟବାଦ ଜଣାଇଛନ୍ତି। ପରେ ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ନେପାଳର ବନ୍ୟାପ୍ଲାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ନିମନ୍ତେ ଭାରତ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସେ ଏ ସମ୍ପର୍କରେ ନେପାଳର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ 4 ଦିନିଆ ଉଜ୍ବେକିସ୍ତାନ ଏବଂ କିର୍ଗିସ୍ତାନ ଗସ୍ତରେ ଯିବେ। ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ଆସନ୍ତାକାଲି ଉଜ୍ବେକିସ୍ତାନ ରାଷ୍ଟ୍ରପତି ସାଫକାତ ମିର୍ଜିୟୋୟେଭ୍‌ଙ୍କ ନିମନ୍ତ୍ରଣ କ୍ରମେ ତାସ୍କେଣ୍ଟ ଗସ୍ତ କରିବେ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମିର୍ଜିୟୋୟେଭ୍‌ଙ୍କ ସହିତ ଦୁଇ ଦେଶ ମଧ୍ୟରେ ରଣନୀତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ପ୍ରତିନିଧିସ୍ତରୀୟ ଆଲୋଚନା କରିବେ। ଏହାଛଡ଼ା ଉଭୟ ନେତା ବାଣିଜ୍ୟ ଓ ପୁଞ୍ଜିନିବେଶ, ପ୍ରତିରକ୍ଷା, ଡିଜିଟାଲ ସଂଯୋଗୀକରଣ, ଶକ୍ତି, ଶିକ୍ଷା ଏବଂ ଜନସମ୍ପର୍କ ଆଦି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ସହଯୋଗର ସମୀକ୍ଷା କରିବେ। ଏହି ଅବସରରେ 2047 ସୁଦ୍ଧା ବିକଶିତ ଭାରତ ଗଠନ ଏବଂ ଉଜ୍ବେକିସ୍ତାନ 2030 ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ କରିବା ଦିଗରେ ପରସ୍କର ମଧ୍ୟରେ ସହଯୋଗକୁ କିଭଳି ସୁଦୃଢ଼ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯିବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି କିର୍ଗିସ୍ତାନ ଗସ୍ତ କରି ଆସନ୍ତା 31 ତାରିଖରେ 26ତମ ସାଂଘାଇ ସହଯୋଗ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଦେଶରେ ଚିନିର ଅଭାବ ନଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ସୁଲଭ ଦରରେ ଚିନିର ପର୍ଯ୍ୟାପ୍ତ ଉପଲବ୍ଧ ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଥିବା ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ନିକଟରେ ମିଲ୍ରୁ ଉତ୍ପାଦିତ ଚିନିର ଦର 20% ହ୍ରାସ ପାଇଥିବା ସୂଚନା ଦିଆଯାଇଛି। ସେହିପରି ପାଇକାରୀ ଚିନିର ଦର ମଧ୍ୟ କ୍ରମଶଃ ହ୍ରାସ ପାଉଛି। ଚିନିର ପର୍ଯ୍ୟାପ୍ତ ଉପଲବ୍ଧକୁ ସୁନିଶ୍ଚିତ କରିବା ଲାଗି ସରକାରଙ୍କ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯିବା ସହ ଘରୋଇ ବଜାରରେ କୃତ୍ରିମ ଯୋଗାଣ ଅଭାବ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସରକାରଙ୍କ ପକ୍ଷରୁ ଆସନ୍ତା ମାସରୁ ପାକ୍ଷିକ ଚିନି ବଣ୍ଟନ ବ୍ୟବସ୍ଥାର ଶୁଭାରମ୍ଭ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ମାସିକ କୋଟା ବ୍ୟବସ୍ଥା ବଦଳରେ ଏହି ବ୍ୟବସ୍ଥା ଦ୍ୱାରା ନିର୍ଦ୍ଧାରିତ ସମୟରେ ବଜାରରେ ଚିନି ଉପଲବ୍ଧ ହୋଇପାରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆଖୁପିଡ଼ା ସାଧାରଣତଃ ଅକ୍ଟୋବର ମାସ 15 ତାରିଖରୁ ଆରମ୍ଭ ହୋଇଥାଏ। ଏଣୁ ସେହି ମାସରେ 10 ଲକ୍ଷ ଟନ୍ରୁ ଅଧିକ ଚିନି ଉତ୍ପାଦନ ହେବାର ସମ୍ଭାବନା ରହିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ତାଙ୍କର 137ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣର ପ୍ରସାରଣ କରିବ। ସର୍ବସାଧାରଣ ପରୀକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ନିମନ୍ତେ ସରକାରଙ୍କ ପକ୍ଷରୁ ଗଠନ କରାଯାଇଥିବା ଉଚ୍ଚ କ୍ଷମତା ସମ୍ପନ୍ନ ଟାସ୍କଫୋର୍ସ ପକ୍ଷରୁ ଛାତ୍ର, ଅଭିଭାବକ ଏବଂ ଶିକ୍ଷକମାନଙ୍କଠାରୁ ପରାମର୍ଶ ଆହ୍ୱାନ କରାଯାଇଛି। ଆସନ୍ତା ମାସ 13 ତାରିଖ ସୁଦ୍ଧା ସମସ୍ତ ଅଂଶୀଦାର ସେମାନଙ୍କର ପରାମର୍ଶ ଦାଖଲ କରିପାରିବେ। ୱେବ୍ସାଇଟ୍, ହ୍ୱାଟ୍ସଆପ୍ ଏବଂ 1800 1800 4747 ନମ୍ଘର, ଇମେଲ୍ ଏକ୍ଜାମ୍ ରିଫର୍ମସ୍ ଟାସ୍କଫୋର୍ସ @dopt.gov.in ମଧ୍ୟ ଜଣାଇପାରିବେ। ବିଶିଷ୍ଟ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞ ନନ୍ଦନ ନିଲେକାନୀଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠନ କରାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ ଦ୍ୱାରା ଆୟୋଜିତ ପରୀକ୍ଷାଗୁଡ଼ିକ ସହିତ ସର୍ବସାଧାରଣ ପରୀକ୍ଷାଗୁଡ଼ିକର

0: ସୁପରିଚାଳନା ସୁରକ୍ଷା ଏବଂ ମୂଲ୍ୟାଙ୍କନ କ୍ଷେତ୍ରରେ ସଂସ୍କାର ଆଣିବା ଲାଗି ଏହି ଟାସ୍କଫୋର୍ସ ଗଠନ କରାଯାଇଛି। ନରୱେରେ ରାଜା ହେରାଲ୍ଡ ଭିଙ୍କର ଆଜି ଓସ୍ଲୋରେ 99 ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କର ପିତା ରାଜା ଓଲାଫ ଭିଙ୍କର ପରଲୋକ ପରେ 1991 ମସିହାରେ ହେରାଲ୍ ରାଜା ରୂପେ ଅଧିଷ୍ଠିତ ହୋଇଥିଲେ। ରାଜତନ୍ତ୍ରରେ ଆଧୁନିକୀକରଣ ପାଇଁ ସେ ଲୋକପ୍ରିୟ ଥିଲେ। ତାଙ୍କର ପୁତ୍ର କ୍ରାଉନ୍ ପ୍ରିନ୍ସ ହାକନ୍ ଉତ୍ତରାଧିକାରୀ ଭାବେ ରାଜପଥରେ ଅଧିଷ୍ଠିତ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନରୱେ ରାଜା ହେରାଲ୍ଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ନରୱେ ଗସ୍ତ ସମୟରେ ତାଙ୍କର ହେରାଲ୍ଙ୍କ ସହିତ ସାକ୍ଷାତ ଆଲୋଚନା ହୋଇଥିବା ପ୍ରଧାନମନ୍ତ୍ରୀ ସ୍କରଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ତାଙ୍କର ରାଷ୍ଟ୍ରପତି ସେବା ମନୋଭାବ ସମସ୍ତଙ୍କୁ ପ୍ରେରିତ କରିବ। ପ୍ରଧାନମନ୍ତ୍ରୀ ରାଜପରିବାର ଏବଂ ନରୱେବାସୀଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଚୀନ୍ ନେପାଳ ସୀମାନ୍ତବର୍ତ୍ତୀ ତିବ୍ବତର ଗିରୋଙ୍ଗରେ ବନ୍ୟା ଯୋଗୁଁ 5 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 558 ଜଣ ନିଖୋଜ ଥିବା ଚୀନ୍ ପକ୍ଷରୁ ସୂଚନା ଦିଆଯାଇଛି। ଗିରୋଙ୍ଗରୁ ପର୍ଯ୍ୟଟକ ଏବଂ ସ୍ଥାନୀୟ ଅଧିବାସୀଙ୍କ ସମେତ 1000ରୁ ଉର୍ଦ୍ଧ୍ୱ ଜଣଙ୍କୁ ଉଦ୍ଧାର କରାଯାଇଛି। କୈଳାସ ମାନସରୋବର ଯାତ୍ରା ପାଇଁ ବହୁସଂଖ୍ୟକ ଭାରତୀୟ ତୀର୍ଥଯାତ୍ରୀ ତିବ୍ବତରେ ଥିବା ସୂଚନା ମିଳିଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି। ବନ୍ୟା ଯୋଗୁଁ ଯୋଗାଯୋଗ ଏବଂ ଶକ୍ତି ଯୋଗାଣ ବାଧାପ୍ରାପ୍ତ ହୋଇଛି। ଦେଶରେ ଏବେ 7ଟି ସ୍ଥାନରେ 24ଟି ପରମାଣୁ ଶକ୍ତି ସମ୍ପନ୍ନ ରିଆକ୍ଟରରୁ 8.78 ଜିଗାୱାଟ୍ ଶକ୍ତି ଉତ୍ପନ୍ନ ହେଉଛି। ପରମାଣୁ ଶକ୍ତି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ 9ଟି ଅତିରିକ୍ତ ରିଆକ୍ଟର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଭାରତର ବିକାଶ ଯାତ୍ରାରେ ପରମାଣୁ ଶକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାବେ ଉଭା ହୋଇଛି। ପିଏସ୍ସି ବୁଡାପେଷ୍ଟ ସ୍କ୍ୱାସ୍ ଓପନ୍ ଫାଇନାଲ୍ରେ ଭାରତର ଭେଲାଭାନ୍ ସେନ୍ଥିଲ୍ କୁମାର ଆଜି ହଙ୍ଗେରୀର ବାଲାଜାସ୍ ଫାର୍କାନ୍ସଙ୍କ ସହ ଖେଳିବେ। ଗତକାଲି ରାତିରେ ଅନୁଷ୍ଠିତ ସେମିଫାଇନାଲ୍ରେ ସେ ଭି ଛୋଟ୍ରାନିଙ୍କୁ 3-2ରେ ପରାସ୍ତ କରି ବିଜୟ ହୋଇଥିଲେ। ହଙ୍ଗେରୀର ଫାର୍କାସ୍ ସେମିଫାଇନାଲ୍ରେ ଇଜିପ୍ଟର ମୁସ୍ତାଫା ଏଲ୍ସିଟିଙ୍କୁ 3-0ରେ ପରାସ୍ତ କରି ଫାଇନାଲ୍ରେ ପରାସ୍ତ କରିଥିଲେ। ନେପାଳ ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା 547କୁ ବୃଦ୍ଧି। ଭାରତରୁ ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀ ନେଇ ନେପାଳକୁ ତୃତୀୟ ବିମାନ ଯାତ୍ରା। ଉଜ୍ବେକିସ୍ତାନ ଏବଂ କିର୍ଗିସ୍ତାନକୁ ଆସନ୍ତାକାଲିଠାରୁ 4ଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଦେଶରେ ଚିନିର ଅଭାବ ନଥିବା ସରକାରଙ୍କ ସ୍ୱଷ୍ଟୀକରଣ। ସର୍ବସାଧାରଣ ପରୀକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ସରକାରଙ୍କ ପକ୍ଷରୁ ପରାମର୍ଶ ଆହ୍ୱାନ। ନରୱେ ରାଜା ହେରାଲ୍ଙ୍କ 99 ବର୍ଷରେ ପରଲୋକ ଏବଂ ବୁଡାପେଷ୍ଟ ସ୍କ୍ୱାସ୍ ଓପନ୍ ଫାଇନାଲ୍ରେ ଆଜି ଭାରତ ଓ ହଙ୍ଗେରୀ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଞ୍ଜାମ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଗଞ୍ଜାମ ସମ୍ଭାଦଦାତା ବିଭୂତିଭୂଷଣ ତ୍ରିପାଠୀ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ଗଞ୍ଜାମ ଗୋଳାବନ୍ଧରେ ବିସ୍ଥାପିତ ନୋଳିଆ ପରିବାରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ର ଶୁଭାରମ୍ଭ କରିଛନ୍ତି। 1371 ପରିବାର ପାଇଁ 75,60,00,000 ଟଙ୍କାରୁ ଅଧିକ ପ୍ୟାକେଜ୍ରେ ପରିବାର ପିଛା 5,00,000 ଟଙ୍କା କ୍ଷତିପୂରଣ ସହ ଘର ନିର୍ମାଣ ଓ ଭିଭିଭୂମି ବିକାଶର ବ୍ୟବସ୍ଥା ରହିଛି। ସେହିପରି ଛେଳିଗଡ଼ ପ୍ରକଳ୍ପର 96 ବିସ୍ଥାପିତ ପରିବାରକୁ ଘରବାରି ଓ ଚାଷଜମି ପଟ୍ଟା ପ୍ରଦାନ କରାଯାଇଛି। ଗଞ୍ଜାମର ସାମୁଦ୍ରିକ ଅର୍ଥନୀତିର ବିକାଶ ପାଇଁ ଅର୍ଜିପଲ୍ଲୀ ବନ୍ଦରର ନବୀକରଣ 28 ଫିସ୍ ଲ୍ୟାଣ୍ଡିଂ ସେଣ୍ଟର ଏବଂ ବାହୁଦାଠାରେ ମେଗା ବନ୍ଦର ନିର୍ମାଣ ଯୋଜନା ରହିଛି। ଆଗାମୀ 2 ବର୍ଷରେ ରାଜ୍ୟରେ 5,00,000ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଯୁବଗୋଷ୍ଠୀଙ୍କୁ ଦକ୍ଷତା ବିକାଶ ପାଇଁ ଆହ୍ୱାନ ଦେଇଛନ୍ତି।
2: ଆଜି ଆମ ସରକାର ଆସିଲା ପରେ ଯୋଉ ଗଞ୍ଜାମ ଜିଲ୍ଲାର ଗୋଳାବନ୍ଧରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଆର୍ମି ଏୟାର ଡିଫେନ୍ସ କଲେଜ ପାଇଁ ଯୋଉ ଜମି ଯୋଉମାନେ ହରେଇଥିଲେ ସେମାନଙ୍କର ପୁନର୍ବାସ ଥଇଥାନ ଏ କାର୍ଯ୍ୟକ୍ରମକୁ ଆଗରୁ ତ୍ୱରାନ୍ୱିତ କରାଯାଇ ନ ପାରିଥିଲା ବା ଆଦୌ କରାଯାଇ ନଥିଲା। ଆମ ସରକାର ଆସିଲା ପରେ ଏହାକୁ ଏକ ନୂତନ ସ୍ଥାନରେ ଉପଯୁକ୍ତ ସମ୍ମାନ ଓ ମର୍ଯ୍ୟାଦାର ସହ ବସବାସ କରିବେ, ନିଜର ଜୀବନ ଜୀବିକାକୁ ପୁନର୍ବାର ଆଉଥରେ ଅର୍ଜନ କରିପାରିବେ।
1: କଣ୍ଟାବାଞ୍ଜି ବିଧାୟକ ତଥା ବିଧାନସଭା ଗୃହ କମିଟି ଅଧ୍ୟକ୍ଷ ଲକ୍ଷ୍ମଣ ବାଗ୍ଙ୍କ ନେତୃତ୍ୱରେ 10 ଜଣିଆ ଟିମ୍ ଆସିକାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସ୍ଥିତି

0: ଅଧ୍ୟୟନ କରିଛନ୍ତି। ଆସିକାର ସମସ୍ତ ଉନ୍ନୟନମୂଳକ ପ୍ରକଳ୍ପର ଡିଆର୍ଡିଏ ଦ୍ୱାରା ପ୍ରସ୍ତୁତ ହୋଇ ସାରିଥିବା ବେଳେ ତୁରନ୍ତ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।
1: ବିଧାନସଭା ଗୃହ ସମିଶନ କମିଟି ତରଫ ସମସ୍ତ ଜିଲ୍ଲାର ଜିଲ୍ଲା ପ୍ରଶାସନ ତଥା ସ୍ଥାନୀୟ ବିଧାୟକ ସରୋଜ ଭାଇଙ୍କ ନେତୃତ୍ୱରେ ଟିମ୍ ଆସିଥିଲା। ସେ ଜିଲ୍ଲାରେ ବୁଲିକରି ବିଭିନ୍ନ ଅଞ୍ଚଳ ବିଭିନ୍ନ ସ୍ପଟ ଦେଖିଲୁ ଆଉ ନିଶ୍ଚିତ ଭାବରେ ଅଞ୍ଚଳର ସମସ୍ୟା ଯେଉଁଭଳି ବିଧାନସଭା କମିଟିରେ ଆସିବ ଏବଂ ତୁରନ୍ତ ପଦକ୍ଷେପ ନିଆଯିବ ତା ପ୍ରତି ଆମେ ସମସ୍ତେ ଧ୍ୟାନ ଦେବୁ।
0: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସର ସ୍ଥିତ ନୂତନ ସମ୍ମିଳନୀ କକ୍ଷରେ ମେରା ଯୁବ ଭାରତ ଆନୁକୂଲ୍ୟରେ ଯୁବ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବପିଢ଼ିଙ୍କୁ ଦେଶ ଗଠନରେ ସକ୍ରିୟ ଭାଗିଦାର ହେବା ପାଇଁ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ବତନ ଅନ୍ତର୍ଜାତୀୟ ଭାରୋତ୍ତୋଳକ କେ ରବିକୁମାର କହିଛନ୍ତି,
2: ଯୋଉ ତିନି ଦିନ 27-28 ଯୋଉ ସ୍ପୋର୍ଟସ ଡେ ର ସେଲିବ୍ରେସନ ଏଇ ତିନି ଦିନ ମାଧ୍ୟମରେ କରାହଉଛି, ୟାର ମେନ୍ ତାତ୍ପର୍ଯ୍ୟ ହେଲା ଯେ ଆମର ସ୍ପୋର୍ଟସ୍ ର ୟୁଥ ମାନଙ୍କୁ କେମିତି ଆମେ ଜାଗୃତ କରିବା ଏବଂ 2036 ଯୋଉ ଅଲମ୍ପିକ୍ସ ର ଯୋଉ ଟାର୍ଗେଟ ନେଇକି ଆମେ ଚାଲିଛୁ ତାହିଁରେ ଆମେ କେମିତି ଭଲ ପ୍ରଦର୍ଶନ କରିବା ଏବଂ ଆମର ମ୍ୟାକ୍ସିମମ୍ ଆଥଲିଟ୍ ସେଥିରେ କେମିତି କ୍ୱାଲିଫାଇ କରିକି ପାର୍ଟିସିପେଟ୍ କରିବେ, ଆଉ ତା ସହିତ ଆମର ୟୁଥ ମାନଙ୍କୁ କେମିତି ଆମେ ତାଙ୍କର ଡିଫରେଣ୍ଟ ଆଇଡିଆସ କୁ ଆମେ କେମିତି ନେବା, ଆମର ଗୋଟେ ପୋର୍ଟାଲ କରାଯାଇଛି ଯଦ୍ୱାରା କି ସେଥିରେ ସେମାନଙ୍କ ରେଜିଷ୍ଟ୍ରେସନ କରିକି ସେମାନଙ୍କ ଆଇଡିଆସ କୁ ସେମାନେ ଦେବେ ଆଉ ସେଇଟାକୁ ଇନିସିଏଟିଭ କରାଯିବ।
0: ଯୁବ ସମ୍ବାଦ କାର୍ଯ୍ୟକ୍ରମରେ ଭାଗ ନେଇ ଜାତୀୟ ବ୍ୟାଡମିଣ୍ଟନ ଖେଳାଳି ଅବିନାଶ ମୁନି କହିଛନ୍ତି,
3: ପିଏମ୍ ପ୍ରୋଗ୍ରାମ ତାଙ୍କେ ଆମକୁ ବହୁତ ସପୋର୍ଟ ଆଉ ଇନ୍ସପିରେସନ ଦେଇଥିଲେ, ତା ବଦଳରେ ଆମେ ବହୁତ ପ୍ଲେୟାର ଆଉ ଷ୍ଟୁଡେଣ୍ଟ ମାନେ ବହୁତ ଇନ୍ସପାୟର ହେଇଥିଲୁ। ବରହମପୁରରେ ଷ୍ଟେଟରେ ଟୁର୍ଣ୍ଣାମେଣ୍ଟ ହେଇଥିଲା ଯୋଉଟା କି ହୋମ୍ କୋର୍ଟରେ, ତାହିଁରେ ପାର୍ଟିସିପେଟ କରିଥିଲି। ସାର୍ ଓ ମୁଁ ଡବଲ୍ସ ଖେଳୁଥିଲୁ ଆଉ ସିଙ୍ଗଲ୍ସ ବି ଖେଳୁଥିଲି, ତାହିଁରେ ମୁଁ ସିଙ୍ଗଲ୍ସରେ ବି ଚାମ୍ପିୟନ ହେଇଛି ଆଉ ଡବଲ୍ସରେ ବି ଚାମ୍ପିୟନ ହେଇଛି।
0: ଅନ୍ୟ ଜଣେ କ୍ରୀଡ଼ାବିତ୍ ଶ୍ରେୟଙ୍କ ସାବତ କହିଛନ୍ତି,
4: ମୁଁ ଅଣ୍ଡର 17-19 ଷ୍ଟେଟ ଚାମ୍ପିୟନ ଓଡ଼ିଶା ଆଇଛି, ରାଉରକେଲାରେ ଯୋଉଟା ହେଇଥିଲା, ମୁଁ ନ୍ୟାସନାଲ୍ସରେ ଟପ୍ 20 ଆସିଛି, ତ ଫେସିଲିଟିସ ପାଇଛି ଗଭର୍ଣ୍ଣମେଣ୍ଟରୁ ଯୋଉଟାକି ବହୁତ ଭଲ, SGF ICIC ତରଫରୁ ମୁଁ ଖେଳିକି ସିଲଭର ମେଡାଲ ଆଣିଛି।
0: ଛାତ ଉପରେ ସୌରଶକ୍ତି ସ୍ଥାପନା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ଓଡ଼ିଶାର ଅଗ୍ରଣୀ ଜିଲ୍ଲା ଭାବେ ଉଭା ହୋଇଛି। ଜିଲ୍ଲାରେ 16,418 ସୌର ପ୍ରକଳ୍ପ ସ୍ଥାପନ ହୋଇଛି, ବାଲେଶ୍ୱର ଦ୍ୱିତୀୟ ସ୍ଥାନରେ ରହିଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ଗରିମା ଯୋଜନାର ସଫଳ ରୂପାୟନ ପାଇଁ ଛତ୍ରପୁର ପୌର ପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ଗରିମା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଛତ୍ରପୁର ପୌର ପରିଷଦକୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି, ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ।
5: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
6: ଠିକ ଲାଗୁନି, ସ୍କାମ ବି ହେଇପାରେ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ଶ୍ରୋତା ବନ୍ଧୁ, ଆମର ସୁଖ ସୁବିଧା ପାଇଁ ସର୍ବୋପରି ବଞ୍ଚି ରହିବା ନିମିତ୍ତ ପ୍ରକୃତି ଆମ ପାଇଁ ସବୁକିଛି ଖଞ୍ଜି ଦେଇଛି। ଏଇ ଯେମିତି ପ୍ରକୃତିର ଅବଦାନ ହେଉଛି ଜଙ୍ଗଲ। ଆମେ ଯଦି ବଞ୍ଚିଛେ କେବଳ ଏଇ ଜଙ୍ଗଲ ପାଇଁ। ଜଙ୍ଗଲରୁ ଆମେ ଖାଦ୍ୟ ଠାରୁ ଆରମ୍ଭ କରି ବାସଗୃହ ପର୍ଯ୍ୟନ୍ତ ସବୁ କିଛି ପାଇପାରୁଛୁ। ବାୟୁମଣ୍ଡଳ ତଥା ପରିବେଶ ମଧ୍ୟରେ ସନ୍ତୁଳନ ରହୁଛି ଏଇ ଜଙ୍ଗଲ ପାଇଁ। ବୃକ୍ଷ ତରୁଲତା ତାଙ୍କ ଶ୍ୱାସ କ୍ରିୟାରେ ଅମ୍ଳଜାନ ଗ୍ୟାସ ଛାଡୁଛି।

0: କମି ଯାଉଛି, ଫଳରେ ସେସବୁ ଜାଗାରେ ମରୁଡି ଦେଖାଯାଉଛି। ଗ୍ଲୋବାଲ ୱାର୍ମିଂରେ ଆଉ ଗୋଟେ ଜିନିଷ ରହୁଛି ଯୋଉଟା କି ବରଫ ତରଳିବା କଥା ଗୋଟେ ସମସ୍ତେ ବର୍ତ୍ତମାନ ଚିନ୍ତା କରୁଛନ୍ତି, ନିଜେ ଫେସ୍ ବି କରୁଛନ୍ତି। ଆମର 2021ରେ ଗୋଟେ ହେଇଥିଲା ଗ୍ଲାସ୍ଗୋରେ ଶିଖର ସମ୍ମିଳନୀ ହେଇଥିଲା ଜଳବାୟୁ ସମ୍ପର୍କିତ, ସେଠି ଟୁଭାଲୁ ଗୋଟେ ଛୋଟିଆ ଦେଶ ଅଛି, ତାର ବୈଦେଶିକ ମନ୍ତ୍ରୀ ନୀ ଡିପ୍ ୱାଟରରେ ଚେୟାର ପକେଇ ବସିକି ସେଠୁ ସେ ୟୁନାଇଟେଡ୍ ନେସନ୍ସକୁ ସମ୍ବୋଧନ କରିଥିଲେ, କହିଥିଲେ ଯେ ୱି ଆର୍ ସିଙ୍କିଂ ୱିଦାଉଟ୍ ଏନି ଫଲ୍ଟ ଅଫ୍ ଆୱାର୍ସ, ଆମର କିଛି ଦୋଷ ନାହିଁ କିନ୍ତୁ ଆମେ ବୁଡ଼ି ଯାଉଛୁ।
1: ଆଜ୍ଞା,
0: ଏ ସବୁ ଗ୍ଲୋବାଲ ୱାର୍ମିଂର ଫଳ।
1: ସାର ଆଗରୁ ତ କହିବାକୁ ଗଲେ ଆମେ 6ଟା ଋତୁ ଅନୁଭବ କରିଥିଲେ, 6ଟା ଋତୁ ପରେ ତାପରେ ଆମେ 3ଟା ଋତୁ ଅନୁଭବ କଲେ, ହେଲେ ବର୍ତ୍ତମାନ ଦେଖାଯାଉଛି ଯେ ଆମେ ଅଧିକ ଦିନ ଆମେ ଗରମଟା ଅନୁଭବ କରୁଛୁ।
0: ଠିକ, ବର୍ତ୍ତମାନ ଋତୁର କନସେପ୍ଟ ବି ଚେଞ୍ଜ ହେଇଯାଉଛି, ଯୋଉ ଜଳବାୟୁ ପରିବର୍ତ୍ତନ କଥା କୁହାଉଛି, ଋତୁ ଋତୁ ମଧ୍ୟରେ ଯୋଉ ଡିଷ୍ଟିଙ୍କସନ୍ ଥିଲା ସେଇଟା ବର୍ତ୍ତମାନ ଆଉ ରହୁନି।
1: ସାର ପରିବେଶ ପ୍ରଦୂଷଣ ସହିତ ବିଶ୍ୱ ତାପମାନ ବୃଦ୍ଧି, ଜଳବାୟୁ ପରିବର୍ତ୍ତନ, ଏସବୁ ଭବିଷ୍ୟତରେ ଏକ ବିରାଟ ମାନବୀୟ ସମସ୍ୟା ସୃଷ୍ଟି କରିବା ପାଇଁ ଯାଉଛି।
0: ନିଶ୍ଚିତ ଭାବରେ,
1: କଣ କଲେ ବା କଣ ପଦକ୍ଷେପ ନେଲେ ଏହି ସମସ୍ୟାକୁ ଆମେ ଦୂରୀଭୂତ କରିପାରିବା?
0: ଯେତେ ପ୍ରକାର ସମସ୍ୟା ହେଉଛି, କେବଳ ଆମର ଜଙ୍ଗଲ ସମ୍ପଦ କମିଯାଉଛି ବା ବୃକ୍ଷ ସଂଖ୍ୟା କମିଯାଉଛି, ଯାହାଫଳରେ ଏହି ପ୍ରକାର ପରିବେଶଗତ ପ୍ରଦୂଷଣ ଜନିତ ସମସ୍ୟା ସବୁ ଆସିଛି, ଏବଂ ଯାହାକି ମାନବୀୟ ସମସ୍ୟା ରୂପେ ପରିଣତ ହୋଇଛି। ମାନେ ଆମେ ଭାବୁଛେ ଏଇଟା କେବଳ ପରିବେଶକୁ ଆଫେକ୍ଟ କରୁଛି, ମାନେ ମାନବ ସମାଜକୁ, ଜୀବ ଜଗତକୁ, କାରଣ ଆମେ ସମସ୍ତେ ପରିବେଶର ଅଂଶ ବିଶେଷ, ତେଣୁ ତାକୁ କେମିତି ନିୟନ୍ତ୍ରଣ କରିବା ପଡିବ ସେ ବିଷୟରେ ଆମେ ଯଥେଷ୍ଟ ଉଦ୍ୟମ କରିବା ଦରକାର। ଆଉ ସେଥିପାଇଁ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତା ହିଁ ରହିଛି, ମାନେ ଜଙ୍ଗଲ ମଧ୍ୟ ଯେତିକି ରହିଛି ତାକୁ ସଂରକ୍ଷଣ ରଖିବାକୁ ପଡିବ, ଫଳରେ ସିଏ ପରିବେଶର ପ୍ରଦୂଷଣକୁ କମେଇବାରେ ଯଥେଷ୍ଟ ସହାୟକ ହେବ। ଅନେକ ଲୋକ କହନ୍ତି କଣ ଖାଲି ଗଛ ଲଗାଇଦେଲେ ହେଇଯିବ, ଆକ୍ଚୁଆଲି ଗଛ ଲଗାଇଦେଲେ 90% ଆମର ସମସ୍ୟା ସମାଧାନ ହେଇଯିବ। କାରଣ ଦେଖନ୍ତୁ, ଆମେ ବିଭିନ୍ନ ପ୍ରକାର ପ୍ରଦୂଷଣ କରୁଛେ, ଜଳ ବାୟୁ ମାଟି ସମସ୍ତ ପ୍ରଦୂଷଣ ହେଉଛି, କିନ୍ତୁ ଆମେ ଯଦି ଗଛ ଲଗାଇଦେବା ମାଟି ପାଣି ପବନର ପ୍ରଦୂଷଣ ବହୁତ ଭାବରେ କମିଯିବ। ଆଜିକାଲି କଳକାରଖାନା ଗଢି ଉଠିଛି, କଳକାରଖାନା ଯୋଉ ଗଢି ଉଠିଛି 83% ଆମର ଯୋଉ ଧୂଳି ଧୂଆଁ ହଉଛି, ଯୋଉ
1: ବିଷାକ୍ତ
0: ବାଷ୍ପ ବାହାରୁଛି, ଯୋଉ ଗ୍ରୀନ ହାଉସ୍ ଗ୍ୟାସେସ୍ କହୁଛେ, କାର୍ବନ ଡାଇଅକ୍ସାଇଡ୍, କାର୍ବନ ମନୋକ୍ସାଇଡ୍, କ୍ଲୋରୋଫ୍ଲୋର କାର୍ବନ ବା ମିଥେନ, ଏଗୁଡା ସବୁ ବାହାରୁଛି। ଏଗୁଡାକ ଦେଖିବେ ଯେତେ ଶିଳ୍ପ ସମୃଦ୍ଧ ରାଷ୍ଟ୍ର 83% ବାହାରୁଛି, ଯେତିକି ବାହାରୁଛି ଏ ବାଷ୍ପ ପରିବେଶର ଉତ୍ତାପ ବଢ଼େଇବାରେ ସେ ସହାୟକ ହଉଛନ୍ତି। ତେଣୁ ତାକୁ କମେଇବାକୁ ହେଲେ ଯଥେଷ୍ଟ ପରିମାଣରେ ଗଛ ଲଗେଇଲେ ବା ଜଙ୍ଗଲ ରହିଲେ କାର୍ବନ ଡାଇଅକ୍ସାଇଡ୍ ଅଛି ତାକୁ ଅବଜର୍ଭ କରିବ ଏବଂ ଅକ୍ସିଜେନ୍ ଛାଡିବ, ଫଳରେ ଯୋଉ ହ୍ୱିଟ୍ ଅବଜର୍ଭ କରିବାରେ ସେ ବହୁତ ସାହାଯ୍ୟ କରିବ।
1: ଆଜ୍ଞା,
0: କଳକାରଖାନା ଯୋଉ ଧୂଳି ଧୂଆଁ ବିଷାକ୍ତ ଗ୍ୟାସ ବାହାରୁଛି, କାର୍ବନ ଡାଇଅକ୍ସାଇଡ୍ ତ ଅବଜର୍ଭ କରୁଛି ଗଛ, ଧୂଳି ଧୂଆଁ ଉତ୍ତାପ ତାକୁ ମଧ୍ୟ ସେ ଅବଜର୍ଭ କରୁଛି।
1: ସେ ଯୋଉ ଆବର୍ଜନା ସବୁ ବାହାରୁଛି ବି କଳକାରଖାନାରୁ, ସେଗୁଡା ବି ପାଣିରେ ମିଶିକି ବିଷାକ୍ତ କରୁଛି,
0: ନିଶ୍ଚିତ ଭାବରେ, ହଁ ହଁ, ତେଣୁ ସେଗୁଡାକ ବି ପ୍ରଦୂଷିତ ହେଉଛି, ତେଣୁ ତାକୁ ମଧ୍ୟ ପ୍ରକାନ୍ତରେ ଗଛ ବହୁତ ପରିମାଣରେ ତାକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରୁଛି।
1: ଜନସଂଖ୍ୟା ବୃଦ୍ଧି ହୋଇଛି, ଗାଡି ମଟର ସଂଖ୍ୟା ବୃଦ୍ଧି ପାଇଛି, ଯାହାଦ୍ୱାରା କି ଯୋଉ ଶ୍ୱାସ ଜନିତ ରୋଗ, ହୃଦରୋଗ, କ୍ୟାନ୍ସର ଭଳି ମାରାତ୍ମକ ରୋଗ ବି ସୃଷ୍ଟି।
0: ନିଶ୍ଚିତ ଭାବରେ, ନିଶ୍ଚିତ ଭାବରେ ଦେଖିବେ ଆମର ଯେତେ ପ୍ରଦୂଷଣ ହେଉଛି 27% ପ୍ରଦୂଷଣ ଇଏ କେବଳ ଯାନବାହନରୁ ଆସୁଛି, ତେଣୁ ଆମେ ଯଦି ଯାନବାହନ ସଂଖ୍ୟା ବି କମେଇବା ସେଥିରେ ମଧ୍ୟ ପ୍ରଦୂଷଣରୁ କିଛି ମୁକ୍ତି ମିଳିବ।
1: ସାର ଏଇଠି ତାହେଲେ ଗୋଟେ କଥା କୁହନ୍ତୁ, ପରିବେଶ ପ୍ରଦୂଷଣକୁ ଆମେ କଣ କଲେ କିପରି ଭାବେ ପ୍ରତିହତ କରିପାରିବା, ସେଥିପାଇଁ ଗୋଟେ ସାଧାରଣ ଲୋକ ହଉ କିମ୍ବା ଆମର ବନ ବିଭାଗ ହୁଅନ୍ତୁ ବା ଆମର ଯୋଉ ଏନ୍ଜିଓ ସଂସ୍ଥା ସବୁ ରହିଛି, ସେମାନଙ୍କର ଦାୟିତ୍ୱ କର୍ତ୍ତବ୍ୟ କଣ ରହିଛି?
0: ବହୁତ ବଢିଆ କଥା କହିଲେ, କର୍ତ୍ତବ୍ୟଟା ସମସ୍ତଙ୍କର ମିଶିକି ରହିଛି, ଖାଲି ସରକାର ନିୟମ କରିଦେଲେ ବା କିଛି ଯୋଜନା କଲେ ହବ ନାହିଁ, ଯୋଜନାଟାକୁ ତ ସରକାର ତାଙ୍କ ମାଧ୍ୟମରେ ସେ କାର୍ଯ୍ୟକାରୀ କରିବେ, କିନ୍ତୁ ଜନସାଧାରଣଙ୍କର ପ୍ରତ୍ୟକ୍ଷ ଯଦି ତା ଦେହରେ ଇନଭଲ୍ଭମେଣ୍ଟ ନ ରହିବ, ସମ୍ପୃକ୍ତି ନ ରହିବ, ସେଟା ହବା ଅସମ୍ଭବ ହେଇଯିବ।
1: ସାର ଯେମିତି ଦି ହାତରେ ତାଳି ବାଜେ,
0: ବାସ ବାସ, ଗୋଟିଏ ହାତ ସରକାର ଏବଂ ଗୋଟିଏ ହାତ ଜନସାଧାରଣ, ୟାଦରେ ଅବଶ୍ୟ ମୁଖ୍ୟ ଭୂମିକା ଗୋଟେ ଅଛି ଏନ୍ଜିଓ ମାନଙ୍କର, ସେମାନେ ଜନସଚେତନତା ସୃଷ୍ଟି କରିବାରେ ବହୁତ ସାହାଯ୍ୟ କରିପାରିବେ। ମୁଖ୍ୟ କଥା ହଉଛି ପ୍ରଗତି ଆଉ ପ୍ରଦୂଷଣ, ଇଏ ଦିଟା ଏକ ମୁଦ୍ରାର ଦୁଇ ପାର୍ଶ୍ୱ ଭଳିଆ
1: ପରସ୍ପର
0: ପରିପୂରକ, ପ୍ରଗତି ବି ଦରକାର ଏବଂ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଆମେ ପଦକ୍ଷେପ ବି ନେବା ଦରକାର, ତାହେଲେ ଗୋଟେ ବାଲାନ୍ସ ମେଣ୍ଟେନ ହେଇକି ଚାଲିବ। ଯୋଉଠି ଶିଳ୍ପାୟନ ହବ ସେଠି ପ୍ରଦୂଷଣ ହବ, କିନ୍ତୁ ଶିଳ୍ପାୟନକୁ ଆମେ ଏମିତି ତାକୁ କରିବା ଯେ ପ୍ରଦୂଷଣକୁ ଆମେ ଟିକେ ତାକୁ କମ୍ କରିପାରିବା, ଫଳରେ ଆମର ଲିଭିଂ କମ୍ଫର୍ଟଟା ସେଇଟା ଠିକ୍ ରହିବ ଏବଂ ବାୟୁମଣ୍ଡଳ ଏବଂ ଆମ ପରିବେଶ ମଧ୍ୟ ଟିକେ ପ୍ରଦୂଷଣ ମୁକ୍ତ ରହିପାରିବ। ୟାର ପ୍ରଥମ ଜିନିଷ ଆମେ ତ କିଛି ଷ୍ଟେପ୍ ନବା, ଖାଲି ଲୋକମାନେ ଟିକେ ଗଛର ଯୋଉ ପ୍ରକୃତ ତାର ଯୋଉ ରହିଛି ଭୂମିକା ସେ ବିଷୟରେ ଅବଗତ ହେବା ଦରକାର। ଆମେ ଚିନ୍ତା କରୁଛେ ହଁ ଗଛ ବହୁତ ଜିନିଷ ଦଉଛି, କିନ୍ତୁ ଗଛର ପ୍ରକୃତ ଭୂମିକାଟା ଆମେ ଆଜି ପର୍ଯ୍ୟନ୍ତ ଜନସାଧାରଣ ବୁଝିନାହାନ୍ତି। ଆମର ପୂର୍ବପୁରୁଷ ବୁଝିଥିଲେ, ତେଣୁ ବୃକ୍ଷକୁ ଦେବତାର ମାନ୍ୟତା ଦିଆଯାଇଥିଲା, ବନସ୍ପତି ମାନେ ଆମର ଗୋଟେ ଦେବତା, ତାଙ୍କୁ ଆମେ ସନ୍ତୁଷ୍ଟ କରି ରହୁଥିଲେ, ବେଦରେ ସମସ୍ତେ ଶାନ୍ତି କହୁଥିଲେ, ଆପ ଶାନ୍ତି କହୁଥିଲେ, ବନସ୍ପତି ଶାନ୍ତି, ତେଣୁ ବନସ୍ପତି ଶାନ୍ତିରେ ରହିଲେ

0: ଆମେ ବି ଶାନ୍ତିରେ ରହିପାରିବା। ସେମାନେ ମହତ୍ତ୍ୱ ବୁଝିଥିଲେ କାହିଁକି, ବନସ୍ପତି ଆମେ ଆଜି ପର୍ଯ୍ୟନ୍ତ ବୁଝୁଛେ ତାର ଦିଟା ଫ୍ୟାକ୍ଟର ଅଛି, ଗୋଟେ ହଉଛି ଗୁଡ୍ସ, ଗୋଟେ ହଉଛି ସର୍ଭିସେସ। ଆମେ ଆଜି ଯାଏ ତାକୁ ଗୁଡ୍ସ ଭାବରେ ଦେଖୁଥିଲେ, ଯେ ଜଙ୍ଗଲରୁ କାଠ ପାଇବା, ଝୁଣା ପାଇବା, ଲଘୁ ବନଜାତ ସମ୍ପଦ୍ୟ, ଜାଳ କାଠ ପାଇବା, ଝାଡୁ ପାଇବା, ମହଲ ହରଡ଼ା ଭାଡ଼ା ଅଣା ଏଗୁଡା ସବୁ ପାଇବା, ବିଭିନ୍ନ ପ୍ରକାର ଫଳମୂଳ ପାଇବା, ଏଗୁଡାକ ସବୁ ମାନେ ଦ୍ରବ୍ୟ ସେଟା ପାଉଥିଲେ। କିନ୍ତୁ ପ୍ରକୃତ ଯୋଉ ସେବାଟା ଯୋଗଉଛି ସିଏ ତାର ହଉଛି ସର୍ଭିସେସ, ଯୋଉଟାକୁ ଆମେ ଇକୋ ସିଷ୍ଟମ ସର୍ଭିସେସ କହୁଛେ। ଆମେ ଏମିତି ତ ଭାବୁଛେ ବନସ୍ପତିରୁ ଆମେ ଯୋଉ କାଠ ପାଉଛ, ଲଘୁ ଯୋଉ ବନଜାତ ପାଉଛେ, କିଛି ଲୋକ ଜୀବିକା ନିର୍ବାହ କରୁଛନ୍ତି ପ୍ରତ୍ୟକ୍ଷ ଭାବରେ ବା ପରୋକ୍ଷ ଭାବରେ, ସେଇଟାକୁ ଆମେ ମୁଖ୍ୟ ଭାବୁଥିଲେ। କିନ୍ତୁ ମୁଖ୍ୟ ସେଇଟା ନୁହଁ, ବନସ୍ପତିର ମୁଖ୍ୟ ଅବଦାନ ହଉଛି ଜଳ, ବାୟୁ ଏବଂ କିଛି ମାତ୍ରାରେ ମାଟି। ଜଳର ସଂରକ୍ଷଣରେ ବନସ୍ପତି ବୃକ୍ଷ ବା ଜଙ୍ଗଲର ଅବଦାନ ମହତ୍। ବର୍ଷା ହେଲେ ବର୍ଷା ପାଣି ମାଟିରେ ପଡିଲା ଏବଂ ସେ ବୋହିଗଲା, ନଦୀ ନାଳ ଭିତରେ ଯାଇକିରି ସେ ସମୁଦ୍ରରେ ମିଶିଗଲା, ଏବଂ ସେ ଯୋଉ ବୋହିଗଲା ସେ ମାଟିଟାକୁ ନେଇକି ପଳେଇଲା,
1: ମୃତ୍ତିକା ସଂରକ୍ଷଣ ରହିପାରିଲାନି।
0: ଏବଂ ସେଇ ମୂର୍ତ୍ତିକାଟା ବହୁତ ମୂଲ୍ୟବାନ, ଉପାର୍ଜନ କ୍ଷମ ଯୋଉ ମୂର୍ତ୍ତିକାଟା ସେଇଟା ବହି ଯାଉଛି। ତେଣୁ ଯୋଉଠି ଗଛ ରହୁଛି ସେ ତାକୁ ମାଟିଟାକୁ ବାନ୍ଧିକି ରଖୁଛି, ତେଣୁ ମୂର୍ତ୍ତିକା ସଂରକ୍ଷଣ ହଉଛି। ଦ୍ୱିତୀୟରେ ସେ ଯୋଉ ପାଣିଟା ବୋହି ଯାଉଛି ତାକୁ ଇଏ ଗଛ ସାହାଯ୍ୟ କରୁଛି ଯେ କିଛି ଅବଜର୍ଭ କରିବା, ଯୋଉ ଆମେ କହୁଛେ ଭୂତଳ ଜଳ ସ୍ତରର ରିଚାର୍ଜ କରିବାରେ ୟାର ଭୂମିକା ମଧ୍ୟ ମୁଖ୍ୟ।
1: ସାର୍, ତାମାନେ ଆମେ ମୃତ୍ତିକା ସଂରକ୍ଷଣ କରିବା, ବର୍ଷା ଜଳକୁ ସଂଗ୍ରହ କରିବା ସହିତ ଭୂତଳ ଜଳକୁ ବି ସଂରକ୍ଷଣ କରିବା,
0: ନିଶ୍ଚିତ ଭାବରେ ନିଶ୍ଚିତ ଭାବରେ।
1: ଆଉ ବାୟୁମଣ୍ଡଳରେ ତାପମାତ୍ରା କମେଇବା ଆଉ ଧୂଳି ଧୂଆଁକୁ ଅବଶୋଷ କରିବା, ବନ୍ୟା ବାତ୍ୟା ପ୍ରକୋପକୁ ହ୍ରାସ,
0: ଇଏ ସବୁଥିରେ ବୃକ୍ଷର ଭୂମିକା ମହତ୍ତ୍ୱପୂର୍ଣ୍ଣ,
1: ଯଥେଷ୍ଟ ରହୁଛି ବୃକ୍ଷର ମହତ୍ତ୍ୱ ବି ରହୁଛି
0: ଜଳରେ। ଆଉ ଗୋଟିଏ କଥା ମୁଁ କହିବି, ଆମେ ଭାବୁଛେ ପାଣି ଆମର ବହୁତ ଅଛି, 75% ଆର୍ଥର ପାଣି, କିନ୍ତୁ ଆକ୍ଚୁଆଲି ଆମ ପାଖରେ ଜଳ ଯୋଉଟା ଆମେ ଉପଯୋଗ କରୁଛେ ସେ ମାତ୍ର 3% ମଧୁର ଜଳ, ଏବଂ ତାର 2% ରହୁଛି ହିମବାହ ଗ୍ଲେସିୟର ରହିଲା, ଆଉ 1% ଜଳ କେବଳ ଆମ ପାଖରେ ରହୁଛି ଯୋଉଟାକି କୂଅ ପୋଖରୀ ନଦୀ ଏଇଥିରେ ରହିଛି, ଯୋଉଟାକୁ ଆମେ ଉପଯୋଗ କରିପାରିବା। ୟାକୁ କନଜର୍ଭ କରିବାରେ ବୃକ୍ଷର ଅବଦାନ ମଧ୍ୟ ଅସୀମ।
1: ତେଣୁ ଆମେ ଚେଷ୍ଟା କରିବା ପ୍ରଚୁର ପରିମାଣରେ ବୃକ୍ଷରୋପଣ କରିକି ଏଇସବୁ ଯୋଉ ସମସ୍ୟା ହେଉଛି ତାର କେମିତି ସମାଧାନ କରିବା,
0: ନିଶ୍ଚିତ ଭାବରେ ନିଶ୍ଚିତ।
1: ସାର୍, ବୃକ୍ଷର ଏଇ ପରିବେଶ ପ୍ରଦୂଷଣ କରିବାର ସାମର୍ଥ୍ୟ ସମ୍ପର୍କରେ ଆଉ ଟିକେ ଆମ ଶ୍ରୋତା ବନ୍ଧୁମାନଙ୍କୁ।
0: ଏଇଟା ତ ଆମେ ଦେଖିଲେ ବୃକ୍ଷର ଯୋଉ ଅବଦାନ ଅଛି, ଯେମିତିକି ଜଳ ସଂରକ୍ଷଣ କରୁଛି, ମୃତ୍ତିକା ସଂରକ୍ଷଣ କରୁଛି, ବାୟୁ ଏବଂ ତାପମାତ୍ରା ୟାର ମଧ୍ୟ ସଂରକ୍ଷଣ କରୁଛି। ଏହା ବାଦ ଆଉ ଗୋଟେ ଦେଖିବା, ଆଉ ଗୋଟେ କାର୍ବନ ସିକ୍ୱେଷ୍ଟ୍ରେସନ ଗୋଟେ ନୂଆ ଜିନିଷ ବର୍ତ୍ତମାନ ଆମେ ସମସ୍ତେ ତାକୁ ଜାଣୁଛେ, ଯୋଉ ଅଙ୍ଗାରକାମ୍ଳଟା ରହିଛି ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡ ହେଇକି ରହିଛି, ତାକୁ ବୃକ୍ଷ କଣ କରୁଛି ଅବଶୋଷିତ କରିକି ତାକୁ ଖାଦ୍ୟରେ ପରିଣତ କରୁଛି। ଖାଦ୍ୟରେ ପରିଣତ କରି ନିଜର ଗଣ୍ଡି ବଢ଼ଉଛି ବା ଫଳ ଫୁଲ କରୁଛି, ଯୋଉଟାକି ମାନବ ସମାଜର ସେବାରେ ବି ଆସୁଛି ବୃକ୍ଷର ସମସ୍ତ ଅଂଶ। ଏବଂ ଯଦି ବି ସେ ଗଛଟା ପଡିଗଲା ସେଟା ମୂର୍ତ୍ତିକାର ଉର୍ବରତା ବଢ଼ଉଛି, ଏବଂ ଯୋଉ କାର୍ବନଟା ବାୟୁମଣ୍ଡଳରେ ଥାଇକିରି କ୍ଷତି କରୁଥିଲା, ଟେମ୍ପରେଚର ବଢ଼ଉଥିଲା ଏବଂ ତାର ପ୍ରଭାବ ରହୁଥିଲା ଯୋଉ ଅଙ୍ଗାରକାମ୍ଳ, ସିଏ ମାଟିକୁ ଆସିକିରି ମାଟିର ଉର୍ବରତା ବଢ଼େଇଲା ଏବଂ ଆମ ପାଇଁ ଖାଦ୍ୟ ତିଆରି କରିବାରେ ସହଯୋଗ କଲା। ଏଇ ଯୋଉ କାର୍ବନଟାକୁ ଆକାଶରୁ ଆଣିକି ମାଟିରେ ମିଶେଇବା ଏ କାମଟା କେବଳ ବୃକ୍ଷ କରିପାରୁଛି। ଏଇ ଯୋଉ କାର୍ବନ ସିକ୍ୱେଷ୍ଟ୍ରେସନ ଏଇଟା ବର୍ତ୍ତମାନ ବହୁତ ମୂଲ୍ୟବାନ ଜିନିଷ ହେଲାଣି। ଯୋଉ ଲୋକଙ୍କର ପାଖରେ ଗଛ ଅଛି ସେମାନଙ୍କୁ ସରକାର ଏବଂ ବିଭିନ୍ନ ସଂସ୍ଥା ଆର୍ଥିକ ପ୍ରୋତ୍ସାହନ ଦେବାର ବ୍ୟବସ୍ଥା ରହିଛି।
1: ଏଇ ଜଳ ସଂରକ୍ଷଣରେ ବୃକ୍ଷର ଭୂମିକା କଣ ରହୁଛି?
0: 75% ଜଳ ଭାବୁଛେ ଆମେ, ବହୁତ ଜଳ ଅଛି, ସେ ଜଳ ଆକ୍ଚୁଆଲି ଆମେ ବ୍ୟବହାର କରିପାରିବା, ଆମେ ମଧୁର ଜଳ କେବଳ 1% ଯାହାକି କୂଅ ପୋଖରୀ ଏବଂ ମଧୁର ଜଳ ଉତ୍ସ ଭୂତଳ ଜଳ ସ୍ତରରେ ରହିଛି ତାକୁ
1: ସାଇତିକି ରଖିବାରେ
0: ଯୋଉ ପାଣିଟା ସମୁଦ୍ରକୁ ବୋହି ଯାଇଥାନ୍ତା ବିଭିନ୍ନ ଜଳସ୍ରୋତ ମାଧ୍ୟମରେ ସେଇଟାକୁ ଅବଜର୍ଭ କରିକି ରହିଛି, ଏବଂ ତା ସାଙ୍ଗେ ସାଙ୍ଗେ ବନ୍ୟାଟା ପ୍ରକୋପ ବି କମଉଛି, କାରଣ ଏକା ସାଙ୍ଗରେ ଯେତିକି ବର୍ଷା ଜଳ ଆସିଲା ସବୁତକ ପଳେଇଯିବ, ନଦୀରେ ବନ୍ୟା ଆସିଯିବ। ଦେଖନ୍ତୁ କିଛି ବର୍ଷ ଧରିକି ଆମର ଗୋଟେ ସରକାରଙ୍କର ଯୋଜନା ଚାଲିଛି ଗ୍ରୀନ ମହାନଦୀ ମିଶନ, ଏବଂ ବହୁତ ଜାଗାରେ ନଦୀ
1: ଅବବାହିକାରେ
0: ବୃକ୍ଷରୋପଣ କରାଯାଉଛି, କରିବାର କେବଳ ଲକ୍ଷ୍ୟ ରହିଛି ଗଛ ସବୁ ବର୍ଷା ଜଳକୁ କନଜର୍ଭ କରି ରଖିବ ଏବଂ ଗ୍ରାଜୁଆଲି ନଦୀରେ ଛାଡିବ, କାରଣ ଆମର ଦେଖାଯାଇଛି 70% ନଦୀ ଶୁଖିଲା ପଡୁଛି, କେବଳ ଯୋଉଗୁଡାକ ହିମବାହରୁ ପାଣି ଆସୁଛି ସେଗୁଡାକ ଛାଡିଦେଲେ, ଯୋଉଗୁଡାକ ରେନ୍ଫେଡ୍ ଯୋଉ ନଦୀ ରହିଛି ଶତକଡା 70% ନଦୀ ସେଟା ଖାଲି ରହୁ, କାରଣ ତାର ଅବବାହିକାରେ ଆଉ ଗଛ ନାହିଁ। ଦେଖନ୍ତୁ ବର୍ଷା ପାଣିଟାକୁ ଧରିକିରି ମାଟି ଭିତରେ ରଖୁଛି ବୋଲି ଆମ କୂଅ ପୋଖରୀରେ ପାଣି ରହୁଛି, ତେଣୁ ଆପଣ ଦେଖିବେ ଯୋଉଠି କୂଅ ପୋଖରୀ ବିଶେଷ ଭାବରେ ବୃକ୍ଷ ଆଚ୍ଛାଦନ ନାହିଁ ସେଠି କୂଅ ପୋଖରୀ ବହୁତ ଜଲ୍ଦି ଶୁଖିଯାଉଛି, ସେଠି ପାଣିର ମିଳିବା ବଡ଼ କଷ୍ଟ। ମରୁଭୂମି ଯୋଉ ଜାଗାରେ ଅଛି ଯୋଉଠି ବୃକ୍ଷର ଆଚ୍ଛାଦନ କମ୍ ରହିଛି,
1: ସାର୍ ଆମ ଓଡ଼ିଶାରେ ବି ତ ଦେଖାଯାଉଛି ଖରାଦିନେ ମାଇଲ ମାଇଲ ଦୂର ସେମାନେ ପାଣି
0: ପାଉଛନ୍ତି, ଯୋଉଠି ଗଛର ସଂଖ୍ୟା କମିଯାଉଛି ବୃକ୍ଷ ଆଚ୍ଛାଦନ କମିଯାଉଛି,
1: ଜଳର ଉତ୍ସ ବି କମିଯାଉଛି।
0: ତେଣୁ ଇଏ ଭୂତଳ ଜଳକୁ ଆମେ ସଞ୍ଚୟ କରି ରଖିବା ପାଇଁ ବୃକ୍ଷ ନିହାତି ଦରକାର, ତେଣୁ ଯୋଉଠି ରହିବ ବୃକ୍ଷ ସେଠି ଆମର ମାଟିର ଉର୍ବରତା ରହିବ, ଫଳରେ ଆମେ ସେଠି ଶସ୍ୟ ଉତ୍ପାଦନ କରିପାରିବା, ଶସ୍ୟ ଉତ୍ପାଦନ ହେଇପାରିବ ଏବଂ ଯୋଉ ଗଛ ରହିବ ତାଧିରେ ମଧ୍ୟ ଫଳ ଫୁଲ ସବୁ ଆମେ ପାଇପାରିବା,
1: ମୃତ୍ତିକା କ୍ଷୟକୁ ଆମେ
0: ରଖିପାରିବା,
1: ଫଳରେ ଆମର ଯୋଉ ବହୁମୂଲ୍ୟ ସମ୍ପଦ ମାଟି ଯୋଉ କ୍ଷୟପ୍ରାପ୍ତ ହଉଛି ସେ ରଖିବା।
0: ଏବଂ ଆଉ ଗୋଟେ ଜିନିଷ, ଏଇ ସବୁ ମାଟି ବୋହି ଯାଇକିରି ମଧ୍ୟ

0: ରଖିଛେ ନଦୀବନ୍ଧ ଯୋଜନା ବନ୍ଧ ସବୁ, ତାକୁ ମଧ୍ୟ ନହେଲେ ସିଲ୍ଟେସନ କରିଦିଏ, ମାଟିରେ ପୋତିଯାଏ, ଜଳଧାରଣ କ୍ଷମତା ବି କମିଯାଏ। ମଝିରେ ମଝିରେ କହୁଛେ ହୀରାକୁଦର ଜଳଧାରଣ କ୍ଷମତା କମିଯାଇଛି, ବହୁତ ଜାଗାରେ ହୁଏ। ସେଟା ହଉଛି ଗ୍ରାଜୁଆଲ ପ୍ରୋସେସ, ଯୋଉଠି ଜଙ୍ଗଲ କ୍ଷୟ ହବ ପାଣି ସହ ମାଟି ଆସିକିରି ସେଗୁଡ଼ିକ ବନ୍ଧ ମଧ୍ୟ ପୋତିଦବ।
1: ସାର୍, ଆମେ ତ ଜାଣିଲେ ଯେ ବୃକ୍ଷ ବା ଜଙ୍ଗଲ କିପରି ଭାବରେ ମାଟି ପାଣି ପବନକୁ ସଂରକ୍ଷଣ କରିପାରୁଛି, ପ୍ରଦୂଷଣକୁ ବି ପ୍ରତିହତ କରିବାରେ ସାହାଯ୍ୟ କରୁଛି, ଏହା ବ୍ୟତୀତ ବୃକ୍ଷ ଆଉ କିଛି ପରିବେଶଗତ ସେବା ଯୋଗାଉଛି କି?
0: ପ୍ରଥମ ଜିନିଷଟା ହଉଛି ଜୈବ ବିବିଧତା। ଆପଣ ଦେଖିବେ ଗୋଟେ ଗଛ, ସିଏ ଖାଲି ଗୋଟେ ଲିଭିଂ ବିଙ୍ଗ ନୁହଁ, ସିଏ ଗୋଟେ ସିଷ୍ଟମ। ବର ଗଛ ହଉ ବା ଗୋଟେ ଛୋଟିଆ ଗଛ ହଉ, ତା ଦେହରେ ପକ୍ଷୀ ଟିକେ ବାସ କରୁଛି, ହୁଏତ ଆମ ଆଖିକି ଦେଖାଯାଉନି କିନ୍ତୁ ହଜାର ହଜାର ତା ଦେହରେ କୀଟ ପତଙ୍ଗ ରହିଛନ୍ତି, ବାସ କରୁଛନ୍ତି। ଏବଂ ଆମେ ଭାବୁଛେ ଏଇ କୀଟ ପତଙ୍ଗ ଆମର କଣ ଲାଭରେ ଆସୁଛନ୍ତି, ସେଇଟାକୁ କୁହାଯାଇଛି ଯଦି ଏ ଯୋଉ ବିଟିଲ ଜାତୀୟ କୀଟ ନ ରହିବେ ଆମ ସମାଜ, ମାନବ ସମାଜ ବିଶେଷ କରି ବଞ୍ଚି ରହିବା ଅସମ୍ଭବ। ସେମାନଙ୍କ ଦ୍ୱାରା ହଉଛି, ତେଣୁ ଆମେ ଯଦି ଭାବେ ଏଗୁଡାକ ନଷ୍ଟ ପାଇଗଲେ ଆମର କଣ କ୍ଷତି, ଆମର କ୍ଷତି ମାନେ ଦୁଇ ତିନି ବର୍ଷ ମଧ୍ୟରେ ଆମର ଖାଦ୍ୟଶସ୍ୟ ମିଳିବ ନାହିଁ ଏବଂ ଦୁର୍ଭିକ୍ଷ ଦେଖାଯିବ, ଖାଦ୍ୟାଭାବ ଦେଖାଯିବ। 1958 ମସିହାରେ ଆମ ପାଖାପାଖି ଗୋଟିଏ ଦେଶରେ ସରକାର କହିଲେ ଘର ଚଟିଆ ମାନେ ଖାଇଦେଉଛନ୍ତି ବହୁତ ଶସ୍ୟ, ତେଣୁ ନିୟମ କରିଦେଲେ ସମସ୍ତେ ଘର ଚଟିଆ ମାରିବେ, ମାନେ ବହୁତ କଠୋର ଶାସନ, ସମସ୍ତେ ଘର ଚଟିଆ ମାରିଦେଲେ। ଆଚ୍ଛା, ଘର ଚଟିଆ ମାରିଦେଲା ପରେ ଦେଖାଗଲା ସେ ବର୍ଷ ଫସଲ ଯେତେବେଳେ ହେଲା, ଫସଲର ଆଉ କିଛି ଅମଳ ହେଲା ନାହିଁ, କାରଣ ପଙ୍ଗପାଳ ଜାତୀୟ କୀଟ ଏତେ ବଢ଼ିଗଲେ ସେମାନେ ସବୁ ଖାଇଗଲେ ଏବଂ ଗୋଟେ ଦୁର୍ଭିକ୍ଷ ସ୍ଥିତି ଦେଖାଗଲା, କାରଣ ଶସ୍ୟ ନଷ୍ଟ ପୁରା ଶହେ କରିଦେଲେ। ସେ ଦେଶର ସରକାର ତାପରେ ଭୁଲ ବୁଝିପାରିଲେ, ତେଣୁ ସେ ଖାଦ୍ୟ ଶସ୍ୟ ତ ଆମଦାନୀ କଲେ ପଡ଼ୋଶୀ ରାଷ୍ଟ୍ର, ଏଇ ଯୋଉ ଘର ଚଟିଆ ଭଳିଆ ପକ୍ଷୀ ମଧ୍ୟ 200,000 ପକ୍ଷୀ ଆଣିକରି ତାଙ୍କ ସଂଖ୍ୟା ବଢ଼େଇ ପୁଣି ଥରେ ତାଙ୍କ ପରିବେଶରେ ଛାଡ଼ିଲେ। ଆମର ବାୟୋଡାଇଭର୍ସିଟି କନଜରଭେସନରେ ବୃକ୍ଷ ବା ଜଙ୍ଗଲର ଯୋଉ ଅବଦାନ ମଧ୍ୟ ଅନନ୍ୟ, ତେଣୁ ତାକୁ ଆମେ ମହତ୍ତ୍ୱ ଦେବାର ଆବଶ୍ୟକତା ରହିଛି।
1: ସାର୍, ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଆପଣ ବି ଲକ୍ଷ୍ୟ କରିଥିବେ ଯେ ବାତ୍ୟା ସମୟରେ ସମୁଦ୍ର ଉପକୂଳ ଅଞ୍ଚଳରେ ଜଙ୍ଗଲ ବାତ୍ୟାର ପ୍ରକୋପକୁ ହ୍ରାସ କରିବାରେ ସହାୟକ ହୋଇଛି।
0: ବହୁତ ଯୋଉ ଆମର ଉପକୂଳ ଅଞ୍ଚଳ ଅଛି, ବିଶେଷ କରି ରାଜନଗର ଅଞ୍ଚଳରେ ହେନ୍ତାଳ ବନ ଅଛି, ସେ ଗୋଟେ ସ୍ୱତନ୍ତ୍ର ପ୍ରକାର ଗଛ, ସେଠି ଜୁଆର ଦେଖାଯାଏ, ପାଣି ଆସୁଥିବ ଯାଉଥିବ।
1: ଆଜ୍ଞା,
0: ଏ ପ୍ରକାର କଣ୍ଡିସନରେ ହେନ୍ତାଳ ବନ କେବଳ ସର୍ଭାଇଭ କରିପାରେ ଏବଂ ସେଗୁଡାକ ବହୁତ ଶକ୍ତ। ସେ ଗଛ ଗୁଡାକ ଯେତେବେଳେ ବାତ୍ୟା ଆସିବ, ବାତ୍ୟାଟାକୁ ସେମାନେ ୱିଣ୍ଡ ବ୍ରେକ୍ ଭଳିଆ କାମ,
1: ପବନ ମାଡ଼ ହେଇକି ପୁଣି ଫେରିଯାଏ,
0: ଫଳରେ ମାନେ ଉପକୂଳବର୍ତ୍ତୀ ଲୋକମାନେ ଏବଂ ଧନ ଜୀବନ ତାଙ୍କର ରକ୍ଷା ପାଇଯାଏ। ଆମର ମଧ୍ୟ ଯୋଉଠି ହେନ୍ତାଳ ବନ ନାହିଁ ସେଠି ଝାଉଁ ଗଛ ଲଗା ହଉଛି, ଶକ୍ତ ଗଛ, ଏବଂ ତାର ଗୋଟେ ସ୍ୱତନ୍ତ୍ରତା ରହିଛି ଯେ ସେ ବାଲିରେ କେବଳ ହେଇପାରିବ, ମାଟି ସେଥିପାଇଁ ଦରକାର ନାହିଁ, ପ୍ରବଳ ଝାଉଁ ଜଙ୍ଗଲ ସୃଷ୍ଟି କରାଯାଇଛି ଯାହାକି ଆମର ଉପକୂଳବର୍ତ୍ତୀ ଅଞ୍ଚଳକୁ ସାମୁଦ୍ରିକ ବାତ୍ୟା ଦାୟରୁ ସେ ରକ୍ଷା କରୁଛି।
1: ସବୁରି ମୂଳରେ ହଉଛି ବୃକ୍ଷ, ବୃକ୍ଷ ଯଦି ଆମ ପରିବେଶରେ ଅଧିକ ପରିମାଣରେ ପ୍ରଚୁର ପରିମାଣରେ ରହିଲା, ଜଳ ବାୟୁ ଓ ମାଟି ପ୍ରଦୂଷିତ ହେଉଛି, ତାକୁ ଆମେ ରକ୍ଷା କରିପାରିବା
0: ନିଶ୍ଚିତ ଭାବରେ।
1: ସାର୍, ଏଇଠି ଆଉ ଗୋଟେ କଥା କୁହନ୍ତୁ, ପରିବେଶର ସୁରକ୍ଷା ପାଇଁ ବନୀକରଣ ନିହାତି ଅପରିହାର୍ଯ୍ୟ, ଲୋକମାନଙ୍କୁ କେମିତି ବନୀକରଣ ପାଇଁ ସଚେତନ କରାଇବା, ଲୋକମାନେ କେମିତି ଆଗ୍ରହ ପ୍ରକାଶ କରିବେ ବନୀକରଣ ପାଇଁ, ସେ ବିଷୟରେ ଟିକେ
0: ଦେଖନ୍ତୁ। ସଚେତନତା ତ ସୃଷ୍ଟି କରାଯାଉଛି,
1: ଆଜ୍ଞା,
0: ପ୍ରତିବର୍ଷ ଦେଖୁଛେ ବନ ମହୋତ୍ସବ କରାଯାଉଛି ଏବଂ ଚାରା ବଣ୍ଟନ କରାଯାଉଛି, ସରକାରଙ୍କର ଯୋଜନା ବାଦ ଏଗୁଡ଼ା ସବୁ ଲାଗି ରହିଛି। ଆମର ଗୋଟେ ବହୁତ ବଡ଼ ଯୋଜନା ରଖା ହେଇଛି ଯେ ଆମ ଦେଶକୁ ନେଟ୍ ଜିରୋ କଣ୍ଟ୍ରି କରିବା ପାଇଁ, ମାନେ ଯେମିତି ଭୁଟାନ, ମାନେ ସିଏ ଯେତିକି ତାଙ୍କର କାର୍ବନ ଡାଇଅକ୍ସାଇଡ୍ ସୃଷ୍ଟି କରୁଛନ୍ତି ତାଠୁ ଅଧିକା ଅବଜର୍ଭ କରୁଛନ୍ତି, ତେଣୁ ସେମାନେ କାର୍ବନ ନେଗେଟିଭ ଦେଶ, ସେମାନେ ସେମାନେ ପରିବେଶକୁ ପ୍ରଦୂଷଣ କରିବା ଜାଗାରେ ପରିବେଶକୁ ଆହୁରି ଭଲ
1: ସୁସ୍ଥ ପରିବେଶ,
0: ଆମେ ସେମିତି ନେଗେଟିଭ ତ କରିପାରିବାନି, ଆମେ ଜିରୋ କରିବା ପାଇଁ ଚେଷ୍ଟା କରୁଛୁ। 2050 ସୁଦ୍ଧା ଜିରୋ କେମିତି ହବ, କାରଣ ଆମର ଯେତିକି ଅଙ୍ଗାରକାମ୍ଳ ଉତ୍ପାଦିତ ହଉଛି ତାକୁ ହୁଏତ ଆମେ ଟିକେ କମେଇ ପାରିବା, ଯୋଉଟା ହଉଛି ତାକୁ ଅବଶୋଷିତ କରିବା ପାଇଁ ଆମକୁ ଅଧିକରୁ ଅଧିକ ଗଛ ଲଗେଇବାକୁ ପଡିବ। ଯେତିକି ଆମେ ଉତ୍ପାଦନ କରୁଥିବା କାର୍ବନ ଡାଇଅକ୍ସାଇଡ ସେଇଟାକୁ ସେ ଅବଶୋଷିତ କରିବ ଗଛ, ତେଣୁ 2050 ସୁଦ୍ଧା 530 ଲକ୍ଷ ହେକ୍ଟର ଜମିରେ ଆମକୁ ବୃକ୍ଷ ଲଗେଇବାର ଅଛି, ସେଥିପାଇଁ ଆମକୁ ଅଧିକରୁ ଅଧିକ ଗଛ ଲଗାଇବାକୁ ପଡିବ। ଗଲା ବର୍ଷ ଆମର 8 କୋଟି ଗଛ ଲଗା ହେଇଛି ଓଡ଼ିଶାରେ, ଏଟା ଗୋଟେ ରେକର୍ଡ, 7 କୋଟି ଥିଲା ଆମର ଟାର୍ଗେଟ, ଆମେ 8 କୋଟି ତା ଦେହରେ ବୃକ୍ଷରୋପଣ କରାଯାଇଛି। ଏ ବର୍ଷ ମଧ୍ୟ ସରକାର 5.5 କୋଟି ପାଖାପାଖି ଚାରା ଏଇ ସ୍କିମ୍ରେ ଲଗେଇବାର ରହିଛି। ଏହା ବାଦ ମଧ୍ୟ ସରକାରୀ ଯାହା ଯୋଜନା ରହିଛି, ବନୀକରଣ ଯୋଜନା, ଆପଣ ଜାଣିଥିବେ ଏକ ପେଡ଼ ମା କେ ନାମ, ସେଥିରେ ମଧ୍ୟ ଗଛ ଲାଗୁଛି, ତେଣୁ ସରକାରଙ୍କର ଯୋଜନା ତ ବହୁତ ରହିଛି, ଚାରା ମଧ୍ୟ ବଣ୍ଟନ ବହୁତ କରାଯାଉଛି, ତେଣୁ
1: କାର୍ଯ୍ୟକ୍ରମ ବି ଏବେ ଯାଇ ଜାରି,
0: ତେଣୁ ଲୋକମାନେ ଏସବୁ ଚାରା ମଧ୍ୟ ମାନେ ସୁବିଧା ଭାବରେ ପାଇପାରିବେ। ପରିବେଶର ସୁରକ୍ଷା ନିମନ୍ତେ ଜନସାଧାରଣ ଆଦିରେ ସଂଶ୍ଲିଷ୍ଟ ପୁରା ରୁହନ୍ତୁ, ଖାଲି ଲଗେଇଦେଲେ ବି ହବ ନାହିଁ,
1: ରକ୍ଷଣାବେକ୍ଷଣ
0: ବହୁତ ବଡ ଜିନିଷ। ଆମେ ପ୍ରତିବର୍ଷ ଗଛ ଲଗଉଛେ କିନ୍ତୁ ଆର ବର୍ଷକୁ ପୁଣି ସେଇ ଜାଗାରେ ଯାଇ ଲଗଉଛେ, ଫଳରେ କଣ ଆମର ସବୁ ପରିଶ୍ରମଟା ନଷ୍ଟ ହେଇଯାଉଛି। ମଞ୍ଜିରୁ ଗଛ ବାହାର କରି ତାକୁ 2 ଫୁଟ 2.5 ଫୁଟ କରିକି ଲୋକଙ୍କୁ ଦିଆହଉଛି ଲଗେଇବା ପାଇଁ, ଲୋକମାନେ ଆଗ୍ରହର ସହିତ ନଉଛନ୍ତି, ଲଗଉଛନ୍ତି, କିନ୍ତୁ ପରବର୍ତ୍ତୀ ଯତ୍ନ ନ ନେବାରୁ ସେ ଗଛଟି ହୁଏତ କିଛି ଦିନ ପରେ ମରିଯାଉଛି। ତେଣୁ ବର୍ତ୍ତମାନ ଆବଶ୍ୟକତା ରହୁଛି ଯେ ରୋପିତ ବୃକ୍ଷର କେମିତି ଯତ୍ନ ନେଲେ
1: 10 ବର୍ଷ
0: ପର୍ଯ୍ୟନ୍ତ ଯଦି ତାକୁ

0: ଯତ୍ନ ନେଇପାରିବା ତାହେଲେ ନିଶ୍ଚିତ ଭାବରେ
1: ପରିବେଶ ପାଇଁ ଆମ ମାନବ ସମାଜ ପାଇଁ ବି ଭଲ ହବ।
2: ଶେଷରେ ଆମ ଶ୍ରୋତାବନ୍ଧୁ ମାନଙ୍କୁ କୁହନ୍ତୁ ବୃକ୍ଷର ତଥା ଜଙ୍ଗଲର ଯୋଉ ବହୁବିଧ ଉପକାରିତା ରହିଛି ଯାହାଦ୍ୱାରା କି ସେମାନେ ଅନୁପ୍ରାଣିତ ହେବେ ଅଧିକରୁ ଅଧିକ ବୃକ୍ଷ ରୋପଣ ପାଇଁ ଆଗେଇ ଆସିବେ ସରକାରଙ୍କ ସହିତ ସହଯୋଗ କରିବେ ଆଉ ସରକାର ଯାହା ସବୁ ଯୋଜନା କରୁଛନ୍ତି ତାହା କେମିତି ଲୋକମାନଙ୍କ ଦ୍ୱାରା ପ୍ରତିପାଦିତ ହେଇପାରିବ
1: ସେଇ ସମ୍ପର୍କରେ ଆପଣ ଟିକେ ସେମାନଙ୍କୁ ସଚେତନ ଆଉ ଏମିତି ଉପଦେଶ ଦିଅନ୍ତୁ ସେମାନେ ଯେମିତି ଆଗ୍ରହ
0: ଉପଦେଶ ଦେବାର କିଛି ଆବଶ୍ୟକତା ନାହିଁ। ଆମର ଜନସାଧାରଣ ସମସ୍ତେ ସଚେତନ ବୃକ୍ଷରୋପଣ କରୁଛନ୍ତି ସଚେତନତା ରହିଛି ଦେଖିବେ ଜଙ୍ଗଲ ଆୟତନ ବଢିଛି ଆଜିକାଲି ତ ସାଟେଲାଇଟ୍ ମାଧ୍ୟମରେ ସବୁ ନିୟନ୍ତ୍ରିତ ହେଉଛି ସାଟେଲାଇଟ୍ ପିକ୍ଚରରୁ ଜଣାଯାଇଛି ଯେ ଆମର 2 ବର୍ଷ ଭିତରେ 558 ସ୍କୋୟାର କିଲୋମିଟର ଆମେ ଜଙ୍ଗଲ ବଢେଇଛେ ତେଣୁ ନିଶ୍ଚିତ ଭାବରେ ସରକାରଙ୍କର ଯୋଉ ଯୋଜନା କାର୍ଯ୍ୟକାରୀ ହେଉଛି ତାହା ଫଳପ୍ରଦ ଏଇ ଯୋଉ ଜଙ୍ଗଲ କେବଳ ବଢିନି ଏ ବୃକ୍ଷ ଆଚ୍ଛାଦନ ବଢିଛି ମାନେ ଟ୍ରି କଭର ଯୋଉଟା କୁହାଉଛି ଆପଣ ଆପଣଙ୍କ ଜାଗାରେ ଲଗେଇଲେ ମୁଁ ମୋ ଜାଗାରେ ଲଗେଇଲି ଜନସାଧାରଣ ସେମାନଙ୍କ ନିଜ ଜାଗାରେ ଲଗେଇଲେ ଏସବୁ ଉପଗ୍ରହ ମାଧ୍ୟମରେ ଚିତ୍ରରୁ ଜଣାପଡୁଛି ଯେ ଆମର ଗ୍ରୀନ କଭର ଟ୍ରି କଭର ବଢିବାରେ ଲାଗିଛି କିନ୍ତୁ ତାକୁ ଆହୁରି ବ୍ୟାପକ କରିବାକୁ ପଡିବ ଏବଂ ଅଧିକରୁ ଅଧିକ ଧରନ୍ତୁ କିଛି ଉପଯୋଗୀ ଗଛ ଆମ୍ବ ପଣସ ଏଗୁଡ଼ାକ ଲଗେଇଲେ ଲୋକ ନିଜର ବି ମଧ୍ୟ ତା ଦେହରୁ ସୁବିଧା ପାଇପାରିବେ ବାଉଁଶ ମଞ୍ଜି ଯଦି ବି ବୁଣିଦେବେ କିଛି କିଛି ଜାଗାରେ ଆପଣ ଜାଣିଥିବେ ହାତୀଙ୍କର ପର୍ଯ୍ୟାପ୍ତ ପରିମାଣରେ ବାଉଁଶ ମଞ୍ଜି ବୁଣିଲେ ମାନେ ହାତୀମାନେ ବି ଖାଇବାକୁ ପାଇବେ ଆମର ମଧ୍ୟ କାମରେ ଆସିବ କିନ୍ତୁ ମୁଖ୍ୟ ଉପରେ ଆମ ମନୋଭାବ ଏଭଳିଆ ରହିବା ଦରକାର ଏଇ ପ୍ରକାର ପରିସ୍ଥିତି ପରିବେଶ ପ୍ରଦୂଷଣ ଜନିତ ହେଇଛି କାହିଁକି ଯୋଉ ଆମର ଲୋଭ ମହାତ୍ମା ଗାନ୍ଧୀ ଗୋଟେ ଭଲ ଜିନିଷ କହିଛନ୍ତି ନେଚର କ୍ୟାନ୍ ଫୁଲଫିଲ୍ ଏଭ୍ରିବଡିସ୍ ନିଡ୍ ବଟ୍ ନଟ୍ ଗ୍ରିଡ୍ ଆମର ଯୋଉ ଅଧିକରୁ ଅଧିକ ଆମେ ଆଜିକାଲି ମେଟେରିଆଲିଷ୍ଟିକ ହେଇଯାଇଛେ ମୋର 5 ସାର୍ଟ ଦରକାର ମୁଁ କିନ୍ତୁ 50 ସାର୍ଟ ମୁଁ ରଖିବି ସେଥିପାଇଁ ମିଲ୍ କଳକାରଖାନାର ଆବଶ୍ୟକତା ବଢୁଛି ଆପଣ ଜାଣିଥିବେ ଯେତେ କଳକାରଖାନା ଚାଲୁଛି 75% ଇଲେକ୍ଟ୍ରିସିଟି ଆସୁଛି କାର୍ବନରୁ ମାନେ କୋଇଲା ପୋଡିକିରି ଆସୁଛି ଫଳରେ ସେତିକି ପରିମାଣରେ ପରିବେଶ ପ୍ରଦୂଷିତ ହେଉଛି ଏସି ଆମ ଘରେ ଗୋଟେ ଲାଗିଲେ ଯଦି ଆମେ ସମସ୍ତେ ବି ଚଳିପାରିଥାନ୍ତେ ପ୍ରତି ରୁମ୍ରେ ଗୋଟେ ଗୋଟେ ଏସି ଚାଲୁଥିବ ଆମେ ଗୋଟେ ରୁମ୍ରେ ଥିବା ଆଉ ଗୋଟେ ରୁମ୍ରେ ଏସି ଚାଲିଥିବ ଆମେ ତ ପଇସା ଦଉଛୁ ଆଉ ଥରେ କଣ ଅଛି କିନ୍ତୁ ପଇସା ସିନା ଆମେ ଦଉଛେ କିନ୍ତୁ ଯୋଉ କାର୍ବନଟା ଆମେ ଛାଡୁଛେ ଆମ ପାଇଁ ଯୋଉ କାର୍ବନଟା ବାୟୁମଣ୍ଡଳକୁ ଯାଉଛି ଯୋଉଟା ବିଷାକ୍ତ ହଉଛି ତାର ତ କୁପ୍ରଭାବ ସମସ୍ତେ ଭୋଗ କରୁଛନ୍ତି ତେଣୁ ଆମେ ଭାବୁଛେ ଇଏ ଆମ ପୃଥିବୀ ଆମେ ତାକୁ ଯାହା ଘଦେଇ ପଳେଇବା କିନ୍ତୁ ଆକ୍ଚୁଆଲି ସେୟା ନୁହଁ ଆମର ପୁରୁଣା କହାବତ ଅଛି ଯୋଉଟା ଲୋକ କହନ୍ତି ଦିସ୍ ଆର୍ଥ ଇଜ୍ ନଟ୍ ଆୱାର୍ସ ଇଟ୍ ଇଜ୍ ଅଫ୍ ଆୱର ଅଫ୍ ସ୍ପ୍ରିଙ୍ଗ ଆମର ଫ୍ୟୁଚର ଜେନେରେସନଙ୍କର ଏଇଟା
1: ଆଜ୍ଞା ଆମେ ଯେମିତି ଗୋଟେ ସୁନ୍ଦର ପରିବେଶ ପାଇଛୁ ଜୀବନ ଧାରଣ କରୁଛୁ ସେମିତି ଆମର ଭବିଷ୍ୟତ ପିଢୀଙ୍କ ପାଇଁ ସେମିତି ଗୋଟେ ପରିବେଶ ରଖି ଦେଇକି ଯିବା ଯେମିତି ଆମକୁ ଦୋଷ ଦେବେ
0: ନିଶ୍ଚିତ ଭାବରେ କାରଣ ଆମେ ଯୋଉ ଭଳିଆ ପାଇଛେ ତାଠୁ ଭଲ କରିକି ଆଟଲିଷ୍ଟ ଚେଷ୍ଟା କରିବା କିଛି ନହେଲେ ଯେମିତି ଅଛି ତାଙ୍କ ପାଇଁ ସେମିତି ଛାଡିକିରି ଯିବା।
2: ଯାହା ହଉ ଅଶୋକ ବାବୁ ଆପଣ ଆମର ବନାନୀ କାର୍ଯ୍ୟକ୍ରମକୁ ଆସିଲେ ଆଜି ଯାହା ଆଲୋଚନାର ବିଷୟ ଥିଲା ପରିବେଶର ସୁରକ୍ଷା ପାଇଁ ବନୀକରଣ ସେ ସମ୍ପର୍କରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ କଥା କହିଲେ ସେଥିପାଇଁ ଆପଣଙ୍କୁ ଆମର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ତଥା ଆମ ବନାନୀ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ ନମସ୍କାର।

ଚୁପ୍ ଚୁପ୍ ଚୋରି ଚୋରି ଏହି କଥାଚିତ୍ରର ଗୀତଟିରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର। ଶ୍ରୀକାନ୍ତ ଗୌତମଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ମନ୍ମଥ ମିଶ୍ର।

ଭଲ ପାଏ ତତେ ଶହେରୁ ଶହେ, ଏ କଥାଚିତ୍ରର ଗୀତଟିରେ କଣ୍ଠଦାନ କରିଛନ୍ତି ବାବୁଶାନ। ବାପ ଗୋସ୍ୱାମୀଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ବିକାଶ ଦାସ।

ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଏ ମାସର ବିଶେଷ ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। ଆଜି ପାଇଁ ଶିଳ୍ପୀ ହେଲେ ଜିତେନ୍ଦ୍ରନାଥ ପଟ୍ଟନାୟକ ଏବଂ ମୋନାଲିସା ପଣ୍ଡା। ଗୀତ ରଚନା ଅଶୋକ କୁମାର ପଟ୍ଟନାୟକ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ। ତାହେଲେ ଆସନ୍ତୁ ଶୁଣିବା ପ୍ରଥମ ଗୀତଟି, ଶିଳ୍ପୀ ଜିତେନ୍ଦ୍ରନାଥ ପଟ୍ଟନାୟକ। ଅଶୋକ କୁମାର ପଟ୍ଟନାୟକଙ୍କ ଗୀତରେ ସଙ୍ଗୀତ ପରିଚାଳନା କରିଛନ୍ତି ବିଜୟ କୁମାର ସାମନ୍ତରାୟ।

ଏଥର ଶିଳ୍ପୀ ମୋନାଲିସା ପଣ୍ଡା। ଅଶୋକ କୁମାର ପଟ୍ଟନାୟକଙ୍କ ଗୀତରେ ସଙ୍ଗୀତ ପରିଚାଳନା କରିଛନ୍ତି ବିଜୟ କୁମାର ସାମନ୍ତରାୟ।

ଶେଷରେ ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ଜିତେନ୍ଦ୍ରନାଥ ପଟ୍ଟନାୟକ ଏବଂ ମୋନାଲିସା ପଣ୍ଡା। ଗୀତ ରଚନା ଅଶୋକ କୁମାର ପଟ୍ଟନାୟକ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ।

ଶୁଣିଲେ ଏ ମାସର ବିଶେଷ ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। ଶିଳ୍ପୀ ଥିଲେ ଜିତେନ୍ଦ୍ରନାଥ ପଟ୍ଟନାୟକ ଏବଂ ମୋନାଲିସା ପଣ୍ଡା। ଗୀତ ରଚନା ଅଶୋକ କୁମାର ପଟ୍ଟନାୟକ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ଫ୍ଲ୍ୟୁଟ୍ ଭି କୁର୍ମନାଥନ, ତବ୍ଲା ବାଲାଜୀ କିଶୋର ରାୟ, ଇଲେକ୍ଟ୍ରିକ୍ ଗିଟାର ପ୍ରକୃତି ରଞ୍ଜନ ସାମଲ, ଅର୍କାନ ବିଘ୍ନେଶ୍ୱର ଶତପଥୀ ଏବଂ ଇଫେକ୍ଟରେ ଥିଲେ ସ୍ୱାଧୀନ କୁମାର ବିଶ୍ୱାସ ରାୟ। କାର୍ଯ୍ୟକ୍ରମର ରେକର୍ଡିଂରେ ସହଯୋଗିତା କରିଥିଲେ ରଞ୍ଜନ କୁମାର ବେହେରା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଆଜି ଆସନ୍ତୁ ଶୁଣିବା ସନ୍ତୁର ବାଦନ। ଶିଳ୍ପୀ ପଣ୍ଡିତ ଶିବକୁମାର ଶର୍ମା। ରାଗ ମିଶ୍ର ଶିବରଞ୍ଜନୀ।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଶୁଣନ୍ତୁ ନାଟକ ଆସ ସିନେମା କରିବା, ରଚନା ନରେନ୍ଦ୍ରନାଥ ପଟ୍ଟନାୟକ, ପ୍ରଯୋଜନା ରଞ୍ଜନ କୁମାର ବେହେରା।

0: ଆଉ ଗୋଟେ ଫିଲ୍ମ କରିବେ ବୋଲୁଛ କି?
1: ସେ ଗୋଟେ ନାହିଁ ଆଜ୍ଞା, ଏବେ ମୁଇଁ ଯୋଉ ପ୍ରୋଜେକ୍ଟ ଭାବିଛି, ନୂଆ ପ୍ରୋଜେକ୍ଟ, ପ୍ରଡକ୍ସନ ନମ୍ବର 72, ତାହିଁରେ ତୁମେ ହିରୋ ହେଲା,
0: ମୁଇଁ ହିରୋ,
1: ଆଉ 11 ହିରୋଇନ୍, କେତେଟା 11 11
0: କିସ କହୁଛ ଏ ଗୋପାଳ?
1: ଆଉ କିସ
0: 11
1: ମତେ ସାତଟା ପାଟା ବୋଲି ଭାବୁଛ କି ଆଜ୍ଞା? ଗୋପାଳ ସାର, ତି ଗୋପାଳ ସାର 50 ଫିଲ୍ମ ର ପ୍ରଡ୍ୟୁସର ହେଲା, ଆହୁରି 2 ସ୍କ୍ରିପ୍ଟ ଲେଖିଛି, ସିନେମା ପୁରା 2 ଘଣ୍ଟା ସିନେମା, ଏବେ 2 ମାସ ହେଲା।

0: ମତେ ସାଟା ପାଟା ବୋଲି ଭାବୁଛ କି ଆଜ୍ଞା? ଗୋପାଳ ସାର ତି ଗୋପାଳ ସାର ପଚାଶଟା ଫିଲ୍ମର ପ୍ରଡ୍ୟୁସର ହେଲା, ଆହୁରି ଦୁଇଟା ସ୍କ୍ରିପ୍ଟ ଲେଖିଛି, ସିନେମା ପୁରା 2 ଘଣ୍ଟା ସିନେମା। ଏବେ 2 ମାସ ହେଲା ଗୋଟେ ଅଫିସ କରିଦେଇଛି, ସେ ଲୁଗା ଦୋକାନ ପଛପଟେ ଗୌରାଙ୍ଗ, ସିଏ ମୋର ଆସିଷ୍ଟାଣ୍ଟ, ମୁଇଁ ରୁମ୍ ବନ୍ଦ କରି ବସୁଛି, ଯିଏ ଆସିବ ବାହାରୁ ଯିଏ ଆସିବ ନାଇଁ କି ଗଦା ଗଦା ଆର୍ଟିଷ୍ଟ ଆସୁଛନ୍ତି, ସ୍ଲିପ୍ ଲେକ୍ କରିଦେବେ ଗୌରାଙ୍ଗକୁ ପଚାରିକରି, ଆଜ୍ଞା ଫ୍ରି ଅଛନ୍ତି କି? ମୁଇଁ ୟେସ୍ ବୋଇଲେ କା ଗୌରାଙ୍ଗ ଛାଡ଼ିବ।
1: ଆଚ୍ଛା, ଗୌରାଙ୍ଗ ବୋଇଲେ ପିଏ
0: ପିଏ ବୁଝିଲ, ଗୋଟେ ଅଫିସ, ନୂଆ ଅଫିସ, ସିନେମା ଅଫିସ ହେଲା। ହଁ, ହ୍ୟାଲୋ
2: ହ୍ୟାଲୋ
0: ହ୍ୟାଲୋ ହ୍ୟାଲୋ ହ୍ୟାଲୋ ସାଗରିକା ମ୍ୟାଡ଼ାମ, ହ୍ୟାଲୋ
2: ହ୍ୟାଲୋ
0: ହ୍ୟାଲୋ ସାଗରିକା ମ୍ୟାଡ଼ାମ,
2: କିଏ କହୁଥିଲେ?
0: ମୁଁ କହୁଥିଲି,
2: ମୁଁ
0: ଗୋପାଳ,
2: ଗୋପାଳ ବୋଲେ
0: ବୋଇଲେ ଫିଲ୍ମ ପ୍ରଡ୍ୟୁସର ଗୋପାଳ ସାର କହୁଥିଲି, ଗୋପାଳ ସାର, ଗୋପାଳ ସାର
2: ହ୍ୟାଲୋ।
0: କାନ ପାଖକୁ ମୋବାଇଲ ନିଅନ୍ତୁ,
2: କିଏ ଯେ ସମାନ ସୁବି ମରୁନି, କୋଉଠୁ କହୁଛ, କିଏ କହୁଛ?
0: ଗୋପାଳ କହୁଛି, ଗୋପାଳ କହୁଛି, ଫୋନରୁ କହୁଛି।
2: କି ନେଟୱାର୍କ କିଏ ହେଲେ, କିଏ କହୁଛ, କିସ କହୁଛ, ସମାନ ସୁବୁନି ଏକା।
0: ଫିଲ୍ମ ଫିଲ୍ମ ଫିଲ୍ମ ସିନେମା ସିନେମା ଗୋପାଳ ସାର କହୁଥିଲି।
2: ମୁଁ ବଜାର ଭିତରୁ କହିଲା ପରା ଲାଗୁଛି କି କୋ ସିନେମା ହଲରୁ କହିଲା ପରା ଲାଗୁଛି।
0: ସାଗରିକା ମ୍ୟାଡମ ଏବେ ସୁବିଲା ନା, ସୁବିଲା ନା,
2: ସୁବିଲା ସୁବିଲା।
0: ମୁଁ ମୁଁ ମୁଁ ଗୋପାଳ ପ୍ରଡ୍ୟୁସର ପ୍ରଡ୍ୟୁସର କହୁଥିଲି। ତୁମ ରିଲ୍ ସବୁ ଦେଖୁଛି ନେଇକି, ବାହ କି ରିଲ୍ କରୁଛନ୍ତି ମ୍ୟାଡମ, ବାହ ବାହ ବାହ
2: ଭଲ ଲାଗୁଛି ନା,
0: କି ଏକ୍ସପ୍ରେସନ ଦଉଛନ୍ତି, ମାନିବା ପଡ଼ିବ କି ବୋଇଲେ। ଶୁଣନ୍ତୁ, ଆମର ସେ ଲାଷ୍ଟ ଫିଲ୍ମ ରିଲିଜ ବେଳକୁ ଭେଟ ହେଇଥିଲା ସେ ସିନେମା ଥିଏଟରରେ, ତୁମର ନମ୍ବର ସେ ଖାତାରେ ଲେଖିଥିଲ, ତୁମେ ମନେ ପଡ଼ିଲ ନା? ଗୋପାଳ ପ୍ରଡ୍ୟୁସର, ଗୋପାଳ ସାର
2: ବୋଇଲେ ତମେ ସେ ରବି ଭାଇନା ସାଙ୍ଗରେ ଥିଲ ନା?
0: ସେଥିରେ ବ୍ରେକ୍ ଦବା ବୋଲି ରବି ଭାଇନା କା କହୁଥିଲେ।
2: ଓହୋ, ବୋଇଲେ ମତେ ରୋଲ ଦେବେ କି ରବି ଭାଇନା? ମୁଇଁ କେବେ ଫିଲ୍ମ କଲି ଯେ,
0: କଲେ ତ ଜାଣିବ ଫିଲ୍ମ ସେଟା କା ସରପ୍ରାଇଜ। ତୁମେ ହଁ ବୋଲ କି ନା, ତାର ପରେ ଗୋପାଳ ସା କି କମାଲ କରି ଦେଖେଇବ, ବାହ ଦୁନିଆ ଦେଖିବ।
2: ବୋଇଲେ କି ସିନେମା, କି ରୋଲ, କିଛି ନ ଜାଣିକି ହଁ ବୋଲ ଦେବାର କା କି?
0: କିଛି ଜାଣିବାର କିଛି ଦରକାର ନାହିଁ, ବ୍ରେକ୍ ଦେବେ ବୋଲି କହିଲି ପରା ରବି ଭାଇନା। ଗୋଟେ ଚ୍ୟାଲେଞ୍ଜ ନେଇଛନ୍ତି, ଯେତେ ନୂଆ ରିଲ୍ କରୁଛନ୍ତି ତୁମର ଭଳିଆ ଗୋଟେ ପରଫେକ୍ଟ ଷ୍ଟାଣ୍ଡାର୍ଡରେ ସବୁକୁ ନେଇକି ଗୋଟେ ସୁପର ଆଇଡିଆ ଫିଲ୍ମ କରିବେ ପୁଣି।
2: ବୋଇଲେ ମୁଇଁ କରିବା ରିଲ୍ ଭାଇନାକୁ ଏତେ ଭଲ ଲାଗିଲା ବୋଲଛ କି? ମୁଇଁ କିସ୍ ଦେଇ ଖେଳିଲା ପରି ଏକ୍ସପ୍ରେସନ କରିଦେଇଛି।
0: ତୁମେ ଖେଳିଲା ପରେ ଯୋଉ ଆକ୍ସନ କରି କାମ କରି ପକଉଛ ନାଇଁ କି, ଟିକେ ଟିକେ ବୁଷ୍ଟ ମିଳିଲେ କିସ ନ କରିବ ଯେ? 100 ଜଣଙ୍କର ରିଲ୍ ଏକାଠି ବସିକି ରବି ଭାଇନା ମୁଇଁ ସାଙ୍ଗରେ ଦେଖିଲୁ, ତାଇ ଭିତରୁ ସବୁଠୁ ବେଷ୍ଟ ତୁମର।
2: ଗୋପାଳ ଭାଇନା, ସତ କୁହ ତ, ତମେ ମତେ ପାମ୍ପ ମାରିବାକୁ କହୁନ ତ?
0: ମୋର କଥା ବିଶ୍ୱାସ ହଉନାହିଁ ବୋଇଲେ ଏବେ ରବି ଭାଇନାଙ୍କୁ ଫୋନ ଲଗେଇକି ଶୁଣେଇଦେବି କି, କନଫରେନ୍ସରେ ରହିବ କି କୁହ।
2: ଆରେ ନାଇଁ ଭାଇନା, ବୋଇଲେ ମତେ କିନ୍ତି କିନ୍ତି ଲାଗିଗଲାଣି ତ, ରିଲ୍ କରିବା ଲୋକକୁ ଫିଲ୍ମ ପଣି।
0: ଖାଲି ଫିଲ୍ମ ନାହିଁ, ହିରୋଇନ, ହିରୋଇନ, ତୁମେ ହିରୋଇନ ହେବ ମ୍ୟାଡମ ପକ୍କା।
2: ହେଲେ ଲେଖିବ କମର ନା, ଓଇ ଯେ ଆଉ କିଏ କିଏ ରୋଲ କରବେ?
0: ତୁମେ କା ଫାଷ୍ଟ ଲୁକ ଯାହାକୁ ମୁଇଁ ଫୋନ କଲି, ତୁମେ ବେଶୀ ଶୁଭ ଆମର ପାଇଁ ତ, ଆଉ ହଁ ମିଶା ବୋଇଲ ସେଟା କା ଶୁଭ। ଏବେ ବାକି ସବୁ ହଁ କା ବୋଲିବେ, ତୁମର ନା କହିଲେ ସରି।
2: ଯୋ ଭାଇନା ତମେ ମିଶା,
0: ମୁଇଁ ଏବେକା ଆମର ଲିଷ୍ଟର ବାକି ସବୁର ଫୋନ ନମ୍ବର ଖୋଜିକି ଫୋନ କରିବି ହେଲା, ଆଜି ଲିଷ୍ଟ ଫାଇନାଲ କରିଦେବାର ଅଛି ତ, ହେଲେ ରଖିବି ନା ଫୋନ ହେଲା ତ ପକ୍କା।
2: ହଁ ଭାଇନା, ତମର ମୁହଁ ମିଠା କରିବାର ଅଛି, ଆଜି ଏତେ ଭଲ କଥା ଗୋଟେ କହିଲ, ମୋର ନମ୍ବର ଖୋଜିକି କହିଲ।
0: ସେଟା ତ କହିବା ଲୋଡ଼ା ନାହିଁ ହେଲା, ଆଇବାର ରବିବାର ସଞ୍ଜ 4ଟା।

0: ରବ ଭାଇନା ସାଙ୍ଗରେ ମୁଇଁ ଆଉ ସବୁ ରୋଲ୍ ଆର୍ଟିଷ୍ଟ ଗୋଟେ ମିଟିଂ କରିବା, ପୁରା ପୁରା ଧମାକା କରିଦବା ନା, ଧମାକା କରିଦବା ବୁଝିଲ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ମମତା ମ୍ୟାଡମ, ମୁଁ ଗୋପାଳ।
1: ହ୍ୟାଲୋ
0: ବୋଲେ ଫିଲ୍ମ ପ୍ରଡ୍ୟୁସର ଗୋପାଳ ସାର କହୁଥିଲି।
1: ହ୍ୟାଲୋ ସମାନ ଶୁଭୁନି କା, କି ନେଟୱର୍କ କି? ହ୍ୟାଲୋ ହ୍ୟାଲୋ
0: ମୁଁ ଗୋପାଳ ସାର କହୁଥିଲି। ମ୍ୟାଡାମ ସୁବିଧା
1: କିଏ କହୁଛନ୍ତି?
0: ମାନିବାକୁ ପଡିବ କି ବୋଇଲେ, ଆମର ସେ ଲାଷ୍ଟ ଫିଲ୍ମ ରିଲିଜ ବେଳକୁ ଭେଟିଥିଲେ ନାଇଁ କି, ମନେ ପଡିଲା ନା? ତମର ନମ୍ବର ସେ ଖାତାରେ ମଧ୍ୟ ଲେଖିଥିଲ,
1: ମନେ ପଡିଲା ଯେ ତମେ ସେ ରବି ଭାଇନା ସାଙ୍ଗରେ କା ବୁଲୁଥାଉଛନି କି? ମୁଁ ଖାଲି ନମ୍ବର ବାହାରିଲେ କେବେ ଉଠଉନି କା, ଆଜି ଉଠେଇଦେଲି ତ କଥା ହେଇଗଲି। କୁହ କି କଥା କହିବ ଯେ?
0: କି କଥା କହିବି ମାନେ, ତମକୁ ଗୋଟେ ନୂଆ ଫିଲ୍ମ ପ୍ରୋଜେକ୍ଟରେ ବ୍ରେକ୍ ଦେବା ବୋଲି ରବି ଭାଇନା କା କହୁଥିଲେ।
1: ଓହୋ, ବୋଇଲେ ମତେ ରୋଲ ଦେବେ କି ରବି ଭାଇନା? ମୁଁ ଆହୁରି ଫିଲ୍ମ କରିବି
0: କାଇଁ କରିବ ନା, ସେଟା କା ସରପ୍ରାଇଜ। ତୁମେ ହଁ ବୋଲ କି ନା, ତାର ପରେ ଗୋପାଳ ସାର କି କମାଲ କରି ଦେଖେଇବ, ଲୋକ ଦେଖିବେ।
1: କି ସିନେମା କି ରୋଲ, ଟିକେ ଖୋଲିକି କିଛି ନ କହିଲେ କେମିତି ହଁ ବୋଲି ଦେବାର ଯେ?
0: ବ୍ରେକ୍ ଦେବେ ବୋଲି କହିଲେ ପରା ରବି ଭାଇନା, ଗୋଟେ ଚ୍ୟାଲେଞ୍ଜ ନେଇଛନ୍ତି। ଯେତେ ସବୁ ନୂଆ ରିଲ୍ କରୁଛନ୍ତି ତୁମର ଭଳିଆ ଗୋଟେ ପରଫେକ୍ଟ ଷ୍ଟାଣ୍ଡାର୍ଡ ସବୁକୁ ନେଇକି ଗୋଟେ ସୁପର ଆଇଡିଆ ଫିଲ୍ମ କରିବେ।
1: ମୁଇଁ କରିବା ରିଲ୍ ମାନେ ଭାଇନାଙ୍କୁ ଏତେ ଭଲ ଲାଗିଲା ବୋଲୁଛ କି? କିସ୍ତି ଖେଳିଲା ପରି ଏକ୍ସପ୍ରେସନ ଦେଇ କରିଦେଉଛି ଯେ, ସେ ରିଲ୍ ଦେଖିକି ମତେ ଫିଲ୍ମ ରୋଲ ଦେବି ବୋଲୁଛନ୍ତି କି?
0: ସେଟା କା, ତୁମେ ଖେଳିଲା ପରେ ଯୋଉ କାମ କରି ପକଉଛ ନାଇଁ କି, ଟିକେ ଟିକେ ବୁଷ୍ଟ ମିଳିଲେ କି ସେ ନ କରିବ ଯେ? 100 ଜଣଙ୍କର ରିଲ୍ ଏକାଠି ବସିକି ରବି ଭାଇନା ସାଙ୍ଗରେ ମୁଁ ଦେଖିଲି, ସେ 100 ଭିତରୁ ତୁମେ କା ବେଷ୍ଟ।
1: ସତ କହୁଛ ତ? ପାମ୍ପ ମାରିବାକୁ ଏମିତି କହୁନ ତ?
0: କି କଥା କହୁଛ, ମୋର କଥା ବିଶ୍ୱାସ ହଉନାଇଁ ବୋଇଲେ ଏବେ ରବି ଭାଇନାକୁ ଫୋନ ଲଗେଇକି ଶୁଣେଇଦେବି କି, କନଫରେନ୍ସରେ ରହିବ କି କୁହ।
1: ନାଇଁ ନାଇଁ ଭାଇନା, ବୋଇଲେ ମତେ କିନ୍ତି କିନ୍ତି ଲାଗିଲାଣି ତ, ରିଲ୍ କରିବା ଲୋକକୁ ଆହୁରି ଫିଲ୍ମ କି?
0: ଖାଲି ଫିଲ୍ମ ନାଇଁ, ହିରୋଇନ ହିରୋଇନ, ତୁମେ ହିରୋଇନ ହେବାଟା ପକ୍କା ମ୍ୟାଡମ।
1: ହେଲେ ଲେଖିବ କ ମୋର ନାଁଟା?
0: ହଉ
1: ହଇ ଯେ, ଏ ସିନେମାରେ ଆଉ କିଏ କିଏ ରୋଲ କରିବେ କହିଲ?
0: ତୁମେ କା ଫାଷ୍ଟ ଲୁକ ଯାହାକୁ ମୁଇଁ ଫୋନ କଲି, ତମେ ବେଶୀ ଶୁଭ ଆମର ପାଇଁ ତ, ଆହୁରି ହଁ ମିଶା ବୋଇଲ, ଏବେ ବାକି ସବୁ ହଁ କା ବୋଲିବେ, ତୁମର ନାଁ କହିଲେ ସରି।
1: ଯୋ ଭାଇନା ତମେ ମିଶା।
0: ହେଲେ ମୁଇଁ ଯାଉଛି ଏବେ, ମୁଇଁ ଏବେ କା ଆମ ଲିଷ୍ଟର ବାକି ସବୁର ଫୋନ ନମ୍ବର ଖୋଜି ଖୋଜି କରି ଫୋନ କରିବି, ଆଜି ଲିଷ୍ଟ ଫାଇନାଲ କରିଦେବାର ଅଛି ତ। ହେଲେ ରଖିବି ନା ଫୋନ, ହେଲା ତ? ପକ୍କା ହିରୋଇନ?
1: ହଁ ହଁ ପକ୍କା ପକ୍କା। ତମର ମୁହଁ ମିଠା କରିବାର ଅଛି ଭାଇନା, ଆଜି ଏତେ ଭଲ କଥା ଗୋଟେ ମୋର ନମ୍ବର ଖୋଜିକି କହିଲ।
0: ସେଟା ତ କହିବା ଲୁଡ଼ାନି, ଆଇବା ରବିବାର, ମନେ ରଖ ସଞ୍ଜ 4 ବେଳକୁ ରବ ଭାଇନା ମୁଇଁ ଆଉ ସବୁ ରୋଲ ଆର୍ଟିଷ୍ଟ ଗୋଟେ ମିଟିଂ କରିବା, ପୁରା ଧମାକା କରିଦବା, ପୁରା ଧମାକା କରିଦବା ହେଲା। ମାନିବାକୁ ପଡିବ କି ବୋଇଲେ, ଆମେ ଆମର ସେ ଲାଷ୍ଟ ଫିଲ୍ମ ରିଲିଜ ବେଳକୁ ଭେଟିଥିଲେ, ମୁଁ କହୁଥିଲି କାମ ଥିବ ବୋଲି ଫୋନ କରିବି ବୋଲି ହେଲା, ତୁମେ ନମ୍ବର ସେ ଖାତାରେ ଲେଖିଥିଲ। ଗୋପାଳ ଫିଲ୍ମ ପ୍ରଡ୍ୟୁସର?
2: ଓହୋ ବୋଇଲେ ସେ କୋରାପୁଟିଆ ଫିଲ୍ମ କି? ମୁଇଁ ନମ୍ବର ଲେଖିଦେଲି ସିନା, ଅନ୍ନୋନ ନମ୍ବର ଆଇଲେ କେବେ ଫୋନ ଉଠଉନି କା, କି ହେଲା ଯେ ଖାତାରୁ ଫୋନ ନମ୍ବର କାଢି ଆଜି କଲ କଲ?
0: ଗୋଟେ ନୂଆ ଫିଲ୍ମ ପ୍ରୋଜେକ୍ଟ କଥା ହଉଥିଲୁ ମୁଁ ଆଉ ରବି ଭାଇନା, ମନେ ପଡିଲା ତ ତୁମର ରିଲ୍ କଥା?
2: ବୋଇଲେ ମତେ ରୋଲ୍ ଦେବେ କି ରବି ଭାଇନା?

0: ମୁଇଁ କେବେ ଫିଲ୍ମ କଲି ଯେ
1: ସେଟା କା ସରପ୍ରାଇଜ୍ ତୁମେ ହଁ ଭଲ କି ନା ତାରପରେ ଗୋପାଳ ସାର କି କମାଲ କରିବେ ଦେଖିବ
0: ବୋଇଲେ କି ସିନେମା କି ରୋଲ କିଛି ନ ଜାଣିକି ହଁ ବୋଲି ଦେବାର ନା କେମିତି
1: ହଁ ବୋଇଲେ ତ ଆରମ୍ଭ ହବ ବ୍ରେକ୍ ଦେବେ ବୋଲି କହିଲି ପୁରା ରବି ଭାଇନା ଗୋଟେ ଚ୍ୟାଲେଞ୍ଜ ନେଇଛନ୍ତି ଯେତେ ନୂଆ ରିଲ୍ କରୁଛନ୍ତି ତୁମର ଭଳିଆ ଗୋଟେ ପରଫେକ୍ଟ ଷ୍ଟାଣ୍ଡାର୍ଡରେ ସବୁକୁ ନେଇକି ଗୋଟେ ସୁପର ଆଇଡିଆ ଫିଲ୍ମ କରିବେ
0: ବୋଇଲେ ମୁଇଁ କରିବା ରିଲ୍ ଭାଇନାକୁ ଏତେ ଭଲ ଲାଗିଲା ବୋଲୁଛ କି
1: ହଁ
0: ମୁଇଁ କିସ୍ତି ଖେଳିଲା ପରେ ଏକ୍ସପ୍ରେସନ ଦେଇ କରିଦଉଛି
1: ସି ସି ସି ସି ଏକ୍ସପ୍ରେସନ ତୁମେ ଖେଳିଲା ପରେ ଯୋଉ କାମ କରି ପକଉଛ ନେଇକି ଟିକେ ବୁଷ୍ଟ ମିଳିଲେ କିସ ନ କରିବ ଯେ ଶହେ ଜଣଙ୍କର ରିଲ୍ ଏକାଠି ବସିକି ସକାଳଠୁ ସନ୍ଧ୍ୟା ଯାଏ ରବି ଭାଇନା ସାଙ୍ଗରେ ମୁଁ ଦେଖିଲି ସେ ଶହେ ଭିତରୁ ସବୁଠୁ ବେଷ୍ଟ ହଉଛି ତୁମର
0: ତମେ ମତେ ପାଲିସ ମାରିବାକୁ ଏମିତି କହୁନ ତ ବଡ ବାଧାଗା ତମର କଥା
1: ମୋର କଥା ବିଶ୍ୱାସ ନାହିଁ ବୋଇଲେ ଏବେ ରବି ଭାଇନାକୁ ଫୋନ କରି ଲଗେଇଦେବି ଶୁଣେଇବି କି କନଫରେନ୍ସରେ ରହିବ କି କୁହ
0: ଆରେ ମତେ କିନ୍ତି କିନ୍ତି ଲାଗିଗଲାଣି ତ ରିଲ୍ କରିବା ଲୁକ ଆହୁରି ଫିଲ୍ମ କି
1: ଖାଲି ଫିଲ୍ମ ନାହିଁ ହିରୋଇନ ହିରୋଇନ ତୁମେ ହିରୋଇନ ହେବାଟା ପକ୍କା ମ୍ୟାଡମ
0: ହେଲା ସାଙ୍ଗେ ସାଙ୍ଗେ ଲେଖି ପକ ମୋର ନା ଆଉ କିଏ କିଏ ରୋଲ କରୁଛନ୍ତି ଯେ
1: ତୁମେ କା ଫାଷ୍ଟ ଲୁକ ଯାହାକୁ ମୁଇଁ ଫୋନ କଲି ବୁଝିଲ ୟୁ ଆର୍ ଦ ଫାଷ୍ଟ ତୁମେ ବେଶୀ ଶୁଭ ଆମର ପାଇଁ ତ ହଁ ମିଶା ବୋଇଲ ଏବେ ବାକି ସବୁ ହଁ କା ବୋଲିବେ ତୁମର ନା କହିଲେ ସରି ସବୁ ରେଡି ହେଇଯିବେ
0: ଜ ଭାଇନା ତମେ ମିଶା
1: ହେଲେ ପକ୍କା ତ ମୁଇଁ ଏବେ କା ଆମ ଲିଷ୍ଟର ବାକି ସବୁର ଫୋନ ନମ୍ବର ଖୋଜି ଖୋଜି କରି ଫୋନ କରିବି ଆଜି ଲିଷ୍ଟ ଫାଇନାଲ କରିଦେବାର ଅଛି ତ ହେଲେ ରଖିବି ନା ଫୋନ ହେଲା ତ
0: ହଁ ଭାଇନା ହଁ ଭାଇନା ଆଜି ଏତେ ଭଲ କଥା ଗୋଟେ କହିଲ ମୋର ନମ୍ବର ଖୋଜିକି କହିଲ ପକ୍କା ଏବେ ତ ଗୋଟେ ଭୋଜି ହେବାର ଅଛି କା
1: ସେଟା ତ କହିବା ଲୋଡ଼ାନି ଆଇବା ରବିବାର ସଞ୍ଜ ଚାରିଟା ବେଳକୁ ରବି ଭାଇନା ମୁଇଁ ଆଉ ସବୁ ରୋଲ ଆର୍ଟିଷ୍ଟ ଗୋଟେ ମିଟିଂ କରିବା ପୁରା ଧମାକା କରିଦବା ଧମାକା କରିଦବା ହେଲା ରେଡି ହେଇଯ ହିରୋଇନ

0: ହେଲେ ଗୋପାଳ, ଏ ସବୁ ଆର୍ଟିଷ୍ଟ ବୋଇଲେ ହିରୋଇନ ମାନେ କହିଦେଲ
1: କି? ଗୋପାଳକୁ ସାମାନଟା ବୋଲଛ କି ଆଜ୍ଞା? ସବୁକୁ ବୋଇଲେ ପୁରା କୁ ପୁରା ଗ୍ୟାରା
0: ବା
1: ଏଗାର ହିରୋଇନ କୁ ଗୋଟେ ଗୋଟେ କୁ ଫୋନ କରିକି ସବୁକୁ ଗୋଟେ ରକମକା ବୋଇଲେ ମୋର ଫର୍ମାଟ ଗୋଟେ ଅଛି କି ନାଇଁ ବୁଝେଇ ବୁଝେଇ କରି କହିଦେଇଛି, ଆଉ ସବୁ ଏକ୍ସାଇଟେଡ ବା ରିଲ ରୁଲ ରୋଲ ସେଟା ଆହୁରି ଗ୍ରେଟ ରବି ମାଷ୍ଟର ରବି ସାରଙ୍କ ପ୍ରଡକ୍ସନ ରେ ହିରୋଇନ ଦେଖିଲ
0: ଦି ଗ୍ରେଟ ଡାଇରେକ୍ଟର ଗୋପାଳ ରବି ଏ ରବି ତୁ ଏତେ ବଡ ହିରୋ ବଡ ପ୍ରଡ୍ୟୁସର ଏଗାର ହିରୋଇନ ର ହିରୋ କହି ହେ କହି ହେ
1: ଆଜ୍ଞା ଆଜ୍ଞା ଆଜ୍ଞା ଟିକେ ଟିକେ ବସ ବସ ବସ ଶୁଣ ହେଲେ ଆଇବା ରବିବାର ଗ୍ରେଟ ଗ୍ଲୋବ ହୋଟେଲ ରେ ଗୋଟେ ଗେଟ ଟୁଗେଦର ସ୍କ୍ରିନିଂ
0: ଓକେ
1: ସିଲେକ୍ସନ ସବୁକୁ ଗୋଟେ ମାଟକୁ ଗେଟ ready for the great show
0: ek se badhkar ek bahut maza aayega gopu
1: hebo agya hebo bahut maza aayega masti maza sabu sango ko cinema
0: ba
1: cinema
0: ba
1: cinema
0: gopu
2: ରିନା, ଏ ସିନେମାରେ ହିରୋଇନ ହେବାକୁ ତତେ ବି ଫୋନ କରିଥିଲେ କି ଗୋପାଳ ଭାଇନା?
3: ହଇ ମମତା, ହେଟି ଆଜି ତତେ କେମିତି ମୁଇଁ ମନେ ପଡ଼ିଲି? ଗୋପାଳ ଭାଇନା ତ ଫୋନ କରିଥିଲେ କା, ଆହୁରି କାହା କାହାକୁ ଫୋନ କରିଥିଲେ ନା କେମିତି?
2: ଜାଣିଛୁ ନା ରିନା, ଗୋପାଳ ଭାଇନା ରୋଜିକି ଫୋନ କରିଥିଲେ, ସୁନିତାକୁ ଫୋନ କରିଥିଲେ, ଆରେ ବନଜାକୁ ବି ଫୋନ କରିଥିଲେ, ସେମାନେ ମତେ

0: ଫୋନ୍ କରିକି ପଚାରୁଥିଲେ ତମକୁ କହିଲେ କି ବୋଲି।
1: ଓହୋ, ବୋଇଲେ ଗୋପାଳ ଭାଇନା ତମକୁ କା ହିରୋଇନ୍ ରୋଲ୍ ବୋଲି ସବୁକୁ କହିଛନ୍ତି, ଆହୁରି କେତେ ଲୋକକୁ କହିଲେ କି?
0: ହଉ, ରବିବାର ଆସୁ, ଗ୍ରେଟ୍ ଗ୍ଲୋବ୍ ହୋଟେଲ ବୋଇଲେ ସି ଗଲାଥର ଫିଲ୍ମ ରିଲିଜ୍ ହୋଟେଲ ତ?
1: ହଁ ହଁ, ସି ହୋଟେଲ କା।
0: ହେଲେ ମେଲ୍ ରୋଲ୍ରେ କିଏ କିଏ ଅଛନ୍ତି କିଛି କହିଲେ କି ରିନା?
1: ସବୁକୁ ସି ଗୋଟେ ସେଟ୍ କଥା କା କହିଛନ୍ତି ମମତା, କି ଫିଲ୍ମ କି?
0: ହଉ ରିନା, କ୍ଷୀରବାଲା ଆସିଲାଣି, ମୁଇଁ ଫୋନ୍ ରଖୁଛି, ହେଲା କି?
1: ହଉ ହଉ, ମୋର ବି କେତେ କାମ ଅଛି, ରବିବାର ସକାଳେ ଭେଟିବା ସବୁକୁ।
0: ବାଏ ରିନା।
1: ବାଏ ମମତା।
2: ପ୍ରୋସେସିଂ ହଉଛି।
3: ମୁଁ ମମତା, ମୋର ପ୍ରୋସେସିଂ 3 ମାସ ହେଲା ଚାଲିଛି ଯେ ଚାଲିଛି।
4: ସାର୍, ମୁଁ ହଉଛି ଡଲି। ସେ ହିରୋଇନ୍ ରୋଲ୍ ଦେବା ପାଇଁ କହିଥିଲ, ପ୍ରୋସେସିଂ ହେଉଥିବା ବେଳେ ମୋ ବ୍ୟାଙ୍କ ବାଲାନ୍ସ ଗାଏବ ହୋଇଯାଇଛି, ପୁରା 10,000 ଟଙ୍କା।
5: ସାର୍, ମୁଁ ରିନା, ସ୍କ୍ରିପ୍ଟ କାହିଁ? ଆପଣ ଦୁହେଁ ଆମ ସମସ୍ତଙ୍କୁ ସେ ଗୋଟେ କଥା କହି ଫୋନ୍ କରିଛନ୍ତି।
2: ଅଣ୍ଡର ଡେଭଲପମେଣ୍ଟ
5: ନା ଅଣ୍ଡର ଚିଟିଂ?
6: ହଁ, ଆମକୁ ହ୍ୱାଟ୍ସଆପ୍ କରି କଣ ସବୁ ମେସେଜ ଦେଇଛନ୍ତି, ସବୁ ଆମଠି ଅଛି।
7: ସାର୍, ହ୍ୱାଟ୍ସଆପ୍ ମେସେଜ ପ୍ରୁଫ ଅଛି। ରୋଜି, ମୁଁ ରୋଜି, ମତେ ଠକିଛନ୍ତି ନା? ଦେଖିବେ ଦେଖିବେ ଏବେ ମଜା। ପେ ଫାଷ୍ଟ ଅର୍ ଲୁଜ୍ ରୋଲ୍ ଲେଖିଛନ୍ତି ଆପଣ ନିଜେ ପ୍ରଡ୍ୟୁସର ଗୋପାଳ ସାର।
8: ଆକ୍ଟିଂ ଟେଷ୍ଟ ନା ମନି ଟେଷ୍ଟ ଲଗେଇଛନ୍ତି ଗୋଟେ ପାଲା? ଏ ସୁନିତା ନାଁରେ ଖାଲି ସୁନିତା, ଏକ୍ସନ ଅଭି ବାକି ହେ, ଦେଖିବେ ଯେ।
9: ଏଇଟା ଫିଲ୍ମ ପ୍ରଡକ୍ସନ ନା ମନି କଲେକ୍ସନ? ମୋ ନା ବନଜା, ହେଲେ ଏବେ ଦେଖିବେ ମୋ ଅସଲି ରୂପ, ବଣୁଆ ବଣୁଆ ବାଘୁଣୀ ଯେ ମୁଁ।
10: ପ୍ରଡ୍ୟୁସର ନା ଫ୍ରଡ୍ ଷ୍ଟାର? ହେଟି ଅସଲ ସୁନା ଭଳି ଝୋଟ କୁଥିବା କନକ ମୁଁ। ଏ ଠକ ଦଳକୁ କେମିତି ସାବାଡ କରିବାକୁ ହବ ସେ କଥା ମତେ ବେଶ ଭଲ ଭାବରେ ଜଣା, ବୁଝିଲ?
11: ମୋତେ ଠକାମି
12: ମତେ ଜୟା ବୋଲି ଜାଣନ୍ତି ସମସ୍ତେ, ହେଲେ ସୁନ କେବେ ନେକ୍ସଟ ଲାଇଫ ରେ? କି
2: ଶୁଣ, ମାନେ ଜଲ୍ଦି ଜଲ୍ଦି ହେଇଯିବ।
13: ଜୟା, ତୁ ଠିକ କହିଛୁ। ସାର୍, ଆପଣ ଫିଲ୍ମ ବନାନ୍ତି ନା କେବଳ ଲୋଭ ଦେଖାଇ ଠକନ୍ତି?
2: ସାଇଲେନ୍ସ ସାଇଲେନ୍ସ। ସିକ୍ୟୁରିଟି ସିକ୍ୟୁରିଟି, ଆରେ ଆରେ ଛାଡ ଛାଡ ଛାଡ ମତେ ଛାଡ। ସିକ୍ୟୁରିଟି ସିକ୍ୟୁରିଟି
14: ସିକ୍ୟୁରିଟି ଅଲରେଡି ହିୟର ସାର୍। ଆମ ସଭିଙ୍କ ମୋବାଇଲ ଏବେ ଲାଇଭ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଏବେ ଦେଖିବେ ଅସଲ ସିନେମା।
15: ଲାଇଭ ଟେଲିକାଷ୍ଟ ଷ୍ଟାର୍ଟେଡ୍।
16: ସେ ହେଲୋ ଟୁ ପବ୍ଲିକ ସର୍।
17: ସ୍ମାଇଲ ପ୍ଲିଜ ସାର୍।
0: ସାର୍, ଏପଟୁ ଦେଖନ୍ତୁ, ଏପଟୁ ଚାହନ୍ତୁ ସାର୍।
2: ଟ୍ରୁଥ
7: ରେକର୍ଡିଂ ହେଉଛି ପ୍ରଡ୍ୟୁସର ସାର୍, ଦେଖନ୍ତୁ ଦେଖନ୍ତୁ।
14: ଡାଇରେକ୍ଟର ସାର୍, ଟ୍ରୁଥ ସତ କଥା କୁହନ୍ତୁ।
11: ରିପିଟ ପ୍ଲିଜ।
2: ଦେର ଇଜ ନୋ ଫିଲ୍ମ, ନୋ ନୋ ନୋ ଫିଲ୍ମ, ନୋ ନୋ।
14: କନଫେସନ କନଫେସ,
13: ପବ୍ଲିକ ୱାଚିଂ ଏଭ୍ରିଥିଂ। ଆମେ ହିରୋଇନ ହବାକୁ ଆସିଥିଲୁ କିନ୍ତୁ ଆଜି ଟ୍ରୁଥ ହିରୋଇନ ହେଲା।
14: ଆମେ ରିଲ୍ସ ବନାଉଥିଲୁ,
13: ଆଜି ରିଅଲ ଏକ୍ସପୋଜ କଲୁ।
6: ଆଜି ଆମେ ସିନେମା କରୁଛୁ, ଆଉ ସିନେମା ନା ଆସଲ ସିନେମା କରିବା।

0: ଶୁଣିଲେ ନାଟକ ଆସ ସିନେମା କରିବା, ରଚନା ନରେନ୍ଦ୍ରନାଥ ପଟ୍ଟନାୟକ, ପ୍ରଯୋଜନାରେ ଥିଲେ ରଞ୍ଜନ କୁମାର ବେହେରା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋହର୍ଜରେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜନ୍ AIR ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ସୁଭାଶିଷଙ୍କ କଣ୍ଠରେ ଆସନ୍ତୁ ଶୁଣିବା ଗୀତଟିଏ। ଗୀତ ରଚନା ନରେନ୍ଦ୍ର ବେହେରା, ସଙ୍ଗୀତ ପରିଚାଳନା ମଳୟ ମିଶ୍ର।

ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଚିଠି ଚିଠି କେବଳ କାଗଜ ଖଣ୍ଡଟିଏ ନୁହେଁ, ଏହା ହେଉଛି ହୃଦୟରୁ ହୃଦୟକୁ ଯାଇଥିବା ଏକ ନିରବ ସେତୁ। କେବେ ଏଥିରେ ଥାଏ ମା'ର ଅସୀମ ସ୍ନେହ, କେବେ ବାପାଙ୍କର ଆଶୀର୍ବାଦ, କେବେ ବନ୍ଧୁର ଆପଣାପଣ, ତ ଆଉ କେବେ ପ୍ରିୟଜନର ଅକୁହା ଭଲ ପାଇବା। ଗୋଟିଏ ଚିଠି ଖୋଲିଲେ ମନେ ହୁଏ ଦୂରରେ ଥିବା ମଣିଷଟି ହଠାତ୍ ଆମ ପାଖରେ ଆସି ବସିଛି। ତା ହାତ ଲେଖାରେ ଲୁଚିଛି ଅନେକ କଥା, ଅନେକ ସ୍ମୃତି, ଅନେକ ଅନୁଭୂତି। ସମୟ ବଦଳି ଯାଇଛି, ମୋବାଇଲ ଓ ସନ୍ଦେଶର ଭିଡ଼ରେ ଚିଠି ହୁଏତ କିଛିଟା ପଛରେ ପଡ଼ିଯାଇଛି। ତଥାପି ହାତରେ ଲେଖା ଚିଠିର ଉଷ୍ମତା କୌଣସି ଡିଜିଟାଲ ସନ୍ଦେଶ ଦେଇପାରିବ ନାହିଁ। ଚିଠିର କାଗଜଟି ପୁରୁଣା ହୋଇପାରେ, ଅକ୍ଷରଗୁଡ଼ିକ ଧୀରେ ଧୀରେ ଫିକା ପଡ଼ିପାରେ, କିନ୍ତୁ ସେଥିରେ ଲେଖା ଭାବନା କେବେ ପୁରୁଣା ହୁଏ ନାହିଁ। ସେଥିପାଇଁ ଚିଠି ହେଉଛି ସମୟକୁ ଅତିକ୍ରମ କରି ବଞ୍ଚି ରହୁଥିବା ଏକ ଅମୂଲ୍ୟ ସ୍ମୃତି। ଚିଠିରେ ଲେଖା ଶବ୍ଦ କେବଳ ପଢ଼ାଯାଏ ନାହିଁ, ତାହାକୁ ହୃଦୟରେ ଅନୁଭବ କରାଯାଏ। ତାହେଲେ ଆସନ୍ତୁ ନା ଆପଣମାନଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆରମ୍ଭ କରିବା।

ଚୋର ମଚାଏ ଶୋର ଏହି କଥାଚିତ୍ରର ଗୀତଟିରେ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି। ଇନ୍ଦରଜିତ୍ଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ରବୀନ୍ଦ୍ର ଜୈନ। ଏହି ଗୀତଟି ପାଇଁ ଅନୁରୋଧ ରହିଛି ଆପଣମାନଙ୍କର। ଦେଓକାଲି ଶଙ୍ଖତରାଜ କଟକରୁ ଆପଣ ହେଲେ ସୁନୀଲକାନ୍ତ ମହାନ୍ତି, ସରୋଜକାନ୍ତ, ଲକ୍ଷ୍ମୀକାନ୍ତ, ଅଞ୍ଜଳି, ସୁଷମା, ବୀଣାପାଣି, ଭାଉଜ ସୁମିତା, ସବିତା, ଝିଅ ମୀରା, ସୁଦୀପା, ସୁପ୍ରୀତି, ସୌରତପା, ଆକୃତି, ପୁଅ ବିଶୁ ଏବଂ ସାନବୋହୁ ପ୍ରସନ୍ନା। ଜୟପୁର ପାନିନଲା ସାହିରୁ ଆପଣ ହେଲେ ପଙ୍କଜ ମିଶ୍ର, ରାଜେଶ୍ୱରୀ ମିଶ୍ର ଏବଂ ଦୁର୍ଗାଶଙ୍କର ମିଶ୍ର। କୁନ୍ଦୁରା କୋରାପୁଟରୁ ଆପଣ ହେଲେ ଜଳକଣ୍ଠ ହରିଜନ। ହସନାବାଦ ଭଦ୍ରକରୁ ଶ୍ରୀନିବାସ ତ୍ରିପାଠୀ ଏବଂ ରତ୍ନମଣି ତ୍ରିପାଠୀ। ଚୌତ୍ୱାରରୁ ଆପଣ ହେଲେ ରାଧାରାଣୀ, ଶ୍ୟାମାମଣି ଏବଂ ନୀଳାମ୍ବରୀ ଦାସ। ଶାସ୍ତ୍ରୀନଗର ବଲାଙ୍ଗୀରରୁ ନୀଲୁକୁମାର ଦାସ, ନରେନ୍ଦ୍ର ନାରାୟଣ ଦାସ, ରେଣୁକା ଦାସ, ସୌମ୍ୟା ଦାସ, କୁନି ପୁଅ ରୁଦ୍ରନାରାୟଣ ଦାସ ଏବଂ ସେମାନଙ୍କ ମା ବାପା। ପୁରୁଣାପଡ଼ା ମିଚାଗାଁ ଜୁନାଗଡ଼ରୁ ଆପଣମାନେ ହେଲେ ଗୋଲାପ ଦଣ୍ଡସେନା, ଆହ୍ଲାଦ, ରୂପେଶ, ମୁନା, ନିବେଦିତା, ମନୀଷା, ବର୍ଣ୍ଣଭା, ହରିସ୍ମିତା, ବିଦ୍ୟୁତ, ଦୀପାଞ୍ଜଳି ଏବଂ ଦଣ୍ଡସେନା ପରିବାର ବର୍ଗ। ବେଙ୍ଗାଲୁରୁ ମାରାଥଲି କର୍ଣ୍ଣାଟକରୁ ଆପଣ ହେଲେ ସ୍ୱର୍ଣ୍ଣପ୍ରଭା ବେବି।

ପରବର୍ତ୍ତୀ ଗୀତ ଶୁଣିବା ପାଇଁ ଅନୁରୋଧ ରହିଛି ଆପଣମାନଙ୍କର। ଛତିଶଗଡ଼ ଭାଟାପାରା ଦତ୍ରେଙ୍ଗୀରୁ ଆପଣ ହେଲେ ଦ୍ୱାରିକା ପ୍ରସାଦ ବର୍ମା, କିଶୋର କୁମାର ବର୍ମା, ଦୀପକ କୁମାର ବର୍ମା, ଝାବେନ୍ଦ୍ର କୁମାର ବର୍ମା। ଅମଲେଶ୍ୱରରୁ ଆପଣ ହେଲେ ଡୋମନ ଠାକୁର, ସୁମନ ଠାକୁର, ମିଥିଲେଶ ଠାକୁର, ତାରିଣୀ ଠାକୁର, ସୁରେଶ ଠାକୁର, ଜ୍ୟୋତି ଠାକୁର, ରେୟାଂଶ ଠାକୁର ଏବଂ ଗୁଡ଼ିଆ ଠାକୁର। ଉମରକୋଟ ମେନ୍ ରୋଡ଼ରୁ ପିଲୁ, ଗିଟୁ, ମନୁ, ମାମା ନାନୀ, ସୁଶୀଲ ଭାଇ ଏବଂ ଆପଣଙ୍କ ନନା ଓ ବୋଉ। ପଞ୍ଚଚୁକ ଜଗଦଲପୁରରୁ ଆପଣ ହେଲେ ଲବ ମହାପାତ୍ର, ଅଞ୍ଜଳି ମହାପାତ୍ର, ରାମେଶ୍ୱର ମହାପାତ୍ର, ରୂପାଲୀ ପୁରୋହିତ ଏବଂ ଅଥର୍ବ ମହାପାତ୍ର। ମିଲନ ହଂସ, ଭବାନୀ ଶଙ୍କର, ସୁଶୀଲ, ଭାରତୀ, ଶୁଭମ, ଈଶ୍ୱର, ପାଲେଶ୍ୱର ଏବଂ ଧନେଶ୍ୱର। ଭୁଲିଆସି କୁଆଁ ଖଡ଼ିଆଲ ନୂଆପଡ଼ାରୁ ପାଲିଗୁଡ଼ା ବାମୁନିପୁଟରୁ ଆପଣମାନେ ହେଲେ ରଘୁନାଥ ପ୍ରଧାନୀ, ରାଜୁ ପ୍ରଧାନୀ, ସୁକାନ୍ତି ପ୍ରଧାନୀ, ପୂର୍ଣ୍ଣଚନ୍ଦ୍ର ଗୌଡ଼, ନବୀନା ଗୌଡ଼, ନବୀନ ପ୍ରଧାନୀ, ମହେଶ୍ୱର ମାଳି ଏବଂ ଦେବମାଳି। ମାଣିଆବନ୍ଧ କଟକରୁ ଆପଣ ହେଲେ ଚୈତନ ଚାନ୍, ପ୍ରଫୁଲ୍ଲ ପ୍ରଧାନ, ବିନୀ ପ୍ରଧାନ, ପାର୍ବତୀ ଚାନ୍। ଜଗତସିଂହପୁରରୁ ଅରୁଣ କୁମାର ରଥ, ରାଜେଶ ନାୟକ ଏବଂ ମୁନା ପଣ୍ଡା। ଭୁବନେଶ୍ୱର ଶହୀଦ ନଗରରୁ ଆପଣ ହେଲେ ବାସନ୍ତୀ ଖଟୁଆ। ଅନୁରୋଧ ରହିଛି ଆପଣମାନଙ୍କର ଆଜ୍ କା ଅର୍ଜୁନ କଥାଚିତ୍ରର ଏହି ଗୀତଟି ପାଇଁ। ଗୀତଟିରେ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଏବଂ ସବୀର କୁମାର। ଅଞ୍ଜାନଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ବାପି ଲାହାରୀ।

ପରବର୍ତ୍ତୀ ଗୀତ ପାଇଁ ଅନୁରୋଧ ରହିଛି ଆପଣମାନଙ୍କର। ଆପଣ ହେଲେ ବଲାଙ୍ଗୀରରୁ ନୀଳାଞ୍ଚଳ ଭୋଇ, ରାମଚନ୍ଦ୍ର ଭୋଇ, ବନିତା ଭୋଇ, ଜମ୍ଭଗତୀ ଭୋଇ, ସାଲେପୁର କଟକରୁ ବିଜୟ ଦାସ, ସସ୍ମିତା ଦାସ, ଯାଜପୁରରୁ ଆପଣ ହେଲେ ଆଭା ସେନ, ଶହୀଦନଗର ଭୁବନେଶ୍ୱରରୁ ଆପଣ ହେଲେ ବାସନ୍ତୀ ଖଟୁଆ, ଓମୁରିରୁ ସଂଯୁକ୍ତା, ଯୁଧିଷ୍ଠିର ରାମଚନ୍ଦ୍ର, ବିକାଶ ପ୍ରକାଶ ବିଜୟ ଏବଂ ତେଜସ୍ୱିନୀ, ନବରଙ୍ଗପୁରରୁ ଦିଲୀପ ସୁରେଶ, ଭାନୁପ୍ରିୟା, ସୂର୍ଯ୍ୟକାନ୍ତ ଏବଂ ବାନାମ୍ବର, ଜୟପୁର ସୌରାସାଇରୁ ବ୍ୟାସଦେବ, ସୁଧୀର ଏବଂ ସେମାନଙ୍କ ସାଥୀ, ଗୁଡ଼ିଗୋଠ ଦାନଗଦୀ ଯାଜପୁରରୁ ଆପଣ ହେଲେ ଆରତୀ ଜେନା, ପିଙ୍କି ଜେନା, ମିନତୀ, ଜିତେନ୍ଦ୍ର, ମମତାରାଣୀ, ରୀନାରାଣୀ, ଅଲିଭା, କାହ୍ନୁ, ପୁପୁ, ଆଶିଷ, ସୁଜିତ, ମନ୍ମଥ, ସୁବୋଧ, ଲଲାଟେଣ୍ଡୁ, ସାଗର। ଗାନ୍ଧୀନଗର ବଲାଙ୍ଗୀରରୁ ଆପଣ ହେଲେ ତ୍ରିଦିବେଶ, ପଙ୍କଜିନୀ, ସହସ୍ରାଂଶୁ, ଚନ୍ଦ୍ରକାନ୍ତି, ସୁଲଭା, ରୁନୁ, ରିୟା, ସସ୍ମିତା, ନିକିତା, ସଙ୍ଗୀତା, ରିକୁ, ଦିନେଶ ଏବଂ ଅସୀମା ପଟ୍ଟନାୟକ। ଦତ୍ରିଙ୍ଗୀରୁ ଭାଗବତ ବର୍ମା, ଲବେଇରୁ

ರಾಬ್ದಾಸ್ ಮಾಣಿಕ್ಪುರಿ, ರಿಂಗ್ನೀರು ದಿನೇಶ್ ಬರ್ಮಾ, ಲಚ್ಚನ್ಪುರ್ರು ವಿಶ್ವನಾಥ ಸಾಹು, ಮಾವಲಿ ಸಿಂಗಾರ್ಪುರ್ರು ಆಪಣ ହେଲେ ସାଲିକ ପୂଜାରୀ। ଆଉ ଏକ ଚିଠିରେ ପାଞ୍ଜିଆଗୁଡ଼ାରୁ ଆପଣ ହେଲେ ମନୋଜ କୁମାର ପାତ୍ର। ଅନୁରୋଧ ରହିଛି ଆପଣମାନଙ୍କର ଜାନ୍ ତେରେ ନାମ କଥାଚିତ୍ରର ଏହି ଗୀତଟି ପାଇଁ। ଗୀତଟିରେ କଣ୍ଠଦାନ କରିଛନ୍ତି ଆଶା ଭୋସଲେ ଏବଂ କୁମାର ସାନୁ। ରାନୀ ମଲ୍ଲିକଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ନଦୀମ ଶ୍ରବଣ।

0: ପରବର୍ତ୍ତୀ ଗୀତଟି ପାଇଁ ଅନୁରୋଧ ରହିଛି ଆପଣମାନଙ୍କର କାଶୀପୁରରୁ। ଆପଣ ହେଲେ ମୁରାଜିତ ମିଶ୍ର, ସନତ ମିଶ୍ର, ମନୋଜ ମିଶ୍ର ଏବଂ ନବ ମିଶ୍ର। ରାୟଗଡ଼ା ବିଷମ କଟକରୁ ରାବଣା, ଶ୍ରୀନୁ, ମମତା, ରାଜୁ, ପିଲୁ, ସୁକାନ୍ତ, ମୋନାଲି, ରୀତା, ଶ୍ରୀକାନ୍ତ, ଜଗନ୍ନାଥ ଏବଂ ସେମାନଙ୍କ ସାଥୀ। ଶଶାହାଣ୍ଡି ନୂଆଗାଁରୁ ବଲ୍ଲଭ, ଲିଙ୍ଗା, ବୁଡ଼ୁ, ପବିତ୍ର, ରାମ, କବି, ନିରୋଧ, ତରୁଣ, ଟୁନା, ମୁନ୍ନା, ରିଣ୍ଟୁ, ରମେଶ, ରାମରାଜୁ ଏବଂ ପଣ୍ଡାବାବୁ। ରାଇଘର ଉମରକୋଟରୁ ଆପଣ ହେଲେ ମିକି, ସ୍ୱାଗତିକା, ହିମାଂଶୁ, ଲେଙ୍କାବାବୁ ଏବଂ ସାଥୀ। ସୌରାସାହି କୋଟପାଡ଼ରୁ ଶ୍ରୀଧର, ସୀମନ୍ତ, ଶ୍ରୀକାନ୍ତ, ଶ୍ରୀରାମ, ଶ୍ରୀୟା, ବବ୍ଲୁ, ଶ୍ରୀତମ, ଶ୍ରୀୟାଂସ ଏବଂ ଶ୍ରୀରାଜ, ପିଙ୍କି, ଅନୁ ଏବଂ ରିଙ୍କି। ନୂଆବନ୍ଧ ସାହି ନବରଙ୍ଗପୁରରୁ ରୁବିକ, ବୁଲୁ, ସବିତା, ଲିପ୍ସା, ସିଲୁ ଏବଂ ରୋଜି। ପାଇକ ସାହି ଜୟପୁରରୁ ଆପଣ ହେଲେ ମନୋଜ, ସାଗରିକା, ଅନିମେଶ ଏବଂ ଅନୁଷ୍କା। ଅଡାଳପଙ୍କ ବନ୍ତ ଭଦ୍ରକରୁ ମନ୍ମଥ କୁମାର ପଣ୍ଡା, ତନ୍ମୟ, ସୁମିତ, ବାଙ୍କନିଧି, ଟିଟୁନ, ଲିପୁନ, ଲିଜା, ଲିସା। ଟିକିରାସାହି କୋଟପାଡ଼ରୁ ସନ୍ତୋଷ, ସ୍ୱାତି, ରଞ୍ଜୁକ୍ତା, ଆକାଂକ୍ଷା, ଆଞ୍ଚଲ, ରୁଦ୍ରାକ୍ଷ ଏବଂ ଅତୁଲ। ମେନ୍ ରୋଡ଼ ନବରଙ୍ଗପୁରରୁ ଆପଣ ହେଲେ ଶ୍ରୀଧର, ବାପୁ, ମିତୁ, ରତିକାନ୍ତ, ସୁବାସିନୀ, ଓମ୍, ଚୁମ୍କି, ପ୍ରତ୍ୟୁଷ, ଆଦ୍ୟାଶା ଏବଂ ଅନ୍ୟମାନେ। ବ୍ରଜରାଜନଗର ଝାରସୁଗୁଡ଼ା ସମ୍ବଲପୁରରୁ ଜସ୍ମିନ, କାହ୍ନୁ, ମନୁ, ମାନି, ସୁଶ୍ରୀ, ମାନୁ ଏବଂ ସାଥୀ। ସୋର ବାଲେଶ୍ୱରରୁ ଆପଣ ହେଲେ ଦାଶରଥୀ, ମିନି, ଦେବାଙ୍ଗ, ସ୍ମୃତିମୟ, କାବ୍ୟା, ବିଦ୍ୟାଶ୍ରୀ ଏବଂ ପ୍ରେୟସୀ ଦାସ। ଆଉ ଏକ ଚିଠିରେ ରାଇଘରରୁ ଆପଣ ହେଲେ ସୋନାଲି, ମହେନ୍ଦ୍ର, ଜଗନ୍ନାଥ, ବେଣୁଧର, ତପସ୍ୱିନୀ, ସସ୍ମିତା ଏବଂ କିରଣ ପ୍ରକାଶ। ପାଇକ ସାହିରୁ ମନୋଜ, ସାଗରିକା, ଅନିମେଶ ଏବଂ ଅନୁଷ୍କା। ରାଇଘରରୁ ଫୁଲମତୀ, ଦୀପାନ୍ୱିତା, ସସ୍ମିତା, ମିକି, ଲକି, ଟିକି ଏବଂ ବାପୁନ ଲେଙ୍କା। ଜୟନଗର ପାଇକ ସାହି ଜୟପୁରରୁ ଆପଣ ହେଲା ଭୀମ, ବିଶୁ, ନକୁଲ, ସୁନୀଲ, ସୁଧୀର ଏବଂ ସେମାନଙ୍କ ସାଥୀ। ବରୁଣ ସିଂ ଶେରଗଡ଼ ବାଲେଶ୍ୱର ଆପଣ ହେଲେ ଗଙ୍ଗାଧର ବେହେରା, ନୟନା ବେହେରା, ସ୍ମୃତି ପୁଷ୍ପା ଏବଂ ଅଭିଲିପ୍ସା। ଅନୁରୋଧ ରହିଛି ଆପଣମାନଙ୍କର ପଡ଼ୋଶନ କଥାଚିତ୍ରର ଏହି ଗୀତଟି ପାଇଁ। ଗୀତଟିକୁ ଗାଇଛନ୍ତି କିଶୋର କୁମାର, ରାଜିନ୍ଦର କିଶନଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ରାହୁଲ ଦେବ ପରମାନ।
1: ଆରେ ହେ ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା

ଆପଣମାନେ ଗୀତ ଶୁଣୁଥାନ୍ତୁ, ହେଲେ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମରୁ ବିଦାୟ ଦିଅନ୍ତୁ। ଆପଣଙ୍କ ରେଡିଓ ସାଥୀ ଲୀନାନନ୍ଦକୁ ରହୁଛି ନମସ୍କାର।

ଏ ଗୀତଟି ସହ ଶେଷ ହେଲା ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ଆଧୁନିକ ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ଗୁରୁପ୍ରସାଦ ଦାସ କଣ୍ଠରେ ସୌରାଂଶୁ ପଟ୍ଟନାୟକଙ୍କ ରଚନା।

ଆୟୋଜନ କାର୍ଯ୍ୟକ୍ରମରେ ଅଗଷ୍ଟ ମାସ 30 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ। ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କି ପଚାରୁ। ଏଥିରେ ବିଷୟ ରହିଛି କାଇକା ଯେ ପେଟ ବେମାର ହେଲାନି। ଏ ସମ୍ପର୍କରେ ଆପଣ ଅଗଷ୍ଟ ମାସ 30 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, କାଇକା ଯେ ପେଟ ବେମାର ହେଲାନି। ନମ୍ବରଟି ମଧ୍ୟ ଆଉଥରେ କହୁଛୁ 06854230690। କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନାଟି ଏତିକିରେ ଶେଷଲା। ଆପଣମାନେ ବର୍ତ୍ତମାନ ଆଧୁନିକ ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ ଶିଳ୍ପୀ କୁନ୍ତି ବେହେରା, କଣ୍ଠରେ ସୌରାଂଶୁ ପଟ୍ଟନାୟକଙ୍କ ରଚନା।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଶେଷରେ ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ମୋନାଲିସା ପଣ୍ଡା ଏବଂ ଉପେନ୍ଦ୍ର କୁମାର ମିଶ୍ର। କଣ୍ଠରେ ସୁଭଦ୍ରା କମିଲାଙ୍କ ରଚନା।

0: AM on Sunday. It will be the 137th episode of the monthly radio program. The program will be broadcast across the entire Akashvani and Doordarshan network, the AIR news website and the News on Air mobile app. It will also be live streamed on the YouTube channels of AIR News, DD News, the PMO and the Ministry of Information and Broadcasting. Akashvani will broadcast the program in regional languages immediately after the Hindi broadcast. India's industrial output growth as measured by the Index of Industrial Production IIP expanded by 6.7% in July this year on an annual basis. The data, July data indicates that industrial activity continued to expand at a healthy pace, although the pace of growth moderated from the revised June level. The government has said that there is no shortage of sugar in the country and all necessary measures will be taken for adequate availability of sugar at reasonable prices. The Consumer Affairs Ministry said that ex-mill sugar prices have declined by around 20% in recent days, while retail sugar prices have also started coming down. And India's Vellavan Saltal Kumar will take on Hungary's Balázs Farkas in the final of the PSA Budapest Squash Open tonight. Vellavan stormed into the title clash with a thrilling 3-2 victory over compatriot Viktor Trani in the semi-finals last night. And that is the end of this news bulletin.
1: Akashvani Jaipur. Samay Bartaman. Rati 11:10 baje 10 minute. ଆସନ୍ତୁ ଜାଣିବା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ବନ୍ଦନା ପ୍ରଚାର କରିବୁ ସକାଳ 6:05 ଶିଳ୍ପୀମାନେ ହେଲେ ଶରତ ସୁତପାନେ ଲୋପିତା ମିଶ୍ର ସୁରେଶ ଚନ୍ଦ୍ର ମିଶ୍ର ସୁପ୍ରଭା କୁମାରୀ ପାଢ଼ୀ ଅଖିଳ କୁମାର ଲେଙ୍କା ଶଶାଙ୍କ ଶେଖର ମହାପାତ୍ର ଏବଂ ଶୁଭଶ୍ରୀ ସାହୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୁଡ଼ିରେ ଅମାନାତ୍ୟ ସମ୍ପ୍ରଦାୟର ଗୀତ ଶୁଣିବେ ପରିବେଷଣ କରିଛନ୍ତି ରାମଚନ୍ଦ୍ର ଅମନାତ୍ୟ ଏବଂ ସାଥୀ ଏ କାର୍ଯ୍ୟକ୍ରମ ଆମେ ପ୍ରଚାର କରିବୁ ସକାଳ 6:45 ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ସମ୍ଭାବନା କାର୍ଯ୍ୟକ୍ରମ ପ୍ରଚାର କରିବୁ ସକାଳ 7:25 ବିଷୟ ହାତୀ ବଣରେ ଥିଲେ ବି ରାଜାଙ୍କର ପ୍ରଯୋଜନା ମନୋଜ କୁମାର ପୂଜାରୀ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ ଶୁଣିବେ ସକାଳ 8:30 ଶିଳ୍ପୀ ଗୋପାଳକୃଷ୍ଣ ବେହେରା ଏବଂ ନିଶିଗନ୍ଧା ଶତପଥୀ ଲୋକଗୀତ କ୍ରମରେ ପାଲା କୃଷ୍ଣ ସୁଦାମା ପ୍ରଚାର କରିବୁ ପୂର୍ବାହ୍ନ 11:30 ପରିବେଷଣ କରିଛନ୍ତି ଲିଙ୍ଗରାଜ ବେହେରା ଏବଂ ସାଥୀ କନ୍ଧଭାଷାର କାର୍ଯ୍ୟକ୍ରମ ପୁନେ ଲେଞ୍ଜୁ ଶୁଣିବେ ଦିନ 12:30 ଦିନ 1:20 ପ୍ରଚାର କରିବୁ କିଶୋର ଭାରତୀ କାର୍ଯ୍ୟକ୍ରମ ଏଥିରେ ଶୁଣିବେ ଗୀତିନାଟ୍ୟ ଡାକ ମୁନ୍ସି ମୂଳ ରଚନା ଫକୀରମୋହନ ସେନାପତି ପରିବେଷଣ କରିଛନ୍ତି ଅନନ୍ତ ବିଦ୍ୟାପୀଠ ଡଙ୍ଗର ପାଉଁଶୀର ପିଲାମାନେ ତାପରେ ଜାଣିବା କଥାରେ ଶୁଣିବେ ମେଜର ଧ୍ୟାନଚାନ୍ଦଙ୍କ ସମ୍ପର୍କରେ ଅପରାହ୍ନ 5:00 ଶୁଣିବେ ଯୁବବାଣୀ ଏଥିରେ ଶାରୀରିକ ବ୍ୟାୟାମ ଏବଂ ଫିଟ୍ନେସ୍ର ଆବଶ୍ୟକତା ସମ୍ପର୍କରେ ଜାଣିବେ ତାପରେ ରହିଛି ଜାଣିବା କଥାରେ ଶ୍ରୀହରି ନଟରାଜ ଅତନୁ ଦାସ ଓ ବଜରଙ୍ଗ ପୁନିଆଙ୍କ ସମ୍ପର୍କରେ ଅପରାହ୍ନ 5:30 ଚୈତି ଜନରେ ଶୁଣିବେ ଚକ୍ଷୁଦାନ ମହଦାନ ଭେଟ୍ଘାଟରେ ଶୁଣିବେ ଆମ ଅଞ୍ଚଳର ପ୍ରତିଭା ଆଲୋଚନାରେ ରହିଛି ହଲଦି ରୋଗ ବୋଇଲେ କାଇଟା ସନ୍ଧ୍ୟା 6:05 ଶୁଣିବେ ସମ୍ପର୍କ ସେତୁ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ପ୍ରଚାର କରିବୁ ରାତି 8:10 ଶୁଣିଲେ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା